ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56 ଆଜି ବୁଧବାର 1948 ଶତାବ୍ଦ ଜ୍ୟେଷ୍ଠ 20 ଦିନ 2026 ଖ୍ରୀଷ୍ଟାବ୍ଦ ଜୁନ୍ ମାସର 10 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 317.5 meter ତଥା 945 kHz ଯୋଗେ ଏବଂ FM ମହାନଦୀରେ 101 MHz ଯୋଗେ। ମାଙ୍ଗଳିକ।

ଶାନ୍ତି ସମାନ କୌଣସି ତପସ୍ୟା ନାହିଁ, ସନ୍ତୋଷଠୁ ବଳି କୌଣସି ସୁଖ ନାହିଁ, ତୃଷ୍ଣାଠୁ ବଳି କୌଣସି ବ୍ୟାଧି ନାହିଁ, ଏବଂ ଦୟାସମ

ଏଇଠି ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଗୀତଗୁଡ଼ିକୁ ରଚନା କରିଥିଲେ ଉପେନ୍ଦ୍ର ଭଞ୍ଜ, ଅଞ୍ଜଳି ରାୟ, ଗୌର ପଟ୍ଟନାୟକ, ବ୍ରହ୍ମାନନ୍ଦ ବଞ୍ଚୁର ଏବଂ ଭୋଜରାଜ ବରୁଆ। କଣ୍ଠଶିଳ୍ପୀମାନେ ଥିଲେ ତାନସେନ ସିଂ, ଅଞ୍ଜଳି ରାୟ, ସଂଯୁକ୍ତ ମହାନ୍ତି, ପ୍ରଭାସିନୀ ରଥ ଏବଂ ନୀଳାଚଳ ପୁଟେଲ। ଶ୍ରୋତାମାନଙ୍କୁ ଏଠି ଜଣାଇ ଦେଉଛୁ ଯେ ଆଜି ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ କାନରେ ସଂକ୍ରମଣ କାହିଁକି ହୁଏ ଓ ତା'ର ପ୍ରତିକାର, କହିବେ ଡାକ୍ତର ସତ୍ୟଜିତ ମିଶ୍ର। ସକାଳ 7:30ରେ ଶୁଣିବେ ପରିବେଶ ସୂଚନା, ଏଥିରେ ଶୁଣିବେ

ସଂରକ୍ଷିତ ଜୈବମଣ୍ଡଳ ପ୍ରକୃତି ସଂରକ୍ଷଣ କାର୍ଯ୍ୟକ୍ରମ, କହିବେ ଡକ୍ଟର ସମାପିକା ଦାସ। ସକାଳ 7:35 ରହିଛି ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆଁତରା, କଣ୍ଠଶିଳ୍ପୀ ମନୋଜ କୁମାର ବୁଢ଼ା ଏବଂ ମିନତୀ ପତି, ଗୀତରଚନା ଯୁଧିଷ୍ଠିର ମେହେର, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। କ୍ରିଷ୍ଣା ପଟେଲ ଏବଂ ମନସ୍ୱିନୀ ନାୟକଙ୍କ କଣ୍ଠରେ ଶୁଣିବେ ସୁଗମ ସଙ୍ଗୀତ ସକାଳ 7:50। ସକାଳ 8:30 ଶୁଣିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ରେଣୁରଞ୍ଜନ ବାଗ, ଅରୁଣ ରାଜହଂସ ଏବଂ ଶିବାନନ୍ଦ ତ୍ରିପାଠୀ। ସକାଳ 8:45 ରହିଛି ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ବୀରଚଲକ୍ଷ୍ମୀ ପଣ୍ଡା, ଚନ୍ଦ୍ରମଣି ଲେଙ୍କା ଓ ପ୍ରୀତିଚନ୍ଦା ପ୍ରୁସେଟ। ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ ଶୁଣିପାରିବେ ସକାଳ 9:00। ଶୁଣୁଥିଲେ ଚଳିତ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ ସମ୍ବଲପୁର, ଶୁଣନ୍ତୁ ଆଜିର ଭାବନା ଉପସ୍ଥାପନା ମନୋଜ ପୂଜାରୀ।

ମନେ ପକାନ୍ତୁ ପିଲାଦିନର ସେଇ ଜନପ୍ରିୟ ଗପ, ମାଧିଆ ଟୋପି ବିକାଳି କଥା। ଗାଁକୁ ଗାଁ, ହାଟକୁ ହାଟ ବୁଲି କିସମ କିସମର ଟୋପି ବିକୁଥିଲା ମେହନତି ମାଧିଆ। ଯାହା ମିଳୁଥିଲା ସେଥିରୁ ପରିବାର ପୋଷୁଥିଲା। ଦିନେ ବସନ୍ତପୁର ରବିବାର ହାଟକୁ ଟୋପି ବିକିବାକୁ ଯାଉଥିଲା ମାଧିଆ। ଖରାଦିନ ରାସ୍ତାରେ ଚାଲୁ ଚାଲୁ ଥକିଗଲା। ଜଙ୍ଗଲିଆ ରାସ୍ତା, କିଛି ସମୟ ବିଶ୍ରାମ ନେଇ ପୁଣି ଚାଲିବ ଭାବି ଗୋଟେ ଆମ୍ବ ଗଛ ତଳେ ସିଏ ବିଶ୍ରାମ ନେଲା। ଟୋପି ରଖିଥିବା ବଡ଼ ଦୁଇ ବ୍ୟାଗ୍କୁ ପାଖରେ ଥୋଇ ବିଶ୍ରାମ ନଉ ନଉ ଆଖି ଲାଗିଗଲା। ଆଖି ଖୋଲିଲା ବେଳକୁ ଦେଖିଲା ବ୍ୟାଗ୍ରୁ ଟୋପି ସବୁ ଗାଏବ। ଦଳେ ମାଙ୍କଡ଼ ସେସବୁ ନେଇ ଗଛ ଡାଳରେ ଆରାମରେ ବସିଥିଲେ। କିଛି ସମୟ ଚିନ୍ତା କଲାପରେ ସେ ଗୋଟେ ଉପାୟ ଭାବିଲା। ରହିଯାଇଥିବା ଦୁଇ ଚାରିଟା ଟୋପିରୁ ଗୋଟିଏ ଟୋପିକୁ ସିଏ ଗଛ ଡାଳରେ ବସିଥିବା ମାଙ୍କଡ଼ମାନଙ୍କ ଉଦ୍ଦେଶ୍ୟରେ ଫୋପାଡ଼ିଲା। ମାଙ୍କଡ଼ମାନେ ଯାହା କଲେ ତାହା ଥିଲା ଅନୁକରଣ। ସେମାନେ ବି ତଳକୁ ନିଜେ ଧରିଥିବା ଟୋପି ସବୁ ଫୋପାଡ଼ିଦେଲେ। ମାଧିଆ ସେସବୁ ଗୋଟେଇ ଯତ୍ନର ସହ ରଖିଲା ଓ ହାଟକୁ ବାହାରିଗଲା। ଆପଣମାନେ ଯଦି ଭାବୁଥିବେ କାହାଣୀଟି ଏଇଠି ସରିଗଲା, ତେବେ ଭୁଲ, ଆହୁରି ଲମ୍ବିଛି କାହାଣୀ ଆଜ୍ଞା। ଶୁଣନ୍ତୁ, କିଛି ବର୍ଷ ପରେ ମାଧିଆ ବୁଢ଼ା ହୋଇଗଲା। ଟୋପି ବିକିବାକୁ ଯିବା ପାଇଁ ବଡ଼ ବୟସ ନଥିଲା। ତା ପୁଅ ନରୋତ୍ତମ ଓରଫ ନରିଆ ଟୋପି ବିକିବା ଆରମ୍ଭ କଲା। ସିଏ ବି ଦିନେ ଯାଉଥିବା ବେଳେ ଥକା ମେଣ୍ଟେଇବାକୁ ସଂଯୋଗକୁ ସେଇ ଆମ୍ବ ଗଛ ତଳେ ଶୋଇପଡ଼ିଲା, ଯେଉଁଠି ତା ବାପା କିଛି ବର୍ଷ ଆଗରୁ ଶୋଇଥିଲା। ଉଠି ଦେଖିଲା ବେଳକୁ ପୁଣି ସେଇ କଥା ହେଲା ଯାହା ଆଗରୁ ହେଇଥିଲା। ଦୁଷ୍ଟ ମାଙ୍କଡ଼ମାନେ ଟୋପି ପିନ୍ଧି ଗଛ ଡାଳରେ ଗମାତ କରୁଥିଲେ। ନରିଆ ବାପା ପାଖରୁ ଶୁଣିଥିଲା ତାର ଅନୁଭୂତି। ସୁତରାଂ ବୁଦ୍ଧି ଖଟେଇ ରହିଯାଇଥିବା ଦୁଇ ଚାରିଟା ଟୋପି ମାଙ୍କଡ଼ମାନଙ୍କୁ ଲକ୍ଷ୍ୟ କରି ଫୋପାଡ଼ିଲା। ଆଶ୍ଚର୍ଯ୍ୟର କଥା, ମାଙ୍କଡ଼ମାନେ ସେଇ ଟୋପି ବି ରଖିନେଲେ ଆଉ ଧରିଥିବା ଟୋପି ଫୋପାଡ଼ିଲେ ନାହିଁ। ଆଶ୍ଚର୍ଯ୍ୟ ହିଁ, ସେମାନଙ୍କୁ ଚାହିଁ ରହିଥିବା ନରିଆ ଉଦ୍ଦେଶ୍ୟରେ ସେମାନଙ୍କ ନେତା ଭଳିଆ ଦିଶୁଥିବା ସ୍ମାର୍ଟ ମାଙ୍କଡ଼ଟେ କହିଲା, ତୁ ମାଧିଆର ପୁଅ ନିଶ୍ଚୟ, ତୋ ବାପା ତତେ ଯେମିତି ଗୁରୁ ଜ୍ଞାନ ଦେଇଥିଲା, ଆମ ଅଜା ବି ସେମିତି ଗୁରୁ ଜ୍ଞାନ ଦେଇଯାଇଛି। ଆମେ ଆଉ ମଣିଷମାନଙ୍କୁ ଅନୁକରଣ କରୁନାହୁଁ। ଯା ପଳା, ଅନୁକରଣ ଯେ ସବୁବେଳେ ଘଟିବ ତାର ଗ୍ୟାରେଣ୍ଟି ନାହିଁ, ସୁଫଳ ବି ମିଳିବ ତାର ମଧ୍ୟ ଗ୍ୟାରେଣ୍ଟି ନାହିଁ। ତଥାପି ମଣିଷ ବେଶ ଅନୁକରଣ ପ୍ରିୟ, ନହେଲେ ହଠାତ୍ ଦୁଇ ତିନି ବର୍ଷ ଭିତରେ ଆପଣ ବିଚିତ୍ର କେଶ ବିନ୍ୟାସ କେମିତି ଦେଖନ୍ତେ, ଯୁବବର୍ଗର ଷ୍ଟାଇଲ ଦେଖନ୍ତୁ, କେଉଁଠି କୁକୁଡ଼ା ଚୂଳ ତ କେଉଁଠି ଫୁଲକୋବିର ତଳପତ୍ର ଅଂଶକୁ କାଟିଦେଲା ପରି କେଶ ବିନ୍ୟାସ। ସିନେମା ହିରୋ ହିରୋଇନ୍, କ୍ରିକେଟ୍ ଖେଳାଳି ଏମାନଙ୍କ ବେଶ ପୋଷାକ, କେଶ ଶୈଳୀ, ନିଶଦାଢ଼ି ପ୍ରଭୃତିର ଅନୁକରଣ ଯୁବ ସମାଜ କରିଥାଏ। ଫ୍ୟାସନ୍ କହିବାର ଜିନିଷଟା ସବୁବେଳେ ବଦଳୁଥାଏ, ତାର ଅନୁକରଣ ନକଲେ ଅନେକଙ୍କୁ ଲାଗେ କାଳେ ପୁରୁଣା କାଳିଆ ହୋଇଯିବେ। ବାହାରେ ଚାକିରି କରୁଥିବା ପିତା ମାସେ ପରେ

ଘରକୁ ଫେରି ଦେଖିଲେ ଟିନ୍ ଏଜ୍ ପୁତ୍ରର ବିଚିତ୍ର କେଶ ବିନ୍ୟାସ। ଦୁଇ କାନର ଉପରକୁ 2 ଇଞ୍ଚ ବାଳ ପୁରା ଚିକ୍କଣ, ଏ ମୁଣ୍ଡରୁ ସେ ମୁଣ୍ଡ, ମୁଣ୍ଡ ମଝିରେ କେରାଏ ଚୁଟି। ପଚାରିଲେ, ଆରେ ଇଏ କି ରୂପ? ପୁଅ କହିଲା, ବାପା ଇଏ ହେଲା ବ୍ରାଜିଲର ବିଖ୍ୟାତ ଫୁଟବଲ ଖେଳାଳି ମେଣ୍ଟାରିଓ ପେଣ୍ଟାରିଓର ହେୟାର ଷ୍ଟାଇଲ। ବାପା ହସିବେ କି କାନ୍ଦିବେ ଜାଣିପାରୁନଥିଲେ। ଅନୁକରଣରେ ଥାଏ ପରଭାବ, ନଥାଏ ସ୍ୱଭାବ। ପ୍ରତ୍ୟେକ ମଣିଷକୁ ପ୍ରକୃତି ଅଦ୍ୱିତୀୟ କରି ସୃଷ୍ଟି କରିଛି, ଦେଇଛି ନିଜସ୍ୱ ମୌଳିକତା ସ୍ୱଭାବ। ସାହିତ୍ୟ, କଳା, ଅଭିନୟ ପ୍ରଭୃତିରେ ଅନୁକରଣ ଦେଖିବାକୁ ମିଳେ, ମାତ୍ର ତାହା ମୌଳିକତା ଠାରୁ ଅଧିକ ପ୍ରଶଂସା ପାଏ ନାହିଁ। ଶାସ୍ତ୍ର କହିଲା, ମହାଜନ ଗତଃ ସପନ୍ଥା, ଅର୍ଥାତ୍ ବିଜ୍ଞ ବ୍ୟକ୍ତିମାନେ ଯେଉଁ ମାର୍ଗରେ ଯାଆନ୍ତି ତାର ଅନୁକରଣ କରିବା ଉଚିତ, ବା ସେହି ମାର୍ଗରେ ଯାତ୍ରା କରିବା ଉତ୍ତମ କଥା। ଜୀବନଶୈଳୀରେ ମଧ୍ୟ ଅନୁକରଣ ଆଜିକାଲି ବ୍ୟାପକ ଦେଖାଯାଉଛି। ପାଶ୍ଚାତ୍ୟ ଜୀବନଶୈଳୀର ବ୍ୟାପକ ଅନୁକରଣ ଦ୍ୱାରା ନୂଆ ନୂଆ ସମସ୍ୟା ସୃଷ୍ଟି ହେଉଛି। ବେଶ ପୋଷାକ ଯାଏଁ ଅନୁକରଣ ହୁଏତ ଚଳିଯିବ, ମାତ୍ର ଖାଦ୍ୟପେୟରେ ଅନୁକରଣ ସ୍ୱାସ୍ଥ୍ୟ ସମସ୍ୟା ହିଁ ସୃଷ୍ଟି କରେ। ଫାଷ୍ଟଫୁଡ଼୍ର କୁପ୍ରଭାବ କଥା ସମସ୍ତେ ଜାଣୁଛୁ। ଅନୁକରଣ ଯୁଗେ ଯୁଗେ ମଣିଷ ସମାଜରେ ରହିଥିଲା, ରହିବ। ଉଚ୍ଚ ଆଦର୍ଶ, ମୂଲ୍ୟବୋଧ, ମହାପୁରୁଷଙ୍କ ପଦାଙ୍କ ଅନୁକରଣ ଜୀବନକୁ ସମୁନ୍ନତ କରିପାରେ। ଶେଷରେ ଏ ପ୍ରସଙ୍ଗରେ ପବିତ୍ର ଭାଗବତର ଧାଡ଼ିଏ, ଉଦ୍ଧବ ଗଲେ ଯେଉଁ ଦାଣ୍ଡେ ସେ ରେଣୁ ପଡ଼ୁ ମୋର ମୁଣ୍ଡେ।

ରୁକ୍ମିଣୀ ଥିଲେ ଶ୍ରୀକୃଷ୍ଣଙ୍କ ପଟ୍ଟ ମହିଷୀ ଏବଂ ଅନନ୍ୟ ପ୍ରିୟସୀ। ତାଙ୍କୁ ଦିନେ ପରିହାସ ଛଳରେ ନିଷ୍ଠୁର କଥା କହିଛନ୍ତି। ରୁକ୍ମିଣୀ ଭିକ୍ଷୁକଙ୍କଠାରୁ ଶ୍ରୀକୃଷ୍ଣଙ୍କ ପ୍ରଶଂସା ଶୁଣି ନଜାଣି ନବୁଝି ତାଙ୍କ ପରି ଗୁଣହୀନ ବ୍ୟକ୍ତିଟିକୁ ବିବାହ କରି ଭୁଲ କରିଛନ୍ତି। ସେ ବର୍ତ୍ତମାନ ଧନ କୁଳ ସୌନ୍ଦର୍ଯ୍ୟ ଏବଂ ଐଶ୍ୱର୍ଯ୍ୟରେ ତାଙ୍କ ଅନୁରୂପ ରାଜପୁତ୍ରଟିଏ ବରଣ କରିପାରନ୍ତି। କଥାଟାକୁ ପରିହାସ ବୋଲି ବୁଝି ନ ପାରି ରୁକ୍ମିଣୀ ସଂଜ୍ଞାହୀନ ହୋଇପଡ଼ିଛନ୍ତି। ଶ୍ରୀକୃଷ୍ଣ ଦିବ୍ୟ ଚତୁର୍ଭୁଜ ରୂପ ପରିଗ୍ରହ କରି ତାଙ୍କୁ ସାଷ୍ଟମ କରିଛନ୍ତି ଏବଂ ତାଙ୍କ ସହିତ ପ୍ରେମାଳାପ କରିଛନ୍ତି।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 407ତମ ଭାଗ। ଆକାଶବାଣୀ ସମ୍ବଲପୁର ଶୁଣିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଏହି ବିରତି ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ସରକାରୀ ମେଡିକାଲ କଲେଜନ ଶିକ୍ଷାଦାନ ରୋଗୀ ସେବାକେ ବରକସ କରିବା ଲାଗି 755 ନୂଆ ପଦବୀକେ ସରକାର ମଞ୍ଜୁରୀ ଦେଇଛନ୍। ମଞ୍ଜୁର ହୋଇଥିବା ପଦବୀ ଭିତରେ 7 ପ୍ରଫେସର, 35 ଏସୋସିଏଟ୍ ପ୍ରଫେସର, 50 ଆସିଷ୍ଟାଣ୍ଟ ପ୍ରଫେସର ଟ୍ୟୁଟର, 248 ସିନିୟର ରେସିଡେଣ୍ଟ, 190 ଜୁନିୟର ରେସିଡେଣ୍ଟ, 112 କ୍ୟାଜୁଆଲିଟି ମେଡିକାଲ ଅଫିସର ଆଉ 48 ବ୍ଲଡ୍ ବ୍ୟାଙ୍କ ଅଫିସର ପଦବୀ ରହିଛି। ସେନ୍ତା ଗୃହରକ୍ଷୀମାନଙ୍କର ଦିନିକିଆ ଭତ୍ତାକେ ବିଲ୍ 649 ଟଙ୍କାରୁ 650 ଟଙ୍କାକେ ସରକାର ବଢ଼େଇଛନ୍। ଇ ବଢ଼ିଥିବା ଭତ୍ତା ଗଲା ଜାନୁଆରୀ 1 ତାରିଖରୁ ଲାଗୁ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲିନୁ ନୂଆଦିଲ୍ଲୀ ଗସ୍ତ ଯାଇଛନ୍। ଆଜି ନୂଆଦିଲ୍ଲୀନ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କର ବୈଠକଟି ସେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ର ସରକାରଙ୍କ 12 ବଛର ପୂର୍ତ୍ତି ଅବସରରେ ଭାରତ ମଣ୍ଡପମ୍ନ ହେବାରକେ ଥିବା କାର୍ଯ୍ୟକ୍ରମ ବିଲ୍ ସେ ଯୋଗ ଦେବେ। ଆଇବାକାଲି ନୀତି ଆୟୋଗ ପରିଚାଳନା ପରିଷଦର ବୈଠକଟି ମୁଖ୍ୟମନ୍ତ୍ରୀ ଯୋଗ ଦେଇକରି ଓଡ଼ିଶାର ପକ୍ଷ ରଖବେ। ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ଗଲାକାଲି ରାଜ୍ୟ ଗ୍ରାମୀଣ ଉନ୍ନୟନ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷନ ରାଜ୍ୟର ଭିନ୍ ଭିନ୍ ମେଗା ପାଇପ୍ଡ ୱାଟର ସପ୍ଲାଏ ପିଡବ୍ଲ୍ୟଏସ୍ ପ୍ରକଳ୍ପମାନଙ୍କର ସମୀକ୍ଷା କରିଛନ୍। ଆଇବା ବଛର ମାର୍ଚ୍ଚ ମାସ ତକ ରାଜ୍ୟର ସବୁ ପ୍ରକଳ୍ପମାନଙ୍କେ ପୂରା କରିବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ଏବତକ 36 ମେଗା ପିଡବ୍ଲ୍ୟଏସ୍ ପ୍ରକଳ୍ପ କାମ ଶେଷ ହୋଇଛେ। ବାକି ଚାଲୁଥିବା ପ୍ରକଳ୍ପମାନଙ୍କର କାମକେ ତୁର୍ତ୍ତି ସାରିକରି ସବୁ ପରିବାରକେ ସଫା ପିଇବାର ପାଇଁ ଯୋଗାଇ ଦେବାରକେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ଭୋଟର ତାଲିକାକେ ନିର୍ଭୁଲ ଓ ସ୍ୱଚ୍ଛ କରିବାର ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନର ଗଲାକାଲି 11 ନମ୍ଘର ଦିନ ସରିଛି। ବେଲବୁଡ଼ର 6 ବଜେ ତକ ରାଜ୍ୟ ମୋଟ 87.66% ଫର୍ମ ବାଣ୍ଟବାର କାମ ଶେଷ ହୋଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫ ସୂଚନା ମିଳିଛି। ଇତାର ଛଡ଼ା ଭୋଟରମାନେ ଚାହିଁଲେ ନିର୍ବାଚନ କମିଶନଙ୍କ ସରକାରୀ ୱେବ୍ସାଇଟ୍

voters.eci.gov.in ନୁ ଫର୍ମ ଡାଉନଲୋଡ୍ କରିକି ନିଜର ତଥ୍ୟ ଭରିକି ନିଜେ ହିଁ ଅପଲୋଡ୍ କରିପାରିବେ। ଚକ୍ଷୁଦାନ ଲାଗି ତହ କାବାର ସଚେତନ କରବାର ଲାଗି ଆଜି ବିଶ୍ୱ ଚକ୍ଷୁଦାନ ଦିବସ ପାଳନ କରାଯାଉଛି। ଲୋକଙ୍କ ଜୀବନକେ ଚକ୍ଷୁଦାନଥି ଉକିଆ କରବାର ଲାଗି ଫି ବଛର ଜୁନ୍ ମାସ 10 ତାରିଖ ଦିନ ଏ ଦିବସ ପାଳନ କରାଯାଏସି। ବୟସ, ଲିଙ୍ଗ, ଜାତି, ଧର୍ମ ନିର୍ବିଶେଷଥି ଯେକୌଣସି ଲୋକ ଚକ୍ଷୁଦାନ କରିପାରିବେ। ସ୍ୱେଚ୍ଛାସେବୀ ସଂଗଠନ, ସାଂସ୍କୃତିକ ଅନୁଷ୍ଠାନମାନଙ୍କ ତରଫ ଏ ଦିବସ ପାଳନ ଅବସରରେ ଆଜି ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏ ବଛର ଚକ୍ଷୁଦାନ ଦିବସର ବାର୍ତ୍ତା ରହିଛି, ଚକ୍ଷୁଦାନ କରୁନ୍, ଦୃଷ୍ଟି ଉପହାର ଦଉନ୍, ଜୀବନକେ ପରିବର୍ତ୍ତନ କରୁନ୍। ଗବେଷଣା ଓ ନବସୃଜନ କ୍ଷେତ୍ରଟି ସମ୍ବଲପୁର ବିଶ୍ୱବିଦ୍ୟାଳୟ ଫେରଥରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରଥି ଗୌରବ ଆଣିଛି। ବିଶ୍ୱବିଦ୍ୟାଳୟର 6 ଜଣ ବିଶିଷ୍ଟ ବୈଜ୍ଞାନିକ ଗ୍ଲୋବାଲ୍ ସାଇନ୍ସ ଇଣ୍ଡେକ୍ସ 2026 ଠାନ୍ ପାଇଛନ୍। ବିଶ୍ୱବିଦ୍ୟାଳୟର ସୂଚନା ଅନୁସାରେ ଗବେଷଣାର ଗୁଣବତ୍ତା, ଆନ୍ତର୍ଜାତିକ ସ୍ତରଥି ପ୍ରକାଶିତ ଗବେଷଣା ପତ୍ର, ଉଦ୍ଧୃତି ସଂଖ୍ୟା ଆଉ ଶିକ୍ଷାଗତ ଅବଦାନକେ ଆଧାର କରିକି ଇ ର୍ୟାଙ୍କିଙ୍ଗ୍ ତିଆର କରାଯାଏସି। ଜିଲ୍ଲା ସ୍ତରନ ଭିନ୍ ଭିନ୍ ବିଭାଗର ତାଲମେଲ୍ଥି ସୁବର୍ଣ୍ଣପୁର ଜିଲ୍ଲାନ କେନ୍ତା କରି ବାଲ୍ୟ ବିବାହ ରୋକାଯାଇପାରବା ସେ ବିଷୟ ଗୋଟିଏ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନ ହୋଇଯାଇଛି। ୟୁନିସେଫ୍ ଭୁବନେଶ୍ୱର ଆଉ ଜିଲ୍ଲା ପ୍ରଶାସନର ସହଯୋଗୀ ହୋଇଥିବା କାର୍ଯ୍ୟକ୍ରମଟି ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ଅଧ୍ୟକ୍ଷତା କରିକି ବାଲ୍ୟ ବିବାହ ବାବଦ ଘଟଣାଥି ଆଇନ ପ୍ରୟୋଗ ସହିତ ମାନବିକତା ଦୃଷ୍ଟିକୋଣକେ ବିଲ୍ ସମାନ ଜୋର୍ ଦେବାର ବାବଦେ କହିଥିଲେ। ନୂଆପଡ଼ା ଜିଲ୍ଲାର ମିଶନ ଶକ୍ତି ଆଉ ଓଡ଼ିଶା ଜୀବିକା ମିଶନର ଜିଲ୍ଲାସ୍ତରୀୟ ସମୀକ୍ଷା ଆଉ ଯୋଜନା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଗଲାକାଲି ହୋଇଯାଇଛି। ବୈଠକଟି ସ୍ୱୟଂ ସହାୟକ ଗୋଷ୍ଠୀ, କ୍ଲଷ୍ଟର ଲେଭେଲ ଫେଡେରେସନ, ଲକ୍ଷ୍ୟପତି ଦିଦି ତିଆର କରବାର, ବ୍ୟାଙ୍କ ଲିଙ୍କେଜ, ପ୍ରବାସୀ ଶ୍ରମିକ ପରିବାର ସାହାଜ, ଗ୍ରାମୀଣ ଜୀବିକା କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ଜିଲ୍ଲାର 5 ବ୍ଲକ୍ନୁ ଅତି କମ୍ଥି 100 ଜଣ ମହାଲକ୍ଷ୍ୟପତି ଦିଦି ତିଆର କରବାରକେ ଲକ୍ଷ୍ୟ ଧାରିଜ କରିକି ଏଥିଲାଗି ଖାସ୍ କାର୍ଯ୍ୟ ଯୋଜନା ତିଆର କରବାର ଲାଗି ନିର୍ଦ୍ଦେଶ ଦେଇଥିଲେ। ୟୁଏଇନ ଆୟୋଜିତ ହୋଇଥିବା ଜାହାରା ଲାରି ଲିଗସି ଆଇସ୍ ସ୍କେଟିଂ ଚାମ୍ପିୟନ୍ସିପ୍ଟି ସମ୍ବଲପୁରର ସାନ୍ଭି ପାଣିଗ୍ରାହୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତା ଗଲା 7 ତାରିଖ ଦିନ ଆୟୋଜିତ ହୋଇଥିଲା। ସାନ୍ଭି ଜନେନ ଭାରତୀୟ ଭାବେ ଏହି ପ୍ରତିଯୋଗିତାଟି ଭାଗ ନେଇଥିଲେ। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 3 ଦିନ ଭିତରେ ରାଜ୍ୟର କିଛିଟା ଇଲାକାକେ ପହଞ୍ଚବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଆଇବା 24 ଘଣ୍ଟା ଭିତରେ ରାଜ୍ୟର ପାଖାପାଖି ସବୁ ଜିଲ୍ଲାର କାଲବୈଶାଖୀର ବୋଲେ ବର୍ଷାର ସମ୍ଭାବନା ଅଛି ବୋଲି ପାଣିପାଗ କେନ୍ଦ୍ର ତରଫ ସୂଚନା ଦିଆଯାଇଛି। ଆଇବା 3 ଦିନ ତକ ରାଜ୍ୟର ଦିନର ସବୁନୁ ଯହ ତାପମାତ୍ରା ଥି କେନ୍ସି ପରିବର୍ତ୍ତନ ନାହିଁ ହୁଏ, ତା ଋତୁରୁ ତାପମାତ୍ରା 2-3 ଡିଗ୍ରୀ ତକ କମିପାରେ। ଏଛିଡ଼ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ନୂଆଦିଲ୍ଲୀରେ ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ଏକ ବୈଠକ ଅନୁଷ୍ଠିତ ହେବ। ଏନ୍ଡିଏ ସରକାରଙ୍କର 12 ବର୍ଷ ପୂର୍ତ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିରନ୍ତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବା ପରିପ୍ରେକ୍ଷୀରେ ଏହି ବୈଠକର ଆୟୋଜନ କରାଯାଇଛି। ଶ୍ରୀ ମୋଦିଙ୍କ ସମେତ ବିଜେପିର ଶୀର୍ଷ ନେତୃତ୍ୱ ଏବଂ ଏନ୍ଡିଏର ସମସ୍ତ ଅଂଶୀଦାର ଦଳର ନେତୃମଣ୍ଡଳୀ ଏଥିରେ ଅଂଶଗ୍ରହଣ କରିବେ। ବୈଠକରେ ସମସ୍ତ 22 ଏନ୍ଡିଏ ଶାସିତ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ସାମିଲ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗଠିତ ଏନ୍ଡିଏ ସରକାର ଦେଶରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। 140 କୋଟିରୁ ଅଧିକ ଲୋକଙ୍କ ଭାଷା, ସଂସ୍କୃତି, ଧର୍ମ ବିବିଧତା ମଧ୍ୟରେ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିଛି। ବିଶ୍ୱସ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ମିଳିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ରାଜ୍ୟ ସରକାର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ଚିକିତ୍ସା ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଦାନ ଓ ରୋଗୀସେବାକୁ ସୁଦୃଢ଼ କରିବା ପାଇଁ 755 ନୂତନ ପଦବୀ ମଞ୍ଜୁର କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି, ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛନ୍ତି। ନୂତନ ପଦବୀ ମଞ୍ଜୁର ହେବା ଫଳରେ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଅଧିକ ସଶକ୍ତ ହେବ। ରାଜ୍ୟ ସରକାର ଗୃହରକ୍ଷୀମାନଙ୍କ ଦୈନିକ ଭତ୍ତାକୁ 649 ଟଙ୍କାରୁ 650 ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଭତ୍ତା ଗତ ଜାନୁଆରୀ ମାସରୁ ଲାଗୁ ହେବ। ପୂର୍ବରୁ ଗତବର୍ଷ ଜୁଲାଇ 1ରେ ଗୃହରକ୍ଷୀଙ୍କ ଦୈନିକ ଭତ୍ତା 623 ଟଙ୍କାରୁ 649 ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହ ଓଡ଼ିଶା ରାଇସ୍ ମିଲର ସଂଘ ପ୍ରତିନିଧିମାନେ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ମିଲିଂ ଖର୍ଚ୍ଚ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ସୂଚନା ଅନୁସାରେ ନିକଟରେ ମୁଖ୍ୟମନ୍ତ୍ରୀ ମିଲିଂ ଦରକୁ 2 ଗୁଣା ବୃଦ୍ଧି ଘୋଷଣା କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନର ଜିଲ୍ଲାସ୍ତରୀୟ ସମୀକ୍ଷା ଓ ଯୋଜନା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 5 ବ୍ଲକରୁ ଅତି କମ୍ରେ 100 ଜଣ ମହାଲକ୍ଷ୍ୟପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟଧାର୍ଯ୍ୟ ସହ ଯୋଜନା ପ୍ରସ୍ତୁତ ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମା ମାଟିର ସୁରକ୍ଷା, ଜଳ ଜୀବିକା ସଂରକ୍ଷଣ ଓ ବିପଣନର ସୁବ୍ୟବସ୍ଥା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦିନକୁ ଦିନ ଭୂତଳ ଜଳ ହ୍ରାସ ପାଉଥିବାରୁ ବର୍ଷା ଜଳର ସଂରକ୍ଷଣ ଏବଂ ଏହାର ପୁନଃ ବ୍ୟବହାର ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ସେହିପରି ଚେକ୍ଡ୍ୟାମ୍ଗୁଡ଼ିକର ମରାମତି କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। କଟକ ମହାନଗର ନିଗମ ପକ୍ଷରୁ ରଜ ପର୍ବକୁ ଧୁମ୍ଧାମ୍ରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତଳ ବାଲିଯାତ୍ରା ପଡ଼ିଆରେ ଥିବା କଟକ ଇନ୍ କଟକରେ ରଜୋତ୍ସବର ଆୟୋଜନ କରାଯିବ। ଏଥିରେ 200ରୁ ଅଧିକ ବସ୍ତି ପିଲା ସାମିଲ ହେବେ ବୋଲି ମହାନଗର ନିଗମ କମିଶନର କିରଣଦୀପ କୌର ସୋହତା କହିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରେ ବାଲ୍ୟବିବାହ ରୋକିବା ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ବାଲ୍ୟବିବାହ ରୋକିବା ପାଇଁ ଆଇନଗତ ପଦକ୍ଷେପ ସହ ସଚେତନତା ପରାମର୍ଶ ଓ ସମନ୍ୱୟକୁ ଗୁରୁତ୍ୱ ଦେଇଥିଲେ। ଭଦ୍ରକ ଜିଲ୍ଲାରେ ମଧ୍ୟ ବାଲ୍ୟବିବାହ ରୋକିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଅନୁଷ୍ଠିତ

0: ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହିଥିଲା। ସକାଳର ଆଞ୍ଚଳିକ ସମ୍ଭାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଆପଣମାନେ ଶୁଣିପାରିବେ ଅପରାହ୍ନ 2:32 ସମୟରେ।
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନା। ଏଥିରେ ଶୁଣନ୍ତୁ କାନରେ ସଂକ୍ରମଣ କାହିଁକି ହୁଏ ଓ ତାର ପ୍ରତିକାର, କହିଛନ୍ତି ଡାକ୍ତର ସତ୍ୟଜିତ ମିଶ୍ର।
2: ଆମ ଶରୀରର 5ଟି ଇନ୍ଦ୍ରିୟ ମଧ୍ୟରୁ କାନ ହେଉଛି ଅତି ସୂକ୍ଷ୍ମ ଏବଂ ଅମୂଲ୍ୟ। କିନ୍ତୁ ଭାବନ୍ତୁ ତ, ଯଦି ଏହି କାନରେ ଅସହ୍ୟ ଯନ୍ତ୍ରଣା ହୁଏ ତେବେ ଜୀବନଟା କେତେ କଷ୍ଟକର ହୋଇଯାଏ। ବିଶେଷ କରି ଛୋଟ ପିଲାମାନେ ଏହି କଷ୍ଟ ସହି ନପାରି ବହୁତ କାନ୍ଦନ୍ତି ଓ ଘରର ସମସ୍ତେ ଚିନ୍ତାରେ ପଡ଼ିଯାଆନ୍ତି। ଏହି ସମସ୍ୟାକୁ ଚିକିତ୍ସା ବିଜ୍ଞାନ ଭାଷାରେ ଇୟର୍ ଇନ୍ଫେକ୍ସନ୍ ବା କର୍ଣ୍ଣ ସଂକ୍ରମଣ କୁହାଯାଏ। ଆଜି ଆମେ ବୁଝିବା ଏହି ସଂକ୍ରମଣ କାହିଁକି ହୁଏ ଓ ଏହାର ଲକ୍ଷଣ ସବୁ କ'ଣ ଏବଂ ଏଥିରୁ ବଞ୍ଚିବାର ସଠିକ୍ ଉପାୟ କ'ଣ। ଆସନ୍ତୁ ପ୍ରଥମେ ଜାଣିବା ଏହି ସଂକ୍ରମଣ ପ୍ରକୃତରେ କେମିତି ହୁଏ। ଆମ କାନର ମୁଖ୍ୟତଃ 3ଟି ଅଂଶ ରହିଥାଏ, ବାହ୍ୟକର୍ଣ୍ଣ, ମଧ୍ୟକର୍ଣ୍ଣ ଓ ଅଭ୍ୟନ୍ତରୀଣ କର୍ଣ୍ଣ। ସାଧାରଣତଃ ବ୍ୟାକ୍ଟେରିଆ ବା ଭାଇରସ୍ ସଂକ୍ରମଣ ଯୋଗୁଁ ଆମ କାନର ମଧ୍ୟଭାଗରେ ବା ପରଦା ପଛପଟେ ଥିବା ଫାଙ୍କା ସ୍ଥାନରେ ତରଳ ପଦାର୍ଥ କିମ୍ବା ପୂଜ ଜମିଯାଏ। ଯେତେବେଳେ ଆମକୁ ପ୍ରବଳ ଥଣ୍ଡା ହୁଏ, ସର୍ଦ୍ଦି ହୁଏ କିମ୍ବା ସାଇନସ୍ ଆଦି ରୋଗର ସମସ୍ୟା ଦେଖାଦିଏ, ସେତେବେଳେ ନାକ ଓ କାନକୁ ଯୋଡ଼ୁଥିବା ଏକ ଟ୍ୟୁବ୍, ଯାହାକୁ ଡାକ୍ତରୀ ଭାଷାରେ ୟୁଷ୍ଟାଚିଆନ୍ ଟ୍ୟୁବ୍ କୁହାଯାଏ, ତାହା ବନ୍ଦ ହୋଇଯାଏ। ଏହାଫଳରେ କାନ ଭିତରେ ପବନ ସଞ୍ଚାଳନ ବାଧାପ୍ରାପ୍ତ ହୁଏ ଓ ସେଠାରେ ଜୀବାଣୁ ବଂଶବୃଦ୍ଧି କରିଥାନ୍ତି। ଏହାଛଡ଼ା ବର୍ଷା ଦିନେ କିମ୍ବା ଗରମ ଦିନେ ପୋଖରୀ, ନଦୀ ବା ସୁଇମିଂ ପୁଲ୍ର ଅଶୁଦ୍ଧ ପାଣି କାନ ଭିତରକୁ ଗଲେ ମଧ୍ୟ କାନ ଭିତରେ ଫଙ୍ଗସ୍ ବା କବକର ସଂକ୍ରମଣ ହୋଇଥାଏ। ଛୋଟ ପିଲାମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖାଯାଏ, କାରଣ ସେମାନଙ୍କର ନାକ ଓ କାନ ମଧ୍ୟରେ ଥିବା ଏହି ୟୁଷ୍ଟାଚିଆନ୍ ଟ୍ୟୁବ୍ଟି ବହୁତ ଛୋଟ ଓ ସିଧା ଥାଏ, ଯଦ୍ୱାରା ନାକର ସଂକ୍ରମଣ ଓ ବାୟବ୍ୟ ପ୍ରେସର ରଖିବା ଠିକ୍ ହୋଇପାରେ ନାହିଁ। ବର୍ତ୍ତମାନ ଆଲୋଚନା କରିବା ଏହାର ପ୍ରମୁଖ ଲକ୍ଷଣଗୁଡ଼ିକ ବିଷୟରେ। ସବୁଠାରୁ ବଡ଼ ଲକ୍ଷଣ ହେଉଛି କାନ ଭିତରେ ଛୁଞ୍ଚି ଫୁଡ଼ିଲା ଭଳି ପ୍ରବଳ ଯନ୍ତ୍ରଣା ହେବା, କାନ ସଦାବେଳେ ଭାରି ଭାରି ଲାଗିବା, କାନ ଭିତରେ ଶବ୍ଦ ହେବା ଏବଂ ଧୀରେ ଧୀରେ କମ୍ ଶୁଭିବା। କିଛି କ୍ଷେତ୍ରରେ କାନରୁ ହଳଦିଆ କିମ୍ବା ଧଳା ରଙ୍ଗର ପୂଜ କିମ୍ବା ପାଣି ଭଳି ଗନ୍ଧଯୁକ୍ତ ତରଳ ପଦାର୍ଥ ବାହାରିଥାଏ। ଏହା ସହିତ ରୋଗୀର ମୁଣ୍ଡ ବିନ୍ଧା ହୋଇଥାଏ, ବେଳେବେଳେ ଦେହରେ ଜ୍ୱର ମଧ୍ୟ ଆସିଥାଏ। ବଡ଼ ମଣିଷ ଏହିସବୁ କଥା କହିପାରନ୍ତି, କିନ୍ତୁ ଛୋଟ ଶିଶୁମାନଙ୍କ କ୍ଷେତ୍ରରେ ଏହା ଜାଣିବା ବହୁତ କଷ୍ଟକର। ଯଦି ଆପଣଙ୍କ ପିଲା ହଠାତ୍ ବହୁତ ଚିଡ଼ଚିଡ଼ା ହୋଇଯାଉଛି, ବାରମ୍ବାର ନିଜ କାନକୁ ହାତରେ ଆଉଁସୁଛି ବା ଟାଣୁଛି, କ୍ଷୀର ପିଇବା ବେଳେ ପ୍ରବଳ କାନ୍ଦୁଛି ଓ ଶୋଇପାରୁନାହାନ୍ତି, ତେବେ ସନ୍ଦେହ କରନ୍ତୁ ଯେ ତାର କାନରେ ସଂକ୍ରମଣ ହୋଇଥାଇପାରେ। କାନ ବିନ୍ଧିଲେ ଅନେକ ଲୋକ ଘରୋଇ ଉପଚାର ନାଁରେ କାନରେ ଗରମ ସୋରିଷ ତେଲ, ବାଦାମ ତେଲ, ତୁଳସୀ ରସ କିମ୍ବା ପିଆଜ ରସ ଆଦି ପକାଇ ଦିଅନ୍ତି। କିଛି ଲୋକ ତ ଆହୁରି ପାଦେ ଆଗକୁ ଯାଇ କାନ କୁଣ୍ଡେଇ ହେଲେ ଦିଆସିଲି କାଠି, କୁଟା, ପକ୍ଷୀପର କିମ୍ବା ସେଫ୍ଟି ପିନ୍ ଆଦିରେ କାନ ଖୁଣ୍ଟିଥାନ୍ତି। ଏହିସବୁ କାର୍ଯ୍ୟ ଜମାରୁ କରନ୍ତୁ ନାହିଁ। ଆମ କାନର ପର୍ଦା ବା ଇୟରଡ୍ରମ୍ ଏକ ପତଳା କାଗଜ ଭଳି ଅତି ସୂକ୍ଷ୍ମ ହୋଇଥାଏ। ଏହିସବୁ ଅଶୁଦ୍ଧ ତେଲ ବା ଖୁଣ୍ଟିବା ଦ୍ୱାରା କାନ ପରଦାରେ କଣା ହୋଇଯାଇପାରେ, ତଦ୍ୱାରା ସଂକ୍ରମଣ ଆହୁରି ବଢ଼ିଯାଇପାରେ ଓ ବେଳେବେଳେ ମଣିଷ ସବୁଦିନ ପାଇଁ ବଧିର ବା କାଲା ହୋଇଯିବାର ବଡ଼ ବିପଦ ଥାଏ। ତେବେ ଏହାର ସଠିକ୍ ପ୍ରତିକାର ଓ ଡାକ୍ତରୀ ଚିକିତ୍ସା କ'ଣ? ଯଦି ଆପଣଙ୍କର କିମ୍ବା ଆପଣଙ୍କର ପିଲାଙ୍କର କାନ ଯନ୍ତ୍ରଣା ଗୋଟିଏ ଦିନରୁ ଅଧିକ ସମୟ ରହେ, ତେବେ ବିଳମ୍ବ ନକରି ଜଣେ କର୍ଣ୍ଣନାଶା ଗଳା ରୋଗ ବିଶେଷଜ୍ଞଙ୍କ ପରାମର୍ଶ ତ୍ୱରିତ ନିଅନ୍ତୁ। ଡାକ୍ତରଙ୍କ ପରାମର୍ଶ କ୍ରମେ ସଠିକ୍ ଆଣ୍ଟିବାୟୋଟିକ୍ ଔଷଧ, ଯନ୍ତ୍ରଣା ନିବାରକ ବଟିକା ସମ୍ପୂର୍ଣ୍ଣ କୋର୍ସ ଅନୁସାରେ ଖାଆନ୍ତୁ। କେବଳ ଡାକ୍ତର ଦେଇଥିବା ନିର୍ଦ୍ଦିଷ୍ଟ ଇୟର୍ ଡ୍ରପ୍ ହିଁ କାନରେ ବ୍ୟବହାର କରନ୍ତୁ। କାନକୁ ସଦାବେଳେ ଶୁଖିଲା ରଖନ୍ତୁ, ବିଶେଷତଃ ଗାଧୋଇବା ସମୟରେ କାନରେ ସାମାନ୍ୟ ସୂତାତୁଳା ବା କଟନ୍ ବଲ୍ ଲଗାଇ ଦିଅନ୍ତୁ, ଯେମିତିକି କାନ ଭିତରକୁ ପାଣି ପଶିବ ନାହିଁ। ଛୋଟ ପିଲାଙ୍କୁ ଶୋଇବା ଅବସ୍ଥାରେ ଜମାରୁ କ୍ଷୀର ପିଆନ୍ତୁ ନାହିଁ, ସେମାନଙ୍କ ମୁଣ୍ଡକୁ ସାମାନ୍ୟ

0: ଅନ୍ୟ ଟେକି ଧରି ବା ଶିଶୁକୁ କୋଳରେ ବସାଇ କରି କ୍ଷୀର ପିଆନ୍ତୁ। ମନେ ରଖନ୍ତୁ,
1: ଶୁଣିଲେ ସ୍ୱାସ୍ଥ୍ୟ ସୂଚନା ଶୁଣିଲେ ଏଥିରେ କାନର ସଂକ୍ରମଣ କାହିଁକି ହୁଏ ଓ ତାର ପ୍ରତିକାର କହିଲେ ସତ୍ୟଜିତ ମିଶ୍ର। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେକୁ ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରତିନିଧି ଭାବେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃତ୍ୱ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ବୈଠକ। ବୁଲ୍ଗେରିଆ ଏବଂ ଫିନ୍ଲାଣ୍ଡକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ୍ର ବିଭିନ୍ନ ଅଞ୍ଚଳରେ ଆମେରିକାର ଆକ୍ରମଣ ଏବଂ ଓଡ଼ିଶା ସମେତ କୋଙ୍କଣ ଗୋଆରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1952 ମସିହା ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରତିନିଧି ଭାବେ ଶପଥ ଗ୍ରହଣ କରିଥିଲେ। 1964 ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କର କାର୍ଯ୍ୟକାଳ 4398 ଦିନ ରହିଥିଲା। ଆଜି ସୁଦ୍ଧା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି, ଯାହାକି ତାଙ୍କୁ ଭାରତ ଇତିହାସରେ ସବୁଠାରୁ ଅଧିକ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ମାନ୍ୟତା ପ୍ରଦାନ କରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗଠିତ ଏନ୍ଡିଏ ସରକାର ଦେଶର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। 140 କୋଟିରୁ ଅଧିକ ଲୋକଙ୍କ ଭାଷା, ସଂସ୍କୃତି, ଧର୍ମ ବିବିଧତା ମଧ୍ୟରେ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିଛି। ବିଶ୍ୱସ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ମିଳିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଭାରତ ଇତିମଧ୍ୟରେ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ବିଭିନ୍ନ ରାଷ୍ଟ୍ର ସହ ବାଣିଜ୍ୟ ଚୁକ୍ତିନାମା, ବିକାଶ, ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା, ଦକ୍ଷିଣ ବିଶ୍ୱକୁ ପ୍ରାଥମିକତା ଆଦି ବିଭିନ୍ନ ବୈଷୟିକ ପ୍ରସଙ୍ଗରେ ଭାରତ ନିଜର ପ୍ରଭାବଶାଳୀ ପ୍ରଦର୍ଶନ କରିପାରିଛି। ଏହି ସଫଳତା ପାଇଁ ଶ୍ରୀ ମୋଦିଙ୍କୁ ବିଶ୍ୱର ବିଭିନ୍ନ ନେତା ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକ ପ୍ରଦାନ କରିଥିବା ଶୁଭେଚ୍ଛା ପତ୍ରରେ କହିଛନ୍ତି, ଶ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଶ୍ରୀଲଙ୍କା ସମେତ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ପ୍ରେରଣା ପ୍ରଦାନ କରିଛି। ପପୁଆ ନ୍ୟୁଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦିଙ୍କୁ ଏକ ଆଦର୍ଶ ନେତୃତ୍ୱର ଉଦାହରଣ ଭାବେ ବର୍ଣ୍ଣନା କରିଛନ୍ତି। 25 କୋଟି ନାଗରିକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ଉର୍ଦ୍ଧ୍ୱକୁ ଉତ୍ଥାନ କରିବା ଶ୍ରୀ ମୋଦିଙ୍କର ଏକ ଉଲ୍ଲେଖନୀୟ ସଫଳତା ବୋଲି ସେ କହିଛନ୍ତି। ତ୍ରିନିଦାଦ ଓ ଟବାକୋ ପ୍ରଧାନମନ୍ତ୍ରୀ କମଳା ପ୍ରସାଦ ବିଶେଷର କହିଛନ୍ତି, ଶ୍ରୀ ମୋଦିଙ୍କ ନେତୃତ୍ୱରେ ବୈଷୟିକ ପ୍ରସଙ୍ଗରେ ଭାରତ ଏକ ପ୍ରମୁଖ ରାଷ୍ଟ୍ର ଭାବେ ବିକଶିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଶେଷର ଭାରତର ବୈଦେଶିକ ନୀତି, ଅର୍ଥନୈତିକ ଅଭିବୃଦ୍ଧି ଏବଂ ସାମାଜିକ ଆର୍ଥିକ ବିକାଶ ଉପରେ ଆଲୋକପାତ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏରେ ଏକ ବୈଠକ ଅନୁଷ୍ଠିତ ହେବ। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂରଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିରନ୍ତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବା ପରିପ୍ରେକ୍ଷୀରେ ଏହି ବୈଠକର ଆୟୋଜନ କରାଯାଇଛି। ଶ୍ରୀ ମୋଦିଙ୍କ ସମେତ ବିଜେପିର ଶୀର୍ଷ ନେତୃତ୍ୱ ଏବଂ ଏନ୍ଡିଏର ସମସ୍ତ ଅଂଶୀଦାର ଦଳର ନେତୃମଣ୍ଡଳୀ ଅଂଶଗ୍ରହଣ କରିବେ। ବୈଠକରେ ସମସ୍ତ 22ଟି ଏନ୍ଡିଏ ଶାସିତ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ସାମିଲ ହେବେ। ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ, ଭିତ୍ତିଭୂମି ବିକାଶ ଏବଂ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରିତ ପ୍ରସଙ୍ଗ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ ଦୁଇଦିନିଆ ବୁଲ୍ଗେରିଆ ଏବଂ ଫିନ୍ଲାଣ୍ଡ ଗସ୍ତରେ ଯିବେ। ବୈଦେଶିକ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ବୁଲ୍ଗେରିଆ ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସେଠାକାର ପ୍ରତିପକ୍ଷ ଏବଂ ଶୀର୍ଷ ନେତୃତ୍ୱ

0: ମୃତଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଫିନ୍ଲାଣ୍ଡରେ ଆୟୋଜିତ ଚତୁର୍ଦ୍ଦଶ କୁଲତରନ୍ତା ଆଲୋଚନାରେ ଡକ୍ଟର ଜୟଶଙ୍କର ଅଂଶଗ୍ରହଣ କରିବେ। ପରିବର୍ତ୍ତିତ ବିଶ୍ୱ ଆଞ୍ଚଳିକ ଏବଂ ସ୍ଥାନୀୟ ଦୃଷ୍ଟିକୋଣ ପ୍ରସଙ୍ଗ ଆଧାରରେ ଏହି ଆଲୋଚନା ଅନୁଷ୍ଠିତ ହେଉଛି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କର ଫିନ୍ଲାଣ୍ଡ ପ୍ରତିପକ୍ଷ ଏବଂ ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଇରାନ ବିରୁଦ୍ଧରେ ଆମେରିକା ସେନା ପକ୍ଷରୁ ଆକ୍ରମଣ ଜୋରଦାର ହୋଇଛି। ଓମାନ ଉପକୂଳରେ ଆମେରିକା ଏକ ଆପାଚି ହେଲିକପ୍ଟରକୁ ଇରାନ ଡ୍ରୋନ୍ ମାଧ୍ୟମରେ କରିଥିବା ଆକ୍ରମଣ ପରିପ୍ରେକ୍ଷୀରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଆମେରିକା ଅଧିକାରୀ ସୂଚନା ଦେଇଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା ହେଲିକପ୍ଟରରୁ ଦୁଇଜଣ ଯାକ ପାଇଲଟ୍କୁ ଉଦ୍ଧାର କରାଯାଇଛି ବୋଲି ଆମେରିକା ସେନା ସୂଚନା ଦେଇଛି। ଆମେରିକାର ପ୍ରତିଆକ୍ରମଣ ପରିପ୍ରେକ୍ଷୀରେ ଇରାନର ସିରିକ୍ ମିନାଭ ବନ୍ଦର ଅଞ୍ଚଳ ଆବାସ ଏବଂ ହର୍ମୁଜ ପ୍ରଣାଳୀ ସୀମାବର୍ତ୍ତୀ କ୍ୱେସମ୍ ଦ୍ୱୀପରେ ବିସ୍ଫୋରଣ ହୋଇଛି। ଆମେରିକାର ହେଲିକପ୍ଟର ଉପରେ ଇରାନ ଆକ୍ରମଣର ଜବାବ ଅତ୍ୟନ୍ତ ଶକ୍ତିଶାଳୀ ଭାବରେ ପ୍ରଦାନ କରାଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସତର୍କ କରାଇ ଦେଇଛନ୍ତି। ଅନ୍ୟପକ୍ଷରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅରଘାଚି କହିଛନ୍ତି ଆମେରିକା ଆକ୍ରମଣର କଠୋର ଜବାବ ଦିଆଯିବ। ହର୍ମୁଜ ପ୍ରଣାଳୀ ଛାଡ଼ିବାକୁ ବିଦେଶୀ ସେନାଙ୍କୁ ଶ୍ରୀ ଅରଘାଚି ସତର୍କ କରାଇଛନ୍ତି। ବିଶ୍ୱର ତିନୋଟି ପ୍ରତିଷ୍ଠିତ ଉଚ୍ଚଶିକ୍ଷା ପ୍ରତିଷ୍ଠାନକୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ପତ୍ର ପ୍ରଦାନ କରାଯାଇଛି। ସେଗୁଡ଼ିକ ହେଉଛି ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟ, ୟର୍କ ବିଶ୍ୱବିଦ୍ୟାଳୟ ଏବଂ ନ୍ୟୁ ସାଉଥ୍ ୱେଲ୍ସ ବିଶ୍ୱବିଦ୍ୟାଳୟ। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ୟକ୍ଷ ଡକ୍ଟର ବିନୀତ ଯୋଶୀ ଏହି ଅନୁଦାନ ପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ପକ୍ଷରୁ ଭାରତରେ ପ୍ରତିଷ୍ଠା ହେବାକୁ ଥିବା ଅନୁଷ୍ଠାନ ଜାତୀୟ ଶିକ୍ଷାନୀତି 2020 ଆନ୍ତର୍ଜାତିକ ଦୃଷ୍ଟିକୋଣକୁ ଗତିଶୀଳ କରିବାରେ ସହାୟକ ହେବ। ଦେଶରେ ଗୁଣାତ୍ମକ ଶିକ୍ଷା, ଶିକ୍ଷା କ୍ଷେତ୍ରରେ ବିଶ୍ୱ ସହଭାଗିତା ଏବଂ ନବସୃଜନ ଗବେଷଣା କ୍ଷେତ୍ରକୁ ଏହି ପଦକ୍ଷେପ ଅଧିକ ସୁଦୃଢ଼ କରିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସମେତ କେତେକ ରାଜ୍ୟରେ ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ତରଫରୁ କ୍ୟାମ୍ପସ୍ ପ୍ରତିଷ୍ଠା କରାଯିବ। ବିଶ୍ୱସ୍ତରରେ ପ୍ରତିଯୋଗିତା, ସମାବେଶୀ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଶିକ୍ଷା ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 12 ବର୍ଷର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଦୃଷ୍ଟିକୋଣ ଆଧାରରେ ଦେଶରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ, କୃଷକ, ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ସରକାରଙ୍କ 12 ବର୍ଷର କାର୍ଯ୍ୟକାଳରେ ଗ୍ରହଣ କରାଯାଇଥିବା ବିଶେଷ ପଦକ୍ଷେପଗୁଡ଼ିକ ଉପରେ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରୁଛି। ଆଜି ଆସନ୍ତୁ ଶୁଣିବା ଯୁବବର୍ଗଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର ଗତ 12 ବର୍ଷ ମଧ୍ୟରେ ଦେଶର ଯୁବଶକ୍ତିକୁ ପ୍ରାଥମିକତା ପ୍ରଦାନ କରିଛନ୍ତି। ବିକଶିତ ଭାରତ ନିର୍ମାଣ ଏବଂ ବିଭିନ୍ନ କ୍ଷେତ୍ରରେ ଭବିଷ୍ୟତକୁ ଅଧିକ ସଶକ୍ତ କରିବାରେ ଯୁବବର୍ଗଙ୍କ ଭୂମିକା ଉପରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। 12 କୋଟିରୁ ଅଧିକ ନୂତନ ଉଦ୍ୟୋଗୀଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମାଧ୍ୟମରେ ସହଯୋଗ ପ୍ରଦାନ କରାଯାଇଛି। ନିଯୁକ୍ତି ପଛରେ ନ ଗୋଡ଼ାଇ ଆତ୍ମନିର୍ଭରଶୀଳ ଏବଂ ନିଯୁକ୍ତି ପ୍ରଦାନକାରୀ ଭାବେ ଯୁବବର୍ଗଙ୍କୁ ସରକାର ପ୍ରେରଣା ପ୍ରଦାନ କରିଛନ୍ତି। ଆଗାମୀ ଆୟାରଲାଣ୍ଡ ଏବଂ ଇଂଲଣ୍ଡ ଗସ୍ତରୁ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ବାଦ୍ ଦିଆଯାଇଛି। ତାଙ୍କ ବଦଳରେ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯାଇଥିବା ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ସୂଚନା ଦେଇଛି। ଏହି ଦୁଇ ଦେଶରେ ଭାରତୀୟ ଦଳ ଟି20 ସିରିଜ୍ ଖେଳିବ। ମ୍ୟାଚ୍ ଖେଳିବା ନେଇ ଫିଟ୍ ନଥିବାରୁ ମହମ୍ମଦ ସିରାଜଙ୍କୁ ଦଳରୁ ବାଦ୍ ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ବୋଲି ବିସିସିଆଇ ସୂଚନା ଦେଇଛି। ଭାରତୀୟ ପାଣିପାଗ ବିଭାଗ ଆଜି ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଗରମ ହେବା ନେଇ ଆକଳନ କରିଛି। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ପଞ୍ଜାବ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଲଦାଖ, ଉତ୍ତରପ୍ରଦେଶ ଏବଂ ପଶ୍ଚିମ ରାଜସ୍ଥାନର କେତେକ ଅଞ୍ଚଳରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। ଓଡ଼ିଶା ସମେତ କୋଙ୍କଣ ଏବଂ ଗୋଆରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଅନ୍ୟପକ୍ଷରେ ଆସନ୍ତା 3 ଦିନ ମଧ୍ୟରେ ଦେଶର କେତେକ ଅଞ୍ଚଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଓଡ଼ିଶା ସମେତ ଅନ୍ୟ କେତେକ ଅଞ୍ଚଳରେ ଆଜି ଘୂର୍ଣ୍ଣିଝଡ଼ ସହିତ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃତ୍ୱ। ନୂଆଦିଲ୍ଲୀ ରାଜ୍ୟ ଅନୁଷ୍ଠିତ ହେବ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ବୈଠକ। ବୁଲ୍ଗେରିଆ ଏବଂ ଫିନ୍ଲାଣ୍ଡକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ୍ର ବିଭିନ୍ନ ଅଞ୍ଚଳରେ ଆମେରିକାର ଆକ୍ରମଣ ଏବଂ ଓଡ଼ିଶା ସମେତ କୋଙ୍କଣ ଗୋଆରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଚାଷର ହାଲ।
2: ଜିଆଖତ ଗୋଟେ ଜୈବିକ ସାର ଏ। ଇ ଖତ୍କେ ଅତି ସହଜେ ଜୈବିକ ପ୍ରଣାଳୀ ଥି ବନାଯାଇ ପାର୍ସି। ଜୈବିକ ପ୍ରଣାଳୀ ଚାଷ ନୁ ହେଉଥିବାର ପନିପରିବା ଫଲମୂଲ ଆମର ଶରୀର ଲାଗି ବହୁତ ଭଲ ଏ। ଆର୍ ଯେନ୍ ଆଜିକାଲ ଭିନ୍ ଭିନ୍ ପ୍ରକାର ରୋଗ ବେମାର ହେଉଛେ ସେଥୁ ଆମେ ବଞ୍ଚି ପାର୍ମା। ତ ଜିଆ ଖତ ବନାବାର ଲାଗି ପହେଲା ତ କମ୍ ଛାଏ ପାଉଥିବାର ଉଚା ଚଟାନ ଜାଗା ନେଉନ୍। ଟିକେ ଅତକା ଉଦା ଥିବାର ଥଣ୍ଡା ଠାନ୍ ଜିଆ ଚାଷ ଲାଗି ବଢ଼ିଆ ଏ। ଜୈବିକ ଜିନିଷ୍ମାନେ ଯେନ୍ତାକି ଘାସ ଲଟା ଅଦରକାରୀ ପନିପରିବା ଛାଲି ଯେନ୍ତା ସଢ଼ି ପାର୍ସି ସେନ୍ତା ଜୈବିକ ଜିନିଷ୍ମାନଙ୍କୁ ଆମେ ଜିଆ ଖତ ଲାଗି ବ୍ୟବହାର କର୍ମା। 2 meter ଲମ୍ବା ମିଟରେ ଚଉଡ଼ା ଆର୍ 0.5 meter ଉଷାର ଜାଗା ଦରକାର ଜିଆ ଖତ ବନାବାର ଲାଗି। ଆମେ ଯେନ୍ ଗଛ ପତର ଲଟା ଅଦରକାରୀ ପନିପରିବା ଛାଲି ଜିଆ ଖତ ବନାବାର ଲାଗି ବ୍ୟବହାର କର୍ମା ସେ ସବୁକେ ଗୋବର ଥି ମିଶେଇ କରି ରଖିଦେମା। 15-20 ଦିନ ଭିତରେ ଇସବୁ ଜିନିଷ ସଢ଼ି ଯାଏସି। ସଢ଼ିଗଲା ଉତାରୁ ଇଥି 500 ଜିଆ ଛାଡ଼ିଦେମା। ଖତ ବନାଉଥିବାର ଠାନ୍କେ କପଡ଼ା କି ବସ୍ତାଟାକେ ଢାପି କରି ରଖମା। ମଝି ମଝି ଥି ଇଥି ପାନ୍ ଝିଟବାର କଥା, ଯେନ୍ତାକି ତାର ତାପମାତ୍ରା କମ୍ ରହିବାର ସଙ୍ଗେ ଓଲ୍ ହେଇକରି ଜିଆମାନେ ଚଲ୍ ପ୍ଲଚର୍ କରିପାରବେ। ପାନ୍ ପବନ ଆର୍ ଜୈବିକ ପଦାର୍ଥମାନେ ଯଦି ଠିକ୍ଠାକ୍ ପରିମାଣ ଥି ଅଛେ ବେଲେ ଜିଆ ଖତ 75-90 ଦିନ ଭିତରେ ପ୍ରସ୍ତୁତ ହେଇଯାଏସି। ପୁରା ଖତ୍କେ ଏକାସାରି ଗଦା କରିଦେଲେ ଜିଆମାନେ 2-3 ଘଣ୍ଟା ଭିତରେ ଖତ୍ଗଦା ଭିତରକେ ପଶିଯାଏସନ୍। ଫେର୍ ଆମେ ଯଦି ଇ ଜିଆମାନଙ୍କୁ ଅଧାସଢ଼ା ଜୈବିକ ଖତ୍ ବନାବାର ଠାନେ ଛାଡ଼ିଦେମା, ସେମାନେ ସେନେ ଗଲେ ଚଲ୍ ପ୍ରଚର୍ କରିପାରସନ୍। ଇ ଜିଆ ଖତ୍କେ ଆମେ ଛାଏନ ଶୁଖେଇ କରି ଚାଲିଥି ଚଲେଇ କରି ପ୍ୟାକେଟ୍ କରି ରଖିପାର୍ମା ଆର୍ ବ୍ୟବହାର କରିପାର୍ମା। ଆଫ୍ରିକୀୟ ପ୍ରଜାତିର ଯେନ୍ ଜିଆ ଅଛନ୍ ସେଥିରୁ ୟୁସେନିଆ ଫୋଏଟିଡା ଜିଆ ଭାରତୀୟ ଜଳବାୟୁ ଥି ଜଲ୍ଦି ବଢ଼ବାର ସଙ୍ଗେ ଭଲ ଜୈବିକ ଖତ୍ ବନାସି। ମନେ ରଖମା, ଜିଆ ଖତ୍ ଲାଗି ସବୁବେଳେ ସଢ଼ି ପାରୁଥିବାର ଜଗଡ଼ା କଚଡ଼ା ଲଟା ଘାସ ପତର ବ୍ୟବହାର କରବାର କଥା। ଆର୍ ଏନ୍ତା ଜିନିଷ୍ ଯେନ୍ତାକି ଅଣ୍ଡାର ଖୋଲ ହେଲା, ହାଡ଼, ମାଂସ, ଗୁରସ ନୁ ବନୁଥିବାର ଜିନିଷ ଜିଆ ଖତ ଲାଗି ବିଲକୁଲ ବ୍ୟବହାର ନାଇଁ କରୁନ୍। ପୁରା ଶୁଖା କି ଅତକା ପାନ୍ ରହୁଥିବାର ଜାଗା ଜିଆ ଖତ ଲାଗି ବିଲକୁଲ ଭଲ ନୁହେଁସେ। ଜିଆମାନେ ଏନ୍ତା ଠାନେ ବଢ଼ି ନାଇଁ ପାରନ୍ ଆର୍ ମରିଯାଏସନ୍। ଆର୍ ଗୋଟେ କଥା, ଜିଆ ଖତ୍ ଆମେ ଯେନ୍ଠାନେ କରସୁଁ ସେ ଜାଗାକେ ଆମେ ଖରା ଆର୍ ବର୍ଷା ନୁ ବଞ୍ଚେଇ କରି ଢାପି କରି ରଖମା, ନାହେଲେ ଛାଏ ଦେଇକରି ରଖବାର କଥା। ଆମର ଘରୁ ବଗିଚାନୁ ସବୁଦିନ ଯେନ୍ ସଢ଼ି ପାରୁଥିବାର ଜଗଡ଼ା କଚଡ଼ା ବାହାରୁଛେ ସେଥିରୁ ଆମେ ଆରାମସେ ଜିଆ ଖତ୍ ବନେଇ ପାର୍ମା ଆର୍ ବ୍ୟବହାର ଗଲେ କରିପାର୍ମା। ତାର୍ ସାଙ୍ଗେ ଯଦି ଅଗଲି ଯାଉଛେ ବେଲେ ତାକେ ଆମେ ବଜାରରେ ବିକି ଗଲେ ପାର୍ମା। ଚାଷୀମାନେ ସୋର୍ ରଖୁନ୍, ଆମେ ଯେନ୍ ଗଛ ପତର ଲଟା ଅଦରକାରୀ ପନିପରିବା ଛାଲି ଜିଆ ଖତ୍ ବନାବାର ଲାଗି ବ୍ୟବହାର କର୍ମା ସେ ସବୁକେ ଗୋବର ଥି ମିଶେଇ କରି ରଖିଦେମା। 15-20 ଦିନ ଭିତରେ ଇସବୁ ଜିନିଷ ସଢ଼ି ଯାଏସି। ସଢ଼ିଗଲା ଉତାରୁ ଇଥି 500 ଜିଆ ଛାଡ଼ିଦେମା। ଖତ ବନାଉଥିବାର ଠାନ୍କେ କପଡ଼ା କି ବସ୍ତାଟାକେ ଢାପି କରି ରଖମା। ମଝି ମଝି ଥି ଇଥି ପାନ୍ ଝିଟବାର କଥା, ଯେନ୍ତାକି ତାର ତାପମାତ୍ରା କମ୍ ରହିବାର ସଙ୍ଗେ ଓଲ୍ ହେଇକରି ଜିଆମାନେ ଚଲ୍ ପ୍ଲଚର୍ କରିପାରବେ। ପାନ୍ ପବନ ଆର୍ ଜୈବିକ ପଦାର୍ଥମାନେ ଯଦି ଠିକ୍ଠାକ୍ ପରିମାଣ ଥି ଅଛେ ବେଲେ ଜିଆ ଖତ୍ 75-90 ଦିନ ଭିତରେ ପ୍ରସ୍ତୁତ ହେଇଯାଏସି। ଜିଆ ଖତ୍ର ପ୍ରସ୍ତୁତି ଆର୍ ବ୍ୟବହାର କେନ୍ସି ବି ଚାଷୀ ଲାଗି ସହଜ ଏ। ରାସାୟନିକ ସାର ଠାନୁ ଜିଆ ଖତ୍ ବହୁତ ବଢ଼ିଆ ଏ।
1: ଶୁଣିଲେ ଚାଷର ହାଲ। ଆକାଶବାଣୀ ସମ୍ବଲପୁର। শুনন্তু।

0: পরিবেশ সূচনা আজি এটি শুণন্তু সংরক্ষিত জৈবমণ্ডল প্রকৃতি সংরক্ষণ কার্যক্রম কইছন্তি ডক্টর সমাপিকা দাস।
1: ଆମ ଚାରିପାଖରେ ଯେଉଁ ଗଛଲତା ଜୀବଜନ୍ତୁ ଦେଖାଯାଆନ୍ତି ସେମାନଙ୍କର ପାରସ୍ପରିକ କ୍ରିୟା ବାୟୁମଣ୍ଡଳ ବାରିମଣ୍ଡଳ ଓ ମୃତ୍ତିକାକୁ ନେଇ ଆମର ଏହି ପରିବେଶ ତିଆରି। 1945 ପ୍ରତିଷ୍ଠିତ ୟୁନାଇଟେଡ୍ ନେସନ୍ସ ଏଜୁକେସନାଲ ସାଇଣ୍ଟିଫିକ୍ ଆଣ୍ଡ କଲଚରାଲ ଅର୍ଗାନାଇଜେସନ୍ ୟୁନେସ୍କୋ ଏହାର ସାଧାରଣ ସମ୍ମିଳନୀର 41ତମ ଅଧିବେଶନରେ 2011 ଏକ ସଂକଳ୍ପ ଗ୍ରହଣ କରି ପ୍ରତିବର୍ଷ ନଭେମ୍ବର 3 ଇଣ୍ଟରନ୍ୟାସନାଲ ବାୟୋସ୍ଫିୟର ରିଜର୍ଭ ଡେ ବା ଆନ୍ତର୍ଜାତିକ ସଂରକ୍ଷିତ ଜୈବମଣ୍ଡଳ ଦିବସ ଭାବରେ ଘୋଷଣା କରିଥିଲା। ଏହି ଦିନଟି ମଣିଷ ପ୍ରାକୃତିକ ଆବାସସ୍ଥାନ ଏବଂ ପରିବେଶ ମଧ୍ୟରେ ନିବିଡ଼ ସନ୍ତୁଳନକୁ ସୁରକ୍ଷିତ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରେ। ବିଆର୍ ହେଉଛି ବାୟୋସ୍ଫିୟର ରିଜର୍ଭ। ସାମାଜିକ ଏବଂ ପରିବେଶଗତ ବ୍ୟବସ୍ଥା ମଧ୍ୟରେ ପାରସ୍ପରିକ ପ୍ରକ୍ରିୟାର ଏକ ପରିସଂସ୍ଥା ଯେଉଁଥିରେ ଜୈବମଣ୍ଡଳ ଏବଂ ପ୍ରାକୃତିକ ସମ୍ପଦର ପରିଚାଳନା ପାଇଁ ସ୍ଥାନୀୟ ସମ୍ପ୍ରଦାୟର ଅଂଶଗ୍ରହଣ ପାଇଁ ବ୍ୟବସ୍ଥା ରହିଛି। ଏହା 3 ଜୋନ୍ ଅଞ୍ଚଳକୁ ନେଇ ଗଠିତ। ତାହା ହେଉଛି କୋର୍, ବଫର୍ ଏବଂ ଟ୍ରାଞ୍ଜିସନ୍ ଜୋନ୍। କେନ୍ଦ୍ରୀୟ କୋର୍ ଅଞ୍ଚଳ ବନ୍ୟପ୍ରାଣୀ ଏବଂ ଜୈବ ବିବିଧତା ତଥା ପରିସଂସ୍ଥା ସଂରକ୍ଷଣ ପାଇଁ କଡ଼ାକଡ଼ି ଭାବରେ ସୁରକ୍ଷିତ। ଗବେଷଣା କାର୍ଯ୍ୟକଳାପ ବ୍ୟତୀତ ଅନ୍ୟାନ୍ୟ ମାନବ ହସ୍ତକ୍ଷେପକୁ ଅନୁମତି ଦିଆଯାଏ ନାହିଁ। କୋର୍ ଅଞ୍ଚଳର ଚତୁଃପାର୍ଶ୍ୱ କିମ୍ବା ସଂଲଗ୍ନ ଅଞ୍ଚଳ ହେଉଛି ପେରିଫେରୀ ବା ବାହ୍ୟାଞ୍ଚଳ, ଯାହା ପରିବେଶ ଅନୁକୂଳ ସୁସଙ୍ଗତ କାର୍ଯ୍ୟକଳାପ, ବୈଜ୍ଞାନିକ କାର୍ଯ୍ୟକଳାପ, ଗବେଷଣା, ତଦାରଖ, ତାଲିମ ଏବଂ ଶିକ୍ଷା ପାଇଁ ବ୍ୟବହୃତ ହୁଏ। ପେରିଫେରୀର ବାହ୍ୟ ଅଞ୍ଚଳକୁ ଟ୍ରାଞ୍ଜିସନ୍ ବା ଉପବାହ୍ୟାଞ୍ଚଳ କୁହାଯାଏ, ଯେଉଁଠାରେ ସ୍ଥାନୀୟ ସମ୍ପ୍ରଦାୟ ସେମାନଙ୍କର ଆବଶ୍ୟକତା ପୂରଣ ପାଇଁ ସାମାଜିକ, ସାଂସ୍କୃତିକ ଏବଂ ପରିବେଶ ଅନୁକୂଳ କାର୍ଯ୍ୟକ୍ରମ କରିପାରିବେ, କିନ୍ତୁ ବାଣିଜ୍ୟ ଉଦ୍ଦେଶ୍ୟ ସାଧନ ପାଇଁ ନୁହେଁ। ବନ୍ୟଜୀବ ସଂରକ୍ଷଣ ଏବଂ ପରିସଂସ୍ଥା ସନ୍ତୁଳନ ବଜାୟ ରଖିବା ପାଇଁ ପ୍ରକୃତିର ସୁରକ୍ଷା ଅତ୍ୟନ୍ତ ଜରୁରୀ। ଜାତୀୟ ବନ୍ୟଜୀବ ଉଦ୍ୟାନ, ବନ୍ୟଜୀବ ଅଭୟାରଣ୍ୟ ଏବଂ ଜୈବମଣ୍ଡଳ ସଂରକ୍ଷଣ ଭଳି ସଂରକ୍ଷିତ କ୍ଷେତ୍ରଗୁଡ଼ିକୁ ସେମାନଙ୍କର ପ୍ରାକୃତିକ ଇକୋସିଷ୍ଟମ୍ ବା ପରିସଂସ୍ଥାରେ ଜୈବ ବିବିଧତାକୁ ସୁରକ୍ଷା ଦେବା ପାଇଁ ସାରା ବିଶ୍ୱରେ ସୃଷ୍ଟି କରାଯାଇଛି। ଭାରତରେ ମୋଟ 18 ବାୟୋସ୍ଫିୟର ରିଜର୍ଭ ଅଛି। ନୀଳଗିରି ବିଆର୍, ଯାହା ତାମିଲନାଡୁ, କର୍ଣ୍ଣାଟକ ଏବଂ କେରଳରେ ବିସ୍ତାରିତ, ଏହା ହେଉଛି ଭାରତର ପ୍ରଥମ ସଂରକ୍ଷିତ ଜୈବମଣ୍ଡଳ। ଅନ୍ୟ ବାୟୋସ୍ଫିୟର ରିଜର୍ଭଗୁଡ଼ିକ ହେଉଛି ନନ୍ଦାଦେବୀ, ନକ୍ରେକ୍, ମନ୍ନାର ଉପସାଗର, ସୁନ୍ଦରବନ, ମାନସ, ଗ୍ରେଟ୍ ନିକୋବର, ଶିମିଳିପାଳ, ଦିବ୍ରୁ ସାଇକୋବା, ଦିହାଙ୍ଗ ଦିବାଙ୍ଗ, ପଞ୍ଚମାରୀ, କାଞ୍ଚନଜଙ୍ଗା, ଅଗସ୍ତ୍ୟମାଳା, ଅର୍ଚ୍ଚନା କୁମାର ଅମରକଣ୍ଟକ, ଗ୍ରେଟ୍ ରନ୍ ଅଫ୍ କଚ୍, କୋଲ୍ ଡେଜର୍ଟ, ସେସାଞ୍ଚଳମ୍ ଓ ପନ୍ନା ବାୟୋସ୍ଫିୟର ରିଜର୍ଭ। ଭାରତର 18 ବାୟୋସ୍ଫିୟର ରିଜର୍ଭ ମଧ୍ୟରୁ 13 ୟୁନେସ୍କୋର ୱାର୍ଲ୍ଡ ନେଟୱାର୍କ ଅଫ୍ ବାୟୋସ୍ଫିୟର ରିଜର୍ଭ ଦ୍ୱାରା ସ୍ୱୀକୃତିପ୍ରାପ୍ତ। ଜୁଲାଇ 2024 ୟୁନେସ୍କୋ ଦକ୍ଷିଣ ଆମେରିକାରୁ ୟୁରୋପ ଏବଂ ଏସିଆ ପର୍ଯ୍ୟନ୍ତ 11 ଦେଶରେ ଆଉ 11 ନୂତନ ସଂରକ୍ଷିତ ଜୈବମଣ୍ଡଳକୁ ନାମିତ କରାଯାଇଥିଲା। 1986-2011 ପର୍ଯ୍ୟନ୍ତ ଭାରତରେ 18 ବାୟୋସ୍ଫିୟର ରିଜର୍ଭକୁ ଅଧିସୂଚିତ କରାଯାଇଥିଲା। ସଂରକ୍ଷିତ ଜୈବମଣ୍ଡଳ ଜାତୀୟ ସରକାରଙ୍କ ଦ୍ୱାରା ମନୋନୀତ ହୋଇଥାଏ ଏବଂ ସେଗୁଡ଼ିକ ଯେଉଁ ରାଜ୍ୟମାନଙ୍କରେ ଅବସ୍ଥିତ ସେହି ରାଜ୍ୟଗୁଡ଼ିକର ସାର୍ବଭୌମ୍ୟ ଅଧିକାର ଅଧୀନରେ ରହିଥାଏ। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରେ 1994 ଭାରତର 8ମ ସଂରକ୍ଷିତ ଜୈବମଣ୍ଡଳ ପ୍ରତିଷ୍ଠା କରାଯାଇଥିଲା। ସରକାରଙ୍କ ଦ୍ୱାରା ନିଯୁକ୍ତ ଏକ ସ୍ୱତନ୍ତ୍ର କମିଟି ମହେନ୍ଦ୍ରଗିରିରେ ଆଉ ଏକ ସଂରକ୍ଷିତ ଜୈବମଣ୍ଡଳ ପ୍ରତିଷ୍ଠା କରିବାକୁ ସୁପାରିଶ କରିଆସିଛି। 1962 ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳ ନାମକ ଆଉ ଏକ ଯୋଜନା ଆରମ୍ଭ କରିଥିଲା, ଯେଉଁଥିରେ ପ୍ରାକୃତିକ ଐତିହ୍ୟସ୍ଥଳ ଅନ୍ତର୍ଭୁକ୍ତ ଥାଏ। ମହେନ୍ଦ୍ରଗିରି ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଯୋଗ୍ୟତା ହାସଲ କରିଛି।
0: ଶୁଣିଲେ ପରିବେଶ ସୂଚନା। ଆଜି ଏଥିରେ ଶୁଣିଲେ ସଂରକ୍ଷିତ ଜୈବମଣ୍ଡଳ ପ୍ରକୃତି ସଂରକ୍ଷଣ କାର୍ଯ୍ୟ।

କାର୍ଯ୍ୟକ୍ରମ କହିଲେ ଡକ୍ଟର ସମାପିକା ଦାସ। ଆକାଶବାଣୀ ସମ୍ବଲପୁର ଏଥର ଶୁଣନ୍ତୁ ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆନ୍ତରା। ଗୀତ ରଚନା ଯୁଧିଷ୍ଠିର ମେହେର, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ପ୍ରଥମେ ଶୁଣନ୍ତୁ ମନୋଜ କୁମାର ବୁଡ଼ାଙ୍କ କଣ୍ଠରେ ଏହି ଗୀତଟି।

ଶୁଣିଲେ ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆଁ ତରା। ଗୀତଗୁଡ଼ିକୁ ରଚନା କରିଥିଲେ ଯୁଧିଷ୍ଠିର ମେହେର, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ, କଣ୍ଠଶିଳ୍ପୀମାନେ ଥିଲେ ମନୋଜ କୁମାର ବୁଢ଼ା ଏବଂ ମିନତୀ ପତି। ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଶୁଣନ୍ତୁ କ୍ରିଷ୍ଣା ପଟେଲଙ୍କ କଣ୍ଠରେ ଏହି ଗୀତଟିକୁ ରଚନା କରିଛନ୍ତି ସୁରେନ୍ଦ୍ର ମୋହନ ପଟେଲ।

ଶୁଣିଲେ କେତୋଟି ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀମାନେ ଥିଲେ କ୍ରିଷ୍ଣା ପଟେଲ ଏବଂ ମନସ୍ୱିନୀ ନାୟକ। ଗୀତଗୁଡ଼ିକୁ ରଚନା କରିଥିଲେ ସୁରେନ୍ଦ୍ର ମୋହନ ପଟେଲ ଏବଂ ମୋହନ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଏଥର ଶୁଣନ୍ତୁ ଅରୁଣ ରାଜନ୍ଙ୍କ କଣ୍ଠରେ ଗୀତଟିକୁ ରଚନା କରିଛନ୍ତି ପ୍ରମୋଦ କୁମାର ମିଶ୍ର।

ଶୁଣିଲେ କେତୋଟି ସମ୍ବଲପୁରୀ ଗୀତ। ଆକାଶବାଣୀ ସମ୍ବଲପୁର, ଏଥର ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ବିରାଜଲକ୍ଷ୍ମୀ ପଣ୍ଡାଙ୍କ କଣ୍ଠରେ ଶୁଣନ୍ତୁ, ଗୀତଟିକୁ ରଚନା କରିଛନ୍ତି ହରିହର ମିଶ୍ର।

0: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ ଏଇଡିପି ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ ଆସନ୍ତୁ ଦକ୍ଷତା ଗଢ଼ିବା ଚାକିରି ପାଇଁ ପଥ ସୁଗମ କରିବା ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ ଏଇଡିପି ଆଜି ଶିଖନ୍ତୁ କାଲି ରୋଜଗାରକ୍ଷମ ହୁଅନ୍ତୁ
1: ଶୁଣୁଛନ୍ତି ସୁଗମ ସଙ୍ଗୀତ ଏଥର ଶୁଣନ୍ତୁ ଅଭିମନ୍ୟୁ ସାମନ୍ତ ସିଂହଙ୍କ ରଚନାରୁ କଣ୍ଠଶିଳ୍ପୀ ଚନ୍ଦ୍ରମଣି ଲେଙ୍କା

ଶୁଣିଲେ କେତୋଟି ସୁଗମ ସଙ୍ଗୀତ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ। ଆଜି ଉପସ୍ଥାପନାରେ ଅଛି ମୁଁ ସୁପ୍ରୀତା ନନ୍ଦ, ବୈଷୟିକ ସହାୟତାରେ କୁନାଲ ମହାପାତ୍ର ଏବଂ ସୁଜୟ କୁମାର ପ୍ରମାଣିକ। ଆପଣମାନଙ୍କର ମନପସନ୍ଦର ଓଡ଼ିଆ କଥାଚିତ୍ର ଗୀତ ଶୁଣିବା ପାଇଁ ଆମ ନମ୍ବର ଦୁଇଟିକୁ ଡାଏଲ୍ କରନ୍ତୁ। ନମ୍ବରଗୁଡ଼ିକ ହେଲା 0663241211 ଏବଂ 0663241240।

ହ୍ୟାଲୋ ଅନୁରୋଧ, ଆପଣମାନଙ୍କ ମନପସନ୍ଦ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ।

0: ଆଉ ଗୋଟେ କଲ୍ ନେମା। ହ୍ୟାଲୋ,
1: ହଁ ହ୍ୟାଲୋ ଆଜ୍ଞା ନମସ୍କାର,
0: ଆଜ୍ଞା ନମସ୍କାର, ଆପଣଙ୍କ ନାଁ ଆଉ ପରିଚୟ ଟିକେ କହୁନ।
1: ମୁଇଁ ମୁରଲୀ ମେର କହୁଥିନି, ଗାଁ ପୋଷ୍ଟ ବରଦୋଲ ଜିଲ୍ଲା ବରଗଡ଼ର।
0: ଆଜ୍ଞା, ଆଉ ଆପଣ କାଣା କରସନ୍?
1: ଆଜ୍ଞା ଏ ଶାଢ଼ୀ ବୁଣା ମୁଇଁ କହୁଛି, ଆଜ୍ଞା ସମ୍ବଲପୁରୀ ଶାଢ଼ୀ।
0: ଆରେ ବଢ଼ିଆ କାମ ତ।

0: କରୁଛନ୍ ଆଉ ସମ୍ବଲପୁରୀ ଶାଢ଼ୀର ତ ବହୁତ ଚାହିଦା, ଆମେ ସମସ୍ତେ ସମ୍ବଲପୁରୀ ଶାଢ଼ୀର ପୁରା ଫ୍ୟାନ୍। ଆଉ ଆଉ କାଣା କାଣା ଆପଣଙ୍କର ଘରେ କିଏ କିଏ ଅଛନ୍?
1: ଘରେ ତ ସମସ୍ତେ ଅଛନ୍ ଆଜ୍ଞା,
0: ଆଉ
1: ମୋ ଭାଇଟେ କଥା ହେବେ ଆଜ୍ଞା, ଲାଇନ୍ ରେ ଅଛନ୍।
2: ଆପଣ ଯେଉଁ ବ୍ୟକ୍ତିଙ୍କ ସହିତ
1: ହଁ
2: କଥା ହେଉଛନ୍ତି?
1: ହଁ ହ୍ୟାଲୋ ଆଜ୍ଞା,
0: ହ୍ୟାଲୋ ଆଜ୍ଞା, ନମସ୍କାର।
1: ହଁ ଆଜ୍ଞା, ଘର ପରିବାରରେ ସମସ୍ତେ ଅଛନ୍ ଆଜ୍ଞା, ପୁଅ ଦୁଇଟା ଅଛନ୍, ଆମେ ମ୍ୟାଡମ୍ ସାଙ୍ଗେ ଅଛୁ, ତାପରେ ବାପା ବି ଅଛନ୍, ଭାଇମାନେ ଅଛନ୍।
0: ଆଜ୍ଞା, ଆପଣଙ୍କର ରେଡିଓଟା ଯେନ୍ ଅଛେ ସେଟାକେ
1: ହଁ
0: ବୋଲି।
1: ହ୍ୟାଲୋ ଆଜ୍ଞା, ଏଇଟା ଭାଇଟେ ଲାଇନ୍ ରେ ଅଛନ୍ ଆଜ୍ଞା।
0: ଆଚ୍ଛା,
1: ହଁ ଦେବରାଜ କହ। ହ୍ୟାଲୋ
0: ଆଜ୍ଞା, ନମସ୍କାର
1: କହୁଛେ,
0: ନମସ୍କାର ନମସ୍କାର।
1: ଇଟାନ
0: ଆଚ୍ଛା, ଆଜି ଆପଣ କାଣା କେନ୍ ଗୀତଟା ଶୁଣିବା ଲାଗି ଚାହୁଁଛନ୍?
3: ଅନ୍ନା ନାବା ଯେ
1: ହଁ ଆଜ୍ଞା ଆଜ୍ଞା, ନାଗ ନାଗ ହାତ କଥା ଚିତ୍ର ଗୀତରେ ଶୁଣିବା ଆଜ୍ଞା।
3: ହଁ
0: ଆଚ୍ଛା, ଆପଣ ଦୁଇ ଜଣଙ୍କର ଇଚ୍ଛା ନା?

0: हेलो,
1: आया नमस्कार। सुरेन
0: नमस्कार। के कोतले? अरे
1: कुमार साहू आया, गांधी टिकरा पोस्टबिस फुटका टुकड़ा डिस्ट्रिक्ट बरगढ़।
0: अच्छा, केनता अछन अपन?
1: मु तो भल अछे आज्ञा, बहुत बढ़िया अछे। आगो देह टिके खराब थिला मझे,
0: अच्छा, काणे हितला?
1: सेटा बीपी लो हेला आज्ञा, सोडियम कमी जाइथिला, बोले बुल्लारे आडमिट होइथिली।
0: ହଁ, ଏବେ ପ୍ରାୟ ସମସ୍ତଙ୍କର ଏନ୍ତା ରହୁଛେ, ସୋଡିୟମ କମି ଯାଉଛେ। ଖରା ମାସେ ବହୁତ ଝାଳ ବହିସି ନା, ବେଲେ ହେଟା ଟିକେ ମାନେ ସୋଡିୟମ କମ୍ବାର ବହୁତ ଜଣ ଏନ୍ତା କମ୍ପ୍ଲେନ୍ କରୁଛନ୍। ଆଉ ଲୁଣ ଚିନି ପାଣି ORS ଏଟା ସବୁ ପିଉଛନ୍ କି ନାଇଁ? ହଁ, ଏଟା ଯଦି ବେଲେନ୍ସ ରଖିଥିବେ, ମାନେ ଲୁଣ ଚିନି ପାଣି ପିଇ କରି କିମ୍ବା ORS ପିଇବେ, ତାହେଲେ ଏଇ ଖରା ମାସେ ଟିକେ ଏଟା ସବୁ ବେଶୀ ମାନେ ଏଭଏଡ଼ କରିପାରିବେ। ଆଉ ଆଜି ଆପଣ କେନ୍ କି ତ ଶୁଣିବେ?
1: ଆଜି ଦେବେ ଆଜ୍ଞା ସିନ୍ଦୁର ବିନ୍ଦୁର
0: ହଁ ହଁ
1: ମୋ ପ୍ରିୟ ଠାରୁ କିଏ ଅଧିକ ସୁନ୍ଦର।
0: ବଢ଼ିଆ ଗାନାଟି ବାଛିଛନ୍। ଆଉ କିଏ ଗାଇଛନ୍ ଜାଣିଛନ୍ ଗୀତଟା? କେ
1: ନାଇଁ ତ ଜାଣି ଆଜ୍ଞା,
0: ଚିତ୍ତରଞ୍ଜନ ଜେନା, ରଚନା ପ୍ରଫୁଲ୍ଲ କର, ସଙ୍ଗୀତ ବି ପ୍ରଫୁଲ୍ଲ କର ଦେଇଛନ୍। ବହୁତ ବଢ଼ିଆ ଗୀତଟି, ଏଇଟା ବଢ଼ିଆ ଗୀତଟି ବାଛିଛନ୍ ଆପଣ। ଆଉ କେନ୍ତା ଘରେ ସମସ୍ତେ କେନ୍ତା ଅଛନ୍?
1: ଘରେ ଭଲ ଅଛନ୍ ଆଜ୍ଞା। ଆମର ଦୁଇ ଝିଅ ସ୍ୱପ୍ନା ସୋନାଲି ମ୍ୟାଡ଼ାମ ଅଛନ୍, କୁନ୍ତଳିନୀ ମ୍ୟାଡ଼ାମ କାନା ଅଛେ, ନାତି ଆମର
0: ଆଚ୍ଛା ଆଚ୍ଛା,
1: ସମସ୍ତଙ୍କୁ ଡେଡିକେଟ କରିବେ ଆଜ୍ଞା। ଆଉ ନାନୀ ଅଛେ ଆମର ସରୋଜ କୁମାରୀ ନାନୀ ସମ୍ବଲପୁରରେ, ଭାଇ ସୁଶାନ୍ତ ସାହୁ କୁମାର ସାହୁ, ଆମର ଭାଇ ବୋଉ ଦୀପ୍ତି ସାହୁ, ଆଉ ଅଛନ୍ ଆମର ଗାଁର ଆମର ଘନିଷ୍ଠ ବନ୍ଧୁ ଭୀମସେନ ସାହୁ, ଆଉ
0: ଆଚ୍ଛା
1: ତେଜସ୍ୱୀ ଆମର ତେଜସ୍ୱୀ ମିଶ୍ରଙ୍କୁ ବି ଆମର ଡେଡିକେଟରେ ରଖିଦେବେ ଆଜ୍ଞା।
0: ଆଚ୍ଛା, ବଢ଼ିଆ ବଢ଼ିଆ,
1: ଆଉ ଆପଣଙ୍କୁ ବି ରଖିବେ ଆଜ୍ଞା ତା
0: ନିଶ୍ଚେ
1: ସାଙ୍ଗରେ।
0: ନିଶ୍ଚେ, ଧନ୍ୟବାଦ।
1: ଆଉ
0: ତାହେଲେ
1: ସେଇ ଆମର ଯେଉଁ ଭୀମସେନ ଦାଦା ଅଛନ୍ ଆମର ଗାଁର ଧନୁପାଳି ନ ଅଛନ୍ ସେ,
0: ଆଚ୍ଛା,
1: ଆଉ ଆମର ଅଛନ୍ ଗାଁର ସେ ସବୁ ଦିଗରେ ପୁରା ଅଛନ୍ ଲୋକ ଆଜ୍ଞା। ଆମର ଗାଁର ସେ ଆମର ରାଜକୃଷ୍ଣ ମହାରଣା ଅଛନ୍,
0: ହଁ
1: ତାଙ୍କର
0: ହଁ
1: ୱାଇଫ୍ ଅଛନ୍ ଆମର ନାନୀ, ଆମର ରତ୍ନ ନାନୀ,
0: ହଁ
1: ମୋ
0: ହଁ
1: ଝିଅ
0: ହଁ ହଁ
1: ଅଛନ୍ ଶ୍ୱେତା, ବାବୁ ବିକି ଅଛେ ତାଙ୍କର ଦିଲ୍ଲୀ ନ, ଆଉ ଅଛନ୍ ଆଜ୍ଞା ଆମର ସ୍ୱର୍ଣ୍ଣପ୍ରଭା ଭଉଣୀ କଟାପାଲି ନ। ମୁଁ କଟାପାଲିରେ ତ ବିହା ଅଛେ, ବରଗଡ଼ କଟାପାଲି।
0: ଆଚ୍ଛା,
1: ସ୍ୱର୍ଣ୍ଣ ଭଉଣୀ ଆମର ବହୁତ ନିୟମିତ ଶ୍ରୋତା ହେ, ସେ ଇଣ୍ଟରନ୍ୟାସନାଲ ଶ୍ରୋତା ହେ,
0: ଆଚ୍ଛା ଆଚ୍ଛା, ହଁ
1: ଆଉ
0: ହଁ
1: ଚିତ୍ତରଞ୍ଜନ ପୁରୋହିତ ଆଜ୍ଞା ଡାଲବିନ ଅଛନ୍, ସେ ବି ନିୟମିତ ଶ୍ରୋତା,
0: ହଁ ହଁ ହଁ
1: ଆଉ ସ୍ୱର୍ଣ୍ଣ ଭଉଣୀ କି ଆଜ୍ଞା ବେଶୀ କରି ଡେଡିକେଟ କରୁଛନ୍ ସବୁ ଇଣ୍ଟରନ୍ୟାସନାଲ ଲେଭେଲ ସେ ଇହାଦେ।
0: ଆଚ୍ଛା ଆଚ୍ଛା, ହଉ ଠିକ୍ ଅଛେ। ତାହେଲେ ତାହେଲେ ଶୁଣିବା ଗୀତଟା?
1: ଆଉ ଯେତେ ମେହର ଫ୍ୟାମିଲି ଅଛନ୍ ନା ଆଜ୍ଞା ଆମର ଶ୍ରୋତା ମାନେ,
0: ହଁ ହଁ ହଁ
1: ମେହର ତ ବହୁତ ଅଛନ୍, ସବୁ ସବୁ ମେହର ଫ୍ୟାମିଲି ମେହର ମାନେ ଡେଡିକେଟ ହେଲା
0: ଆଚ୍ଛା
1: ହେଲା।
0: ଆଚ୍ଛା, ତାହେଲେ ଶୁଣିବା ଗୀତ? ହଁ ହଁ ସତ କଥା।
1: ଆପଣ କେନ୍ତା ଅଛନ୍ ଆଜ୍ଞା? ଭଲ ଭଲ ତ
0: ହଁ ହଁ ଭଲ ଭଲ ଭଲ,
1: ଆଜ୍ଞା, ଯାଉ ଆପଣଙ୍କ ସାଙ୍ଗେ କଥା ହେଲି ଆଜ୍ଞା, ଭଲ ଲାଗିଲା
0: ମୋତେ ବି ବହୁତ ଖୁସି ଲାଗିଲା ଆପଣମାନଙ୍କର ସାଙ୍ଗେ କଥା ହେଇକରି, ଆଜି ଖୁସି ଲାଗୁଛି।
1: ଆଜ୍ଞା।
0: ତାହେଲେ ଶୁଣିବା ଗୀତଟା?
1: ଗୀତ ଶର୍ମା ଆଜ୍ଞା, ହେଲୋ ଦୋସ୍ତ ରଖିଲୁ ନା ଆଜ୍ଞା, ମୋର ଗୋଟେ ବିଶେଷ ଅନୁରୋଧ,
0: ହଁ ହଁ
1: ଆମେ ଯେନ୍ ଗୀତଟା କହୁଛୁ ଗଲା ଥର ଅନୁରୋଧ କରିଥିଲି ଆମ ତେଜସ୍ୱୀ ମ୍ୟାଡ଼ାମ ଥିଲେ,
0: ହଁ ହଁ
1: ପାଞ୍ଚଟା ଗୀତ କହିଲେ ପାଞ୍ଚଟି ଗୀତ ଫେଲ ଆପଣଙ୍କ ଚୟରେ ଦେଲେ, ଆମର ହେଲୋ ପ୍ରୋଗ୍ରାମଟା ଆଜ୍ଞା କାଁ କରି ରଖିଛନ୍, ନା ଚେଞ୍ଜ କରିଦେବା କଥା।
0: ହଁ ନାଇଁ ନାଇଁ ଏତକର ଆମେ ଚେଷ୍ଟା କରମୁ, ଆଉ ଯେନ୍ଟା ଆପଣଙ୍କର ଚଏସ୍ ର ଗୀତ ଯେନ୍ଟା ଆପଣଙ୍କୁ ଭଲ ଲାଗ୍ବା ସେଟା ନିଶ୍ଚେ ବଜାମୁ।
1: ଆଜ୍ଞା ଗୋଟେ କଥା,
0: ହଁ ହଁ
1: କହୁଛନ୍ ଆମେ ସବୁ ସୁବିଧା ହେବା କିଛି ଦିନ ଗଲେ ସୁବିଧା ହେଇଯା ବୋଲୁଛନ୍, କିନ୍ତୁ ଆମର ଆମର ମାନେ ଅନୁରୋଧରେ ଆପଣ ଗୀତଟା ଦେବେ, ଯଦି ଆପଣଙ୍କ ଚଏସ୍ ରେ ଗୀତ ଦେଲେ ହେଲୋ ତୋର ନାଁ ରଖିଲେ ଲାଭ କର ଦେଲା
0: ହଁ ହଁ
1: ଆଜ୍ଞା।
0: ନିଶ୍ଚେ ନିଶ୍ଚେ, ଆପଣଙ୍କର କଥା ଠିକ, ଆମେ ନିଶ୍ଚେ ଇତାର ଉପରେ କାମ ବି ଚାଲିଛେ, ଆମେ
1: ଆଜ୍ଞା
0: କରୁଛୁଁ।
1: ଏଇଟା ଆପଣଙ୍କୁ ବହୁତ ଦିନ ହେଲା ପ୍ରଥମରି କଥାଟା କହୁଛନ୍, ଆପଣ ଆପଣ ଆଜି କହିଲେ
0: ହଁ ହଁ
1: ଆହୁରି ଅନେକ ଅନେକ ମାନେ ଏମିତି ବି ସମସ୍ତେ ଏମିତି କହୁଛନ୍, କିନ୍ତୁ ପରିବର୍ତ୍ତନ ନାଇଁ ହେଇପାରବା କେ, ଏଇଟା ଗୋଟେ ଦୁଃଖ ଲାଗୁଛେ।
0: ନାଇଁ ନାଇଁ ଆମେ ନିଶ୍ଚେ ପରିବର୍ତ୍ତନ କରବାରେ କାମରେ ଲାଗିଛୁ, ନିଶ୍ଚେ ହେଇଯିବା। ଆପଣ ମନ ମାନେ ମୁଇଁ କହୁଛେ ଆଜିନି, ମନରେ ରଖୁନ୍, ଏଇଟା ନିଶ୍ଚେ ହେଇଯିବା। ବହୁତ ମାନେ ଆପଣ ଯେତେବେଳେ ରିକ୍ୱେଷ୍ଟ କରିବେ, ନିଶ୍ଚେ ସବୁ ଗୀତ ଆମେ ନିଶ୍ଚେ ବଜାବା ଲାଗି ଚେଷ୍ଟା କରିବୁ।
1: ମୁଁ ଆଜ୍ଞା ଏଇଟା ଜଣେଇ ଦେବାକୁ ଚାହୁଁ ଯେ ମୁଁ 1975 ସାଲର ଶ୍ରୋତା ହେ,
0: ହଁ ହଁ
1: ମୋର ଦୁଇଟା ରେଡ଼ିଓ ଅଛି ଆଜ୍ଞା,
0: ହଁ ହଁ ହଁ
1: ଫିଲିପ୍ସ ରେଡ଼ିଓ ଅଛି ଗୋଟେ କମ୍ପାନୀ ବାଲା ରେଡ଼ିଓ, ଆଉ ଗୋଟେ ଅଛି ମୋରପି ମିନି ମାଷ୍ଟର ଗୋଟେ, ବୁଝିଲେ କି ନାହିଁ।
0: ହଁ ହଁ ହଁ ତାହେଲେ ଆମର ଲାଇନରେ ବି ବହୁତ ଜଣ ଶ୍ରୋତା ଅଛନ୍, ଆମେ ଗୀତଟା ଶୁଣୁ ଏବେ?
1: ଆଜ୍ଞା ଆଜ୍ଞା
0: ହଁ ଠିକ୍ ଅଛି, ଗୀତ ଶୁଣୁ। ନମସ୍କାର।
1: ନମସ୍କାର ଆଜ୍ଞା।
0: ହଁ ହଁ।

0: ଭଲ ଭଲ ଭଲ ଅଛେ। ଆପଣ ମାନେ କେନ୍ତା ଅଛନ୍?
1: ଆମେ ବି ଏକଦମ ମସ୍ତ ଏକଦମ ବଢିଆ ଅଛୁ ନାନୀ, ଆଉ କାର୍ଯ୍ୟକ୍ରମ ମାନେ ଭଲ ଲାଗୁଛି। ଆଜି ଆପଣଙ୍କର ସାଙ୍ଗେ ପହିଲା କଥା ଲାଗିକିରି ବି ମୋତେ ବହୁତ ଖୁସି ଲାଗୁଛି ନାନୀ।
0: ମତେ ବି ବହୁତ ଖୁସି ଲାଗିଲା। କେନ୍ କଥା ଚିତ୍ରର ଗୀତ ଶୁଣିବେ କୁହନ୍ତୁ।
1: ଆଜି ଗପ ହେଲେ ବି ସତର ଦେଇଦେବେ ନାନୀ, ଏ ବନର ଛାଇ ଗୀତଟା ଗେଇଛନ୍ ଅମିତ କୁମାର ଆଉ ସୁମନ କଲ୍ୟାଣପୁର।
0: ଆଚ୍ଛା, ତାହେଲେ ଗୀତଟା ଶୁଣମା।
1: ହଁ ନାନୀ।
0: ଆଚ୍ଛା ହଉ।
1: ଆଉ ନାନୀ ମୋର ଗୋଟେ ଆମର ଶ୍ରୋତା ଭାଇ ମୋର ଦାଦା ଭାଉଜ ଲିଙ୍ଗରାଜ ମିହିର ରେମନ୍ଦାର ଆଉ ଭାଉଜ ସତ୍ୟଭାମ ମିହିର ସେମାନେ ଲାଇନ୍ ରେ ଅଛନ୍, ଟିକେ କଥା ଲାଗନ୍ତୁ।
0: ହଁ ହଁ ହଁ ନିଶ୍ଚୟ। ହ୍ୟାଲୋ, ନମସ୍କାର।
2: ନମସ୍କାର ନାନୀ, ମୁଇଁ ରେମଣ୍ଡାର ସତ୍ୟଭାମ ମିହିର କହୁଛେ।
0: ଆଚ୍ଛା ନମସ୍କାର, କେନ୍ତା ଅଛନ୍ ଆପଣ?
2: ଭଲ ଅଛୁ ନାନୀ।
0: ଆଚ୍ଛା, ଆଜି ଗୀତ ଶୁଣିବାର ଲାଗି ଇଚ୍ଛା କରିଛନ୍ ନି କେଁ?
2: ହଁ ନାନୀ।
0: ଆଚ୍ଛା ହଉ, ତାହେଲେ ଗୀତଟା ଶୁଣମା।
2: ହଁ, ଯେତେ ଫୁଲ ଗଲେ ତ ଲାଗବା ନେ ନାନୀ।
0: ହଁ, କାଣା କରିବେ, ଶ୍ରୋତା ବହୁତ ଅଛନ୍ ନା, ସମସ୍ତଙ୍କର ଅନୁରୋଧ ରକ୍ଷା କରିବା ଲାଗି ପଡ଼ୁଛି। ଆଜି ତ ଲାଗିଲା।
2: ହଁ, ଆଜି ସୁବଲ ଭାଇର ଲାଗିଛି ନାନୀ।
0: ଆଚ୍ଛା ଆଚ୍ଛା, ତାହେଲେ ଆପଣ ବି କଥା ହେଲେ ବୋଲେ ଖୁସି ଲାଗିଲା, ମୋତେ ବି ଏଇଟା ଜାଣିକରି ଖୁସି ଲାଗିଲା କି ଆପଣମାନେ ସବୁବେଳେ ଚେଷ୍ଟା କରୁଛନ୍ ଫୋନ ଲଗାବା ଲାଗି। ହେଟା ତ କହି ନେବେ କେତେବେଳେ ଫୋନର କେନ୍ତା ମାନେ ସୁବିଧା ଯେ ଲାଇନ୍ ବି ଡିଷ୍ଟର୍ବ ରହିଲେ ନାଇଁ ଲାଗେ। ତାହେଲେ ଗୀତଟା ଆମେ ଶୁଣୁ।

ଏଇଠି ଶେଷ ହେଲା ଆପଣମାନଙ୍କର ମନପସନ୍ଦର ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଏଥର ଶୁଣନ୍ତୁ ବେବି କଥାଚିତ୍ରର ଏହି ଗୀତଟି। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ହ୍ୟୁମେନ୍ ସାଗର ଏବଂ ଚୁନମୁନ। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ପ୍ରେମ ଆନନ୍ଦ।

ଏଥର ଶୁଣନ୍ତୁ ଶାନ୍ ଏବଂ ତପୁ ମିଶ୍ରଙ୍କ ଦ୍ୱୈତ କଣ୍ଠରେ ଲୋଫର କଥାଚିତ୍ରର ଏହି ଗୀତଟି। ଗୀତ ରଚନା ବାପୁ ଗୋସ୍ୱାମୀ, ସଙ୍ଗୀତ ଗୋଲ୍ଡି ରଥ।

ଶେଷରେ ଶୁଣନ୍ତୁ ଲଭ୍ ଡଟ୍ କମ୍ କଥାଚିତ୍ରର ଏହି ଗୀତଟି। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି କୁମାର ବାପି ଏବଂ ତପୁ ମିଶ୍ର। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ପ୍ରେମାନନ୍ଦ।

ଇନୋସେସଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ଟି 317.5 ମିଟର ସାଙ୍ଗେ 945 କିଲୋ ହଜାର ଏଫ୍ଏମ୍ 101 ମେଗାହର୍ଜଟି ଆଉ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଜରିଏ ଶ୍ରୋତାବନ୍ଧୁ ସୋମ୍ୟ ସକାଳ 10:30 ପ୍ରଚାର କରୁଛୁ ଗୋଟିଏ ହିନ୍ଦୀ ସିନେମା ଗୀତ କ୍ରମଥି ଦିଲ୍ କ୍ୟା କରେ ସିନେମାର ଗୀତ ଗୀତମାନଙ୍କୁ ସଙ୍ଗୀତ ସଜେଇଛନ୍ ଯତୀନ ଲଲିତ ଗୀତ ରଚନା ଆନନ୍ଦ ବକ୍ସି କାର୍ଯ୍ୟକ୍ରମର ପହିଲା ଗୀତ ଶୁଣନ୍ କଣ୍ଠ ଦେଇଛନ୍ ଅଲକା ୟାଗ୍ନିକ୍।

ଏଥର ଅଭିଜିତ ସାବନ୍ତ ଆଉ ଅଲକା ୟାଗ୍ନିକର ଦ୍ୱୈତକଣ୍ଠତି ସୁନୁନି ଗୀତ ଗୀତ ରଚନା ଆନନ୍ଦ ବକ୍ସି ସଙ୍ଗୀତ ନିର୍ଦ୍ଦେଶନା ଯତୀନ ଲଲିତ।

ଶ୍ରୋତାମାନେ ଶୁଣୁଛନ୍ ଗୋଟେ ହିନ୍ଦୀ ସିନେମା ଗୀତକ୍ରମଟି ଦିଲ୍ କ୍ୟା କରେ ସିନେମାର ଗୀତ କାର୍ଯ୍ୟକ୍ରମଟି ଏଜେନ୍ ସୁନନ୍ ଉଦିତ ନାରାୟଣ ଅନୁରାଧା ପୁଡ଼ୱାଲଙ୍କର କଣ୍ଠତି ଏ ଗୀତ।

ଆପଣମାନେ ଶୁଣୁଛନ୍ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ କାର୍ଯ୍ୟକ୍ରମ ଥି ଏହାଦି ଶୁଣୁନ୍ ପ୍ରହଲ୍ଲାଦ ନାୟକଙ୍କ ରଚନାଠୁ ପ୍ରିୟମ୍ବଦା ଦାସଙ୍କର କଣ୍ଠ ଦେଇ ଗୀତ।

0: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ ଏଇଡିପି ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ ଆସନ୍ତୁ ଦକ୍ଷତା ଗଢ଼ିବା ଚାକିରି ପାଇଁ ପଥ ସୁଗମ କରିବା ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ ଏଇଡିପି ଆଜି ଶିଖନ୍ତୁ କାଲି ରୋଜଗାରକ୍ଷମ ହୁଅନ୍ତୁ
1: ସତ୍ୟ ହିଁ ଶିବ ସତ୍ୟ ହିଁ ସୁନ୍ଦର ଭାରତୀୟ ସଂସ୍କୃତିରେ ସତ୍ୟକୁ ଭଗବାନଙ୍କର ଅନ୍ୟ ଏକ ରୂପ ବୋଲି କୁହାଯାଇଛି ସତ୍ୟର ସେହି ଦିବ୍ୟତାକୁ ମନେ ପକାଇବା ପାଇଁ ଏଥର କାର୍ଯ୍ୟକ୍ରମରେ ଶୁଣନ୍ତୁ ସତ୍ୟମ୍ ଶିବମ୍ ସୁନ୍ଦରମ୍ କଥାଚିତ୍ରରୁ ଲତା ମଙ୍ଗେସ୍କର ଏବଂ ସାଥୀଙ୍କ କଣ୍ଠରେ ଏହି ଗୀତଟି ଗୀତ ରଚନା ପଣ୍ଡିତ ନରେନ୍ଦ୍ର ଶର୍ମା ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ୍

ସତ୍ୟର ସ୍ୱର ସର୍ବଦା ମଧୁର ଏବଂ ଚିରନ୍ତନ ହୋଇଥାଏ, ଯେପରି ପ୍ରେମର ସ୍ୱର କେବେ ମରିନଥାଏ ସେହିପରି ସତ୍ୟର ପ୍ରଭାବ କେବେ କମିନଥାଏ। ଏଥର ଆସନ୍ତୁ ଶୁଣିବା ଏହି ଚିରସ୍ଥାୟୀ ଗୀତଟି। କଥାଚିତ୍ର ସୁର କଣ୍ଠ ଦେଇଛନ୍ତି ଲତା ମଙ୍ଗେସ୍କର ଏବଂ ମୁକେଶ। ଗୀତରଚନା ସନ୍ତୋଷ ଆନନ୍ଦ। ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଶ୍ରୋତାବନ୍ଧୁ, ଆଜିର ଏହି କାର୍ଯ୍ୟକ୍ରମରେ ସତ୍ୟର ମହତ୍ତ୍ୱକୁ ବୁଝିବା ସହିତ ଆପଣମାନେ ହିନ୍ଦୀ କଥାଚିତ୍ର ଗୀତର ସୌନ୍ଦର୍ଯ୍ୟକୁ ମଧ୍ୟ ଉପଭୋଗ କରିଛନ୍ତି। ଆଶା କରୁଛି ସତ୍ୟର ପଥ ଆପଣଙ୍କ ଜୀବନରେ ଶାନ୍ତି ଏବଂ ସଫଳତା ଆଣିଦେବ। ଏଥିସହିତ ବର୍ତ୍ତମାନର ବାତାୟନ କାର୍ଯ୍ୟକ୍ରମ ଏଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର, ଏଥର ଶୁଣନ୍ତୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ଶୁଣିଲେ ସୁଗମ ସଙ୍ଗୀତ କଣ୍ଠଦାନ କଲେ ଦିଲୀପ କୁମାର ରାଉତ ଏବଂ ମିନତୀ ପାଣିଗ୍ରାହୀ, ଗୀତ ରଚନା ଆନନ୍ଦ କିଶୋର ପାଢ଼ୀ, ସଙ୍ଗୀତ ପରିଚାଳନା ପ୍ରଭୁଦତ୍ତ ପ୍ରଧାନ। ଆକାଶବାଣୀ ସମ୍ବଲପୁର ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ ବାର ବରଷ ଭରିଛି ହସ।
1: ଏନ୍ଡିଏ ସରକାରଙ୍କ ବାରବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ ବାର ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ସବ୍କା ସାଥ ସବ୍କା ବିକାଶ ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଦ୍ୱାରା ପ୍ରେରିତ କାର୍ଯ୍ୟପନ୍ଥା ଯୋଗୁଁ ଭାରତରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଦେଖାଦେଇଛି। ଏହି ବର୍ଷଗୁଡ଼ିକରେ ମୋଦି ସରକାର ଗରିବ, କୃଷକ, ମହିଳା ଏବଂ ଯୁବବର୍ଗର କଲ୍ୟାଣ ତଥା ସଶକ୍ତିକରଣ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ସରକାରଙ୍କ ଦେଶର ଉନ୍ନତି ପାଇଁ ବିଭିନ୍ନ ପ୍ରମୁଖ କ୍ଷେତ୍ରରେ କରାଯାଇଥିବା ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି କୃଷକମାନଙ୍କ କଲ୍ୟାଣ କ୍ଷେତ୍ରରେ ସରକାରଙ୍କ ପଦକ୍ଷେପ ବିଷୟରେ ଚର୍ଚ୍ଚା କରିବା। ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ବିଗତ ବାର ବର୍ଷ ମଧ୍ୟରେ କୃଷକମାନଙ୍କ କଲ୍ୟାଣ ଏବଂ ତାଙ୍କ ଆୟ ବୃଦ୍ଧି ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସେଥିମଧ୍ୟରେ ସବୁଠୁ ପ୍ରମୁଖ ଯୋଜନା ହେଲା ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା, ବୃହତ୍ କୃଷକ କଲ୍ୟାଣ ଯୋଜନା ଅଟେ। ଏହି ଯୋଜନା ଅନ୍ତର୍ଗତ କୃଷକମାନଙ୍କୁ ପ୍ରତିବର୍ଷ 6000 ଟଙ୍କା ସିଧାସଳଖ ତାଙ୍କ ବ୍ୟାଙ୍କ ଖାତାରେ ପ୍ରଦାନ କରାଯାଏ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ 9,50,00,000 କୃଷକ ପରିବାରଙ୍କ ଖାତାରେ 4,28,000 କୋଟି ଟଙ୍କାରୁ ଅଧିକ ଧନରାଶି ପ୍ରଦାନ କରାଯାଇଛି। ଉତ୍ତରପ୍ରଦେଶର ଅଯୋଧ୍ୟାର କୃଷକ ଦିନେଶ କୁମାର ଜୟସ୍ୱାଲ କହିଛନ୍ତି ଯେ କୃଷକ ସମ୍ମାନ ନିଧି ଯୋଜନା ଅତ୍ୟନ୍ତ ଲାଭକାରୀ ଅଟେ।
2: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଚଳିତ କୃଷକ ସମ୍ମାନ ନିଧି ଯୋଜନାରେ ମୋତେ ବହୁତ ଲାଭ ମିଳୁଛି। ଏହାଦ୍ୱାରା ମୋତେ ଅନେକ ପ୍ରକାର ସାହାଯ୍ୟ ମିଳିଥାଏ ଏବଂ ଆମେ ଉଚିତ ସମୟରେ ବିହନ ଏବଂ ସାର କ୍ରୟ କରିପାରିଥାଉ।
1: ସେହିପରି ପ୍ରଧାନମନ୍ତ୍ରୀ କୃଷି ଜଳସେଚନ ଯୋଜନା ଦ୍ୱାରା ଜଳସେଚନ ବ୍ୟବସ୍ଥା ସୁଦୃଢ଼ ହୋଇଛି ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ମାଧ୍ୟମରେ କୃଷକମାନଙ୍କୁ ମାଟିର ପୋଷକତତ୍ତ୍ୱ ବିଷୟରେ ସୂଚନା ମିଳିଥାଏ। ବର୍ଷ 2014-15 ଆଜି ପର୍ଯ୍ୟନ୍ତ 26 କୋଟି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଜାରି କରାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଗତ ପ୍ରାୟ 23 କୋଟି କୃଷକମାନଙ୍କୁ 1,92,000 କୋଟି ଟଙ୍କା ବୀମାର ଲାଭ ମିଳିପାରିଛି। ପ୍ରଧାନମନ୍ତ୍ରୀ କୃଷକ ମାନଧନ ଯୋଜନା ଅନ୍ତର୍ଗତ କ୍ଷୁଦ୍ର ତଥା ମଧ୍ୟମ ଧରଣର କୃଷକମାନଙ୍କୁ 60 ବର୍ଷ ବୟସ ପରେ ମାସିକ 3,000 ଟଙ୍କାର ପେନ୍ସନ୍ ପ୍ରଦାନ କରାଯାଉଛି। ଉତ୍ତରପ୍ରଦେଶର ଗୌରବ ତ୍ୟାଗୀ ଏହି ଯୋଜନାର ପ୍ରଶଂସା କରି କହିଛନ୍ତି ଯେ ଏହି ଯୋଜନା କୃଷକମାନଙ୍କ ପାଇଁ ଅତ୍ୟନ୍ତ ଲାଭଜନକ ଅଟେ।
3: କୃଷକ ମାନଧନ ଯୋଜନା ଅତ୍ୟନ୍ତ ଲାଭକାରୀ ଅଟେ। ପ୍ରଧାନମନ୍ତ୍ରୀଙ୍କର ଯେତେ ସବୁ ଯୋଜନା ଅଛି ତାହା ସବୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଏବଂ ସବୁ କୃଷକମାନଙ୍କ ପକ୍ଷରେ ହିତକାରକ। ବୃଦ୍ଧାବସ୍ଥାରେ 3,000 ଟଙ୍କାର ସହାୟତା ଅତ୍ୟନ୍ତ ପ୍ରଶଂସନୀୟ ଅଟେ।
1: ସେହିପରି ନିମ୍ନତମ ସମର୍ଥନ ମୂଲ୍ୟ କୃଷକମାନଙ୍କ ପାଇଁ ଏକ ସୁଦୃଢ଼ ସାହାଯ୍ୟ ଅଟେ। ଏହାର ଅନ୍ତର୍ଗତ କୃଷକମାନଙ୍କୁ ତାଙ୍କ ନିବେଶ ରାଶିର 1.5 ଗୁଣ ମୂଲ୍ୟ ମିଳୁଛି। ସରକାରଙ୍କ ଦ୍ୱାରା ନିଆଯାଇଥିବା ଦୃଢ଼ ନୀତି ଦ୍ୱାରା ଦେଶର ସମୁଦାୟ ଖାଦ୍ୟ ଉତ୍ପାଦନ 2013-14 265 ମିଲିୟନ୍ ଟନ୍ରୁ 2024-25 358 ମିଲିୟନ୍ ଟନ୍ ହୋଇପାରିଛି। ଏତଦ୍ବ୍ୟତୀତ ଦେଶରେ ଧାନ ଉତ୍ପାଦନ ରେକର୍ଡ 154 ମିଲିୟନ୍ ଟନ୍ ହୋଇପାରିଛି। ଏହାଦ୍ୱାରା ଭାରତ ଚୀନ୍କୁ ପଛରେ ପକାଇ ବିଶ୍ୱର ପ୍ରଥମ ଧାନ ଉତ୍ପାଦନକାରୀ ଦେଶ ହୋଇପାରିଛି। ଆଜି ଭାରତର କୃଷକ କେବଳ ଅନ୍ନଦାତା ନୁହେଁ, ବରଂ ଦେଶର ଆର୍ଥିକ ପ୍ରଗତି ତଥା ବିକାଶ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ଆଧାର। ଏନ୍ଡିଏ ସରକାରଙ୍କ ବାରବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ ବାର ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
0: ଶୁଣୁଥିଲେ କାର୍ଯ୍ୟକ୍ରମ ବାର ବରଷ ଭରିଛି ହସ। ଆକାଶବାଣୀ ସମ୍ବଲପୁର ଏଥର ଶୁଣନ୍ତୁ ପାରମ୍ପରିକ ସଙ୍ଗୀତ କାର୍ଯ୍ୟକ୍ରମରେ ପ୍ରଥମେ ଶୁଣନ୍ତୁ ପ୍ରକାଶ କୁମାର ରଥଙ୍କ କଣ୍ଠରେ ଓଡ଼ିଶୀ କବିସୂର୍ଯ୍ୟ ବଳଦେବ ରଥଙ୍କ ରଚନାରୁ।

ଆପଣମାନେ ଶୁଣୁଛନ୍ତି ପାରମ୍ପରିକ ସଙ୍ଗୀତ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ହରିଶ୍ଚନ୍ଦ୍ରଙ୍କ କଣ୍ଠରେ ଚମ୍ପୁ ଶୁଣନ୍ତୁ କବି ସୂର୍ଯ୍ୟ ବଳଦେବ ରଥଙ୍କ ରଚନାରୁ।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
1: ଏଥର ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ରଚନାରୁ ବିନାୟକ ଚନ୍ଦ୍ରଙ୍କ କଣ୍ଠରେ ଚାନ୍ଦ ଶୁଣନ୍ତୁ।

ଛାନ୍ଦ ଶୁଣୁଥିଲେ। କାର୍ଯ୍ୟକ୍ରମ ଶେଷରେ କୁଳମଣି ଦାସଙ୍କ କଣ୍ଠରେ ଓଡ଼ିଶୀ ଶୁଣନ୍ତୁ, ବାହାଦୁର ଚନ୍ଦ୍ରଙ୍କ ରଚନାରୁ।

ଶୁଣିଲେ ପାରମ୍ପରିକ ସଙ୍ଗୀତ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ଦିନ 1:25 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ତାପରେ ଶୁଣିବେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଅପରାହ୍ନ 2:32 ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ।

0: ആകാശവാണി ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଲୋକସଭା ବାଚସ୍କତି ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ସଂକଳ୍ପ ପାରିତ। ଦେଶରେ ଗ୍ରାମୀଣ ବିକାଶ ପାଇଁ ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି 1,25,000 କୋଟିରୁ ଅଧିକ ଟଙ୍କାର ପ୍ରୋତ୍ସାହନ ରାଶି। ଦେଶରେ ସିଏନ୍ଜିର ଅଭାବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କଲେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ଏବଂ ପରବର୍ତ୍ତୀ ମହାକାଶ ଅଭିଯାନ ଆର୍ଟେମିସ୍-3 ପାଇଁ 4 ଜଣ ମହାକାଶଚାରୀଙ୍କ ନାମ ଘୋଷଣା କଲା ନାସା। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ସୃଷ୍ଟି କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ଶପଥ ଗ୍ରହଣ କରିଥିଲେ। ଆଜି ସୁଦ୍ଧା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 1952 ମସିହା ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ 4,398 ଦିନ ରହିଥିଲା। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଇତିମଧ୍ୟରେ ଭାରତ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ବୈଷୟିକ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସର୍ବାଧିକ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ଶ୍ରୀ ମୋଦିଙ୍କୁ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ନେତାମାନେ ଶୁଭେଚ୍ଛା ଜଣାଉଛନ୍ତି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି କହିଛନ୍ତି ଯେ ଏହି ଐତିହାସିକ ସଫଳତା ଦେଶବାସୀଙ୍କର ପ୍ରଧାନମନ୍ତ୍ରୀଙ୍କ ଉପରେ ରହିଥିବା ବିଶ୍ୱାସକୁ ସୂଚାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ତାଙ୍କ 12 ବର୍ଷର ଶାସନକାଳ ଭାରତ ପାଇଁ ଗର୍ବ, ସାଂସ୍କୃତିକ ନବଜାଗରଣ ଏବଂ ଦେଶକୁ ଦାସତ୍ୱ ମାନସିକତାରୁ ମୁକୁଳାଇବାରେ ବିଶେଷ ସହାୟକ ହୋଇଛି। ଲୋକସଭା ବାଚସ୍କତି ଓମ୍ ବିର୍ଲା ତାଙ୍କୁ ଶୁଭେଚ୍ଛା ଜଣାଇ ସୋସିଆଲ୍ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ 4,399 ଦିନର ଅବଧି ମଧ୍ୟରେ ସୁସ୍ଥ ସଂସଦୀୟ ପ୍ରକ୍ରିୟା ଏବଂ ପରମ୍ପରା ମାଧ୍ୟମରେ ସାମ୍ବିଧାନିକ ମୂଲ୍ୟବୋଧ, ସଂସଦୀୟ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ଅଧିକ ମଜବୁତ୍ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏକ ଇଂରାଜୀ ଦୈନିକରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘଦିନର କାର୍ଯ୍ୟକାଳ ଉପରେ ଏକ ଲେଖା ପ୍ରକାଶ କରି କହିଛନ୍ତି ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିବା ପରେ ଭାରତ ତା'ର ଇତିହାସରେ ସବୁଠାରୁ ଦୀର୍ଘତମ ସମୟ ଦେଖିଛି ଯେଉଁ ସମୟରେ ଗରିବ ଓ ସାଧାରଣ ଜନତାଙ୍କ କଲ୍ୟାଣ ସରକାରଙ୍କ ପ୍ରତ୍ୟେକ ନୀତିଗତ ନିଷ୍ପଭିର କେନ୍ଦ୍ରବିନ୍ଦୁ ହୋଇ ରହିଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ସମସ୍ତ ନାଗରିକଙ୍କ ପାଇଁ କଲ୍ୟାଣ, ସୁଯୋଗ, ଅତ୍ୟାବଶ୍ୟକ ସେବାର ସୁବିଧାକୁ ପ୍ରସାରିତ କରିବା ପାଇଁ ଏକ ମିଶନରେ କାର୍ଯ୍ୟ କରୁଛନ୍ତି। ଏହି ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀର ଏକ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ବୈଷ୍ଣବ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଅତ୍ୟନ୍ତ ଦକ୍ଷତା, ସଂଯମ ଏବଂ ଦୃଢ଼ ସଂକଳ୍ପ ସହିତ ଦେଶକୁ ମାର୍ଗଦର୍ଶନ କରୁଛନ୍ତି। ସେ କହିଛନ୍ତି ଶ୍ରୀ ମୋଦି ଦେଶର ଭବିଷ୍ୟତକୁ ଗଢ଼ିବା ଏବଂ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସଂକଳ୍ପ ନେଇଛନ୍ତି।
1: भारत में डेमोक्रेटिकली इलेक्टेड लॉन्गेस्ट सर्विंग प्राइम मिनिस्टर श्री नरेंद्र मोदी जी आज हुए हैं और विकसित भारत बनाने का संकल्प जो उन्होंने लिया है, हम सभी 140 करोड़ देशवासी उस संकल्प में जुड़े ऐसी प्रार्थना प्रभु के पास की।
0: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏକ ଦୈନିକ ସମ୍ଭାଦପତ୍ର ଆଲେଖ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ଆତ୍ମବିଶ୍ୱାସ, ସୁଶାସନ ଏବଂ ବିକାଶ ଉପରେ ଆଧାରିତ ଏକ ନୂତନ ପରିଚୟ ଦେଇଛନ୍ତି ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି 2014 ମସିହାରେ ଶ୍ରୀ ମୋଦି ପ୍ରଥମେ ଦେଶକୁ ଏକ ସାମୂହିକ ଭାବନା ଦେଇଥିଲେ, ଏହାପରେ ଜନସାଧାରଣଙ୍କ ବିଶ୍ୱାସ ଭାଜନ ହୋଇ ସେହି ଚିନ୍ତାଧାରାକୁ ଏକ ସାମୂହିକ ସଂକଳ୍ପରେ ପରିଣତ କରିଛନ୍ତି। ଆଜି ସେହି ସଂକଳ୍ପ ଏକ ବିକଶିତ ଭାରତର ଆଗରେ ଏକ ବ୍ୟାପକ ସାମୂହିକ ସ୍ୱପ୍ନର ରୂପ ନେଇଛି। ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି ଏ ନେଇ ଏକ ସଂକଳ୍ପ ପାରିତ କରାଯିବା ସହ କ୍ୟାବିନେଟ୍ ସଦସ୍ୟମାନେ ଛିଡ଼ା ହୋଇ ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି ଦେଶର ଗ୍ରାମୀଣ ବିକାଶ ପାଇଁ ସରକାର 1,25,000 କୋଟି ଟଙ୍କାର ପ୍ରୋହାହନ ରାଶି ପ୍ରଦାନ କରିଛନ୍ତି ବୋଲି ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ବିଭିନ୍ନ ରାଜ୍ୟର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କ ସହ ଏକ ଆଭାସୀ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଚୌହାନ କହିଛନ୍ତି ପୂର୍ବରୁ ମନରେଗା ଯୋଜନା ଅଧୀନରେ ସରକାର 30,000 କୋଟି ଟଙ୍କା ଆବଶ୍ଚନ କରିସାରିଛନ୍ତି ଏହାବ୍ୟତୀତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କା ମଧ୍ୟବର୍ତ୍ତୀକାଳୀନ ଆବଶ୍ଚନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି ବିକଶିତ ଭାରତ ଜିରାମଜି ଆଇନର କାର୍ଯ୍ୟାନ୍ୱୟନ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି ଆସନ୍ତା ମାସ ପହିଲାରୁ ଦେଶବ୍ୟାପୀ ଏହି ଆଇନ କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି ଆଇନର ଠିକ୍ କାର୍ଯ୍ୟାନ୍ୱୟନ ନେଇ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ଚୌହାନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି 26ଟି ରାଜ୍ୟ ସେମାନଙ୍କ ବଜେଟ୍ରେ ଏହି ଆଇନର କାର୍ଯ୍ୟାନ୍ୱୟନ ନେଇ ପାଣ୍ଠି ବ୍ୟବସ୍ଥା କରିଥିବା ନେଇ ଝାଡ଼ଖଣ୍ଡ କର୍ଣ୍ଣାଟକ ତେଲଙ୍ଗାନା ଏବଂ ମିଜୋରାମ ଏଥିପାଇଁ ପ୍ରତିଶ୍ରତି ପ୍ରଦାନ କରିଥିବା ଶ୍ରୀ ଚୌହାନ କହିଛନ୍ତି ଗତବର୍ଷ ତୁଳନାରେ ଚଳିତ ବର୍ଷ ବଜେଟ୍ରେ ଏଥିପାଇଁ 40% ପାଣ୍ଠି ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି
2: इस साल बजट में 30,000 करोड़ रुपए का प्रावधान किया था नरेगा चलाने के लिए नियमों को अंतिम रूप देने में कुछ समय लग सकता है इसलिए कोई दिक्कत मजदूरों को ना आए और विकास का जो महायज्ञ ग्रामीण भारत के गांव का वो भी चलता रहे इसलिए राज्यों और केंद्र शासित प्रदेशों को इंटरिम एलोकेशन कुल मिला के है 95,692 करोड़ का
0: ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଦେଶରେ ପ୍ରାକୃତିକ ଗ୍ୟାସ୍ ସିଏନ୍ଜିର କୌଣସି ଅଭାବ ନାହିଁ ସରକାର ପାଇପ୍ ଯୋଗେ ଗ୍ୟାସ୍ ଯୋଗାଣକୁ ଅଧିକ ବ୍ୟାପକ କରିବାକୁ ପ୍ରୟାସ ଜାରି ରଖିଛନ୍ତି ଏଲ୍ପିଜି ସଂଯୋଗକୁ ପିଏନ୍ଜିକୁ ପରିବର୍ତ୍ତନ କରିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି କୃତ୍ରିମ ଅଭାବ ସୃଷ୍ଟି ମାଧ୍ୟମରେ ଭୁଲ୍ ସୂଚନା ପ୍ରଦାନ କରି କେତେକ ଲୋକ ସାମ୍ପ୍ରତିକ ବିଶ୍ୱ ପରିସ୍ଥିତିର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ପୁରୀ ଅଭିଯୋଗ କରିଛନ୍ତି ସରକାର ଏଭଳି କାର୍ଯ୍ୟକଳାପ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ପୁରୀ ସୂଚନା ଦେଇଛନ୍ତି
3: ଗ୍ଲୋବାଲ ସିଚୁଏସନ୍ କା ଫାଇଦା ଉଠାକେ କୁଛ ଲୋକମାନେ ଆର୍ଟିଫିସିଆଲ ସର୍ଟେଜେସ୍ କରନେ କି କୋଶିଶ କି ହେ ଏକଦମ ହମନେ ଉସପେ କ୍ରାକଡାଉନ କର ଦିଆ କୋଇ କମି ନହିଁ ହେ ନା ସିଏନ୍ଜି କି କମି ହେ ନା ପାଇପ ଗ୍ୟାସ ଲୋକୋ କେ ଘରୋ ମେ ଜା ରହେ ଇନଫ୍ୟାକ୍ଟ ଏଲ୍ପିଜି କେ ହମ କନଭର୍ଟ କର ରହେ ହେ ଇନଟୁ ପିଏନ୍ଜି କନେକ୍ସନ୍
0: ତୃଣମୂଳ କଂଗ୍ରେସ ସାଂସଦ ସୁସ୍ମିତା ଦେବୀ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ସେ ତାଙ୍କର ଇସ୍ତଫାପତ୍ର ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣଙ୍କ ପାଖକୁ ପଠାଇ ଦେଇଛନ୍ତି ଇସ୍ତଫାପତ୍ର ପ୍ରଦାନ କରିବା ପରେ ନୂଆଦିଲ୍ଲୀରେ ସେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ସାକ୍ଷାତ କରିଥିଲେ ସେହିଭଳି ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ତଥା ରାଜ୍ୟସଭା ସଦସ୍ୟ ସୁଖେନ୍ଦୁ ଶେଖର ରାୟ ଗତ ସୋମବାର ଦିନ ରାଜ୍ୟସଭା ସଦସ୍ୟ ଏବଂ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା

0: କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ଦେଶରେ ଗ୍ରାମୀଣ ବିକାଶ ପାଇଁ କେନ୍ଦ୍ର ସରକାର 1,25,000 କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିବା କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସୂଚନା। ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଏବଂ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ସୃଷ୍ଟି କରିଛନ୍ତି। 2014 ମସିହା ମେ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ଶପଥ ଗ୍ରହଣ କରିଥିଲେ। ଆଜି ସୁଦ୍ଧା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 1952 ମସିହା ମେ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମସିହା ମେ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ 4,398 ଦିନ ରହିଥିଲା। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଇତିମଧ୍ୟରେ ଭାରତ ବିଶ୍ୱର

0: ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ବୈଶ୍ୱିକ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସର୍ବାଧିକ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ଶ୍ରୀ ମୋଦିଙ୍କୁ ବିଶ୍ୱର ବିଭିନ୍ନ ନେତା ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି, ଏହି ଐତିହାସିକ ସଫଳତା ଦେଶବାସୀଙ୍କର ପ୍ରଧାନମନ୍ତ୍ରୀଙ୍କ ଉପରେ ରହିଥିବା ବିଶ୍ୱାସକୁ ସୂଚାଉଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପଟି ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ମାଇଲଖୁଣ୍ଟ କୋଟି କୋଟି ଦେଶବାସୀଙ୍କୁ ଆଶା ଓ ଆକାଂକ୍ଷାର ପ୍ରତିଫଳନ ବୋଲି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ଭାବେ ଜନସେବାର ସର୍ବକାଳୀନ କୀର୍ତ୍ତିମାନ ସ୍ଥାପନ କରିଥିବା ହେତୁ ଶ୍ରୀ ମୋଦିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ଶ୍ରୀ ମୋଦିଙ୍କ କାଳଜୟୀ ସଫଳତା କେବଳ ଶାସନ କାଳର ଏକ କାଳଖଣ୍ଡ ନୁହେଁ, ବରଂ ହିମାଳୟ ସଦୃଶ ଅଟଳ ସଂକଳ୍ପ, ତ୍ୟାଗପୂତ ଜୀବନ, ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ରାଷ୍ଟ୍ର ନିର୍ମାଣର ଅତୁଳନୀୟ ତପସ୍ୟାର ସ୍ୱୀକୃତି। ଏହା ପ୍ରତିଟି ଭାରତୀୟଙ୍କ ହୃଦୟକୁ ଜୟ କରିବା ସହ ସମସ୍ତଙ୍କ ମନରେ ନୂତନ ଆତ୍ମବିଶ୍ୱାସ ଭରିଦେଇଛି ବୋଲି ଶ୍ରୀ ମାଝୀ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆଜିର ଦିନଟି ସେବା ଓ ସମର୍ପଣର ଏକ ନୂତନ ଭିତ୍ତିମାନ ସ୍ଥାପନ କରିଛି। ପ୍ରଧାନମନ୍ତ୍ରୀଙ୍କ ସମର୍ଥ ନେତୃତ୍ୱରେ ଦେଶ ଜନସେବା ଓ ରାଷ୍ଟ୍ର ଗଠନର ମହାନ ଦାୟିତ୍ୱ ସହ ସଫଳତାର ସହ ଆଗକୁ ବଢୁଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ 2047 ମସିହା ସୁଦ୍ଧା ବିକଶିତ, ସମୃଦ୍ଧ, ପ୍ରଗତିଶୀଳ ହେବ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର ଜିଲ୍ଲାର ଉମରକୋଟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି,
1: ତାଙ୍କର ଏହି ଦୀର୍ଘ ଦିନର ଶାସନରେ ଦେଶରେ ସଫଳତାର ସହିତ ସେ ଶାସନ କରିପାରିଛନ୍ତି, ଦେଶରେ ଅନେକ ବିକାଶ ହୋଇପାରିଛି। ଆଜି ଭାରତ ସମୃଦ୍ଧ ଭାରତ ଯଦି ଦେଖିବା ତ ଆଜି ନରେନ୍ଦ୍ର ମୋଦିଜୀଙ୍କର ଶାସନ କାଳରେ ଏ ସମ୍ଭବ ହୋଇଛି। ଆଜି ଭାରତ ସାରା ବିଶ୍ୱରେ ଆଜି ଚତୁର୍ଥ ଅର୍ଥନୈତିକ ରାଷ୍ଟ୍ର ଭାବରେ ଆଜି ଉଭା ହୋଇଛି।
0: ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଖବର ଆମର ହସ୍ତଗତ ହୋଇଛି। ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି। ଏ ନେଇ ଏକ ସଂକଳ୍ପ ପାରିତ କରାଯିବା ସହ କ୍ୟାବିନେଟ୍ ସଦସ୍ୟମାନେ ଛିଡ଼ା ହୋଇ ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,
2: आज 10 जून 2026 का दिन भारतीय लोकतंत्र की यात्रा में एक ऐतिहासिक और प्रेरणादायी पड़ाव के रूप में अंकित हुआ है। आज श्री नरेंद्र मोदी जी निर्वाचित प्रधानमंत्री के रूप में सर्वाधिक अवधि तक निरंतर देश की सेवा करने वाले प्रधानमंत्री बन गए हैं। उन्होंने निर्वाचित पीएम के तौर पर 4,399 की निरंतर सेवा का कीर्तिमान स्थापित किया है, जो स्वतंत्र भारत के इतिहास में पहली बार हुआ। यह अवसर भारत की लोकतांत्रिक चेतना, जन विश्वास और जन भागीदारी की शक्ति का प्रतीक।
0: आपण माने आंचलिक संवाद सुनुछंती आकाशवाणी कटक केन्द्ररो। ଦେଶର ଗ୍ରାମୀଣ ବିକାଶ ପାଇଁ ସରକାର 1,25,000 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି ବୋଲି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାମ ସିଂହ ଚୌହାନ କହିଛନ୍ତି। ବିଭିନ୍ନ ରାଜ୍ୟର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କ ସହ ଏକ ଆଭାସୀ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ପୂର୍ବରୁ ମନରେଗା ଯୋଜନା ଅଧୀନରେ ସରକାର 30,000 କୋଟି ଟଙ୍କା ଆବଣ୍ଟନ କରିସାରିଛନ୍ତି। ଏହା ବ୍ୟତୀତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କା ମଧ୍ୟବର୍ତ୍ତୀକାଳୀନ ଆବଣ୍ଟନ କରାଯାଇଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ବିକଶିତ ଭାରତ ଜିରାମଜୀ ଆଇନର କାର୍ଯ୍ୟାନ୍ୱୟନ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଆସନ୍ତା ମାସ ପହିଲାରୁ ଦେଶବ୍ୟାପୀ ଏହି ଆଇନର କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ନୀତି ଆୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବୈଠକରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶାର ସ୍ୱାର୍ଥ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଢେଙ୍କାନାଳଠାରେ ଆଜି ପୂର୍ବାହ୍ନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନୂତନ ଗୋପବନ୍ଧୁ ଟାଉନ୍ହଲ୍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। 13,88,00,000 ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି 3 ମହଲା ବିଶିଷ୍ଟ ଟାଉନ୍ହଲ୍ରେ ପ୍ରାୟ 1,200 ଦର୍ଶକଙ୍କ ବସିବା ବ୍ୟବସ୍ଥା କରାଯାଇଛି। ଏଥିସହ ବ୍ୟବସ୍ଥିତ ଗାଡ଼ି ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯିବ। ଆଗାମୀ ଦିନରେ 16 କୋଟି ଟଙ୍କା ବ୍ୟୟରେ ନୂତନ ସର୍କିଟ୍

ହାଉସ୍ ଓ 76 କୋଟି ଟଙ୍କା ବ୍ୟୟରେ ନୂତନ କୋର୍ଟ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ପଶ୍ଚିମବଙ୍ଗ ଦୀଘାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ କରାଯାଇଛି। ଏନେଇ ଗତକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀ ଅଧିକାରୀଙ୍କୁ ଏନେଇ ପତ୍ର ଲେଖି ଅନୁରୋଧ କରିଥିଲେ। ଶ୍ରୀ ମାଝୀ ପତ୍ରରେ ଲେଖିଥିଲେ, ଦୀଘା ଜଗନ୍ନାଥ ଧାମ ନାମକରଣ ଶ୍ରଦ୍ଧାଳୁଙ୍କ ଭାବବେଗକୁ ଆଘାତ ଦେଉଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଶ୍ରୀ ମାଝୀ ଅନୁରୋଧ କରିଥିଲେ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ବାର୍ଷିକ ବ୍ଲକ୍ ନିରୀକ୍ଷଣ କାର୍ଯ୍ୟକ୍ରମ 2026 ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ 15 ଜଣ ବରିଷ୍ଠ ପୁଲିସ୍ ଅଧିକାରୀଙ୍କୁ 17ଟି ଜିଲ୍ଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ଦିଆଯାଇଛି। ଆସନ୍ତା ମାସରୁ ଏହି ଅଧିକାରୀମାନେ ସମ୍ପୃକ୍ତ ଜିଲ୍ଲା ଗସ୍ତ କରି ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଏବଂ ଥାନାଗୁଡ଼ିକର କାର୍ଯ୍ୟକାରିତା ସମୀକ୍ଷା କରିବେ। ଭଦ୍ରକ ଜିଲ୍ଲା ଚରମ୍ପା ଗ୍ରାମ ପଞ୍ଚାୟତ ଭବନରେ ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର ପ୍ରମୁଖ ଯୋଗଦେଇ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ ସଭାଗୃହରେ ଜିଲ୍ଲା ବିକାଶ ସମନ୍ୱୟ ଓ ପର୍ଯ୍ୟବେକ୍ଷଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନାର ଅଗ୍ରଗତି ସମ୍ପର୍କର ସମୀକ୍ଷା କରାଯାଇଥିଲା। କଟକ ମହାନଗର ନିଗମ ପକ୍ଷରୁ ରଜ ପର୍ବକୁ ଧୁମ୍ଧାମ୍ରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତଳ ବାଲିଯାତ୍ରା ପଡ଼ିଆରେ ଥିବା କଟକ ଇନ୍ କଟକରେ ରଜୋତ୍ସବର ଆୟୋଜନ କରାଯିବ। ଏଥିରେ 200ରୁ ଅଧିକ ବସ୍ତି ପିଲା ସାମିଲ ହେବେ ବୋଲି ମହାନଗର ନିଗମ କମିଶନର କିରଣଦୀପ କୌର ସହତା କହିଛନ୍ତି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ଚଳିତ ସପ୍ତାହରେ ସ୍ପର୍ଶ କରିବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ଦେଶରେ ଗ୍ରାମୀଣ ବିକାଶ ପାଇଁ କେନ୍ଦ୍ର ସରକାର 1,25,000 କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିବା କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସୂଚନା। ନୀତି ଆୟୋଗ ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଶୁଣୁଥିଲେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ହେରାଫେରି କଥାଚିତ୍ରରୁ କଣ୍ଠ ଦେଇଛନ୍ତି କେ କୃଷ୍ଣ କୁମାର ଓ ସାଥୀ। ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

କାର୍ଯ୍ୟକ୍ରମ ଶେଷରେ ସ୍ୱଦେଶ କଥାଚିତ୍ରରୁ ଶୁଣନ୍ତୁ ଏହି ଗୀତଟି। କଣ୍ଠ ଦେଇଛନ୍ତି ଉଦିତ ନାରାୟଣ, ହରିହରଣ ଓ କୈଳାସ ଖିର। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରହମାନ।

0: ଶୁଣିଲେ ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଉପସ୍ଥାପନା ଓ ପ୍ରଯୋଜନା ସନ୍ତୋଷ ପିଙ୍ଗ।
1: ମାକା ପୁପୁ ଝକା ଝକା ଇ କାର୍ଯ୍ୟକ୍ରମ ଯେନ୍ ନାମେ କୁଣା ଭାଷାତି ପ୍ରଚାର ପ୍ରସାର ମାନାଲି। ଇ କାର୍ଯ୍ୟକ୍ରମ ଯେନ୍ ଯେନ୍ ଭାଇ ଭଉଣୀ ଗୁଠିଆର ମେନାଲଦାର ଯେତେ ରିନ୍ ଆକାଶବାଣୀ ତରଫତି ଜୁହାର।
2: ମହାପୁରୁଗେ ସିର୍ଚିନା ବାଢ଼େ ବିଚିତ୍ର ଦୁ ତାଙ୍ଘେ ସିର୍ଜିନା ବାବଦନୁ ଚିନ୍ତା କାମନା ନାମେ ଲେଖା ଆଲାର୍ଗେ ଛୋଟିଟି କଥା ମାନଲି ଦୁ ନାମ ମହାପୁରୁ ସେ ଯେତ୍କି ସିର୍ଜିନା ଆତିଲି ଆଦାନ ନାମ ଯେତ୍କି ଆହତ ହେତ୍କି ଆହୁରି ଆହାଗେ ଲଗାନ ବାକି ରକ ତାଙ୍ଘେ ସିର୍ଜିନାନୁ ହାରବୁ ଆତିଲି ତାଙ୍ଘେ ସିର୍ଜିନାନୁ ପାହାଡ଼ ପର୍ବତ ଲାମରା କେର୍ କିଛି ଯେ ଲାମରା କେର୍ କିଛି ତାଙ୍ଘେ ସିର୍ଜିନାନୁ ଚୌଡ଼ୁ ଆତିଲି ଖଲଖଲାତିଲ ଖଲଖଲାତିଲ ହନ୍ନେ ଏତେ ଆଉ ବାହଚା କେର୍ କିଛି ସମୁନ୍ଦରକେ କେଡ଼େ ସୁନ୍ଦର ବାଢ଼େ ବାଢ଼େ ମାନ୍ନୁ ସାଗୁଆ ସାଗୁଆ ଏଥରାଲି ପୁର୍ଥି ଆରୁ ଧୁକା ଇନ୍ନେ ବାହାଲି ଯେ ସୁଲସୁଲାତିଲ ଯଦି ନାମ ଆଦାନ ଅନୁଭବ କାମତ ହେଲେ ପ୍ରକୃତିରେ ନାମେ ମନ ବୋଧି ହନ୍ନେ ସୁଲସୁଲାତିଲ ଖୁଲଖୁଲାତିଲ ଆହୁରି ଆଗ୍ଲି ଆଗ୍ଲି ଗେ ବୁଙ୍ଗ। ଇ ପରିବେଶ ଇ ମହାପୁରୁଗେ ସିର୍ଜିନା ନାମେ ଲଗାନ ଯେନ୍ କାମଚି ଚିକିଛି ଆଦାନ ଏର୍କୁନ୍ ପ୍ରକୃତିରେ ନେ ପ୍ରକୃତି ଭଲ ଆଖାଲନାର ପ୍ରକୃତି ସାଙ୍ଗେ ତମେ ଯେନ୍ ଜୀବନଯାପନ କାମଲନାର ଆର୍ ମଦରନାର ଚିନାର ଘାକର ଲଗାନ ତାମା କିଡ଼ା ଲଗାଲି କା ଆମୁନକା ଲଗାଲି ଯେ ପ୍ରକୃତିରେ ଇ ପ୍ରାକୃତିକ ପରିବେଶ ଆଲାରିନ୍ ନାମେ ବିଶେଷ କରି କୁଣା ସମ୍ପ୍ରଦାୟରିନ୍ ବହୁତ ଆକୃଷ୍ଟ କାମଚିକିଛି ଆର୍ ନାମେ ପ୍ରକୃତିକେ ସାଙ୍ଗେନ୍ ଉଜ୍ଜାଲନାର ପ୍ରକୃତି ସାଙ୍ଗେନ୍ ବେଚାଲନାର ପ୍ରକୃତି ସାଙ୍ଗେନ୍ ନାଚ ଗୀତ କାମିକିରି ତମେ ଜୀବନ ବନ ଆଘ୍ଲି ଆଘ୍ଲି ହୁଆଲନାର ଆଦିଗେ ଲଗାନ୍ତା ପ୍ରକୃତି ପ୍ରେମୀ ବାନାର ଇ ଆଦିବାସୀ ସମ୍ପ୍ରଦାୟ ରିନ୍ ଆରୁ ନାମେ କୁଣାଥି ପ୍ରକୃତିରେ ପ୍ରକୃତିନ୍ ପୂଜା କାମଦାତ ପ୍ରକୃତି ବୋଧ ନାମେ ଜିତିତ ବୋଲିକିରି ଭାବଦାତ ବୋଲିକିରି ନାମ ସବୁବେଳେ ତାଙ୍କ ସମ୍ମାନ ଚିଆଲଦାତ ଆର୍ ହନ୍ୟ ଯଦି ବଥ ହେଲେ ଏ କୁଣା ସମ୍ପ୍ରଦାୟରେ ବାଢ଼େଟେ ମହାପୁରୁ ମାନାଲି ଧାର୍ମେ ବେଲାୟ ଆସ ଆର୍ଗାଲ ଦାସ ଏତାଲ ଦାସ ଜିତେରି ନେହେରାଲ ଦାସ ଭଲ ମନ୍ଦ ଛନ୍ଦ କପଟ ସାହାଯ୍ୟ ସହଯୋଗ ନେ ଯାହା ବି କମାଲନାର ନ୍ୟାୟ ଚିଆଗେ ଲଗାନ ଆସ୍ମିତି ଏହେରାଲ ଦାସ ଆଦିଗେ ଲଗାନ୍ତା ଇ କୁଣା ସମ୍ପ୍ରଦାୟର ନେଖେ ଅନିଷ୍ଟ କାମାଗେ ଲଗାନ ଆଗଭର ପଲନାର ମାନା ଆର୍ ସରଳ ବିଶ୍ୱାସୀରୁ ପ୍ରକୃତିରେ ଦୁସରା ଆଲାର୍ଗେ ଯେନ୍ତା ଭଲ ମାନ ଯେନ୍ତା ସୁଖ ଶାନ୍ତିନୁ ରସ ଆଦିଗେ ଲଗାନ ଭିତମ ଚେଷ୍ଟା କମନାର ଆଉ ପ୍ରକୃତିରେ ଇ କୁଣା ସମ୍ପ୍ରଦାୟରେ ଯେନ୍ ଗୀତୁ ଆତିଲି ଇ କୁଣା ସମ୍ପ୍ରଦାୟରେ ଯେନ୍ ବାଦ୍ୟ ଆତିଲି ଆର୍ ଯେନ୍ ପ୍ରକାର ନୃତ୍ୟ ଆତିଲି ଆନ୍ନୁ ତାମ ନିଜ ଜିଆବନ ସାମିଲ କାମନାର ଆରୁ ଅଣ୍ଟା ସୁଖୀ ଜୀବନଯାପନ କାମାଗେ ଲଗାନ ଚେଷ୍ଟା କାମନାର।

0: ଭାବରେ ତାମାନେ କୁଣାର ଜାତି ମାନାଲି ବଲିଷ୍ଠ ଜାତି ଇରିହେ ଭାଷା ଅଲଗା ପ୍ରକାରର ପରମ୍ପରା ଅଲଗା ଇରିହେ ନାଦୁ ଭୁତୁରି ଜଙ୍ଗଲନୁ ପୂଜା କାମନାର ଯୋଡ଼ୁନୁ ପୂଜା କାମନାର ତେଣୁ ଇର୍ ମାନାଲି ପ୍ରକୃତି ଭକ୍ତରୁ ତେଣୁ ଯାହା ହଉ ଇନା ଯେନ୍ କାର୍ଯ୍ୟକ୍ରମ ଇ କାନାର ଆକାଶବାଣୀ ସମ୍ବଲପୁର ତରଫ ନିଶ୍ଚିତ ଭାବରେ ବଢ଼ିଆ କାର୍ଯ୍ୟକ୍ରମ ତେଣୁ ଫେର ଧନ୍ୟବାଦ ଚନ୍ ଆକାଶବାଣୀ ସମ୍ବଲପୁର ତାଙ୍କ କର୍ମକର୍ତ୍ତା ଗୋଟେ
1: ଆରୁଣ୍ଟା କଥା ନିମେସ୍ତି ଆହାଗିଲେ କାନେ ଚାହାଲ ଦାମ ଯେ ନିମ୍ ତେଙ୍କାର ଯେ ହାର ଆଜି ତାର୍ତି ବାରଚାର ଆରୁ ଇସମ୍ ଯେନ୍ ଶଙ୍ଖ କୁଇଲି ଯେନ୍ ଯୋଡ଼ୁ ଆତିଲି ଆସାନ୍ କେ ବାରଚାର ବୋଲିକିରି ଯେ ଆଲାର ତେଙ୍ଗନାର ଗୁଠି ଯେ ନେ ବଣିଜ କାମାଗି କେରାର ନେ ବାଦାର ଆଜି ଜୟ କାମାଗି କେରାର ନାମେ କୁଣାର ଏନ୍ଦେର କେ ଇ ତାର ବାରଚାର ପାଚି ଗୁଠିଆର ଏନ୍ଦେର ବାନାର ଏକାନ ହେଇକିରି ଇଆ ଏତିଆର ଆରୁ ବାରଚାର
0: ବୋଇଲେ ନାଗପୁର ଧାନପୁର ଦିନ ବାରଚାର ରୋହିଦାସ ପାଟନାରାୟଣ ରାଚାର ସାପାତନାମା ହାଲଦାର ଇଂରେଜ ଶାସନ ପହଲେ ଇଦମା ରାଚାର ପାଟନାର ଘେ ପାଟନାର ଯେତେବେଳେ ବାରମ୍ବାର ଆକ୍ରମଣ କାମଚାର ତାମାନ ନିର୍ଯାତନା ଚିତ୍ଚାର ବାଧ୍ୟ ହେଇକିନା ସେ ଧୀରେ ଧୀରେ ରୋହିଦାସ ପାଟନାର ତିନି ଆଣସିଆର ଇ ଶଙ୍ଖ କୋଇଲି ଯେ ନାତିଲି ବ୍ରାହ୍ମଣୀ ନଦୀ ବେଦବ୍ୟାସ ଚାହାନୁ ରାଚାର ହମିରପୁରନୁ ରାଚାର
1: ଆଚ୍ଛା ହୁସ୍ତି ଯେନ୍ ଭିନ୍ ଭିନ୍ ଜାଗାଟା ଯେନ୍ ଫଏଲାର ଏକାନ ଏକାନ କିରି କେରାର ହୁସନ ବାନାର ଯେ ଯୋଡ଼ ତାମାନ ଛେକ୍ଚିକି ଚା ବୋଲିକିରି ହୁ କଥା ଏକାନେ
0: ନିଶ୍ଚିତ ଭାବରେ ଇର୍ ମାନାଲନାର ପ୍ରକୃତି ପ୍ରେମୀ ଏବଂ ଇର୍ ବିଶେଷ କରି ଚାଷବାସ ମିଆଁ ନିର୍ଭର କାମନାର ଯେତେବେଳେ ତାମେ ବେଦିବା ଆସୁନୁ ରାଚାର ତାମେ ବଂଶ ନିୟମଲା ନିୟମ ପାଠା କେରାମ ଏବଂ ଆସାନା ପ୍ରକୃତି ବିଶ୍ୱାସ କାମନାର ଏବଂ ଯୋଡ଼ ଉଲା କରଚାର ଆରୁ ଶପଥ କାମଚାର ଯେ ଇନ୍ନାନ୍ତି ନେମ୍ ପନ୍ଦରଟା ବରଗ ମାଞ୍ଜ କାମ ଏବଂ ଆସ୍ତିନ୍ ତିନ୍ ତାର ନିଜର ନିଜର କର୍ମକର୍ମାଣୀ ଘେଲାଗାନ ନେର୍ ବାମଡ଼ା କେରାର ନେର୍ ଜୟପୁର ତେରା କେରାର ନେର୍ ନାଗରେ କେରାର ନେର୍ ଦେବଗଡ଼ ତେରା କେରାର କୁଣାନ ଏମ୍ ହେମ୍ କୁଣୁମ୍ ମାନାଲାମ ଚାର ପ୍ରକାର ଆଜ୍ଞା ଇସାନ ଏମେ ପରିଚୟ ବିଭିନ୍ନ ଜିଲ୍ଲାନୁ ବିଭିନ୍ନ ପ୍ରକାର ସୁନ୍ଦରଗଡ଼ ଜିଲ୍ଲାନୁ ସମ୍ବଲପୁର ଜିଲ୍ଲା କୋଚିନା ଅଞ୍ଚଳନୁ ଜୟପୁରନୁ ଦେବଗଡ଼ନୁ କୁଣୁ ବାଚାର କିଷାନ ବାଚାର ଇଆ ସମ୍ବଲପୁର ତେରା ବୁଙ୍ଗାବାରା ବରଗଡ଼ ବଲାଙ୍ଗୀର କଳାହାଣ୍ଡି ଆୟା ମିର୍ଦ୍ଧା ବାଚାର ଇଆ ରେଳାଖୋଲ ଆଠମଲ୍ଲିକ ତେରା କୁଡ଼ା ବାଚାର ଇଆ ତାଲଚେର କାମାକ୍ଷନଗର କେନ୍ଦୁଝର ତେରା ମାଟିଆ ବାଚାର ତେଣୁ ଏମ୍ ଚାର ପ୍ରକାର ଆମେ ପରିଚୟ ମାନାଲି ଭାଷା ଦଣ୍ଟା ପରମ୍ପରା ଦଣ୍ଟା ସଂସ୍କୃତି ଦଣ୍ଟା ସାଫା ଦଣ୍ଟା କିନ୍ତୁ ଏମ୍ ବିଭିନ୍ନ ଜିଲ୍ଲାନୁ ଏମ୍ ପରିଚୟ ଟିକେ ଦୁସରା ଦୁସରା
1: ତ ଇନେ ହେଇକିରି ଯେତେ ତେରା ଫଇଲାର
0: ଆଜ୍ଞା
1: ହେଲେ ଆରୁଣ୍ଡା କଥା ନିମ୍ ଯାହା ତେଙ୍ଗାଲକାର ଯେ ଇର୍ ପ୍ରକୃତି ପ୍ରେମୀ ପ୍ରକୃତି ପୂଜା ନାନାଲ ବୋଲିକିରି ତ ପାଚି ଗୁଠିଆରେ ଏନ୍ଦେର ମାନାର ଯେ ଇର୍ଗେ ପ୍ରକୃତିରେ ଏକାବତ ଆମେ ବାଢ଼େ ଦେବତା ଆରୁ ନେକାନ ପୂଜା କାମନାର ଏନ୍ଦେର ତେଙ୍ଗାଲି ନାମେ ଇତିହାସ
0: କୁଣାର ଗି ଇତିହାସ ତେଙ୍ଗାଲି ଆଜ୍ଞା ପୁରୁଖା ଯାହା ତେଙ୍ଗନାର ଏମ୍ ଯେନ୍ ବି କାର୍ଯ୍ୟକ୍ରମ ମାନ୍ନା ବେଞ୍ଜା ମାନ୍ନା ବରୁ ମାନ୍ନା ଏକ୍ସିଆ ମାନ୍ନା ପହିଲେ ଧରମ ଦେବତା ସିନ୍ ଧରମ ବେଲାସ ମାନଲା ସେମେ ଆରାଧ୍ୟ ଦେବତା ନା ଦୁଦ ଧରମ ବେଲା ସିନ୍ ଏମ୍ ପୂଜା କାମଦାମ ଏବଂ ନିଜର ନିଜର ତାରମାନେ ଯେନ୍ ଗୋତ୍ର ଗୁଠିଆ ଥିଲି ଏମେ ପିତୃ ଦିହଣ୍ଟା ବାଡ଼କା ପୂଜା ଦୁନ୍ ବିଭିନ୍ନ ପ୍ରକାର ଯେନ୍ ବର ଗୁଠିଆ ଥିଲାମ ଏମ୍ ନାଇଗା ପୂଜା ବି କାମଦାମ ଜଙ୍ଗଲ ଉଲାଦିନ କାମଦାମ ଏମ୍ ବିଭିନ୍ନ ପ୍ରକାର ଏମେ ତାମାନେ ପୂଜା ଆର୍ଧନା ପ୍ରକୃତି ମିଆଁ ଏମ୍ କାମଦାମ ଇଦ ମାନାଲି ଆମେ ପରମ୍ପରା ଦୁନ୍
1: ଆଚ୍ଛା ହେଲେ ଆରୁଣ୍ଡା କଥା ଯେ ଇର୍ ଯେତେବେଳେ ବାରଚାର ଆଉ ଇଆ ଫଏଲାରାର ଆଉ ରାଲନାର ତ ଧୀରେ ଧୀରେ ତ ନାମେ ଜୀବନ ଜୀବିକା ବନ ଆଗକେ ହୁଆଗେ ଲାଗାନ କିଛି ତ ଅଣ୍ଡା ଧନ୍ଦା କାମତ କିଛି ଅଣ୍ଡା ନାଲଖୁଣ୍ଡା କାମତ ହେଲେ ନାମ ଉଜ୍ଜତ କରୁଛି ହେଲେ ନାମେ ଏଇ କୁଣାରଗେ ପ୍ରକୃତ ମୌଲିନ୍ତି ଏନ୍ଦିର ଏନ୍ଦିର ତମେ କୌଳିକ ବୃତ୍ତି ଯଦି ନାମ ବୋଧ ତାମ ଏନ୍ଦିର କାମାଲିଆର ଚାଲରାଲିଆର ଏକାନ ଏକାନେ ଚାଲରାଲିଆର
0: ନିଶ୍ଚିତ ଭାବରେ ପହିଲେ ତ ଏଇ ଜଙ୍ଗଲନୁ ରାଲିଆର ଜଙ୍ଗଲନୁ ଏନ୍ଦିରଘେ ତାଙ୍କେ ପ୍ରମାଣ ବି ଆତିଲି ନାମେ ଯେନ୍ ନାୟକା ପୂଜା କାମାଲଦାତ ଆଦିନ ଭାକା ନାଦୁନ ପୂଜା କାମନାର ଆସନ୍ ଭାକା ନାଦୁନ ଏନ୍ଦିରେ ପୂଜା କାମନାର ଯେତେବେଳେ ଜଙ୍ଗଲ ତଡ଼ନାର ହେନା ମାନୁ ଡାଡ଼ା ଗୁଠିନ ବାସନାର୍ଥିନାର ଅହଲି କାଇଦୁନ୍ ସାଙ୍ଗେ ସାଙ୍ଗେ ତାମାନେ ଆ ନାଦୁଘେ ଏତକୋ ଅଣ୍ଟା ମହତ ରାଚା ଆର୍ ଅହଲି କାଇ ସାଙ୍ଗେ ସାଙ୍ଗେ ଏବଂ ଆସାନ ଚାଷ କାମନାର ବିଭିନ୍ନ ପ୍ରକାର ତାମାନେ ଯେନ୍ ବାଲନାର ଗୁର୍ଜି ମାଡ଼ିଆ କରି ଏନେ କରି ଚାଷ କାମାଲିଆର ଏବଂ ଆକୁନ୍ତା ଆଧୁନିକ ପରମ୍ପରା ବାର୍ଚ୍ଚା ଦିନ ସାଫାର ଚାଷ କୃଷି ମିଆଁ ରାଚାର ହେସୁ ମିଆଁ ରାଚାର ହେସୁ ଚାଷ କାମାଲନାର ଏବଂ ଧୀରେ ଧୀରେ ଆକୁନ ଏରା ଖାତାରଲି ହାଦୁ ବଚର ବି ଟିକେ ଶିକ୍ଷିତ ମାଞ୍ଜାରିନ ପାଠ ପଟର ପାଠଚାରିନ ଏବଂ ଚାକିରି ବାକିରି ବି କାମାଲନାର କିଛି
1: ହଁ ଧୀରେ ଧୀରେ ସମୟ পরিবর্তন মানালি আর পরিবর্তন গিয়ে ধারানো।

0: ତାହା ହିଁ ପରିବର୍ତ୍ତନ ମାନତେ ମାନଲାର ହେଲେ ନମେ ଯେନ୍ ଇତିହାସ ବନ୍ଧ ନିଶ୍ଚିତ ଭାବରେ ଆହନା କଥା ଆଜି ଲଗା ନିମେନ୍ତି ମେନାଲ ଦାନ ଯେ
1: ବଢିଆ ବଢିଆ
0: ହାତ ଗୋଚର ରାତନାର କାନ ଯେନ୍ ଭାଇ ଭଉଣୀ ରାତନାର କି ଆହର ଚାପର ବୁଝିକିରି ତ ଆରୁଣ୍ଟା କଥା ଯେ ଇର ବାରଚାର ଇନେ ଚାଷ ନାଞ୍ଜାର ହେଲେ ପ୍ରକୃତି ତମେ ତମେ ପାରମ୍ପରିକ ଯଦି ଅନ୍ନା ମହନାବନ ବଥ ଯାହା ମୌଲିନ୍ତି ରାଚା ଆରୁ ଆକୁ ତ ଧୀରେ ଧୀରେ ବାରାଲି ଆର ଧୀରେ ଧୀରେ ପରିବର୍ତ୍ତନ ମାନାଲି ପରିବର୍ତ୍ତନ ତ ମାନ ବାକି ପହଲା ନମେ ଇ କୁଣା ଜାତି ଆର ଏନ୍ଦିର ଏନ୍ଦିର ଅନାଲିଆର ମହାଲିଆର ଏକାନେ ତମେ ପିନ୍ଧନ ଉଢନ ଏକାନେ ରାଚା ଇତିକେ କିଛି ତଥ୍ୟ ହନେ ଆତିଲି କାଏ ପାଚକି
1: ତଥ୍ୟତା ନିଶ୍ଚିତ ଭାବରେ ଆତିଲି ତେଙ୍ଗାଲକାନ ନାମ ପ୍ରକୃତି ମିଆଁ କୁଣାର ବିଶେଷ ନିର୍ଭର କାମନା ଏବଂ ଆକୁନ୍ ଯେନ୍ ନାମ ପ୍ୟାଣ୍ଟ କୁର୍ତ୍ତା ତାଲଦାତ କା ଚିଢ଼ା ତାଲଦାତ ଆ ସମୟନୁ ଆ ସବୁ ମାଲାରାନା ତମେ ଜଙ୍ଗଲନୁ ତା ବାସ କାମାଲିଆର ପଶୁପକ୍ଷୀ ଶିକାର କାମାଲିଆର କିଛି କିଛି ଆଡ୍ଡାନୁ ହଉ ତାମାନେ ମାଡ଼ିଆ ଫାଡ଼ିଆ କୁରି କାମାଲିଆର ଆନ୍ନା ହିସାବନୁ ଆର ଚାଲରାଲିଆରୁ ବିଶେଷ କରି ତମ ଜଙ୍ଗଲ ମିଆଁ ନିର୍ଭର କାମାଲିଆରୁ ଆରୁ ନାମେ ନାଦୁନ୍ ବି ଆର କୁଣାର୍କେ ନାଦୁନ୍ ସାଫାତ୍ ଜଙ୍ଗଲ ପର୍ଯ୍ୟବେଶୀ ଦନ୍ ସାଫାତ୍
0: ତ ଇନେ ହେଇକିରି ନାମେ ପ୍ରକୃତି ସାଙ୍ଗେ ସମ୍ପର୍କ ଆତିଲି ଆକୁନ୍ ବି ଆତିଲି ଆରୁ ନାମେ ଅଣ୍ଟା କର୍ତ୍ତବ୍ୟ ମାନ କଥା ଯେ ପ୍ରକୃତି ସାଙ୍ଗେ ନାମେ ଯେନ୍ ସମ୍ପର୍କ ଆତିଲି ଆ ସମ୍ପର୍କ ବନ୍ ଠିକ୍ ହିସାବରୁ ନାମ ସନ୍ତୁଳିତ କମିକିରି ଇଅତ୍ ହେଲେ ଶେଷେ ଆରୁ ଅଣ୍ଟା କଥା ନିମତେଙ୍ଗର ଯେ ନାମେ ଯେନ୍ ଭବିଷ୍ୟତ ବଂଶ ଧର ବାରାଲନାର ଗୁଠି ଆର୍ ନାମେ ଇତିହାସ ବନ୍ ଆହନା ଇଅ ଜରୁରୀ ବୋଲିକିରି ନାମ ଭାବତ ଏନ୍ଦେର ବର୍ ଇ ବାବଦେ
1: ନିଶ୍ଚିତ ଭାବରେ ଭାଷା ମାନାଲି ଅଣ୍ଟା ସମାଜଟା ସାଫାରେ ତିନି ବାର୍କା ଜିନିଷ ଭାଷା ଯଦି ଉଜିଆ ଆ ସମାନତା ସଂସ୍କୃତି ବି ଉଜ୍ଜ ଆ ସମାନତା ପରମ୍ପରା ବି ଉଜ୍ଜ ଏନ୍ଦେର ଘେ ଭାଷା ଯଦି ବୁଢ଼ା କେରା ନାମେ ପରିଚୟ ବି ବୁଢ଼ କରିଦନ୍ ତେଣୁ ତାମାନେ ଉଜ୍ନା ରାନା ନିହାତି ଜରୁରୀ ଦିଅନ୍ ଏନ୍ଦେର ଘେ ଇଦାନ ଯଦି ନାମ ବୁଢ଼ କ ନାମେ ଭବିଷ୍ୟତ ବଂଶଧର ଆର୍ ନାମ ଏକା ନାଦୁନ୍ ପୂଜା କାମଦାତ ଏକା ଏନ୍ଦିର କାମଦାତ ଇଦାନ ଆରୁ ଆହା ପଲର ତେଣୁ ଯାହା ହଉ ଧନ୍ୟବାଦ ଜନ୍ ଆକାଶବାଣୀ ସମ୍ବଲପୁର ଇ ଯେନ୍ କାର୍ଯ୍ୟକ୍ରମ ଇ ଅଚିକିଛି ବଢ଼ିଆ କାର୍ଯ୍ୟକ୍ରମ ଏମ୍ ବହୁତ ସମୟନୁ ଚିନ୍ତା ପ୍ରକଟ କାମଦାମ ଯେ ମାନଲା ଇନ୍ନା ଭାଷା ବୁଢ଼ାର କାଲି କିନ୍ତୁ କୁଣାର ଗେତନ ଆମେ ଲିଖିତ କିଛି ମାନଲା ଦିନ ସାଫାତ ମାନାଲି ବୟୋଜ୍ୟେଷ୍ଠ ଆଲାର ଗୁଠା ଯାହା ତେଙ୍ଗନା ଆଦିନ ମେନା ମେନା କରି ଇ କାର୍ଯ୍ୟକ୍ରମ ଇ କାତିଲି ଆକୁ କିଛି କିଛି ଆଡ୍ଡାନୁ ରିସର୍ଚ୍ଚ କା ମାନଲା ତେଣୁ ନିଶ୍ଚିତ ଭାବରେ ଇନ୍ନା ଯେନ୍ କାର୍ଯ୍ୟକ୍ରମ ଅଛି କାରଣ ବହୁତ ବଢ଼ିଆ କାର୍ଯ୍ୟକ୍ରମ ଇ କାର୍ଯ୍ୟକ୍ରମ ଏସ୍କେ ଆଗଲି ଆହୁରି ସୁନ୍ଦର ମାନ ବହୁଲ ଭାବରେ ମାନ ଏବଂ କୁଣାର ଘେ ଯେନ୍ ଭାଷା ସଂସ୍କୃତି ଏସ୍କେ ଉଜ୍ଜଦର ଇଦିହେ ଲାଗାନ୍ ଆକାଶବାଣୀ ସମ୍ବଲପୁର ଧନ୍ୟବାଦ ଧନ୍ୟବାଦ
0: ଆକାଶବାଣୀ ସମ୍ବଲପୁର ତାର୍ତି ଭିଲ୍ ନିମ୍ ବାର୍ଚକାର ଆର୍ ଇନ୍ନା ନାମେ କୁଣାର ଘେ ଯେନ୍ ଇତିହାସ ଆତିଲି ଆବଦ ନାମେ ସାମାଜିକ ଚାଲିଚଳଣି ନାମେ ଜୀବନଧାରାବନ ଆଗ୍ଲି ହନାଗି ଲାଗାନ୍ ଏକାନେ ପ୍ରଭାବ ଚିଚକିଛି ଆଉର୍ ନାମେ ଯେନ୍ ଭବିଷ୍ୟତ ପିଢ଼ିର ଯେନ୍ ବାରାଲନାର ଆର୍ ଗେ ଏନ୍ଦିର କର୍ତ୍ତବ୍ୟ ଯେ ନାମେ ପୁରୁଖାନ୍ତା ପାଚିକୁଠିଆର ଯେନ୍ ତେଙ୍ଗାଲନାର ଆଦିଗେ ଧାରାନୁ ଏକାନେ ନାମେ ଇତିହାସ ରାଚା ଆବନ୍ ତାମ ଯଦି ଲିପିବଦ୍ଧ କାମର ରିସର୍ଚ୍ଚ କାମର ଲେଖର ହେଲେ ପଢ଼େଟେ ନାମେ ସମାଜକେ ଲାଗାନ ସମ୍ପତ୍ତି ମାନ ଆଉର ଧନ୍ୟବାଦ ନିମାନ୍ ଇ ଆକାଶବାଣୀନୁ ବାର୍ଚକାର ଆରୁ ଦୀପଦ ନାମେ ଭବିଷ୍ୟତ ପିଢ଼ିକେ ଲାଗାନ୍ ନା ତେଙ୍କାର ଆଦିଗେ ଲାଗାନ୍ ଫିର୍ ଜୁହାର।

ବି ସୁବିଧା ଅସୁବିଧା ମାଞ୍ଜା ହେଲେ ପ୍ରକୃତି ବନ୍ ଜାଣବାନାର୍ ହେଲେ ଅଣ୍ଟା କଥାତ୍ ଯେ ସାମିଆ ଯେହେତୁ ପରିବର୍ତ୍ତନ ମାନତେଲ ମାନାଲି ସାମିଆ ସାଙ୍ଗେ ନିଜେ ବି ପରିବର୍ତ୍ତନ ମାନାର ଗେ ଲାଗ ଆ ପାରମ୍ପରିକ ଚିରାଚରିତ ଢଙ୍ଗନୁ ନାମେ ଯଦି ଉଚ୍ଚନା ଅକ୍ନା ପିନ୍ଧନ ଉଢ଼ନ ବୋଧ ଖାଲି ରହେଲେ ଦୁନିଆ କେତେ ନା କେତେ ଆଘ୍ଲି ବୁଙ୍ଗକ ଆର୍ ନାମ ଆସାନିନ୍ ରଥ କଥା ମାଞ୍ଜା ଯେ ଏକା ପରିବର୍ତ୍ତନ ବନ୍ ନାମ ଗ୍ରହଣ ନାନଥ ଆର୍ ଏକାବୋଧ ନାମେ ନିଜର ପରିଚୟ ଦୁ ନିଜର ଅସ୍ମିତା ଦୁ ନିଜର ସମ୍ପ୍ରଦାୟକେ ଅଣ୍ଟା ସମ୍ପତ୍ତି ଦୁ ଆ ଯେତେ ଜିନିଷ ବନ୍ ନାମ ଇୟଥ ହେଲେ ଯେହେତୁ ନାମ ସରଳ ବିଶ୍ୱାସିତ ନାମ ପ୍ରକୃତି ବନ୍ ବିଶ୍ୱାସ ନାନ୍ଦାତ ନାମେ ଭିନ୍ ଭିନ୍ ପ୍ରକାର ଗେ ଅଭାବ ଅସୁବିଧାନୁ ପ୍ରକୃତି ବନ୍ ନାମ ଗୁହାରି ନାନ୍ଦାତ ହେ ମହାପୁରୁ ଏଙ୍ଘେ ଇନ୍ନା ବିପତ୍ତି ଖାତିର କିଛି ଯେ ଏଙ୍ଗାନ୍ ପାଣସୁ ଆର୍ ଏଙ୍ଗାନ୍ ଠିକ୍ ପାବୁ ଏଦୁ ଯେ ହୁ ପାବୁନୁ ଏ କନ୍ ନାମ ଗୁହାରି ନାନ୍ଦାତ ଯେ ନାମେ ହେଡ଼ୁ କା ହେଖା କା ନାମେ ଏକାବାକେନ୍ ବି ନାମେ ଶରୀର ବଡ଼ ଯଦି ଅସୁବିଧାନୁ ଖାତରା ହେଲେ ଆଦିକି ପୂଜାପାଠ ନାନ୍ଦାତ ଗୁନିଆ ବୟତ କାମଦାତ ଆରୁ ଭଲ ମାନନ କତ୍ ବୁଲିକିରି ନାମ ଚିନ୍ତା କାମଦାତ ହେଲେ ସାମିଆ ବାଦଲାରା କେରା ଦିନ ନାମେ ଯଦି କିଛି ଅସୁବିଧା ମାଞ୍ଜା କା କିଛି ବି ଯଦି ନାମେ ସମସ୍ୟା ନାମେ ପରିବାରନୁ ନାମେ ଆଲର୍ଗି ଲାଗନ ମାଞ୍ଜା ହେଲେ ନାମ ବୈଜ୍ଞାନିକ ପଦ୍ଧତିନୁ ବି ଏକାନିକିରି ନାମ ଆଦାନ ସାଲଖାଙ୍ଗତ ଆ ଜିନିଷ ବନ୍ ଭାବନା କଥା ଆଉ ହନ୍ୟ ଏର ଥାଲେ ନାମେ ଶରୀର ବୋଧ ନାମେ ସବୁକିଛି ନାମ ଯଦି ଠିକ୍ ଆତଲଦାତ ନାମ ଯଦି ସୁସ୍ଥ ସବଲ ଆତଲଦାତ ହେଲେ ନାମେ ପରିବାର ବି ଠିକ୍ ହିସାବେ ଚାଲର ତେଙ୍ଗନା କଥା ଯେ ଆମେ ହେକ୍ଖା ହେଡ଼ୁ ଯଦି ଠିକ୍ ର ହେଲେ ନାମ କାମାଣି ଧାମାଣି କାମତ ଆରୁ ନାମ ନିଜେ ପହଁସରତ ଆରୁ ନାମେ ହାଦୁ ପଚରିନ୍ ପହଁସତ ନାମେ ପାହାଡ଼ ପାଟକିନ୍ତା ନାମେ ଯାହା ସବୁ ରୀତିନୀତି ଯାହା ସବୁ ବେଞ୍ଜାକା ଜାତଲି ଜିତେ ସାନ କତ୍ ବାରତାରୁ ସମାଜନୁ ଠିକ୍ ହିସାବ ଚାଲରତ ହେଲେ କିଛି ଯଦି ଅସୁବିଧା ମାଞ୍ଜା ହେଲେ ନାମ ଯଦି ଆକୁନ୍ତା ଏ ବୈଜ୍ଞାନିକ ଯୁଗକେ ଯାହା ପଦ୍ଧତି ଥିଲି ଆଦାନ ଯଦି ନାମ ଗ୍ରହଣ ମା କାମ ଥିଲେ ନାମା ହିଁ ଅସୁବିଧା ମାନ ତେଙ୍ଗନା କଥା ଯେ ନାମେ ଶରୀରନ୍ତା ହାନ୍ନୁ ଯୋଡ଼େ ବାଢ଼ିଟେ ସମ୍ପତ୍ତି ହାନ୍ନୁ ଯଦି ମାଲ୍ଲା ଦିନ ହେଲେ ନାମେ ଶରୀର ବୋଧ ଅକାମି ହେଇକିରି ରକ ତା ହାନ୍ନୁ ଯେନ୍ତା ଭଲ୍ର ଆଦ୍ଗି ଲାଗାନ୍ ବି ଧ୍ୟାନ ଚିନା କଥା ଆରୁ ପାରମ୍ପରିକ ଯେନ୍ ବିଶ୍ୱାସ ଆତିଲି ଆଦାନ ଛାଡ଼ିକିରି ନାମେ ହାନ୍ନୁଗେ ଚେକଅପ୍ କାମନା କଥା ଠିକ୍ ଆତିଲି କାମଲ୍ଲା ଆଦାନ ହାନା କଥା ଏନେର୍ଗେ ଆକୁନ୍ ଭିନ୍ ଭିନ୍ ଚିକିତ୍ସା ପଦ୍ଧତି ବାର୍ଚ୍ଚା ଦିନ ନାମ ଯଦି ପାଛିଲି ରଥ କଥ ହେଲେ ଇ ପ୍ରକାର ଯେନ୍ ଅମୂଲ୍ୟ ସମ୍ପଦ ନାମେ ଆତିଲି ହାନ୍ନୁ ଯୋଡ଼େ ଆଦାଦ ନଷ୍ଟମାନ୍ନା ସମ୍ଭାବନା ଆତିଲି ତା ହେଲା ଏକଲା ହିଁ ମା କାମନା କଥା ଯେତେବେଳେ ବି କିଛି ଅସୁବିଧା ମାନାଲି ଡାକ୍ତର ଆଜ୍ଞା ଗାର୍ଗେ ଚାହାନୁ କାନା କଥା ଆରୁ ନିଜର ସମସ୍ୟା ବନ୍ ତେଙ୍ଗନା କଥା ତା ଇସବୁ ଜିନିଷ୍କେ ସଚେତନତା ଏକାନେ ମାନତ ଆରୁ ନାମ ଆହାଙ୍ଗତ ଆଦ୍କେ ଲଗାନ୍ ସରକାର ଭି ଭିନ୍ ଭିନ୍ ବ୍ୟବସ୍ଥା କାମଛି କିଛି ଆବନ୍ ନାମ ଯଦି ଆହ ଥିଲେ ନାମ ନାମାଗେ ଲଗାନ୍ ଆଦାନ ବ୍ୟବହାର କାମାଙ୍ଗତ ଆଉ ନିଜେ ଠିକ୍ ହିସାମ ରାଙ୍ଗତ।

ଏଇଠି ଶେଷ ହେଲା କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଉପସ୍ଥାପନା ଓ ପ୍ରଯୋଜନା ସନ୍ତୋଷ ପିଙ୍ଗ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ତୁ ମୋ ଆଖିର ତାରା କଥାଚିତ୍ରରୁ। କଣ୍ଠ ଦେଇଛନ୍ତି ଇରା ମହାନ୍ତି, ଗୀତ ରଚନା ନିର୍ମଳ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର।

ଏଥର ମେଟ୍ରିକ୍ ଫେଲ୍ କଥାଚିତ୍ରରୁ ଉଦିତ ନାରାୟଣ ଏବଂ ଇରା ମହାନ୍ତିଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି, ନିର୍ମଳ ନାୟକଙ୍କ ରଚନା, ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନା।

କାର୍ଯ୍ୟକ୍ରମରେ ଏଥର ମୋ ଦିଲ୍ କହେ ଇଲୁ ଇଲୁ ଏ କଥାଚିତ୍ରରୁ ଉଦିତ ନାରାୟଣ ଏବଂ ଇରା ମହାନ୍ତିଙ୍କ କଣ୍ଠରେ ଅରୁଣ ମନ୍ତ୍ରୀଙ୍କ ରଚନାରୁ ଶୁଣନ୍ତୁ ଏହି ଗୀତଟି। ସଙ୍ଗୀତ ନିର୍ଦ୍ଦେଶନା ଅଗ୍ନିରାଜ କିଶୋର।

ଅନୁତାପ ଏହି କଥାଚିତ୍ରରୁ। ନିର୍ମଳ ମିଶ୍ରଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି, ନିଜାମଙ୍କ ରଚନା, ଜେ ଅଦେନୀଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ନିର୍ମଳା ମିଶ୍ରଙ୍କ କଣ୍ଠରେ

କାର୍ଯ୍ୟକ୍ରମରେ ଏଥର ପ୍ରେମରୋଗୀ କଥାଚିତ୍ରରୁ ଉଦିତ ନାରାୟଣ ଏବଂ ତପୁ ମିଶ୍ରଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ପ୍ରଶାନ୍ତ ପାଢ଼ୀ।

କାର୍ଯ୍ୟକ୍ରମ ଶେଷରେ କଥାଚିତ୍ର କଥା ଦେଇଥିଲି ମା କୁରୁ ଶୁଣନ୍ତୁ ଏହି ଗୀତଟି କଣ୍ଠ ଦେଇଛନ୍ତି ସୋହମ ଏବଂ ଶୈଳଭାମା ଗୀତ ରଚନା ସ୍ୱାମୀ ଅରୂପାନନ୍ଦ ସଙ୍ଗୀତ ନିର୍ଦ୍ଦେଶନା କୃଷ୍ଣଚନ୍ଦ୍ର

0: ଏଇଠି ଶେଷ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ଅପରାହ୍ନ 4ଟା। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ସମ୍ପା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାନୁ ଅତ୍କା ସମୟାତକ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ତୁଲେଇଛନ୍ ଦାୟିତ୍ୱ। ଶ୍ରୀ ମୋଦି ଦେଶର ପହେଲା ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର କାର୍ଯ୍ୟକାଳ ସମୟାକେ ଭିଲ୍ କରିଛନ୍ ପାର। ନୂଆଦିଲ୍ଲୀନ ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ସରକାରଙ୍କର 12 ବର୍ଷର ପୂର୍ତ୍ତି ଅବସରରେ ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାନୁ ଅତ୍କା ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କର ଦାୟିତ୍ୱ ତୁଲେଇଥିବାରୁ ଗୋଟିଏ ସ୍ୱତନ୍ତ୍ର ବୈଠକର କରାଯାଇଛି ଆୟୋଜନ। ଶିକ୍ଷା ମନ୍ତ୍ରଣାଳୟ ତରଫ ଅନୁମୋଦନ ପତ୍ର ପାଇଥିବାର ବିଶ୍ୱର ପ୍ରତିଷ୍ଠିତ ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କ ତରଫ ଭାରତନ ପ୍ରତିଷ୍ଠା ହେବାରକେ ଥିବାର ଅନୁଷ୍ଠାନମାନ ଜାତୀୟ ଶିକ୍ଷାନୀତି 2020ର ଆନ୍ତର୍ଜାତିକ ଦୃଷ୍ଟିକୋଣକେ ତହକାବା କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଶର ଗ୍ରାମୀଣ ବିକାଶ ଲାଗି ସରକାର 1,25,000 କୋଟି ଟଙ୍କା ପ୍ରଦାନ କରିଛନ୍ ବୋଲି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଭିନ୍ ଭିନ୍ ରାଜ୍ୟର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କର ଗୋଟିଏ ଆଭାସୀ ବୈଠକଟି କହିଛନ୍। ନୀତି ଆୟୋଗର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାତି ହେବା ଅନୁଷ୍ଠିତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଉଞ୍ଜା ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଭିଲ୍ ବୈଠକଟି ଦେବେ ଯୋଗ। ରାଜ୍ୟ ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କରିବା ଲାଗି ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ 15 ଜଣ ବରିଷ୍ଠ ପୁଲିସ୍ ଅଧିକାରୀଙ୍କୁ ଦେଇଛନ୍ 17ଟା ଜିଲ୍ଲାର ସ୍ୱତନ୍ତ୍ର ନିରୀକ୍ଷଣ ତଦାରଖ ଦାୟିତ୍ୱ। ପଶ୍ଚିମବଙ୍ଗର ଦୀଘା ନଥିବାର ଶ୍ରୀଜଗନ୍ନାଥ ମନ୍ଦିରନୁ ଧାମ ଶବ୍ଦ ଉଠାବାରକେ ନେଇକରି ଆନୁଷ୍ଠାନିକ ଭାବେ ଘୋଷଣା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ବୌଦ୍ଧ ଜିଲ୍ଲାପାଳଙ୍କର ସଭାଗୃହନ ଜିଲ୍ଲା ବିକାଶ ସମନ୍ୱୟ ଆଉ ପର୍ଯ୍ୟବେକ୍ଷଣ କମିଟି ବୈଠକ ହୋଇଛି ଅନୁଷ୍ଠିତ। କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କର ଭିନ୍ ଭିନ୍ ବିକାଶମୂଳକ ଯୋଜନାର ଅଗ୍ରଗତି ବାବଦେ ହୋଇଛି ସମୀକ୍ଷା। ନୂଆପଡ଼ା ଖରିଆର ରୋଡ୍ଠାରେ ଏନ୍ଏସ୍ସିନ ଜନସମ୍ପର୍କ କାର୍ଯ୍ୟକ୍ରମ ହେଲା ମୂଲ। ସହଭାଗିତା ସଚେତନତା ଆଉ ସୁଶାସନ ଉପରେ ଦିଆଗଲା ଗୁରୁତ୍ୱ। ନୂଆପଡ଼ା ଜିଲ୍ଲାର ଡାଲୁଆ ଧାନଘିନା ଚାଲିଛେ ଜୋରସୋର। ଗୋଟେ ଦିନେ 37ଟା ଧାନଘିନା କେନ୍ଦ୍ରନୁ 21,000 କ୍ୱିଣ୍ଟାଲନୁ ଅତ୍କା ଧାନ ହେଲା ଘିନା। ଭାରତୀୟ ଦଳର ଏବେ T20 ସିରିଜ୍ ମ୍ୟାଚ୍ଟି ଆୟାରଲାଣ୍ଡ ଆଉ ଇଂଲଣ୍ଡ ଗସ୍ତନୁ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ବାଦ୍ ଦିଆଯାଇକରି ନିଆଯାଇଛେ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର ସୂଚନା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକେ ଚଳିତ ହପ୍ତା ପହଞ୍ଚିବାର ସମ୍ଭାବନା ଥିବାର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଦେଇଛେ ସୂଚନା। ଏସିନିର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 5 ବଜେ।
0: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧର ପୁନଃ ପ୍ରସାରଣ କାର୍ଯ୍ୟକ୍ରମ ପୁଣି ଥରେ ହ୍ୟାଲୋ ଅନୁରୋଧ ଆରମ୍ଭ କରୁଛୁ। ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ ଆଜି ଉପସ୍ଥାପନାରେ ଅଛି ମୁଁ ସୁପ୍ରୀତା ନନ୍ଦ। ବୈଷୟିକ ସହାୟତାରେ କୁନାଲ ମହାପାତ୍ର ଏବଂ ସୁଜୟ କୁମାର ପ୍ରମାଣିକ। ଆପଣମାନଙ୍କର ମନପସନ୍ଦର ଓଡ଼ିଆ କଥାଚିତ୍ର ଗୀତ ଶୁଣିବା ପାଇଁ ଆମ ନମ୍ବର 2ଟିକୁ ଡାଏଲ୍ କରନ୍ତୁ। ନମ୍ବରଗୁଡ଼ିକ ହେଲା 0663241231 ଏବଂ 0663241240।

0: ହ୍ୟାଲୋ ଅନୁରୋଧ, ଆପଣ ମାନଙ୍କ ମନ ପସନ୍ଦ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ
1: ନମସ୍କାର।

0: ଆଉ ଗୋଟେ କଲ୍ ନେମା। ହ୍ୟାଲୋ,
1: ହଁ ହ୍ୟାଲୋ ଆଜ୍ଞା ନମସ୍କାର,
0: ଆଜ୍ଞା ନମସ୍କାର, ଆପଣଙ୍କର ନାଁ ଆଉ ପରିଚୟ ଟିକେ କହୁନ।
1: ମୁଇଁ ମୁରଲୀ ମେର କହୁଥିଲି, ଗ୍ରାମ ପୋଷ୍ଟ ବରଗଡ଼ ଜିଲ୍ଲା ବରଗଡ଼ରୁ।
0: ଆଜ୍ଞା, ଆଉ ଆପଣ କାଣା କରୁଛନ୍?
1: ଆଜ୍ଞା ଏ ଶାଢ଼ୀ ବୁଣା ମୁଇଁ କହୁଛି ଆଜ୍ଞା, ସମ୍ବଲପୁରୀ ଶାଢ଼ୀ।
0: ଆରେ ବଢ଼ିଆ କାମ ତ କରୁଛ ନା, ସମ୍ବଲପୁରୀ ଶାଢ଼ୀର ତ ବହୁତ ଚାହିଦା, ଆମେ ସମସ୍ତେ ସମ୍ବଲପୁରୀ ଶାଢ଼ୀର ପୁରା ଫ୍ୟାନ।
1: ହଁ ଆଜ୍ଞା,
0: ଆଉ ଆଉ କାଣା କାଣା ଆପଣଙ୍କର ଘରେ କିଏ କିଏ ଅଛନ୍?
1: ଘରେ ତ ପ୍ରାୟ ସମସ୍ତେ ଅଛନ୍ ଆଜ୍ଞା,
0: ଆଉ
1: ମୋ ଭାଇଟେ କଥା ହେବେ ଆଜ୍ଞା, ଲାଇନ୍ ଅଛନ୍।
2: ଆପଣ ଯେଉଁ ବ୍ୟକ୍ତିଙ୍କ ସହିତ
1: ହଁ
2: କଥା ହେଉଛନ୍ତି?
1: ହଁ ହ୍ୟାଲୋ ଆଜ୍ଞା,
0: ହ୍ୟାଲୋ, ଆଜ୍ଞା ନମସ୍କାର।
1: ହଁ ଆଜ୍ଞା, ଘର ପରିବାର ସମସ୍ତେ ଅଛନ୍ ଆଜ୍ଞା, ପୁଅ ଦୁଇଟା ଅଛନ୍, ଆମେ ମ୍ୟାଡମ୍ ସାଙ୍ଗେ ଅଛୁ, ତାପରେ ବାପା ବି ଅଛନ୍, ଭାଇମାନେ ଅଛନ୍।
0: ଆଜ୍ଞା, ଆପଣଙ୍କର ରେଡିଓଟା ଯେନ୍ ଅଛେ ସେଟା କି?
1: ହଁ ହ୍ୟାଲୋ ଆଜ୍ଞା, ଏଇଟା ଭାଇଟେ ଲାଇନ୍ ଅଛନ୍ ଆଜ୍ଞା।
0: ଆଚ୍ଛା ଆଚ୍ଛା,
1: ହଁ ଦେବରାଜ କହ। ହ୍ୟାଲୋ
0: ଆଜ୍ଞା ନମସ୍କାର। ନମସ୍କାର ନମସ୍କାର। ଆଚ୍ଛା, ଆଜି ଆପଣ କାଣା କେନ୍ ଗୀତଟା ଶୁଣବା ଲାଗି ଚାହୁଁଛନ୍? ଆଚ୍ଛା, ଆପଣ ଦୁଇ ଜଣଙ୍କର ଇଚ୍ଛା ନାଗଫାସ ଶୁଣବାର ନାଇଁ? ଆଚ୍ଛା, ତାହେଲେ ଶୁଣମା ଗୀତଟା ନାଗଫାସ କଥା ଚିତ୍ରରୁ ଗୀତଟା। ହଁ କହୁନ କହୁନ, କାହାକେ ଆପଣ ଡେଡିକେଟ୍ କରିବା ଲାଗି ଚାହୁଁଛନ୍?
1: ଶଙ୍କର ମେହେର, ଦେବରାଜ ମେହେର, ଲିଙ୍ଗରାଜ ମେହେର, ଆମର ରବୀନ୍ଦ୍ରନାଥ ମେହେର, ଆଉ ସ୍ୱର୍ଣ୍ଣପ୍ରଭାକର, ନିତ୍ୟାନନ୍ଦ ମେହେର, ନରୋତ୍ତମ ମେହେର, ଆଉ ଆମର ଭାଇମାନେ ଅଛନ୍, ବହୁତଟେ ଭାଇ ଅଛୁ ଆଜ୍ଞା, ଆମର ଚିତ୍ରସେନ ଦବ, ମନୋଜ ପଟେଲ, ତାପରେ ଅଛେ ଆମର ପଞ୍ଜାନନ୍ଦ ବିହାର।
0: ସମସ୍ତଙ୍କୁ ଆପଣ ଡେଡିକେଟ୍ କରିବା ଲାଗି ଚାହୁଁଛନ୍ତି ଗୀତଟା? କିଏ ଗାଇଛନ୍? ଅକ୍ଷୟ ମହାନ୍ତି, ଆଉ ଆମର କଥାଚିତ୍ର ହେଲା ନାଗଫାସ, ଗୀତ ରଚନା କରିଛନ୍ ଦେବଦାସ ଛୋଟରାୟ, ଆଉ ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି। ତାହେଲେ ଶୁଣମା ଗୀତଟା।
1: ହଁ ଆଜ୍ଞା।

0: हेलो,
1: नमस्कार।
0: नमस्कार। की कूतले? अरे
1: सुरेन कुमार साहू आज्ञा गांधी टिकरा पोस्टिस फुटका टुकड़ा डिस्ट्रिक्ट बरगढ़।
0: अच्छा, केनता अछन अपन?
1: मु तो भल अच्छे आज्ञा, बहुत बढ़िया अच्छे। आज देह टे खराब थी मझे,
0: अच्छा, काण हेइतला?
1: सेटा बीपी लो हेला आज्ञा, सोडियम कमी जाइथिला बोले बुर्लारे आडमिट होइथिली।
0: ହଁ, ଏବେ ପ୍ରାୟ ସମସ୍ତଙ୍କର ଏନ୍ତା ରହୁଛେ, ସୋଡିୟମ କମି ଯାଉଛେ। ଖରା ମାସେ ବହୁତ ଝାଳ ବହିସି ନା, ବେଲେ ହେଟା ଟିକେ ମାନେ ସୋଡିୟମ କମ୍ବାର ବହୁତ ଜଣ ଏନ୍ତା କମ୍ପ୍ଲେନ୍ କରୁଛନ୍। ଆଉ ଲୁଣ ଚିନି ପାଣି ORS ଏଟା ସବୁ ପିଉଛନ୍ କି ନାଇଁ? ହଁ, ଏଟା ଯଦି ବାଲାନ୍ସ ରଖିଥିବେ, ମାନେ ଲୁଣ ଚିନି ପାଣି ପିଇ କରି କିମ୍ବା ORS ପିଇବେ, ତାହେଲେ ଏଇ ଖରା ମାସେ ଟିକେ ଏଟା ସବୁ ବେଶୀ ମାନେ ଏଭଏଡ଼ କରିପାରିବେ। ଆଉ ଆଜି ଆପଣ କେନ୍ କି ତ ଶୁଣିବେ?
1: ଆଜି ତେବେ ଆଜ୍ଞା ସିନ୍ଦୁର ବିନ୍ଦୁର
0: ହଁ ହଁ
1: ମୋ ପ୍ରିୟ ଠାରୁ କିଏ ଅଧିକ ସୁନ୍ଦର।
0: ବଢିଆ ଗାନାଟି ବାଛିଛନ୍। ଆଉ କିଏ ଗାଇଛନ୍ ଜାଣିଛନ୍ ଗୀତଟା? କେ
1: ନାଇଁ ତ ଜାଣି ଆଜ୍ଞା,
0: ଚିତ୍ତରଞ୍ଜନ ଜେନା, ରଚନା ପ୍ରଫୁଲ୍ଲ କର, ସଙ୍ଗୀତ ବି ପ୍ରଫୁଲ୍ଲ କର ଦେଇଛନ୍। ବହୁତ ବଢିଆ ଗୀତଟି, ଏଇଟା ବଢିଆ ଗୀତଟି ବାଛିଛନ୍ ଆପଣ। ଆଉ କେନ୍ତା ଘରେ ସମସ୍ତେ କେନ୍ତା ଅଛନ୍?
1: ଘରେ ଭଲ ଅଛନ୍ ଆଜ୍ଞା। ଆମର ଦୁଇ ଝିଅ ସ୍ୱପ୍ନା ସୋନାଲି ମ୍ୟାଡ଼ାମ ଅଛନ୍, କୁନ୍ତଳିନୀ ମ୍ୟାଡ଼ାମ କାନା ଅଛେ, ନାତି ଆମର ହୁଁ
0: ଆଚ୍ଛା ଆଚ୍ଛା,
1: ସମସ୍ତଙ୍କୁ ଡେଡିକେଟ୍ କରିବେ ଆଜ୍ଞା। ଆଉ ନାନୀ ଅଛେ ଆମର ସରୋଜ କୁମାରୀ ନାନୀ ସମ୍ବଲପୁରରେ, ଭାଇ ସୁଶାନ୍ତ ସାହୁ କୁମାର ସାହୁ, ଆମର ଭାଇ ବୋଉ ଦୀପ୍ତି ସାହୁ, ଆଉ ଅଛନ୍ ଆମର ଗାଁର ଆମର ଘନିଷ୍ଠ ବନ୍ଧୁ ଭୀମସେନ ସାହୁ, ଆଉ
0: ଆଚ୍ଛା
1: ତେଜସ୍ୱୀ ଆମର ତେଜସ୍ୱୀ ମିଶ୍ରଙ୍କୁ ବି ଆମର ଡେଡିକେଟ୍ରେ ରଖିଦେବେ ଆଜ୍ଞା।
0: ଆଚ୍ଛା, ବଢ଼ିଆ ବଢ଼ିଆ,
1: ଆଉ ଆପଣଙ୍କୁ ବି ରଖିବେ ଆଜ୍ଞା ତା
0: ନିଶ୍ଚେ
1: ସାଙ୍ଗରେ।
0: ନିଶ୍ଚେ, ଧନ୍ୟବାଦ।
1: ଆଉ
0: ତାହେଲେ
1: ସେ ଆମର ଯେନ୍ ଭୀମସେନ ଦାଦା ଅଛନ୍ ଆମର ଗାଁର ଧନୁପାଳି ନ ଅଛନ୍ ସେ,
0: ଆଚ୍ଛା,
1: ଆଉ ଆମର ଅଛନ୍ ଗାଁର ସେ ସବୁ ଦିଗରେ ପୁରା ଅଛନ୍ ଲୋକ ଆଜ୍ଞା। ଆମର ଗାଁର ସେ ଆମର ରାଜକୃଷ୍ଣ ମହାରଣା ଅଛନ୍,
0: ହଁ
1: ତାଙ୍କର
0: ହଁ
1: ୱାଇଫ୍ ଅଛନ୍ ଆମର ନାନୀ, ଆମର ରତ୍ନ ନାନୀ,
0: ହଁ
1: ମୋ
0: ହଁ
1: ଝିଅ
0: ହଁ
1: ଅଛନ୍ ଶ୍ୱେତା, ବାବୁ ବିକି ଅଛେ ତାଙ୍କର ଦିଲ୍ଲୀ ନ, ଆଉ ଅଛନ୍ ଆଜ୍ଞା ଆମର ସ୍ୱର୍ଣ୍ଣପ୍ରଭା ଭଉଣୀ କଟାପାଲି ନ। ମୁଁ କଟାପାଲିରେ ତ ବିହା ଅଛେ, ବରଗଡ଼ କଟାପାଲି।
0: ଆଚ୍ଛା,
1: ସ୍ୱର୍ଣ୍ଣ ଭଉଣୀ ଆମର ବହୁତ ନିୟମିତ ଶ୍ରୋତା ହେ, ସେ ଇଣ୍ଟରନ୍ୟାସନାଲ ଶ୍ରୋତା ହେ,
0: ଆଚ୍ଛା ଆଚ୍ଛା, ହଁ
1: ଆଉ
0: ଓକେ,
1: ଚିତ୍ତରଞ୍ଜନ ପୁରୋହିତ ଆଜ୍ଞା ଡାଲବିନ ଅଛନ୍, ସେ ବି ନିୟମିତ ଶ୍ରୋତା,
0: ହଁ ହଁ ହଁ
1: ଆଉ ସ୍ୱର୍ଣ୍ଣ ଭଉଣୀ କି ଆଜ୍ଞା ବେଶୀ କରି ଡେଡିକେଟ୍ କରୁଛନ୍ ସବୁ ଇଣ୍ଟରନ୍ୟାସନାଲ ଲେଭେଲ ସେ ଇହାଦେ।
0: ଆଚ୍ଛା ଆଚ୍ଛା, ହଉ ଠିକ୍ ଅଛେ। ତାହେଲେ ତାହେଲେ ଶୁଣିବା ଗୀତଟା?
1: ଆଉ ଯେତେ ମେହର ଫ୍ୟାମିଲି ଅଛନ୍ ନା ଆଜ୍ଞା ଆମର ଶ୍ରୋତା ମାନେ,
0: ହଁ ହଁ ହଁ
1: ମେହର ତ ବହୁତ ଅଛନ୍, ସବୁ ସବୁ ମେହର ଫ୍ୟାମିଲି ବି ମେହର ମାନେ ଡେଡିକେଟ୍ ହେଲା
0: ଆଚ୍ଛା
1: ହେଲା,
0: ଆଚ୍ଛା, ତାହେଲେ ଶୁଣିବା ଗୀତ।
1: ଆର୍ଟିକେଲ ଜଣକ ନା ଜଣକ ନା ହଏ ଆଜ୍ଞା।
0: ହଁ ହଁ ସତ କଥା।

0: ଶୁଣୁଥିଲେ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ସମ୍ପା ରାୟ। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ତୁଲେଇକରି ଇତିହାସ ବନାଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗଲା 4,399 ଦିନଥି ସଂସ୍କାର, ଭିତ୍ତିଭୂମି, ପ୍ରଯୁକ୍ତି ବିଦ୍ୟା ଆଉ ନାଗରିକ କୈନ୍ଦ୍ରିକ ସୁଶାସନ ବାଗିର କାମ ଭାରତର ବିକାଶ ଯାତ୍ରାକେ ତୁର୍ତ୍ତି କରବାର୍ଥି ନେଇଛେ ଗୋଟେ ବଡ଼ ଭୂମିକା। ଶୁଭେଚ୍ଛା ଜଣାଲେ ରାଷ୍ଟ୍ରପତି, ଲୋକସଭା ବାଚସ୍ପତି ଆଉ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜନିକରି କେନ୍ଦ୍ର କ୍ୟାବିନେଟ୍ର ସଂକଳ୍ପ ହେଲା ପାରିତ। କ୍ୟାବିନେଟ୍ ସଦସ୍ୟମାନେ ଠିଆ ହୋଇକରି ମୋଦିଙ୍କୁ କଲେ ସମ୍ମାନ ପ୍ରଦର୍ଶନ। ଦେଶେ ଗ୍ରାମୀଣ ବିକାଶ ଲାଗି ଭିନ୍ ଭିନ୍ ପର୍ଯ୍ୟାୟଥି କେନ୍ଦ୍ର ସରକାର ପ୍ରଦାନ କରିଛନ୍ 1,25,000 ଅଧିକା ଟଙ୍କାର ପ୍ରୋତ୍ସାହନ ରାଶି। ନାସା ତାର ପରର ମହାକାଶ ଅଭିଯାନ ଆର୍ଟେମିସ୍3 ଲାଗି 4 ମହାକାଶଚାରୀଙ୍କ ନାଁ କରିଛେ ଘୋଷଣା। ନୀତି ଆୟୋଗର ଗୋଟେ ଗୁରୁତ୍ୱପୂର୍ଣ୍ଣ ବୈଠକ ନୂଆଦିଲ୍ଲୀନ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱଥି ହେବା ଅନୁଷ୍ଠିତ। ନାଁ କରା ଶିଶୁରୋଗ ବିଶେଷଜ୍ଞ ଆଉ ନବଜାତକ ବିଶେଷଜ୍ଞ ଡାକ୍ତର ଆର୍ମିଡ଼ା ଫର୍ଣ୍ଣାଡିଜ୍ ଏସିଆର ପହିଲା ମୁନୁଷ ଗୁରସ ଭଣ୍ଡାର ପ୍ରତିଷ୍ଠା କରିକରି ଶିଶୁ ମୃତ୍ୟୁହାରକେ କରିପାରିଥିଲେ କମ୍। ଏଥିଲାଗି ତାହାଙ୍କୁ ପଦ୍ମଶ୍ରୀ ସମ୍ମାନରେ କରାଯିବା ସମ୍ମାନିତ। ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିରନୁ ଧାମ ଶବ୍ଦ ହଟାଲେ ପଶ୍ଚିମବଙ୍ଗ ସରକାର। ଜଗନ୍ନାଥ ଧାମ ବଦଳେ ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର। ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିନୁ ଆଜି ଉପରବେଳା 3:50 ହେଲା ମିଜାଇଲ ପରୀକ୍ଷଣ। ବୌଦ୍ଧ ଜିଲ୍ଲାନ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଆଉ ବୌଦ୍ଧ ଜିଲ୍ଲା ପରାମର୍ଶଦାତା କମିଟି ଆଉ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ କମିଟି ଭିତରେ ହେଇଛେ ବୈଠକ ଅନୁଷ୍ଠିତ। ନୂଆପଡ଼ା ଜିଲ୍ଲାର ମନିଜର ଆର୍ଯ୍ୟଙ୍କୁ ଓଡ଼ିଶା ସରକାର ଅନୁସୂଚିତ ଜାତି ଆଉ ଅନୁସୂଚିତ ଜନଜାତି ଉନ୍ନୟନ ସଂଖ୍ୟାଲଘୁ ଆଉ ପଛୁଆ ବର୍ଗ କଲ୍ୟାଣ ବିଭାଗର ସଦସ୍ୟ ଭାବେ କରାଯାଇଛେ ମନୋନୀତ। ନୂଆପଡ଼ା ଜିଲ୍ଲାର ଏପତକ 50 ଧାନଘିନା କେନ୍ଦ୍ରନୁ 2,577 ଜନ ଚାଷୀଙ୍କନୁ ମୋଟ 1,33,145.76 କ୍ୱିଣ୍ଟାଲ ଡାଲୁଆ ଧାନ ଯାଇଛେ ଘିନା। ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଆଇବା 24 ଭିତରେ ଚଡ଼କ ମାରିକରି ବର୍ଷା ହେବାର ପାଖାପାଖି ସବୁ ଜିଲ୍ଲାକେ ସତର୍କ ସୂଚନା ଜାରି। ଏଚ୍ନିର ମୁଖ୍ୟ ଖବର ଶେଷ ହେଲା। ଇତାର ପର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
0: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଖଞ୍ଜଣୀ ଭଜନ ଶୁଣନ୍ତୁ। ପରିବେଷଣ କରିଛନ୍ତି ବୈରାଗୀ ବାଗ ଏବଂ ସାଥୀମାନେ।

ଲୋକଗୀତର କାର୍ଯ୍ୟକ୍ରମ ଏଇଠି ଶେଷ କରୁଛୁ। ଆଜି ଏଥିରେ ଖଞ୍ଜଣି ଭଜନ ଶୁଣୁଥିଲେ, ପରିବେଷଣ କଲେ ବୈରାଗୀ ବାଗ ଏବଂ ସାଥୀମାନେ। ସାଥୀମାନେ ହେଲେ ଅଭି ବାଗ, କାର୍ତ୍ତିକ ବଲୁଅ, ମିଞ୍ଜୁ ମିର୍ଦ୍ଧା ଏବଂ ଗୋବର୍ଦ୍ଧନ ବାଗ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଯୁବବାଣୀ କାର୍ଯ୍ୟକ୍ରମ।

0: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ, ଏହି ସିଦ୍ଧାନ୍ତ ଦ୍ୱାରା ପ୍ରେରିତ କାର୍ଯ୍ୟପନ୍ଥା ଯୋଗୁଁ ଭାରତରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଦେଖାଦେଇଛି। ଏହି ବର୍ଷଗୁଡ଼ିକରେ ମୋଦି ସରକାର ଗରିବ, କୃଷକ, ମହିଳା ଏବଂ ଯୁବବର୍ଗର କଲ୍ୟାଣ ତଥା ସଶକ୍ତିକରଣ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ସରକାରଙ୍କ ଦେଶର ଉନ୍ନତି ପାଇଁ ବିଭିନ୍ନ ପ୍ରମୁଖ କ୍ଷେତ୍ରରେ କରାଯାଇଥିବା ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି କୃଷକମାନଙ୍କ କଲ୍ୟାଣ କ୍ଷେତ୍ରରେ ସରକାରଙ୍କ ପଦକ୍ଷେପ ବିଷୟରେ ଚର୍ଚ୍ଚା କରିବା। ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ବିଗତ 12 ବର୍ଷ ମଧ୍ୟରେ କୃଷକମାନଙ୍କ କଲ୍ୟାଣ ଏବଂ ତାଙ୍କ ଆୟ ବୃଦ୍ଧି ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସେଥିମଧ୍ୟରେ ସବୁଠୁ ପ୍ରମୁଖ ଯୋଜନା ହେଲା ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା, ବୃହତ୍ କୃଷକ କଲ୍ୟାଣ ଯୋଜନା ଅଟେ। ଏହି ଯୋଜନା ଅନ୍ତର୍ଗତ କୃଷକମାନଙ୍କୁ ପ୍ରତିବର୍ଷ 6,000 ଟଙ୍କା ସିଧାସଳଖ ତାଙ୍କ ବ୍ୟାଙ୍କ ଖାତାରେ ପ୍ରଦାନ କରାଯାଏ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ 9,50,00,000 କୃଷକ ପରିବାରଙ୍କ ଖାତାରେ 4,28,000 କୋଟି ଟଙ୍କାରୁ ଅଧିକ ଧନରାଶି ପ୍ରଦାନ କରାଯାଇଛି। ଉତ୍ତରପ୍ରଦେଶର ଅଯୋଧ୍ୟାର କୃଷକ ଦିନେଶ କୁମାର ଜୟସ୍ୱାଲ କହିଛନ୍ତି ଯେ କୃଷକ ସମ୍ମାନ ନିଧି ଯୋଜନା ଅତ୍ୟନ୍ତ ଲାଭକାରୀ ଅଟେ।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଚଳିତ କୃଷକ ସମ୍ମାନ ନିଧି ଯୋଜନାରେ ମୋତେ ବହୁତ ଲାଭ ମିଳୁଛି। ଏହାଦ୍ୱାରା ମୋତେ ଅନେକ ପ୍ରକାର ସାହାଯ୍ୟ ମିଳିଥାଏ ଏବଂ ଆମେ ଉଚିତ ସମୟରେ ବିହନ ଏବଂ ସାର କ୍ରୟ କରିପାରିଥାଉ।
0: ସେହିପରି ପ୍ରଧାନମନ୍ତ୍ରୀ କୃଷି ଜଳସେଚନ ଯୋଜନା ଦ୍ୱାରା ଜଳସେଚନ ବ୍ୟବସ୍ଥା ସୁଦୃଢ଼ ହୋଇଛି ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ମାଧ୍ୟମରେ କୃଷକମାନଙ୍କୁ ମାଟିର ପୋଷକତତ୍ତ୍ୱ ବିଷୟରେ ସୂଚନା ମିଳିଥାଏ। ବର୍ଷ 2014-15ରୁ ଆଜି ପର୍ଯ୍ୟନ୍ତ 26 କୋଟି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଜାରି କରାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଗତ ପ୍ରାୟ 23 କୋଟି କୃଷକମାନଙ୍କୁ 1,92,000 କୋଟି ଟଙ୍କା ବୀମାର ଲାଭ ମିଳିପାରିଛି। ପ୍ରଧାନମନ୍ତ୍ରୀ କୃଷକ ମାନଧନ ଯୋଜନା ଅନ୍ତର୍ଗତ କ୍ଷୁଦ୍ର ତଥା ମଧ୍ୟମ ଧରଣର କୃଷକମାନଙ୍କୁ 60 ବର୍ଷ ବୟସ ପରେ ମାସିକ 3,000 ଟଙ୍କାର ପେନ୍ସନ୍ ପ୍ରଦାନ କରାଯାଉଛି। ଉତ୍ତରପ୍ରଦେଶର ଗୌରବ ତ୍ୟାଗୀ ଏହି ଯୋଜନାର ପ୍ରଶଂସା କରି କହିଛନ୍ତି ଯେ ଏହି ଯୋଜନା କୃଷକମାନଙ୍କ ପାଇଁ ଅତ୍ୟନ୍ତ ଲାଭଜନକ ଅଟେ।
2: କୃଷକ ମାନଧନ ଯୋଜନା ଅତ୍ୟନ୍ତ ଲାଭକାରୀ ଅଟେ। ପ୍ରଧାନମନ୍ତ୍ରୀଙ୍କର ଯେତେ ସବୁ ଯୋଜନା ଅଛି ତାହା ସବୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଏବଂ ସବୁ କୃଷକମାନଙ୍କ ପକ୍ଷରେ ହିତକାରକ। ବୃଦ୍ଧାବସ୍ଥାରେ 3,000 ଟଙ୍କାର ସହାୟତା ଅତ୍ୟନ୍ତ ପ୍ରଶଂସନୀୟ ଅଟେ।
0: ସେହିପରି ନିମ୍ନତମ ସମର୍ଥନ ମୂଲ୍ୟ କୃଷକମାନଙ୍କ ପାଇଁ ଏକ ସୁଦୃଢ଼ ସାହାଯ୍ୟ ଅଟେ। ଏହାର ଅନ୍ତର୍ଗତ କୃଷକମାନଙ୍କୁ ତାଙ୍କ ନିବେଶ ରାଶିର 1.5 ଗୁଣ ମୂଲ୍ୟ ମିଳୁଛି। ସରକାରଙ୍କ ଦ୍ୱାରା ନିଆଯାଇଥିବା ଦୃଢ଼ ନୀତି ଦ୍ୱାରା ଦେଶର ସମୁଦାୟ ଖାଦ୍ୟ ଉତ୍ପାଦନ 2013-14ରେ 265 ମିଲିୟନ୍ ଟନ୍ରୁ 2024-25ରେ 358 ମିଲିୟନ୍ ଟନ୍ ହୋଇପାରିଛି। ଏତଦ୍ବ୍ୟତୀତ ଦେଶରେ ଧାନ ଉତ୍ପାଦନ ରେକର୍ଡ 154 ମିଲିୟନ୍ ଟନ୍ ହୋଇପାରିଛି। ଏହାଦ୍ୱାରା ଭାରତ ଚୀନ୍କୁ ପଛରେ ପକାଇ ବିଶ୍ୱର ପ୍ରଥମ ଧାନ ଉତ୍ପାଦନକାରୀ ଦେଶ ହୋଇପାରିଛି। ଆଜି ଭାରତର କୃଷକ କେବଳ ଅନ୍ନଦାତା ନୁହେଁ, ବରଂ ଦେଶର ଆର୍ଥିକ ପ୍ରଗତି ତଥା ବିକାଶ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ଆଧାର। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
3: ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ମୁଁ ଆପଣଙ୍କର ପ୍ରିୟ ଯୁବସାଥୀ ପ୍ରିୟା ଶତପଥୀ। ଆଜିର ସମୟରେ ଭିନ୍ନ ଭିନ୍ନ ସଭ୍ୟତା ସଂସ୍କୃତିର ଲୋକ ଏକା ସହିତ ବସବାସ କରୁଛନ୍ତି। ଏହି ବିବିଧତା ଆମ ସମାଜକୁ ସୁନ୍ଦର କରେ, କିନ୍ତୁ ଏଠାରେ ସମନ୍ୱୟ ଓ ପରସ୍ପର ବୁଝାମଣା ମଧ୍ୟ ଆବଶ୍ୟକ। ନେଲସନ୍ ମଣ୍ଡେଲା କହିଛନ୍ତି, "ଦ ୟୁଥ୍ ଅଫ୍ ଟୁଡେ ଆର୍ ଦ ଲିଡର୍ସ ଅଫ୍ ଟୁମୋରୋ", ଅର୍ଥାତ୍ ଆଜିର ଯୁବପିଢ଼ି ଆସନ୍ତାକାଲିର ଦେଶ ଓ ସମାଜର ଭବିଷ୍ୟତ। ସେମାନଙ୍କ ଶିକ୍ଷା, ଭିନ୍ନ ଚିନ୍ତାଧାରା, ସଚେତନ ଦ୍ୱାରା ସେମାନେ ସମଗ୍ର ବିଶ୍ୱ ସହ ଯୋଡ଼ି ରହୁଛନ୍ତି। ତେବେ ଶ୍ରୋତାବନ୍ଧୁ, ଯୁବପିଢ଼ି ସଭ୍ୟତାମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିପାରିବାରେ ସକ୍ଷମ ହୋଇପାରିବେ ତ? ଆସନ୍ତୁ ଏହା ଉପରେ ଏକ ଆଲୋଚନାଟି ଶୁଣିବା। ଆଲୋଚନାଟି କରିଛନ୍ତି ଶେଫାଲି ପ୍ରଧାନ।
4: ଯୁବପିଢ଼ି ସଭ୍ୟତାମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ସକ୍ଷମ ହୋଇପାରିବେ ତ? ଯୁବପିଢ଼ିଙ୍କୁ ସର୍ବଦା ସଭ୍ୟତାର ଶକ୍ତି, ଆଶା ଏବଂ ଭବିଷ୍ୟତ ଭାବରେ ବିବେଚନା କରାଯାଏ। ପ୍ରତ୍ୟେକ ପିଢ଼ିର ଯୁବପିଢ଼ି ପୂର୍ବ ପିଢ଼ିର ବିଚାର, ସଫଳତା, ସଂଘର୍ଷ ଏବଂ ମୂଲ୍ୟବୋଧ ଦ୍ୱାରା ଗଠିତ ଏକ ବିଶ୍ୱ ଉତ୍ତରାଧିକାରରେ ପାଇଛନ୍ତି। ଏଥିସହିତ ସେମାନେ ପରିବର୍ତ୍ତିତ ଆବଶ୍ୟକତା ଏବଂ ଉଦୀୟମାନ ବାସ୍ତବତା ଅନୁଯାୟୀ ସମାଜକୁ ପରିବର୍ତ୍ତନ କରିବେ ବୋଲି ଆଶା କରାଯାଏ। ଆଜିର ଦ୍ରୁତଗତିରେ ବିକଶିତ ହେଉଥିବା ବିଶ୍ୱରେ ପ୍ରଶ୍ନ ଉଠୁଛି, ଯୁବପିଢ଼ି ସଭ୍ୟତାର ମାନଦଣ୍ଡ ସହିତ ତାଳମେଳ ରଖିପାରିବେ ତ? ଏହି ପ୍ରଶ୍ନ ଅତ୍ୟନ୍ତ ପ୍ରାସଙ୍ଗିକ, କାରଣ ବୈଷୟିକ ପ୍ରଗତି, ଜଗତୀକରଣ, ପରିବେଶ ସଙ୍କଟ, ସାମାଜିକ ସଂଘର୍ଷ, ସାଂସ୍କୃତିକ ପରିବର୍ତ୍ତନ ଏବଂ ଅର୍ଥନୈତିକ ପ୍ରତିଯୋଗିତା କାରଣରୁ ସଭ୍ୟତା ନିଜେ ଗଭୀର ପରିବର୍ତ୍ତନ ଦେଇ ଗତି କରୁଛି। ସଭ୍ୟତାର ମାନଦଣ୍ଡ ମଧ୍ୟରେ ନୈତିକ ମୂଲ୍ୟବୋଧ, ଶୃଙ୍ଖଳା, ସାମାଜିକ ଦାୟିତ୍ୱବୋଧ, ମାନବାଧିକାରର ପ୍ରତି ସମ୍ମାନ, ସାଂସ୍କୃତିକ ସଂରକ୍ଷଣ, ବୈଜ୍ଞାନିକ ପ୍ରଗତି, ଶାନ୍ତି, ସହଯୋଗ ଏବଂ ସ୍ଥାୟୀ ବିକାଶ ଅନ୍ତର୍ଭୁକ୍ତ। ଯୁବପିଢ଼ିମାନେ ଏହି ମାନଦଣ୍ଡ ସହିତ ନିଜକୁ ଯୋଡ଼ିପାରିବେ କି ନାହିଁ, ତାହା ସେମାନଙ୍କ ଶିକ୍ଷା, ପରିବେଶ, ମାର୍ଗଦର୍ଶନ, ସୁଯୋଗ ଏବଂ ମାନବତା ସହିତ ଆଧୁନିକତାକୁ ସନ୍ତୁଳିତ କରିବାର ଇଚ୍ଛା ଉପରେ ନିର୍ଭର କରେ। ସଭ୍ୟତା କେବଳ ସହର, ଶିଳ୍ପ କିମ୍ବା ପ୍ରଯୁକ୍ତି ବିଦ୍ୟାର ବିକାଶ ନୁହେଁ। ପ୍ରକୃତ ସଭ୍ୟତା ମାନବ ଜାତିର ବୌଦ୍ଧିକ, ନୈତିକ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ପ୍ରଗତିକୁ ପ୍ରତିଫଳିତ କରିଥାଏ। ଏକ ସଭ୍ୟ ସମାଜ ନ୍ୟାୟ, ସମାନତା, କରୁଣା, ନୈତିକତା ଏବଂ ସହାବସ୍ଥାନକୁ ସମ୍ମାନ କରେ। ସମଗ୍ର ଇତିହାସରେ ସେମାନଙ୍କ ଲୋକମାନଙ୍କ ଦ୍ୱାରା ସମର୍ଥିତ ମୂଲ୍ୟବୋଧ ଆଧାରରେ ସଭ୍ୟତାଗୁଡ଼ିକର ଉତ୍ଥାନ ଓ ପତନ ଘଟିଛି। ଯୁବପିଢ଼ି ସର୍ବଦା ସଭ୍ୟତା ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଆସିଛନ୍ତି। ଯୁବପିଢ଼ିମାନଙ୍କ ପାଖରେ ଶକ୍ତି, ସୃଜନଶୀଳତା, ସାହସ ଏବଂ ଅନୁକୂଳତା ଅଛି, ଯାହା ସେମାନଙ୍କୁ ପୁରୁଣା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିବାକୁ ଏବଂ ସଂସ୍କାର ପରିବର୍ତ୍ତନ କରିବାକୁ ସକ୍ଷମ କରେ। ତଥାପି ଯୁବପିଢ଼ିମାନେ ମଧ୍ୟ ଦ୍ୱନ୍ଦ୍ୱ, ଭାବପ୍ରବଣ ଅସ୍ଥିରତା, ସାଥୀମାନଙ୍କ ଚାପର ସମ୍ମୁଖୀନ ହୁଅନ୍ତି, ଯାହା ବେଳେବେଳେ ସେମାନଙ୍କୁ ସଭ୍ୟ ଆଦର୍ଶରୁ ଦୂରେଇ ନେଇପାରେ। ତେଣୁ ଯୌବନ ଏବଂ ସଭ୍ୟତା ମଧ୍ୟରେ ସମ୍ପର୍କ ଉଭୟ ଗତିଶୀଳ ଏବଂ ସୂକ୍ଷ୍ମ ଅଟେ। ଆଧୁନିକ ଯୁଗରେ ଯୁବପିଢ଼ିମାନେ ଅଭୂତପୂର୍ବ ସୁଯୋଗ ଏବଂ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ଡିଜିଟାଲ ବିପ୍ଳବ ଲୋକଙ୍କ ଯୋଗାଯୋଗ, ଶିଖିବା ଏବଂ କାର୍ଯ୍ୟ କରିବାର ଉପାୟକୁ ବଦଳାଇ ଦେଇଛି। ଇଣ୍ଟରନେଟ୍ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଯୁବପିଢ଼ିମାନେ ବ୍ୟାପକ ଜ୍ଞାନ ହାସଲ କରିପାରିବେ, ବିଶ୍ୱସ୍ତରରେ ଯୋଡ଼ି ହୋଇପାରିବେ ଏବଂ ନିଜକୁ ମୁକ୍ତ ଭାବରେ ପ୍ରକାଶ କରିପାରିବେ। ସେମାନେ ପୂର୍ବ ପିଢ଼ି ତୁଳନାରେ ଅଧିକ ଅବଗତ ଏବଂ ବୈଷୟିକ ଦୃଷ୍ଟିରୁ କୁଶଳ। ଏହି ପ୍ରଦର୍ଶନ ଯୁବପିଢ଼ିଙ୍କୁ ଜଳବାୟୁ ପରିବର୍ତ୍ତନ, ମାନବାଧିକାର, ନବସୃଜନ, ଶିକ୍ଷା, ଲିଙ୍ଗଗତ ସମାନତା ଏବଂ ସାମାଜିକ ନ୍ୟାୟ ଉପରେ ବିଶ୍ୱସ୍ତରୀୟ ଆଲୋଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାରେ ସକ୍ଷମ କରିଛି। ଯୁବ ନେତା, ଉଦ୍ୟୋଗୀ, ବୈଜ୍ଞାନିକ, କାର୍ଯ୍ୟକର୍ତ୍ତା ଏବଂ କଳାକାରମାନେ ସଭ୍ୟତାର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଅଭିନବ ଚିନ୍ତାଧାରାକୁ ଗ୍ରହଣ କରିବାର ସେମାନଙ୍କର ଦକ୍ଷତା ସୂଚିତ କରେ ଯେ ଯୁବପିଢ଼ି ବାସ୍ତବରେ ସଭ୍ୟମାନ ସହିତ ସୁସଂଗଠିତ ହୋଇପାରିବେ ଏବଂ ଏପରିକି ସେମାନଙ୍କୁ ଆହୁରି ଉନ୍ନତ କରିପାରିବେ। ଯୁବପିଢ଼ିଙ୍କୁ ସଭ୍ୟତା ସହିତ ସମନ୍ୱୟ ରକ୍ଷା କରିବାରେ ଶିକ୍ଷା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏକ ଉତ୍ତମ ଶିକ୍ଷା ବ୍ୟବସ୍ଥା କେବଳ ଏକାଡେମିକ ଜ୍ଞାନ ପ୍ରଦାନ କରେ ନାହିଁ, ବରଂ ଚରିତ୍ର, ନୈତିକତା, ସମାଲୋଚନାତ୍ମକ ଚିନ୍ତାଧାରା ଏବଂ ସାମାଜିକ ସଚେତନତା ମଧ୍ୟ ବିକାଶ କରେ। ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ଦାୟିତ୍ୱବାନ ନାଗରିକମାନଙ୍କୁ ପୋଷଣ କରିବେ ବୋଲି ଆଶା କରାଯାଏ, ଯେଉଁମାନେ ବିବିଧତା, ଆଇନ ଏବଂ ମାନବତାକୁ ସମ୍ମାନ କରନ୍ତି। ଶିକ୍ଷିତ ଯୁବପିଢ଼ି ସହନଶୀଳତା, ପରିବେଶ ସୁରକ୍ଷା, ଲିଙ୍ଗଗତ ସମାନତା ଏବଂ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଗୁରୁତ୍ୱକୁ ବୁଝିବା ସମ୍ଭାବନା ଅଧିକ। ସେମାନେ ଗଠନମୂଳକ ସ୍ୱାଧୀନତା ଏବଂ ବିନାଶକାରୀ ଆଚରଣ ମଧ୍ୟରେ ପାର୍ଥକ୍ୟ କରିପାରିବେ। ଅନେକ ଦେଶରେ ଯୁବକମାନେ ବିଶ୍ୱସ୍ତରୀୟ ସମସ୍ୟା ପ୍ରତି ଅଧିକରୁ ଅଧିକ ସଚେତନ ହେଉଛନ୍ତି ଏବଂ ଗୋଷ୍ଠୀ ସେବା, ପରିବେଶ ଅଭିଯାନ ଏବଂ ସାମାଜିକ ସଂସ୍କାରରେ ଅଂଶଗ୍ରହଣ କରୁଛନ୍ତି। ଏପରି କାର୍ଯ୍ୟକଳାପ ସଭ୍ୟତାର ମୂଲ୍ୟବୋଧ ସହିତ ମେଳ ଖାଇବାର ସେମାନଙ୍କର କ୍ଷମତାକୁ ପ୍ରତିଫଳିତ କରିଥାଏ। ତେବେ ଆଧୁନିକତା ସଭ୍ୟତା ମଧ୍ୟ ଯୁବପିଢ଼ିଙ୍କ ପାଇଁ ଗମ୍ଭୀର ବିପଦ ସୃଷ୍ଟି କରିଛି। ଏକ ପ୍ରମୁଖ ଚିନ୍ତାର ବିଷୟ ହେଉଛି ଅତ୍ୟଧିକ ଭୌତିକବାଦ ଏବଂ ଉପଭୋକ୍ତା ସଂସ୍କୃତି କାରଣରୁ ନୈତିକ ଅବନତି। ଅନେକ ଯୁବକ ଯୁବତୀ ଧନ, ଖ୍ୟାତି, ବିଳାସ ଏବଂ ତୁରନ୍ତ ସଫଳତାର ସନ୍ଧାନ ଦ୍ୱାରା ପ୍ରଭାବିତ ହୋଇଥାନ୍ତି। ସୋସିଆଲ ମିଡିଆ ପ୍ରାୟତଃ ସୌନ୍ଦର୍ଯ୍ୟ, ଜୀବନଶୈଳୀ ଏବଂ ସଫଳତାର ଅବାସ୍ତବ ମାନକ ସୃଷ୍ଟି କରିଥାଏ, ଯାହା ଚାପ, ଅବସାଦ ଏବଂ ଅସ୍ୱାସ୍ଥ୍ୟକର ପ୍ରତିଯୋଗିତା ସୃଷ୍ଟି କରିଥାଏ। କେତେକ କ୍ଷେତ୍ରରେ ଯୁବକ ଯୁବତୀମାନେ ପାରିବାରିକ ମୂଲ୍ୟବୋଧ, ପରମ୍ପରା ଏବଂ ନୈତିକ ନୀତିଗୁଡ଼ିକରୁ ବିଚ୍ଛିନ୍ନ ହୋଇଯାଆନ୍ତି। ଟେକ୍ନୋଲୋଜିର ଅପବ୍ୟବହାର, ସାଇବର ଅପରାଧ, ଅନଲାଇନ୍ ମନୋରଞ୍ଜନ ପ୍ରତି ଆସକ୍ତି ଏବଂ କ୍ଷତିକାରକ ବିଷୟବସ୍ତୁ ସଂସ୍ପର୍ଶରେ ଆସିବା ସେମାନଙ୍କ ବ୍ୟକ୍ତିତ୍ୱ ଏବଂ ବିଚାର ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଏହି ପ୍ରସଙ୍ଗଗୁଡ଼ିକ ସନ୍ଦେହ ସୃଷ୍ଟି କରେ ଯେ ଯୁବପିଢ଼ି ବାସ୍ତବରେ ସଭ୍ୟତାର ଉଚ୍ଚ ମାନଦଣ୍ଡ ସହିତ ସମନ୍ୱୟ ରକ୍ଷା କରିପାରିବେ କି ନାହିଁ। ଅନ୍ୟ ଏକ ଆହ୍ୱାନ ହେଉଛି ବେକାରୀ ଏବଂ ଆର୍ଥିକ ଅସ୍ଥିରତା। ଅନେକ ଶିକ୍ଷିତ ଯୁବକ ଯୁବତୀ ଉପଯୁକ୍ତ ନିଯୁକ୍ତି ସୁଯୋଗ ଖୋଜିବା ପାଇଁ ସଂଘର୍ଷ କରନ୍ତି। ଦାରିଦ୍ର୍ୟ, ଅସମାନତା ଏବଂ ସୁଯୋଗର ଅଭାବରୁ ଉପୁଜୁଥିବା ହତାଶା କିଛି ଯୁବପିଢ଼ିଙ୍କୁ ଅପରାଧ, ହିଂସା, ଉଗ୍ରବାଦ କିମ୍ବା ଅସାମାଜିକ କାର୍ଯ୍ୟକଳାପ ଆଡ଼କୁ ନେଇପାରେ। ଯେଉଁ ସଭ୍ୟତା ନିଜର ଯୁବପିଢ଼ିଙ୍କୁ ସୁଯୋଗ ଦେବାରେ ବିଫଳ ହୋଇଥାଏ ତାହା ସାମାଜିକ ଅସ୍ଥିରତା ଏବଂ ଅସ୍ଥିରତାକୁ ବିପଦରେ ପକାଇଥାଏ। ତେଣୁ ସମାଜରେ ଏପରି ଏକ ପରିସ୍ଥିତି ସୃଷ୍ଟି କରିବାର ଦାୟିତ୍ୱ ରହିଛି ଯେଉଁଥିରେ ଯୁବପିଢ଼ି ସକାରାତ୍ମକ ଭାବେ ବିକାଶ କରିପାରିବେ। ଯୁବପିଢ଼ିଙ୍କୁ ଫଳପ୍ରଦ ଏବଂ ନୈତିକ ମାର୍ଗରେ ଆଗେଇ ନେବା ପାଇଁ ସରକାର, ଶିକ୍ଷାନୁଷ୍ଠାନ, ପରିବାର ଏବଂ ସମ୍ପ୍ରଦାୟଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ପରିବାରକୁ ସଭ୍ୟତାର ପ୍ରଥମ ବିଦ୍ୟାଳୟ ଭାବେ ବିବେଚନା କରାଯାଏ। ପିତାମାତା ଏବଂ ବୟୋଜ୍ୟେଷ୍ଠମାନେ ପିଲାମାନଙ୍କର ମୂଲ୍ୟବୋଧ, ଆଚରଣ ଏବଂ ମନୋବୃତ୍ତିକୁ କମ୍ ବୟସରୁ ପ୍ରଭାବିତ କରିଥାନ୍ତି। ବୟସ୍କମାନଙ୍କ ପ୍ରତି ସମ୍ମାନ, ସଚ୍ଚୋଟତା, ଦୟା, ଶୃଙ୍ଖଳା ଏବଂ ସହାନୁଭୂତି ପ୍ରାୟତଃ ପାରିବାରିକ ପରିବେଶ ମଧ୍ୟରେ ଶିଖାଯାଇଥାଏ। ଯଦି ପରିବାରଗୁଡ଼ିକ ନୈତିକ ଲାଳନ ପାଳନକୁ ଅଣଦେଖା କରନ୍ତି କିମ୍ବା ଆବେଗିକ ସମର୍ଥନ ଯୋଗାଇବାରେ ବିଫଳ ହୁଅନ୍ତି ତେବେ ଯୁବପିଢ଼ିମାନେ ନକାରାତ୍ମକ ପ୍ରଭାବ ଦ୍ୱାରା ଅସୁରକ୍ଷିତ ହୋଇପାରନ୍ତି। ଅପରପକ୍ଷେ ଏକ ସୁସ୍ଥ ପାରିବାରିକ ବାତାବରଣ ଆତ୍ମବିଶ୍ୱାସ, ଦାୟିତ୍ୱ ଏବଂ ନୈତିକ ସଚେତନତା ବୃଦ୍ଧି କରିପାରେ। ଏହିପରି ଯୁବାବସ୍ଥାର ସଭ୍ୟତା ସହିତ ସମନ୍ୱୟ ଘରେ ଆରମ୍ଭ ହୁଏ। ସଂସ୍କୃତି ଏବଂ ପରମ୍ପରା ମଧ୍ୟ ସଭ୍ୟତାର ମାନଦଣ୍ଡରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ। ପ୍ରତ୍ୟେକ ସଭ୍ୟତାର ଅନନ୍ୟ ରୀତିନୀତି, ଭାଷା, କଳା, ସାହିତ୍ୟ ଏବଂ ଦର୍ଶନ ରହିଛି ଯାହା ଏହାର ପରିଚୟକୁ ପ୍ରତିଫଳିତ କରିଥାଏ। ଯୁବପିଢ଼ିମାନେ ଆଧୁନିକ ପ୍ରଗତିକୁ ଗ୍ରହଣ କରିବା ସହିତ ସାଂସ୍କୃତିକ ଐତିହ୍ୟକୁ ପ୍ରଶଂସା କରିବା ଏବଂ ସଂରକ୍ଷଣ କରିବା ଶିଖିବା ଆବଶ୍ୟକ। ବିଦେଶୀ ଜୀବନଶୈଳୀର ଅନ୍ଧ ଅନୁକରଣ ବେଳେବେଳେ ସାଂସ୍କୃତିକ ପରିଚୟ ଏବଂ ସାମାଜିକ ସଂଯୋଗକୁ ଦୁର୍ବଳ କରିପାରେ। ଏଥିସହିତ ପୁରୁଣା ପରମ୍ପରା ପ୍ରତି ଅତ୍ୟଧିକ ଆସକ୍ତି ନବସୃଜନ ଏବଂ ସମାନତାରେ ବାଧା ସୃଷ୍ଟି କରିପାରେ। ତେଣୁ ପରମ୍ପରା ଏବଂ ଆଧୁନିକୀକରଣ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ପାଇଁ ଯୁବପିଢ଼ିଙ୍କୁ ଜ୍ଞାନର ଆବଶ୍ୟକତା ରହିଛି। ସଭ୍ୟତା ସହିତ ସାମଞ୍ଜସ୍ୟର ଅର୍ଥ ଆଧୁନିକ ବିଚାରକୁ ପ୍ରତ୍ୟାଖ୍ୟାନ କରିବା ନୁହେଁ, ବରଂ ଏହାର ଅର୍ଥ ହେଉଛି ନୈତିକ ଏବଂ ସାଂସ୍କୃତିକ ମୂଲ୍ୟବୋଧ ସହିତ ପ୍ରଗତିକୁ ଏକୀକୃତ କରିବା। ଯୁବକମାନଙ୍କୁ ଗଢ଼ିବାରେ ଗଣମାଧ୍ୟମର ଭୂମିକାକୁ ଅଣଦେଖା କରାଯାଇପାରିବ ନାହିଁ। ଟେଲିଭିଜନ, ଚଳଚ୍ଚିତ୍ର, ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଅନଲାଇନ୍ ପ୍ରଭାବଶାଳୀ ଯୁବପିଢ଼ିଙ୍କ ଆଚରଣ ଏବଂ ଚିନ୍ତାଧାରା ଉପରେ ଏକ ଦୃଢ଼ ପ୍ରଭାବ ପକାଇଥାନ୍ତି। ସକାରାତ୍ମକ ଗଣମାଧ୍ୟମ ଯୁବପିଢ଼ିଙ୍କୁ ଶିକ୍ଷା, ସୃଜନଶୀଳତା, ଫିଟନେସ୍ ଏବଂ ସମାଜସେବା ପ୍ରତି ପ୍ରେରଣା ଦେଇପାରିବ। ଏହା ସ୍ୱାସ୍ଥ୍ୟ, ପରିବେଶ, ବିଜ୍ଞାନ ଏବଂ ମାନବାଧିକାର ବିଷୟରେ ସଚେତନତା ସୃଷ୍ଟି କରେ। ତଥାପି ଦାୟିତ୍ୱହୀନ ଗଣମାଧ୍ୟମ ହିଂସା, ଅଶ୍ଳୀଳତା, ଭୁଲ ସୂଚନା, ଅସହିଷ୍ଣୁତା ଏବଂ ଅବାସ୍ତବ ଜୀବନଶୈଳୀକୁ ପ୍ରୋତ୍ସାହିତ କରିପାରେ। ଲାଭପ୍ରଦ ଏବଂ କ୍ଷତିକାରକ ପ୍ରଭାବ ମଧ୍ୟରେ ପାର୍ଥକ୍ୟ କରିବାକୁ ଯୁବପିଢ଼ିମାନେ ସମାଲୋଚନାତ୍ମକ ଚିନ୍ତାଧାରାର ଦକ୍ଷତା ବିକାଶ କରିବା ଆବଶ୍ୟକ। ଡିଜିଟାଲ ଯୁଗରେ ସଭ୍ୟ ଜୀବନଯାପନ ପାଇଁ ଗଣମାଧ୍ୟମ ସାକ୍ଷରତା ଏକ ଅତ୍ୟାବଶ୍ୟକ ପାଲଟିଯାଇଛି। ସାମାଜିକ ଏବଂ ପରିବେଶ ଆନ୍ଦୋଳନରେ ଯୁବପିଢ଼ିଙ୍କ ସକ୍ରିୟ ଅଂଶଗ୍ରହଣ ହେଉଛି ଆଧୁନିକ ସଭ୍ୟତାର ଏକ ଉତ୍ସାହଜନକ ସଙ୍କେତ। ସମଗ୍ର ବିଶ୍ୱରେ ଯୁବପିଢ଼ିମାନେ ଅନ୍ୟାୟ, ଭେଦଭାବ, ଦୁର୍ନୀତି ଏବଂ ପରିବେଶ ବିନାଶ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି। ସେମାନେ ଜଳବାୟୁ କାର୍ଯ୍ୟାନୁଷ୍ଠାନ, ମହିଳା ଅଧିକାର, ଶିକ୍ଷା, ମାନସିକ ସ୍ୱାସ୍ଥ୍ୟ ସଚେତନତା ଏବଂ ମାନବିକ ସହାୟତା ପାଇଁ ଅଭିଯାନ ଆୟୋଜନ କରୁଛନ୍ତି। ଏଭଳି ପଦକ୍ଷେପ ଦର୍ଶାଉଛି ଯେ ଯୁବପିଢ଼ି ସଭ୍ୟତାର ଭବିଷ୍ୟତ ପ୍ରତି ଉଦାସୀନ ନୁହନ୍ତି। ଏହା ପରିବର୍ତ୍ତେ ଅନେକ ଲୋକ ସମାଜର ଉନ୍ନତି ଏବଂ ବିଶ୍ୱକୁ ସୁରକ୍ଷା ଦେବା ପାଇଁ ଗଭୀର ଭାବେ ପ୍ରତିଶ୍ରୁତିବଦ୍ଧ। ସେମାନଙ୍କର ଉତ୍ସାହ ଏବଂ ଦୃଢ଼ ସଂକଳ୍ପ ଦର୍ଶାଏ ଯେ ପିଢ଼ି ସଭ୍ୟତାର ଦାୟିତ୍ୱବାନ ଅଭିଭାବକ ହୋଇପାରିବେ ଯଦି ସଠିକ୍ ମାର୍ଗଦର୍ଶନ କରାଯାଏ।
3: ଆଶା କରୁଛି ଶ୍ରୋତାବନ୍ଧୁ, ଆପଣମାନଙ୍କୁ ଆଲୋଚନାଟି ନିଶ୍ଚିତ ଭାବରେ ଭଲ ଲାଗିଥିବ। ତେବେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା ଏକ ସୁମଧୁର ଗୀତ। କଥାଚିତ୍ର କୁଛ୍ ନା କହୁ, କଣ୍ଠଦାନ ଉଦିତ ନାରାୟଣ, କବିତା କୃଷ୍ଣମୂର୍ତ୍ତି, ସଙ୍ଗୀତ ଶଙ୍କର ଏହସାନ ଲୟ, ଗୀତ ରଚନା ଜାଭେଦ ଅଖ୍ତର।

0: ଆଧୁନିକ ବିଶ୍ୱ ଏକ ଆଶ୍ଚର୍ଯ୍ୟଜନକ ସ୍ଥିତିରେ ଗତି କରୁଛି। ଗୋଟିଏ ପାର୍ଶ୍ୱରେ ପ୍ରଯୁକ୍ତି ବିଦ୍ୟା ଏବଂ ଅର୍ଥନୈତିକ ନେଟୱର୍କ ମାନବ ଜାତିକୁ ପରସ୍ପର ଅତି ନିକଟତର କରିଥିବା ବେଳେ, ଅନ୍ୟପଟେ ରାଜନୈତିକ ବିଭାଜନ, ବ୍ୟବସ୍ଥିତ ବର୍ଣ୍ଣବୈଷମ୍ୟ ଏବଂ ସାଂସ୍କୃତିକ ଭୁଲ ବୁଝାମଣା ସମାଜକୁ ବିଭକ୍ତ କରୁଛି। ଏହି ବଢ଼ୁଥିବା ଦୂରତା ଓ ବିଭାଜନ ଉପରେ ଗୁରୁତ୍ୱ ଦେଇ ମିଳିତ ଜାତିସଂଘ ପ୍ରତିବର୍ଷ ଜୁନ୍ ମାସ 10 ତାରିଖରେ ଇଣ୍ଟରନ୍ୟାସନାଲ୍ ଡେ ଫର୍ ଡାଏଲଗ୍ ଏବଂ ସିଭିଲାଇଜେସନ୍ ଅର୍ଥାତ୍ ସଭ୍ୟତାଗୁଡ଼ିକ ମଧ୍ୟରେ ଆଲୋଚନା ପାଇଁ ଆନ୍ତର୍ଜାତୀୟ ଦିବସ ପାଳନ କରିବାକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଜାତିସଂଘର ସଂକଳ୍ପ ଦ୍ୱାରା ଆରମ୍ଭ ହୋଇଥିବା ଏହି ବିଶ୍ୱସ୍ତରୀୟ ଦିବସ ବିଭିନ୍ନ ସଂସ୍କୃତି ମଧ୍ୟରେ ସଂଘର୍ଷ ଆବଶ୍ୟକ ବୋଲି ପ୍ରଚାର କରୁଥିବା ପୁରୁଣା ଚିନ୍ତାଧାରା ବିରୁଦ୍ଧରେ ଏକ ଦୃଢ଼ ପ୍ରତିବାଦ ଅଟେ। ବିବିଧତାରେ ଏକତା ପରି ଏହା ବିଶ୍ୱର ସାଂସ୍କୃତିକ ବିବିଧତାକୁ ମାନବ ଜାତିର ସବୁଠାରୁ ବଡ଼ ସାମୂହିକ ସମ୍ପତ୍ତି ଭାବରେ ଗ୍ରହଣ କରେ। ଏହା ବ୍ୟତୀତ ଆନ୍ତର୍ଜାତୀୟ କୂଟନୀତି ପାଇଁ ଏହା ଏକ ଅନେକ ମାର୍ଗ ପ୍ରସ୍ତୁତ କରିଛନ୍ତି। ଜଣେ ୟୁନେସ୍କୋ ଦାର୍ଶନିକ ଫୋରମ୍ କହିଥିଲେ, ସଭ୍ୟତାଗୁଡ଼ିକ କୌଣସି ପୃଥକ୍ ଦ୍ୱୀପ ନୁହନ୍ତି, ସେଗୁଡ଼ିକ ମାନବ ଇତିହାସର ବିଶାଳ ମହାସାଗରରେ ପରସ୍ପର ସହ ଜଡ଼ିତ ସ୍ରୋତ ଅଟନ୍ତି। ଦଶ ସନ୍ଧି ଧରି ବିଶ୍ୱ ଭୂ ରାଜନୈତିକ ରଣନୀତି ପ୍ରାୟତଃ ସଭ୍ୟତାର ସଂଘର୍ଷ କ୍ଲାସ୍ ଅଫ୍ ସିଭିଲାଇଜେସନ୍ ସିଦ୍ଧାନ୍ତ ଦ୍ୱାରା ପ୍ରଭାବିତ ହୋଇଥିଲା। ଏହି ସିଦ୍ଧାନ୍ତ ଅନୁଯାୟୀ ଶୀତଳ ଯୁଦ୍ଧ ପରବର୍ତ୍ତୀ ସମୟରେ ସାଂସ୍କୃତିକ ଏବଂ ଧାର୍ମିକ ପାର୍ଥକ୍ୟକୁ ହିଁ ବିଶ୍ୱରେ ସଂଘର୍ଷର ମୂଳ କାରଣ ହେବ ବୋଲି କୁହାଯାଉଥିଲା। ଆନ୍ତର୍ଜାତୀୟ ସମୁଦାୟ ସ୍ପଷ୍ଟ ଭାବରେ ଘୋଷଣା କଲେ ଯେ ବିଭିନ୍ନ ସଂସ୍କୃତିର ସହବସ୍ଥାନ ଯୋଗୁଁ ସଂଘର୍ଷ ହୁଏ ନାହିଁ, ବରଂ ଏହା ସାମାଜିକ ଅଜ୍ଞାନତା, ରାଜନୈତିକ ସ୍ୱାର୍ଥ ଏବଂ ପାରସ୍ପରିକ ଯୋଗାଯୋଗର ଅଭାବ ଯୋଗୁଁ ସୃଷ୍ଟି ହୁଏ। ତେବେ ଶ୍ରୋତାବନ୍ଧୁ, ଆସନ୍ତୁ ଏବେ ଜାଣିବା ଏହି ଦିବସ ପାଳନ କରିବାର ଆବଶ୍ୟକତା କ'ଣ। ସାମାଜିକ ଏବଂ ରାଜନୈତିକ ଦୃଷ୍ଟିରୁ ଏହି ଦିବସ ପାଳନ କରିବା ଅତ୍ୟନ୍ତ ଆବଶ୍ୟକ। ବିଦେଶୀ ବିଦ୍ୱେଷ, ଜେନୋଫୋବିଆର ଭାବନା ହ୍ରାସ କରିବା, ଆଜିର ସମୟରେ ଯେଉଁଠି ଏକ ଭୁଲ ସୂଚନା ଶୀଘ୍ର ବ୍ୟାପିଯାଏ, ସେହି ସମୟରେ ବଢ଼ୁଥିବା ଘୃଣାଭାବ, ଭେଦଭାବ ଏବଂ ସାଂସ୍କୃତିକ ପକ୍ଷପାତ ବିରୁଦ୍ଧରେ ଯିବା ଏକ ଔଷଧ ଭଳି କାମ କରେ। ମୁକ୍ତ ଯୋଗାଯୋଗର ମାଧ୍ୟମ ବିଭିନ୍ନ ପ୍ରତିଦ୍ୱନ୍ଦ୍ୱୀ ଦେଶଗୁଡ଼ିକୁ ନିଜର ସାଂସ୍କୃତିକ ପରିଚୟ ନ ହରାଇ ସାଧାରଣ ସହମତିରେ ପହଞ୍ଚିବା ପାଇଁ ଏକ ନିରପେକ୍ଷ ସ୍ଥାନ ପ୍ରଦାନ କରେ। ବିଜ୍ଞାନ, ଦର୍ଶନ କିମ୍ବା କଳା କ୍ଷେତ୍ରରେ ହୋଇଥିବା ସମସ୍ତ ଐତିହାସିକ ସଫଳତା କୌଣସି ଗୋଟିଏ ଦେଶର ନୁହେଁ, ବରଂ ସମଗ୍ର ମାନବ ଜାତିର ସାମୂହିକ ସମ୍ପତ୍ତି ଅଟେ। ନୋ କଲଚର୍ କ୍ୟାନ୍ ଲିଭ୍ ଇଫ୍ ଇଟ୍ ଆଟେମ୍ପ୍ଟସ୍ ଟୁ ବି ଏକ୍ସକ୍ଲୁସିଭ୍, ଅର୍ଥାତ୍ ମହାତ୍ମା ଗାନ୍ଧୀ କହିଥିଲେ, ଯଦି କୌଣସି ସଂସ୍କୃତି ନିଜକୁ ସଂକୀର୍ଣ୍ଣ କିମ୍ବା ଭିନ୍ନ କରିବାକୁ ଚେଷ୍ଟା କରେ, ତେବେ ସେହି ସଂସ୍କୃତି ବଞ୍ଚିପାରିବ ନାହିଁ। ତେବେ ଏହି ଦିବସ ଉପରେ ନୂତନ ବର୍ଷର ମୁଖ୍ୟ ବିଷୟବସ୍ତୁ ବା ଥିମ୍ ହେଉଛି ଏକ୍ସପ୍ଲୋରିଂ ନ୍ୟୁ ପାଥୱେଜ୍ ଫର୍ ଡାଏଲଗ୍ ଏବଂ ସିଭିଲାଇଜେସନ୍, ଅର୍ଥାତ୍ ସଭ୍ୟତାଗୁଡ଼ିକ ମଧ୍ୟରେ ଆଲୋଚନା ପାଇଁ ନୂତନ ମାର୍ଗର ସନ୍ଧାନ। ଚଳିତ ବର୍ଷର ରଣନୀତି ଅନୁଯାୟୀ ବିଶ୍ୱର ଯୁବପିଢ଼ିଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇ, ମୁକ୍ତ ଶିକ୍ଷାଗତ ପ୍ଲାଟଫର୍ମ ଏବଂ ଡିଜିଟାଲ୍ ମିଡିଆ ପ୍ଲାଟଫର୍ମର ବ୍ୟବହାର ଉପରେ ଗୁରୁତ୍ୱ ଦେଉଛି। ଏହିପରି ନୂତନ ମାର୍ଗଗୁଡ଼ିକର ସନ୍ଧାନ କରି ବିଶ୍ୱ ସମୁଦାୟ ଆଲୋଚନାକୁ କେବଳ ବଡ଼ ସଭାଗୃହ ମଧ୍ୟରେ ସୀମିତ ନ ରଖି ଡିଜିଟାଲ୍ ମାଧ୍ୟମରେ ସାଧାରଣ ନାଗରିକଙ୍କ ହାତକୁ ମଧ୍ୟ ଆଣିବାର ଲକ୍ଷ୍ୟ ରଖାଯାଇଛି। ସଭ୍ୟତାଗୁଡ଼ିକ ମଧ୍ୟରେ ଆଲୋଚନା ପାଇଁ ଆନ୍ତର୍ଜାତୀୟ ଦିବସ ଆମକୁ ଏହା ସ୍ମରଣ କରାଏ ଯେ ମାନବ ଜାତିର ସ୍ଥାୟିତ୍ୱ ପାର୍ଥକ୍ୟ ସତ୍ତ୍ୱେ ପରସ୍ପର ସହ ଯୋଗାଯୋଗ କରିବାର କ୍ଷମତା ଉପରେ ନିର୍ଭର କରେ। ପ୍ରକୃତ ଶାନ୍ତି କେବଳ ଯୁଦ୍ଧର ଅନୁପସ୍ଥିତି ନୁହେଁ, ଏହା ଶିକ୍ଷା ଗ୍ରହଣ କରିବା, ସମ୍ମାନ କରିବା ଏବଂ ସହଯୋଗ କରିବାର ଏକ ସକ୍ରିୟ ଏବଂ ନିରନ୍ତର ପ୍ରକ୍ରିୟା ଅଟେ। ଆମର ଭିନ୍ନ ସଂସ୍କୃତିଗୁଡ଼ିକ ଆମକୁ ପୃଥକ୍ କରିବା ପାଇଁ ପ୍ରାଚୀର ନୁହନ୍ତି, ବରଂ ଏଗୁଡ଼ିକ ମାନବ ସଭ୍ୟତାର ଏକ ଶକ୍ତିଶାଳୀ ଏବଂ ସୁନ୍ଦର ଚିତ୍ରପଟ ଗଠନ କରନ୍ତି। ତେବେ ଆସନ୍ତୁ ଶ୍ରୋତାବନ୍ଧୁ, ଶୁଣିବା ଏକ ସୁମଧୁର ଗୀତ। କଥାଚିତ୍ର ମହବତେ, କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ଉଦିତ ନାରାୟଣ, ଉଦ୍ଭବ, ମନୋହର ସେଟ୍ଟି, ଇଶାନ, ଶ୍ୱେତା ପଣ୍ଡିତ, ସୋନାଲି, ପ୍ରୀତା ମଜୁମଦାର, ଶାହରୁଖ ଖାନ୍। ସଙ୍ଗୀତ ଯତୀନ ଲଲିତ, ଗୀତରଚନା ଆନନ୍ଦ ବକ୍ସି।
1: एक लड़की थी दीवानी सी, एक लड़के पे वो मरती थी, देखा करती थी।

ଶ୍ରୋତାବନ୍ଧୁ, ଏଇ ତ ଥିଲା ଆଜି ସନ୍ଧ୍ୟାର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟି କେମିତି ଲାଗିଲା ଜଣାଇବେ ନିଶ୍ଚୟ। ଆପଣଙ୍କର ସୁଚିନ୍ତିତ ମତାମତ ଓ ଅଭିଯୋଗ ଅପେକ୍ଷାରେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛି। ବିଦାୟ ଦିଅନ୍ତୁ ଉପସ୍ଥାପିକା ପ୍ରିୟା ଶତପଥୀଙ୍କୁ। ନମସ୍କାର।

ଏଥର ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 6:10 ଓଡ଼ିଆ ଲଘୁସଙ୍ଗୀତ, 6:30 ଉଜ୍ଜଳ ଆମ ଦେଶ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:02 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଜିଲ୍ଲା ହାଲଚାଲ କ୍ରମରେ ଶୁଣିପାରିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ ରିଲେ କରିବ ଆକାଶବାଣୀ କଟକରୁ। ରାତି 7:25 7:30 କୃଷି ସଂସାର କାର୍ଯ୍ୟକ୍ରମରେ ଶୁଣିବେ ଚାଷୀ ରାଷ୍ଟ୍ରପତି ପ୍ରଧାନଙ୍କ ସହିତ ସାକ୍ଷାତକାର। ରାତି 8:02 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ହେଲେ ସଂଯୁକ୍ତା ପାତ୍ର ଏବଂ ଅଶୋକ କୁମାର ଜେନା। ରାତି 8:15 ଓଡ଼ିଆ ଭକ୍ତି ଗୀତ, 8:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଶୁଣିପାରିବେ ଲଘୁ ଶାସ୍ତ୍ରୀୟ ସଙ୍ଗୀତ, ଏଥିରେ ଠୁମରି ଶୁଣିବେ, ପରିବେଷଣ କରିବେ ଇକବାଲ ବାନୋ। ରାତି 9:30 ଶୁଣିପାରିବେ ନାଟକ ସଖୀ, ମୂଳ ଆସାମୀ ରଚନା ଦାଲୁ କଲିତା, ହିନ୍ଦୀ ଭାଷାନ୍ତର ହିରେନ ନାଥ, ଓଡ଼ିଆ ଭାଷାନ୍ତର ଦୟାଳୁ ଚରଣ ପାଣିଗ୍ରାହୀ, ପ୍ରଯୋଜନା ଅଶୋକ କୁମାର ପାଣିଗ୍ରାହୀ। ରାତି 10:30 ଓଡ଼ିଆ ଲଘୁସଙ୍ଗୀତର କାର୍ଯ୍ୟକ୍ରମ। ଏହି ଥିଲା ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ଆଗାମୀକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି 6:30 ଆଜିର ଭବନ ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ। 7:10 ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ଡାଇବେଟିକ୍ ନ୍ୟୁରୋପାଥିର କାରଣ ଓ ପ୍ରତିକାର ସମ୍ପର୍କରେ କହିବେ ଡାକ୍ତର ସ୍ମୃତିରେଖା ହୋତା। 7:35 ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଉପରେ ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ, ଏଥିରେ ତପସ୍ୱିନୀର ଷଷ୍ଠ ଭାଗ ରହିଛି। ସଙ୍ଗୀତ ପରିଚାଳନା ପ୍ରଭୁଦତ୍ତ ପ୍ରଧାନ, ତଥ୍ୟ ପ୍ରଯୋଜନା ଏବଂ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ। 7:50 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ହେଲେ ସୁଶୀଲ କୁମାର ଦାସ ଏବଂ ବୀରେନ୍ଦ୍ରନାଥ ନାଗ। 8:30 ପୁଣିଥରେ ଶୁଣିପାରିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ହେଲେ ମୋତିଲାଲ ଦୋରା, ନାରାୟଣ ଡନସେନା ଏବଂ ପଙ୍କଜ କୁମାର ଜୟପୁରିଆ। ସୁଗମ ସଙ୍ଗୀତ 8:45 କଣ୍ଠଶିଳ୍ପୀ ହେଲେ ଲୋରା ମହାନ୍ତି, ରଞ୍ଜିତ ସେନାପତି ଏବଂ ନୀନା ସାହୁ। 9:00 ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ। 11:05 ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଢୋଲ ବାରେ ବଜା, କଣ୍ଠଶିଳ୍ପୀ ହେଲେ ପୂର୍ଣ୍ଣିମା ନନ୍ଦ, ରବିରତ୍ନ ବାଗ, ପ୍ରଭାସିନୀ ରଥ, ତୁଳାରାମ କଲିତ ଏବଂ ପ୍ରେମନାଥ ବାରିକ। ଏଥିଲା ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଲୋକସଙ୍ଗୀତର କାର୍ଯ୍ୟକ୍ରମ। ଗୀତଗୁଡ଼ିକ ରଚନା କରିଛନ୍ତି ନିଜାମ, ସଙ୍ଗୀତ ପରିଚାଳନା ଅଭିଜିତ ମଜୁମଦାର। କାର୍ଯ୍ୟକ୍ରମ ପ୍ରଥମ ଗୀତଟି ଦେତକଣ୍ଠରେ ଗାଇଛନ୍ତି ଟିଶୋରୀ ଏବଂ ନିବେଦିତା।

0: ଶେଷ ହେଲା ଓଡ଼ିଆ ଲଘୁସଙ୍ଗୀତର କାର୍ଯ୍ୟକ୍ରମ। ଗୀତଗୁଡ଼ିକ ରଚନା କରିଥିଲେ ନିଜାମ, ସଙ୍ଗୀତ ପରିଚାଳନା କରିଥିଲେ ଅଭିଜିତ ମଜୁମଦାର। ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ରିଲେ କରୁଛୁ ଆକାଶବାଣୀ
1: କେନ୍ଦୁଝର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ ପ୍ରଯୋଜନା ଅନିତା ତିର୍କି ଉପସ୍ଥାପନାରେ ଅଛନ୍ତି କଳ୍ପନାରାଣୀ ସାହୁ।

0: ଯାଉଛି, ସେଠାରେ ବ୍ଲିଚିଂ ପକାଯାଉଛି, ଆଉ ମଶା ତେଲ ବି ପକାଯାଉଛି। ପ୍ରତ୍ୟେକ ସପ୍ତାହରେ ଥରେ ମଶା ଧୂଆଁ ବି ଆମର କଲୋନୀ ମାନଙ୍କରେ ରାସ୍ତାରେ ଏମିତି ଗାଡି ବୁଲୁଛି। ଆମର କାମ ହେଲା ଆକ୍ଚୁଆଲି ସେଗ୍ରିଗେସନ, ଆମେ ପ୍ରତ୍ୟେକ ଘର ଭିଜିଟ୍ କରୁଛୁ, ଲୋକଙ୍କୁ ବୁଝାଉଛୁ ଅଲଗା ଅଲଗା ଓଦା ଶୁଖିଲା ସବୁ ଅଳିଆ ଆମର ଦବା ପାଇଁ ଲୋକମାନେ ଦଉଛନ୍ତି। ଆମେ ମ୍ୟାଡମ ପ୍ରତ୍ୟେକ ଦୋକାନ ସବୁ ଭିଜିଟ୍ କରୁଛୁ, ପଲିଥିନ ବନ୍ଦ ବି ଆମେ କରିଛୁ। ତ ଯୋଉଠି ବି ଆମର ସୋଲ ସବୁ ଚୌପତି ଲୋକମାନେ ଖାଉଛନ୍ତି ସେଠି ବି ଆମେ ବାରଣ କରିଛୁ। ଚା ଷ୍ଟଲରେ ଆମେ ଯାଇକି ସେଠି ବି ଆମର ସଚେତନ କରାହେଇଛି, ସେଠି କାଚ ଗ୍ଲାସ ବି ଆମେ ୟୁଜ୍ କରିବା ପାଇଁ ଲୋକମାନଙ୍କୁ କହିଛୁ। ପ୍ରତ୍ୟେକ ଦୋକାନ ଆମେ ଯାଇକି ଭିଜିଟ୍ କରିକି ଡଷ୍ଟବିନ୍ ବି ଦେଖୁଛୁ, ଦୁଇଟା ଲେଖା ଡଷ୍ଟବିନ୍ ସେମାନଙ୍କୁ କୁହାହେଇଛି ରାସ୍ତାରେ ନ ପକେଇକି ଡଷ୍ଟବିନ୍ରେ ପକେଇବା ପାଇଁ, ଦୋକାନ ପାଇଁ ସ୍ୱତନ୍ତ୍ର ରାତିରେ ବି ଗାଡି ବି ବୁଲଉଛୁ। ଦୋକାନ ଭାଇମାନେ ତ ଆଗରୁ ଯାହା ସଚେତନ ନଥିଲେ, ଏବେ ଇଏ ସଚେତନ ହେଇଗଲେଣି, କଥା ମାନିକି ସେମାନେ ପତ୍ର ଚୌପତି ବି ୟୁଜ୍ କରୁଛନ୍ତି, ଡଷ୍ଟବିନ୍ ବି ସମସ୍ତେ ରଖିଲେଣି, ରାତିରେ ଯୋଉ ଗାଡି ବୁଲୁଛି ଗାଡିରେ ବି ସମସ୍ତେ ଅଳିଆ ବି ପକଉଛନ୍ତି।
1: ବିଭିନ୍ନ କାମ ପାଇଁ ଲୋକ ମାର୍କେଟ ଉପରକୁ ଆସୁଛନ୍ତି, ଏଥିପାଇଁ ଆମର ଶୌଚାଳୟର ବ୍ୟବସ୍ଥା କେମିତି କଣ ରହିଛି?
0: ଆଜ୍ଞା ରହିଛି ମ୍ୟାଡମ, ଦୁଇ ପ୍ରକାର ଶୌଚାଳୟ ଆମେ ରଖିଛୁ। ଯେହେତୁ ଲୋକ ଟାଉନ ଉପରେ ବେଶୀ ଯିବା ଆସିବା କରୁଛନ୍ତି, ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆମର ଗୋଟେ ପବ୍ଲିକ ଶୌଚାଳୟ ରହିଛି, ଆଉ ବସ୍ତି ଭିତରେ ମ୍ୟାଡମ ଆମର ଗୋଷ୍ଠୀ ଶୌଚାଳୟ ବି ରହିଛି। ଟଏଲେଟ୍ ତ ସବୁ ଲୋକଙ୍କର ଅଛି, ଆଜି କାମ କାର୍ଯ୍ୟରେ କି କଣ ଗ୍ୟାଦରିଂ, ଯେହେତୁ ଟାଉନ ରହୁଛି ଜାଗାର ଅଭାବ ରହୁଛି, ତ ସେଇଥିପାଇଁ ଗୋଷ୍ଠୀ ଶୌଚାଳୟ ମଧ୍ୟ ଆମର ରହିଛି ବସ୍ତି ଭିତରେ।
1: ତାର ପରିଷ୍କାର ପରିଚ୍ଛନ୍ନତା ଉପରେ ଆପଣମାନେ କେମିତି କଣ ଧ୍ୟାନ ଦେଉଛନ୍ତି?
0: ସେସବୁ ମ୍ୟାଡମ ଆମର ଏସ୍ଏଚ୍ଜି ମାନଙ୍କୁ ସବୁ ହ୍ୟାଣ୍ଡ ଓଭର କରାହେଇଛି, ଏସ୍ଏଚ୍ଜି ମାନେ ତାର ଦାୟିତ୍ୱ ନେଉଛନ୍ତି, ପ୍ରତ୍ୟେକ ଦିନ ସେଟା ସେମାନେ କ୍ଲିନ୍ କରଉଛନ୍ତି, ତାହାକୁ ମଧ୍ୟ ମ୍ୟାଡମ ଆମେ ସବୁ ଭିଜିଟ୍ କରୁଛୁ।
1: ଏଇଠି ତ ଆମର ଜଣେ ସ୍ୱଚ୍ଛ କର୍ମଚାରୀ ଭଉଣୀ ଅଛନ୍ତି, ତାଙ୍କ ସହିତ ଟିକେ କଥା ହଉଛୁ, କେମିତି କଣ ସେମାନେ ଯାଇକି ଫିଲ୍ଡ ଉପରେ କାମ କରୁଛନ୍ତି?
2: ଆଜ୍ଞା ନମସ୍କାର।
1: ନମସ୍କାର,
2: ମୋ ନାଁ ସୁସ୍ମିତା ମୁଖୀ, ୱାର୍ଡ ନମ୍ବର 11ରେ ମୁଁ କାମ କରେ। ଆମେ ପ୍ରତ୍ୟେକ ଦିନ ସକାଳ 5:30-5:30 ଭିତରେ ଆସିକିନା ପ୍ରଥମେ NH ଝାଡୁ କରୁ, ଡ୍ରେନ ଉପରୁ ତଳୁ ପୁରା ଝାଡୁ ସଫା ସୁତର କରିକିନା, ତାପରେ ଆମ ମ୍ୟାଡମ ମାନେ କୁହନ୍ତି ଯେ ଆଜି କୋଉ ଗଳି କୋଉ ଏରିଆ ଝାଡୁ ହବ, କି ଆମେ ସେଇ ଏରିଆ ବି ଝାଡୁ କରିକିନା, ଯୋଉ ଯୋଉ କମ୍ପ୍ଲେନ ବି ଥାଏ କେତେବେଳେ କେମିତି, ସେଗୁଡା ବି ସବୁ ମ୍ୟାଡମ କହନ୍ତି, ଆମେ ସବୁ କ୍ଲିନ କରୁ ଯାଇ।
1: ତ ଆପଣ ଏଇସବୁ କାମ ଯେତେବେଳେ କରନ୍ତି, ଏମିତି ପୁଣି କେବେ ମନରେ ଆସେ ନା ଏତେ ଅପରିଷ୍କାର କାମ, ସବୁବେଳେ ଅଳିଆ ଆବର୍ଜନା ପଡୁଛି, ଏଗୁଡାକ ସବୁବେଳେ କିଏ କରିବ, ଏ କାମ ଛାଡିଦେବି?
2: ନା ମ୍ୟାଡମ, ଭାବିକି ବାହାରିଛି ଯେ କିଛି ସ୍ୱଚ୍ଛ କରିବି, ତାହେଲେ ସେଟା ଭାବିବି କାହିଁକି ଯେ ଏତେ ଅଳିଆ କାମ କରିବିନି, ସେଟା କେବେ ମନରେ ଆସିବି ନାହିଁ ଯେ ଏମିତି କାମ କରିବିନି, ସେଟା ଖୁସିରେ ଆମେ କରୁ, ଯୋଉଟା କି ଲୋକ ସ୍ୱଚ୍ଛତାରେ ରହିବେ, ରୋଗ କାହାକୁ କିଛି ନ ହବ।
3: ମୋ ନାଁ ହଉଛି ବିଜୟଲକ୍ଷ୍ମୀ ନାୟକ, ମୁଁ 11 ୱାର୍ଡର ସ୍ୱଚ୍ଛ ସାଥୀ ଭାବେ କାମ କରୁଛି। ମୋ ୱାର୍ଡରେ 14 ମାନେ ଗଳି ଅଛି, ସବୁ ଜିନିଷ ହେଇପାରିବନି ସବୁ ଗଳି, ସେଥିପାଇଁ ଆମେ ତାଙ୍କୁ ମାନେ କହିବା ପାଇଁ ପଡେ ଯେ ଆଜି ମେନ୍ ରୋଡ ସରିଲା ପରେ ଏଇ ଦିଟା ଗଳି ଝାଡୁ କରିବେ, ସେମାନେ ସେଇ ଦିଟା ଗଳି କରିଦିଅନ୍ତି। ଆଉ ଡ୍ରେନ୍ ବି 14 ଅଛି, ତ ମ୍ୟୁନିସିପାଲିଟି 2 ୱାର୍କର ଡେଲି ଦିଅନ୍ତି ଆମକୁ, ଯୋଉ ଡ୍ରେନ୍ ଗୁଡା ବେଶୀ ମାନେ ମଇଳା ହେଇଯାଇଥାଏ, ମାନେ ରୋଟେଟ୍ ହୁଏ, ଯେମିତି ଆଜି 2 ଡ୍ରେନ୍ ହେଲା, କାଲି 2 ଡ୍ରେନ୍ ହେଲା, ଏମିତି ହେଇକି ସବୁଦିନ 2 ଡ୍ରେନ୍ ସଫା କରାଯାଏ। ସକାଳ ପାହିଲେ ମାନେ ଆମର ଗୋଟେ ଦାୟିତ୍ୱ ସେଟା ଯେ କେମିତି ମେନ୍ ରୋଡ୍ଟା ସଫା ହେବ, ଜିମ୍ ଗୋଟେ ଅଛି, ଜିମ୍ଟା ସଫା ସକାଳୁ ନ କରେଇଲେ ପଳେଇ ଆସନ୍ତି ସମସ୍ତେ ଏକ୍ସରସାଇଜ୍ କରିବା ପାଇଁ। ସକାଳୁ ବାହାରିକି ଆମେ ଆଗେ ଲୋକମାନେ କୋଉଠି ଅଳିଆ ପକଉଛନ୍ତି, କୋଉଠି ରହିଯାଉଛି ଅଳିଆ, ଟ୍ରାକ୍ଟର ନେଇନି, ଆମେ ଫୋନ୍ କରିକି କହିଦଉଛୁ ଯେ ନାଇଁ ଏଇଠି ଅଳିଆ ରହିଯାଇଛି, କେଇଠି ଲୋକମାନେ ପକେଇ ଦେଇଛନ୍ତି, ଉଠେଇ ଦିଅନ୍ତୁ। ତାପରେ ଘର ଘରକୁ ଆମର ସ୍ୱଚ୍ଛ ସେବାରେ ଯାଉଛି, ଯେତିକି ପାରୁଛୁ ଆମେ ଦିନକୁ 10-20 ଘର ଭିଜିଟ୍ କରୁଛୁ ଯେ ଓଦା ଶୁଖିଲା ଅଲଗା ଦିଅନ୍ତୁ, ବାହାରେ ପକାନ୍ତୁନି, ନିଜେ ସୁସ୍ଥ ରୁହନ୍ତୁ, ସମସ୍ତଙ୍କୁ ସୁସ୍ଥ ରହିବା ପାଇଁ ଦିଅନ୍ତୁ।
0: ଆମର ମ୍ୟୁନିସିପାଲିଟି ତରଫରୁ ଯୋଉ ଅଳିଆ ସବୁ ଘରୁ ଘରୁ ଯାଉଛି, ତା ପାଇଁ ବ୍ୟବସ୍ଥା ସବୁ କରାଯାଇଛି, ଆମର ଅଛନ୍ତି ସୁପରଭାଇଜର ମ୍ୟାଡମ ସେଇ ବିଷୟରେ କହିବେ।
4: ନମସ୍କାର ମ୍ୟାଡମ, ମୋ ନାଁ ତମସା ଲାଇକ। ମ୍ୟାଡମ ଆମର ଟୋଟାଲ 16 ଗାଡି ଚାଲୁଛି ସ୍ୱଚ୍ଛ ସଭାରେ, ଆମର 2 MCC MRF, ୱେଲ୍ ସେଣ୍ଟର 1, ୱେଲ୍ ସେଣ୍ଟର 2, ଗୋଟେ ଅଛି ବ୍ରାହ୍ମଣୀ ଗାଁରେ, ଆଉ ଗୋଟେ ଅଛି ଆମର ଓଲ୍ଡ ଟାଉନରେ। ସବୁ ଘର ଘର କୁହା ହେଇଛି ଓଦା ଶୁଖିଲା ଅଲଗା ଅଲଗା ଦିଅନ୍ତୁ, ତ ସେଇ ହିସାବରେ ଆମର 8 ଗାଡି ଏପଟେ ଯାଏ, 8 ଗାଡି ସେପଟେ ଯାଏ। ଆଉ ସେଠି ଆମର SHG ମା ମାନେ ସବୁ ଅଛନ୍ତି, ନିଜଗଡ଼ରେ ଆମର 2 SHG ଗ୍ରୁପ କାମ କରୁଛନ୍ତି, ଆଉ ବ୍ରାହ୍ମଣୀ ଗାଁରେ 3, ତ ଏଠୁ ଗାଡି ଗଲା ପରେ MRF ମାନେ ହେଲା ଆମର ଯୋଉଠି ଶୁଖିଲା ଜିନିଷ ଗୁଡା ଦିଆ ହୁଏ, ତ ଶୁଖିଲା ଜିନିଷକୁ ସେମାନେ ଫେର ଅଲଗା ଅଲଗା କରନ୍ତି, ପ୍ଲାଷ୍ଟିକ ବୋତଲ ଅଲଗା କରନ୍ତି, କାଚ କାଗଜ ଏଗୁଡା ସବୁ ବାଟିକି ଅଲଗା ଅଲଗା ଆମର ଘର କରାହେଇଛି, ସେ ଭିତରେ ସବୁ ରଖା ହୁଏ, କବାଡ଼ିଆ ସବୁ ତାକୁ ନେଇକି ଯାଆନ୍ତି। ଓଦା ମାଲ ପାଇଁ ମ୍ୟାଡମ ଆମର ମେସିନ ଲାଗିଛି, ତାକୁ ଆମର ସବୁ କଟା ହୁଏ, ଆମର କୁଣ୍ଡ ଅଛି, ସେ କୁଣ୍ଡରେ ପ୍ରଥମେ ଗୋବର ଲିପା ହୁଏ, ଗୋଟେ ଲେୟାର ଆମର ସେ ଓଦା ମାଲ ପଡେ, ତାପରେ ଆମର ଗୋଟେ ସଲ୍ୟୁସନ ତିଆରି ହୁଏ ମ୍ୟାଡମ, ଯୋଉଟା କି ଆମେ EM ସଲ୍ୟୁସନ କହୁଛୁ, ଆମର ଦହି ଆଉ ଗୁଡରେ, ତାକୁ ଆମର ସେ କୁଣ୍ଡ ଭିତରେ ପକା ହୁଏ, ସେ 45 ପର୍ଯ୍ୟନ୍ତ ସେ କୁଣ୍ଡରେ

0: ତାପରେ ସେ ତାକୁ ଆମ SHG ମା ମାନେ ବାହାର କରିକି ଶୁଖାନ୍ତି ଖରାରେ, ତାପରେ ତାକୁ ଆମର ଖତ ପ୍ରସ୍ତୁତ ହୁଏ, ସେଠି ବି ଆମର କିଛି ରେଭିନ୍ୟୁ ଜେନେରେଟ୍ ହଉଛି କେଉଁଝରଙ୍କ ମ୍ୟୁନିସିପାଲିଟି ପାଇଁ। ତା ସହିତ ଆମର ଯୋଉ ମା ମାନେ କାମ କରୁଛନ୍ତି ତାଙ୍କୁ ଦରମା ହିସାବରେ ଦିଆ ହଉଛି, ସେମାନେ ବି ଆର୍ଥିକ ସ୍ୱାବଲମ୍ବୀ ହେଇପାରିଛନ୍ତି। ସ୍ୱଚ୍ଛ ଭାରତ ଅଭିଯାନକୁ ବି ମଧ୍ୟ ଆମେ ବହୁତ ବହୁତ ଧନ୍ୟବାଦ ଜଣାଉଛୁ, ଯୋଉଥିପାଇଁ କି ବହୁତ ସାରା ଲେଡିଜ୍ ସେଠି ଏନଗେଜ୍ ହେଇକି ଅଛନ୍ତି।
1: ପୁତୁଲି ଜେନା, ସ୍ୱଚ୍ଛତା ବିଷୟରେ ସମାଜ ଗୁଡାଏ ବାର୍ତ୍ତା ରହିଛି ମୋର।

ଶୁଣୁଥିଲେ ଆକାଶବାଣୀ କେନ୍ଦୁଝର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ କଳ୍ପନାରାଣୀ ସାହୁ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: मोदी हर परिवार को घर में बिजली बनाकर वही बिजली बेचकर कमाई का एक और साधन देना चाहता है।
2: ଭାରତର ପ୍ରଧାନମନ୍ତ୍ରୀ ଭାରତରେ ଯେପରି ସୌର କ୍ରାନ୍ତିର ସ୍ୱର ଉତ୍ତୋଳନ କରିଥିଲେ ତାର ପ୍ରଭାବ ଏବେ ଦେଖାଯାଉଛି। ଭାରତରେ ଗୋଟି ଗୋଟି କରି 30 ଲକ୍ଷରୁ ଅଧିକ ପରିବାରଙ୍କ ଛାତରେ ସୋଲାର ପ୍ୟାନେଲ ଲଗେଇ ସାରିଲେଣି। ଆପଣ ବି ଏହି ଉର୍ଜା କ୍ରାନ୍ତିର ସହଭାଗୀ ବନନ୍ତୁ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
4: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
3: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
4: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
3: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
4: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ପଢୁ। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନେଇ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ ପ୍ରଶିକ୍ଷଣ ଶିବିର। ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ପ୍ରବେଶ କରିବା ନେଇ ପାଣିପାଗ ବିଭାଗର ଅନୁମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ଶପଥ ଗ୍ରହଣ କରିଥିଲେ। ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ ଆଜି ସୁଦ୍ଧା 4,399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି। ଏ କ୍ଷେତ୍ରରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଶ୍ରୀ ମୋଦି ଅତିକ୍ରମ କରିଛନ୍ତି। 1952 ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମସିହା ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ପଣ୍ଡିତ ନେହେରୁଙ୍କର କାର୍ଯ୍ୟକାଳ 4398 ଦିନ ଥିଲା। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। 30ରୁ ଅଧିକ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସେହି ଦେଶଗୁଡ଼ିକର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ବୈଷୟିକ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସର୍ବାଧିକ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଶ୍ରୀ ମୋଦିଙ୍କୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟୁଛି। ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି। ଏ ନେଇ ଏକ ସଂକଳ୍ପ ପାରିତ କରାଯିବା ସହ କ୍ୟାବିନେଟ୍ ସଦସ୍ୟମାନେ ଛିଡ଼ା ହୋଇ ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ସରକାରୀ ଅଧିକାରୀମାନଙ୍କର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱରଠାରେ ଆଜିଠାରୁ ଆରମ୍ଭ ହୋଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ରାଜ୍ୟ ସରକାରଙ୍କର 23 ବିଭାଗ ଓ 5 ନିର୍ଦ୍ଦେଶାଳୟରେ 205 ସରକାରୀ ଅଧିକାରୀ ଯୋଗ ଦେଇଛନ୍ତି। ଶିବିରର ପ୍ରଥମ ଦିନରେ ଆଜି ଓଡ଼ିଆ ଶବ୍ଦଭଣ୍ଡାରର ବ୍ୟବହାରିକ ରୂପ, କମ୍ପ୍ୟୁଟରରେ ଓଡ଼ିଆ ଟାଇପ୍, ଉଶ୍ୱାସରେ ସରକାରୀ କାର୍ଯ୍ୟ ସମ୍ପାଦନ, ଇଂରାଜୀରୁ ଓଡ଼ିଆ ଅନୁବାଦ, ଓଡ଼ିଆରେ ଟିପ୍ପଣୀ, ଚିଠା ଏବଂ ଆଦେଶନାମା ପ୍ରସ୍ତୁତି ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯାଇଛି। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଓଇଆର୍ସିର ସଦସ୍ୟ ଭାବେ ସୁଧାଂଶୁ ଶେଖର ବଡ଼ପଣ୍ଡା ଆଜି ଶପଥ ନେଇଛନ୍ତି। ଓଇଆର୍ସି କାର୍ଯ୍ୟାଳୟ ପରିସରରେ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ ଦେବ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ସମାରୋହରେ ଶକ୍ତି ବିଭାଗ, ଓଏଚ୍ପିସି, ଗ୍ରିଡ୍କୋ, ଓପିଟିସିଏଲ୍, ଓଇଆର୍ସିର ବରିଷ୍ଠ ଅଧିକାରୀ ଏବଂ ବିଦ୍ୟୁତ୍ କ୍ଷେତ୍ରର ବିଭିନ୍ନ ସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନୀତି ଆୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବୈଠକରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶା ସ୍ୱାର୍ଥ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ସହରାଞ୍ଚଳରେ ବାସ କରୁଥିବା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ବଞ୍ଚିତ ବର୍ଗର ଲୋକମାନଙ୍କୁ ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନା ସହିତ ଯୋଡ଼ିବା ଉଦ୍ଦେଶ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ସହଯୋଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମ ମାଧ୍ୟମରେ ସହରାଞ୍ଚଳର ଆର୍ଥିକ ଦୁର୍ବଳ ବର୍ଗର ପରିବାର ବିଭିନ୍ନ ସରକାରୀ ସୁବିଧା ସହ ଯୋଡ଼ି ହୋଇପାରିଛନ୍ତି ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରଠାରେ ଓଡ଼ିଶା ଅର୍ବାନ୍ ଏକାଡେମୀରେ ସହଯୋଗ କାର୍ଯ୍ୟକ୍ରମର ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା କର୍ମୀମାନଙ୍କ ପାଇଁ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଥିଲା। ସହଯୋଗ ସର୍ଭେ ସମୟରେ ପଚରାଯାଉଥିବା ପ୍ରଶ୍ନ ଏବଂ ସେଗୁଡ଼ିକର ଉତ୍ତର ସମ୍ଭଳିତ ଏକ ପୁସ୍ତିକାକୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଉନ୍କୋଚନ କରିଥିଲେ। ସହଯୋଗ କାର୍ଯ୍ୟକ୍ରମ ଦ୍ୱାରା ଲୋକମାନଙ୍କର ଜୀବନଶୈଳୀରେ ଆସିଥିବା ପରିବର୍ତ୍ତନ ଓ କାର୍ଯ୍ୟକ୍ରମକୁ ଆହୁରି ପ୍ରଭାବଶାଳୀ କରିବା ନେଇ ବିଭିନ୍ନ ଜିଲ୍ଲାରୁ ଆସିଥିବା ସ୍ୱଚ୍ଛସାଥୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ବସ୍ତି ବାସିନ୍ଦା ସଂଘର ପ୍ରତିନିଧିମାନେ ମତ ରଖିଥିଲେ। ରାୟଗଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ସାଂସଦ ତଥା କମିଟିର ସଭାପତି ସପ୍ତଗିରି ଉଲାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବତଟ ରେଳବାଇ ଅଧୀନରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଜାତୀୟ ରାଜପଥ 326, ବିଏସ୍ଏନ୍ଏଲ୍ର 66 4G ଟାୱାର ସ୍ଥାପନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଆଇଟିଡିଏ ପକ୍ଷରୁ ଧର୍ତ୍ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଅନ୍ତର୍ଗତ 420 ଗ୍ରାମର ତାଲିକା ଏବଂ ପିଏମ୍ଜିଏସ୍ୱାଇର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ ରାୟଗଡ଼ା ବିଧାୟକ ଆପଲାସ୍ୱାମୀ କାଟ୍ରାକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦୁଝର ଜିଲ୍ଲାରେ ପେଟ୍ରୋଲିୟମ୍ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ, ବଣ୍ଟନ ଏବଂ କଳାବଜାର ରୋକିବା ଲକ୍ଷ୍ୟରେ ଆଜି ଜିଲ୍ଲାପାଳ ବିଶାଳ ସିଂଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଙ୍କଟ ପରିଚାଳନା ଗୋଷ୍ଠୀର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ୍ ଭଳି ଜରୁରୀ ପେଟ୍ରୋଲିୟମ୍ ସାମଗ୍ରୀର ସ୍ଥିତି ଓ ଉପଲବ୍ଧତା ସମ୍ପର୍କରେ ଆଲୋକପାତ କରାଯାଇଥିଲା। ହରିଚନ୍ଦନପୁର, ବାଂଶପାଳ ଏବଂ ତେଲକୋଇ ବ୍ଲକରେ ପେଟ୍ରୋଲିୟମ୍ ସାମଗ୍ରୀର ସୁବିଧାଜନକ ବଣ୍ଟନ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ଏଥିସହିତ ବିଭିନ୍ନ

0: ତୈଳ କମ୍ପାନୀର ପ୍ରତିନିଧିମାନଙ୍କୁ ନିରବଚ୍ଛିନ୍ନ ଯୋଗାଣ ବଜାୟ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ପୁଲିସ୍ ପକ୍ଷରୁ ଏକ ଅପରାଧ ସମୀକ୍ଷା ବୈଠକ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ସମସ୍ତ ଥାନାର ଅଧିକାରୀ ଓ ବରିଷ୍ଠ ପୁଲିସ୍ କର୍ମଚାରୀ ଯୋଗ ଦେଇଥିଲେ। ଜିଲ୍ଲାରେ ଆପରାଧିକ ଗତିବିଧି ସ୍ଥିତି ଏବଂ ଥାନାଗୁଡ଼ିକରେ ବିଭିନ୍ନ ମାମଲାର ଅଗ୍ରଗତି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ମହିଳା ଓ ଶିଶୁମାନଙ୍କ ବିରୋଧରେ ଘଟୁଥିବା ମାମଲା, ନିଖୋଜ ଶିଶୁ, ପୋକ୍ସୋ ଆଇନ, ମାଦକ ଦ୍ରବ୍ୟର ଚୋରାଚାଲାଣ, ଆଇନ ଶୃଙ୍ଖଳା ସ୍ଥିତି ଆଦି ବିଷୟଗୁଡ଼ିକ ଉପରେ ଆରକ୍ଷୀ ଅଧୀକ୍ଷକ ପୁଲିସ୍ ଅଧିକାରୀମାନଙ୍କ ସହ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ। ପଶ୍ଚିମବଙ୍ଗ ଦୀଘାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ କରାଯାଇଛି। ଏନେଇ ଗତକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀ ଅଧିକାରୀଙ୍କୁ ଏନେଇ ପତ୍ର ଲେଖି ଅନୁରୋଧ କରିଥିଲେ। ଶ୍ରୀ ମାଝୀ ପତ୍ରରେ ଲେଖିଥିଲେ, ଦୀଘା ଜଗନ୍ନାଥ ଧାମ ନାମକରଣ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦେଉଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଶ୍ରୀ ମାଝୀ ଅନୁରୋଧ କରିଥିଲେ। ମାଲକାନଗିରି ଜିଲ୍ଲାରେ ନିର୍ମାଣାଧୀନ ବିମାନ ବନ୍ଦର କାର୍ଯ୍ୟର ଆଜି ସମୀକ୍ଷା କରାଯାଇଛି। ପୂର୍ତ୍ତ ବିଭାଗ ରାସ୍ତାର ସର୍ବୋଚ୍ଚ ଯନ୍ତ୍ରୀ ଶିବବ୍ରତ ତିରିଆ ବିମାନ ବନ୍ଦରରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିବା ସହିତ ରନ୍ୱେ ଟିକେଟ୍ କାଉଣ୍ଟର ନିର୍ମାଣ କାର୍ଯ୍ୟର ଯାଞ୍ଚ କରିଛନ୍ତି। ସୂଚନା ଅନୁସାରେ ଖୁବ୍ ଶୀଘ୍ର ବିମାନ ବନ୍ଦରର ଟ୍ରାଏଲ୍ ରନ୍ ହେବ ବୋଲି ଜଣାପଡ଼ିଛି। ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ବିଶିଷ୍ଟ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ମାଧବୀ ମୁଦଗଲଙ୍କ ନିର୍ଦ୍ଦେଶନାରେ ଆଜିଠାରୁ ଓଡ଼ିଶୀ ନୃତ୍ୟ କର୍ମଶାଳା ଆରମ୍ଭ ହୋଇଛି। ଏହା 12 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ଦ୍ୱାରା ସଂଯୋଜିତ ଖ ଚମ୍ପୁ ଆଧାରିତ ଅଭିନୟର ପଦ୍ମଶ୍ରୀ ମୁଦଗଲ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। କର୍ମଶାଳାରେ 50ରୁ ଅଧିକ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ରବିଧାନ କିଣା ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା 50ଟି ଧାନ କ୍ରୟ କେନ୍ଦ୍ର ମାଧ୍ୟମରେ 2,577 ଜଣ ଚାଷୀଙ୍କଠାରୁ 1,33,146 କ୍ୱିଣ୍ଟାଲ ଧାନ କିଣାଯାଇଛି ବୋଲି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି। ଚାଷୀମାନଙ୍କୁ ସୁବିଧାଜନକ ପରିବେଶରେ ଧାନ ବିକ୍ରି କରିବା ପାଇଁ ସୁଯୋଗ ଦେବା ସହିତ ସ୍ୱଚ୍ଛ ଓ ଶୃଙ୍ଖଳିତ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ପାଣିପାଗ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ କେତେକ ସ୍ଥାନ, ପଶ୍ଚିମ କେନ୍ଦ୍ରୀୟ ଉତ୍ତର ପଶ୍ଚିମ ବଙ୍ଗୋପସାଗରର କେତେକ ଅଞ୍ଚଳରେ ଖୁବ୍ ଶୀଘ୍ର ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଚଳିତ ସପ୍ତାହର ଶେଷ ଆଡ଼କୁ ମୌସୁମୀ ବାୟୁ ଓଡ଼ିଶାକୁ ଆଗମନ କରିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ପାଗ ଅନୁକୂଳ ଥିବାରୁ ରାଜ୍ୟର କେତେକ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ଲାଗି ରହିଛି। ଅନ୍ୟପକ୍ଷରେ ଆସନ୍ତା ସୋମବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିବ ଏବଂ ବଜ୍ରପାତ ସହିତ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନେଇ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ ପ୍ରଶିକ୍ଷଣ ଶିବିର। ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ପ୍ରବେଶ କରିବା ନେଇ ପାଣିପାଗ ବିଭାଗର ଅନୁମାନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ନିରନ୍ତର ଶାସନର 12 ବର୍ଷ। ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 2014 ମେ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1952 ମେ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମେ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କର କାର୍ଯ୍ୟକାଳ 4,398 ଦିନ ରହିଥିଲା। ଏ ପର୍ଯ୍ୟନ୍ତ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି। ଯାହାକି ତାଙ୍କୁ ଭାରତ ଇତିହାସରେ ସବୁଠାରୁ ଅଧିକ ସମୟ ପାଇଁ

0: ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ମାନ୍ୟତା ପ୍ରଦାନ କରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗଠିତ ଏନ୍ଡିଏ ସରକାର ଦେଶରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ନିରନ୍ତର ଶାସନର 12 ବର୍ଷ ସଫଳତାର ସହ ପୂରଣ ହୋଇଛି। 140 କୋଟିରୁ ଅଧିକ ଲୋକଙ୍କ ଭାଷା, ସଂସ୍କୃତି, ଧର୍ମ, ବିବିଧତା ମଧ୍ୟରେ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିଛି। ବିଶ୍ୱସ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ମିଳିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଭାରତ ଇତିହାସରେ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ବିଭିନ୍ନ ରାଷ୍ଟ୍ର ସହ ବାଣିଜ୍ୟ ଚୁକ୍ତିନାମା, ବିକାଶ, ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା, ଦକ୍ଷିଣ ବିଶ୍ୱକୁ ପ୍ରାଥମିକତା ଆଦି ବିଭିନ୍ନ ବୈଶ୍ୱିକ ପ୍ରସଙ୍ଗରେ ଭାରତ ନିଜର ପ୍ରଭାବଶାଳୀ ପ୍ରଦର୍ଶନ କରିପାରିଛି। 12 ବର୍ଷର ଶାସନକାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା ଏକ ବଡ଼ ସଫଳତା। ଆର୍ଥିକ ସମାବେଶୀ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବାରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ପ୍ରାୟ 50 କୋଟିରୁ ଅଧିକ ହିତାଧିକାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସିଧାସଳଖ ସହାୟତା ପ୍ରଦାନ କରାଯାଇପାରୁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦେଶର 4 କୋଟି ଲୋକଙ୍କୁ ଘର ପ୍ରଦାନ କରିଛି। ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ 12 କୋଟିରୁ ଅଧିକ ଶୌଚାଳୟ ନିର୍ମାଣ ଏବଂ ଉଜ୍ଜଳା ଯୋଜନାରେ 10 କୋଟିରୁ ଅଧିକ ମହିଳା ସାମିଲ ହେବା ଦେଶରେ ମୌଳିକ ଆବଶ୍ୟକତା ପୂରଣ କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି। ଆୟୁଷ୍ମାନ ଭାରତ ଯୋଜନା ବିଶ୍ୱର ଏକ ସର୍ବବୃହତ୍ ସ୍ୱାସ୍ଥ୍ୟ ବୀମା ଯୋଜନା ଭାବେ ମାନ୍ୟତା ପାଇଛି। କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା ଏହି ବୃହତ୍ ଯୋଜନାର ସୁଫଳ ଏପର୍ଯ୍ୟନ୍ତ ବିଭିନ୍ନ ହିତାଧିକାରୀଙ୍କ ପାଖରେ ପହଞ୍ଚି ସାରିଛି। ସମାଜର ସମସ୍ତ ବର୍ଗର 70 ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ଆୟୁଷ୍ମାନ ବୟୋବନ୍ଦନା ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରାଯିବା ଏକ ଉଲ୍ଲେଖନୀୟ ପଦକ୍ଷେପ। ଦେଶର ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ରେଳ ଓ ସଡ଼କ ଯୋଗାଯୋଗ ଅଧିକ ବ୍ୟାପକ ହୋଇଛି। କାଶ୍ମୀରକୁ କନ୍ୟାକୁମାରୀ ସହ ଯୋଡ଼ୁଥିବା ରେଳ ଯୋଗାଯୋଗ ମଧ୍ୟରେ ଉଚ୍ଚତମ ରେଳ ବ୍ରିଜ୍ ନିର୍ମାଣ ଏକ ବଡ଼ ସଫଳତା ଭାବେ ଗ୍ରହଣ କରାଯାଇଛି। ଦେଶରେ ଜାତୀୟ ରାଜପଥ ଓ ଏକ୍ସପ୍ରେସ୍ ୱେ ନିର୍ମାଣ ବୃଦ୍ଧି ପାଇବା ସହ ବନ୍ଦେ ଭାରତ ଓ ନମୋ ଭାରତ ଭଳି ଦ୍ରୁତଗାମୀ ଟ୍ରେନ୍ ଚଳାଚଳ ରେଳବାଇ ଆଧୁନିକୀକରଣକୁ ପ୍ରତିପାଦନ କରୁଛି। ଡିଜିଟାଲ ଆର୍ଥିକ କାରବାର କ୍ଷେତ୍ରରେ ଭାରତ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ପାଲଟିଛି। ସ୍ୱଳ୍ପ ମୂଲ୍ୟରେ ଇଣ୍ଟରନେଟ୍ ଏବଂ 5G ସେବା ପ୍ରଦାନ ଭାରତକୁ ଏକ ଡିଜିଟାଲ ଶକ୍ତି କ୍ଷେତ୍ରରେ ପରିଣତ କରିଛି। ସଂସ୍କାରମୂଳକ GST ପରିବର୍ତ୍ତନ ଦେଶକୁ ଆର୍ଥିକ କ୍ଷେତ୍ରରେ ଅଧିକ ସଶକ୍ତ କରିଛି। କର ବ୍ୟବସ୍ଥା ସରଳ ହେବା ସହ ଲୋକଙ୍କ ଜୀବନଧାରଣ ମାନରେ ବ୍ୟାପକ ଉନ୍ନତି ହୋଇଛି। ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ସାକାର କରିଛି। ବିଶ୍ୱସ୍ତରରେ ଭାରତ ମୋବାଇଲ, ପ୍ରତିରକ୍ଷା ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ ଉତ୍ପାଦର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଣତ ହୋଇଛି। ମହିଳା ସଶକ୍ତିକରଣ ଏବଂ କୃଷି କ୍ଷେତ୍ର ପାଇଁ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ସେମାନଙ୍କୁ ଅଧିକ ସଶକ୍ତ କରିବା ସହ ଆୟ ବୃଦ୍ଧିରେ ସହାୟକ ହୋଇଛି। ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଦୃଷ୍ଟିକୋଣ ଆଧାରରେ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବା ପାଇଁ ଦେଶ ଦ୍ରୁତ ଗତିଶୀଳତା ଲାଭ କରୁଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ।
2: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖିଆ ଖବର। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ତୁଲାଇକରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜନିକରି କ୍ୟାବିନେଟ୍ରେ ପାରିଥିଲା ସଂକଳ୍ପ। 2025-26 ଆର୍ଥିକ ବର୍ଷରେ 5,428.67 କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ରପ୍ତାନୀ କରିଛେ ଓଡ଼ିଶା, ସୂଚନା ଦେଲେ କେନ୍ଦ୍ର ବାଣିଜ୍ୟ ବିଭାଗ ଅତିରିକ୍ତ ସଚିବ। ଆଉ ବିଜୁଳି ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବା ବୋଲି ରାଜ୍ୟର ସବୁ ଜିଲ୍ଲା ଲାଗି ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁନୁ ଏତକା ସମୟତକ ଦାୟିତ୍ୱ ତୁଲାଇଥିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ରଚିଛନ୍। 2014 ମେ ମାସର 26 ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ପହିଲା ଥର ଲାଗି ଶପଥ ନେଇଥିଲେ। ଆଜତକ୍ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ହିସାବେ 4,399 ଦିନ ଦାୟିତ୍ୱଥି ରହିସାରିଲେନ। ଇ କ୍ଷେତ୍ରଥି ସେ ପଣ୍ଡିତ ଜବାହରଲାଲ ନେହେରୁଙ୍କର କାର୍ଯ୍ୟକାଳ ସମୟକେ ପାର କରିଛନ୍। 1952 ମେ ମାସର 13 ପଣ୍ଡିତ ନେହେରୁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। 1964 ମେ ମାସର 27 ତକ୍ ସେ ପ୍ରଧାନମନ୍ତ୍ରୀ ଥିଲେ। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ 4,398 ଦିନ ରହିଥିଲା। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିନୁ ସବୁନୁ ଉଚ୍ଚା ନିର୍ବାଚିତ ପଦବୀକେ ଶ୍ରୀ ମୋଦିଙ୍କର ଉପରକେ ଉଠବାରଟା ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାଥି ରହିଥିବାର ସୁଯୋଗ ଓ ସାମାଜିକ ଗତିଶୀଳତାର ଗୋଟିଏ ଉଦାହରଣ ହୋଇଛେ। ତାଙ୍କର ନେତୃତ୍ୱଥି ଏ ଭିତରେ ଭାରତ ପୃଥିବୀର ଦ୍ରୁତ ପ୍ରଗତିଶୀଳ ପ୍ରମୁଖ ଅର୍ଥନୀତି ଭାବେ ନିଜର ସ୍ଥିତିକେ ବରକସ କରିପାରିଛେ। 30 ଏତକା ଦେଶ ଶ୍ରୀ ମୋଦିଙ୍କୁ ସେମାନଙ୍କର ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନଥି ସମ୍ମାନିତ କରିସାରିଛନ୍। ବୈଷୟିକ କ୍ଷେତ୍ରଥି ଭିନ୍ ଭିନ୍ ରାଷ୍ଟ୍ର ତାଙ୍କୁ ସର୍ବାଧିକ ଲୋକପ୍ରିୟ ନେତା ଭାବେ ମାନ୍ୟତା ଦେଇଛନ୍। ଏହି ସଫଳତା ଲାଗି ଶ୍ରୀ ମୋଦିଙ୍କୁ ପୃଥିବୀର ଭିନ୍ ଭିନ୍ ରାଷ୍ଟ୍ର ନେତା ଶୁଭେଚ୍ଛା ଜଣାଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ସଫଳତା ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍। ସାମାଜିକ ଗଣମାଧ୍ୟମ ଜରିଆରେ ରାଷ୍ଟ୍ରପତି କହିଛନ୍, ଏହି ଐତିହାସିକ ସଫଳତା ଦେଶବାସୀଙ୍କର ପ୍ରଧାନମନ୍ତ୍ରୀଙ୍କର ଉପରେ ରହିଥିବାର ବିଶ୍ୱାସକେ ଦର୍ଶାଉଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାବାର ସହିତ ଏହି ସଫଳତା କୋଟି କୋଟି ଦେଶବାସୀଙ୍କର ଆଶା ଓ ଆକାଂକ୍ଷାର ପ୍ରତିଫଳନ ବୋଲି କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଜନସେବାର ସର୍ବକାଳୀନ କୀର୍ତ୍ତିମାନ ସ୍ଥାପନା କରିଥିବାରୁ ଶୁଭେଚ୍ଛା ଆଉ ଅଭିନନ୍ଦନ ଜଣାଇଛନ୍। ସାମାଜିକ ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀ କହିଛନ୍, ତାଙ୍କରି କାଳଜୟୀ ସଫଳତା ଖାଲି ଶାସନ ସମୟର ଗୋଟିଏ କାଳଖଣ୍ଡ ନୁହେଁ, ଇଟା ହିମାଳୟ ବାଗିର ଅଟଲ ସଂକଳ୍ପ, ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଆଉ ରାଷ୍ଟ୍ର ନିର୍ମାଣର ଅତୁଳନୀୟ ସମସ୍ୟାର ସ୍ୱୀକୃତି। ଇଟା ଫି ଭାରତୀୟଙ୍କର ମନକେ ଜିତିବାର ସହିତ ସମକର ମନେ ନୂଆ ଆତ୍ମବିଶ୍ୱାସ ଭରି ଦେଇଛେ ବୋଲି ଶ୍ରୀ ମାଝୀ କହିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏ ଅବସରରେ କହିଛନ୍, ଆଜିର ଦିନଟା ସେବା ଆଉ ସମର୍ପଣର ଗୋଟିଏ ନୂଆ କୀର୍ତ୍ତିମାନ ସ୍ଥାପନା କରିଛି। ପ୍ରଧାନମନ୍ତ୍ରୀଙ୍କର ସକ୍ଷମ ନେତୃତ୍ୱଥି ଦେଶ ଜନସେବା ଆଉ ରାଷ୍ଟ୍ର ଗଠନର ମହାନ ଦାୟିତ୍ୱ ନେଇକରି ସଫଳତାର ସହିତ ଆଗକେ ବଢ଼ୁଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱଥି ଭାରତ 2047 ତକ୍ ବିକଶିତ ସମୃଦ୍ଧ ଆଉ ପ୍ରଗତିଶୀଲ ହେବା ବୋଲି ଶ୍ରୀ ପ୍ରଧାନ କହିଛନ୍। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଉ ପ୍ରଭାତୀ ପରିଡ଼ା ଭିଲ୍ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର ଜିଲ୍ଲାର ଉମରକୋଟଠାରେ ହୋଇଥିବା କାର୍ଯ୍ୟକ୍ରମଟି ଯୋଗଦେଇକରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍,
1: ତାଙ୍କର ଏଇ ଦୀର୍ଘ ଦିନର ଶାସନରେ ଦେଶରେ ସଫଳତାର ସହିତ ସେ ଶାସନ କରିପାରିଛନ୍ତି, ଦେଶରେ ଅନେକ ବିକାଶ ହୋଇପାରିଛି। ଆଜି ଭାରତ ସମୃଦ୍ଧ ଭାରତ ଯଦି ଦେଖିବା ତ ଆଜି ନରେନ୍ଦ୍ର ମୋଦିଜୀଙ୍କର ଶାସନ କାଳରେ ଏ ସମ୍ଭବ ହୋଇଛି। ଆଜି ଭାରତ ସାରା ବିଶ୍ୱରେ ଆଜି ଚତୁର୍ଥ ଅର୍ଥନୈତିକ ରାଷ୍ଟ୍ର ଭାବରେ ଆଜି ଉଭା ହୋଇଛି।
0: ରାଜ୍ୟର ଭିନ୍ ଭିନ୍ ଜିଲ୍ଲାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସୁଶାସନର 12 ପୂର୍ତ୍ତି ଅବସରରେ ଭିନ୍ ଭିନ୍ କାର୍ଯ୍ୟକ୍ରମ ହେଉଥିବାର ଖବର ଆମକୁ ମିଳିଛି। ଦେଶର ସବୁଠାରୁ ଲମ୍ବା ସମୟ ଧରିକରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି। ଏ ବାବଦେ ଗୋଟିଏ ସଂକଳ୍ପ ପାରିତ କରାଯିବାର ସହିତ କ୍ୟାବିନେଟ୍ ସଦସ୍ୟମାନେ ଠିଆ ହୋଇକରି ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ

0: ପ୍ରଦର୍ଶନ କରିଛନ୍। ଇ ବାବଦେ କେନ୍ଦ୍ର ସୂଚନା ଆଉ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍।
1: ଆଜ 10 ଜୁନ 2026 କା ଦିନ ଭାରତୀୟ ଲୋକତନ୍ତ୍ର କି ଯାତ୍ରା ମେ ଏକ ଐତିହାସିକ ଓ ପ୍ରେରଣାଦାୟୀ ପଡାବ କେ ରୂପ ମେ ଅଙ୍କିତ ହୁଆ ହେ। ଆଜ ଶ୍ରୀ ନରେନ୍ଦ୍ର ମୋଦି ଜୀ ନିର୍ବାଚିତ ପ୍ରଧାନମନ୍ତ୍ରୀ କେ ରୂପ ମେ ସର୍ବାଧିକ ଅବଧି ତକ ନିରନ୍ତର ଦେଶ କି ସେବା କରନେ ୱାଲେ ପ୍ରଧାନମନ୍ତ୍ରୀ ବନ ଗଏ ହେ। ଉନ୍ହୋନେ ନିର୍ବାଚିତ ପିଏମ୍ କେ ତୌର ପର 4,399 କି ନିରନ୍ତର ସେବା କା କୀର୍ତ୍ତିମାନ ସ୍ଥାପିତ କିଆ ହେ, ଜୋ ସ୍ୱତନ୍ତ୍ର ଭାରତ କେ ଇତିହାସ ମେ ପହଲି ବାର ହୁଆ। ୟହ ଅବସର ଭାରତ କି ଲୋକତାନ୍ତ୍ରିକ ଚେତନା, ଜନ ବିଶ୍ୱାସ ଓ ଜନ ଭାଗିଦାରୀ କି ଶକ୍ତି କା ପ୍ରତୀକ।
0: ନୀତି ଆୟୋଗର ଗୋଟିଏ ଜରୁରୀ ବୈଠକ ଆଜି ନୂଆଦିଲ୍ଲୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାତି ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଅଲଗା ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶାର ସ୍ୱାର୍ଥ ସମ୍ବନ୍ଧିତ ଭିନ୍ ଭିନ୍ ତଥ୍ୟ ଉପସ୍ଥାପନ କରିବେ ବୋଲି ଆମର ସମ୍ବାଦଦାତା ଜଣାଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଲା 12 ବର୍ଷ ଭିତରେ ଭାରତ ପୃଥିବୀର ଗୋଟିଏ ପ୍ରମୁଖ ରପ୍ତାନୀକାରୀ ରାଷ୍ଟ୍ର ଭାବେ ଉଭା ହୋଇଛି ବୋଲି କେନ୍ଦ୍ର ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ଯଶବୀର ସିଂ କହିଛନ୍। ଭୁବନେଶ୍ୱରର ଗୋଟିଏ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିକରି ସେ କହିଛନ୍, ଓଡ଼ିଶାର ଲମ୍ବା ସମୁଦ୍ର ଖଣି, ଅନୁକୂଳ ଜଳଜ କୃଷି ପରିବେଶ ଆଉ ଦୃଢ଼ ମାଛ ଚାଷ ଭିତ୍ତିଭୂମି ରହିଛି। ଏଥିଲାଗି 2025-26 ଆର୍ଥିକ ବର୍ଷରେ 5,428.67 କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ଓଡ଼ିଶା କରିଛି। ରାଜ୍ୟର ଆଘର ବଛରନୁ ରପ୍ତାନୀ ପରିମାଣଟି 9.63% ଆଉ ରପ୍ତାନୀ ମୂଲ୍ୟଟି 11.90% ଅଭିବୃଦ୍ଧି ରେକର୍ଡ କରିଛି। ଓଡ଼ିଶାର 64ଟା ପଞ୍ଜୀକୃତ ସାମୁଦ୍ରିକ ଖାଦ୍ୟ ରପ୍ତାନୀକାରୀ, 45ଟା ପ୍ରକ୍ରିୟାକରଣ ପ୍ଲାଣ୍ଟ, ଆଧୁନିକ ଶୀତଳ ସଂରକ୍ଷଣ ସୁବିଧା ଆଉ 36ଟା ଚିଙ୍ଗିଡ଼ି ହାଚେରୀ ରହିଛି। ବଛରକ ଭିତରେ ଭାନାମେଇ ଚିଙ୍ଗିଡ଼ି ଉତ୍ପାଦନ 53,628 ମେଟ୍ରିକ୍ ଟନ୍ ପହଞ୍ଚିଛି। ସେ ଆହୁରି କହିଛନ୍, 2014-15 2025-26 ଆର୍ଥିକ ବଛର ଭିତରେ ଭାରତର ରପ୍ତାନୀ ଉଲ୍ଲେଖନୀୟ ଅଭିବୃଦ୍ଧି ରେକର୍ଡ ହୋଇଛି। ମୋଟ ରପ୍ତାନୀ 468 ବିଲିୟନ ଆମେରିକୀୟ ଡଲାରନୁ ବଢ଼ିକରି 863 ବିଲିୟନ ପହଞ୍ଚିଛି। ଇଞ୍ଜିନିୟରିଂ ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ, ଉସୋ, ବୟନ ଶିଳ୍ପ, କୃଷି ଉତ୍ପାଦ, ସାମୁଦ୍ରିକ ଉତ୍ପାଦ, ରତ୍ନପଥର ଆଉ ଅଳଙ୍କାର ଉତ୍ପାଦ ରପ୍ତାନୀ ବଢ଼ଭାରକେ ଲାଗିଛି। ଦେଶର ଗ୍ରାମୀଣ ବିକାଶ ଲାଗି ସରକାର 1,25,000 କୋଟି ଟଙ୍କାର ଆର୍ଥିକ ସାହାଯ୍ୟ ଦେଇଛନ୍ ବୋଲି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍। ଭିନ୍ ଭିନ୍ ରାଜ୍ୟର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କ ସହିତ ଆଭାସୀ ଜରିଏ ବୈଠକଟି ଅଧ୍ୟକ୍ଷତା କରିକରି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍, ଆଘନୁ ମନରେଗା ଯୋଜନା ଅଧୀନତି ସରକାର 30,000 କୋଟି ଟଙ୍କାର ଆବଣ୍ଟନ କରିସାରିଛନ୍। ଇତାର ଛଡ଼ା ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ 95,692 କୋଟି ଟଙ୍କାର ମଧ୍ୟବର୍ତ୍ତୀକାଳୀନ ଆବଣ୍ଟନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍। ଶ୍ରୀକ୍ଷେତ୍ର ପୁରୀନ ଏବଂ 29 ତାରିଖ ହେବାର୍କେ ଥିବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମାକେ ସୁରକ୍ଷିତ ଆଉ ଶୃଙ୍ଖଳିତ ଭାବେ କରବାର୍ ଲାଗି କଟକନ ଥିବା ରାଜ୍ୟ ପୁଲିସ୍ ମୁଖ୍ୟାଳୟନ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କର ଅଧ୍ୟକ୍ଷତାତି ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଏ ଅବସରରେ ଭକ୍ତମାନଙ୍କର ସମାଗମକେ ନଜରଥି ରଖିକରି ଭିଡ଼ ନିୟନ୍ତ୍ରଣ, ଯାଆସ ପରିଚାଳନା ଆଉ ସାମଗ୍ରିକ ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରିବାର ଉପରେ ବୈଠକଟି ସମୀକ୍ଷା କରାଯାଇଥିଲା। ସବୁ ବିଭାଗ ଭିତରେ ଠିକ୍ ତାଲମେଲ ରଖିକରି ଭକ୍ତମାନଙ୍କ ଲାଗି ଗୋଟିଏ ସୁରକ୍ଷିତ ଆଉ ସୁବ୍ୟବସ୍ଥିତ ପରିବେଶ ସୁନିଶ୍ଚିତ କରବାର୍କେ ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍। ରାଇଜେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ଲାଗି ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ବାର୍ଷିକ ବ୍ଲକ୍ ନିରୀକ୍ଷଣ କାର୍ଯ୍ୟକ୍ରମ 2026 ମୂଲ କରିଛନ୍। ଏହି କାର୍ଯ୍ୟକ୍ରମ ଅଧୀନତି 15 ଜଣ ବରିଷ୍ଠ ପୁଲିସ୍ ଅଧିକାରୀଙ୍କୁ ସ୍ୱତନ୍ତ୍ର ନିରୀକ୍ଷଣ ଆଉ ତଦାରଖ ଦାୟିତ୍ୱ ଦିଆଯାଇଛି। ଆଇବା ମାସ ଏହି ଅଧିକାରୀମାନେ ସେ ଜିଲ୍ଲା ଗସ୍ତ କରିକରି ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଆଉ ଥାନାମାନଙ୍କର କାର୍ଯ୍ୟକାରିତାର ସମୀକ୍ଷା କରିବେ। ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜିଲ୍ଲାର ସବୁ ପ୍ରାଥମିକ ଆଉ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ 10 ବର୍ଷର ପୂର୍ତ୍ତି ଅବସରରେ ଖାସ୍ କାର୍ଯ୍ୟକ୍ରମ କରାଯାଇଛି। ଏହି ଅବସରରେ ଦେବଗଡ଼ ଜିଲ୍ଲାର ସବୁ ଗର୍ଭବତୀ ମହିଳାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ଡାଲୁଆ ଧାନଗିନା ଜୋରସୋରଥି ଚାଲିଛି। ଆଜି ଜିଲ୍ଲାର 37ଟା ଧାନଗିନା କେନ୍ଦ୍ରର 414 ଜଣ ଚାଷୀଙ୍କନୁ 21,201 କ୍ୱିଣ୍ଟାଲନୁ ଅଏତକା ଧାନ ଘିନାଯାଇଛି। ଏପତକ ଜିଲ୍ଲାର 50ଟା କେନ୍ଦ୍ର ଜରିଏ 2,577 ଜଣ ଚାଷୀଙ୍କନୁ 1,33,145 କ୍ୱିଣ୍ଟାଲ ଧାନ ଘିନା ସରିଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ଏହି ହପ୍ତା ପହଞ୍ଚିବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍। ରାଜ୍ୟର ଭିନ୍ ଭିନ୍ ଜାଗାର କାଲବୈଶାଖୀ ବର୍ଷା ଜାରି ରହିଛି। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ସବୁ ଜିଲ୍ଲାକେ ସତର୍କ ସୂଚନା।

ନା ଜାରି କରାଯାଇଛି। ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ସହିତ ରାଜ୍ୟର 12 ଜିଲ୍ଲାର ଜବର ଧୋକାଗଡ଼ି ସାଙ୍ଗେ ବର୍ଷା ହେବ ବୋଲି କେନ୍ଦ୍ର ତରଫୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥର ଶେଷ ମୁଖ୍ୟ ଖବର ଫେରଘାଏ। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ତୁଲେଇକରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜନାଇକରି କ୍ୟାବିନେଟ୍ରେ ପାରିଥିଲା ସଂକଳ୍ପ। 2025-26 ଆର୍ଥିକ ବର୍ଷରେ 5,428.67 କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ରପ୍ତାନୀ କରିଛି ଓଡ଼ିଶା, ସୂଚନା ଦେଲେ କେନ୍ଦ୍ର ବାଣିଜ୍ୟ ବିଭାଗ ଅତିରିକ୍ତ ସଚିବ। ଆଉ ବିଜୁଳି ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବା ବୋଲି ରାଜ୍ୟର ସବୁ ଜିଲ୍ଲା ଲାଗି ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସଫଳତା ଲାଗି କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା 7 ସୂତ୍ରୀ ବିଶିଷ୍ଟ ଅଭିନନ୍ଦନ ସଂକଳ୍ପ। ଶ୍ରୀ ମୋଦିଙ୍କ ନିକଟକୁ ଛୁଟୁଛି ବିଶ୍ୱ ନେତୃବୃନ୍ଦଙ୍କ ଅଭିନନ୍ଦନର ସୁଅ। ଦେଶରେ NDAର 12 ବର୍ଷ ଶାସନ ପୂର୍ତ୍ତି ଅବସରରେ ଆଜି ନୂଆଦିଲ୍ଲୀରେ ଜାରି ରହିଛି ମେଣ୍ଟର ବୈଠକ ଏବଂ ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ନୀତି ଆୟୋଗର ବୈଠକ। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିବାରୁ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଆଜି ଏକ ସଂକଳ୍ପ ପାରିତ କରାଯାଇ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରାଯାଇଛି। କ୍ୟାବିନେଟ୍ ବୈଠକ ପରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଶ୍ରୀ ମୋଦି ପୂର୍ବରୁ ଦେଶର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିବା ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ 4,358 ଦିନକୁ ଅତିକ୍ରମ କରିଛନ୍ତି। ଦେଶ ପ୍ରତି ଶ୍ରୀ ମୋଦିଙ୍କର ନିରନ୍ତର ଉତ୍ସର୍ଗୀକୃତ ସେବା

0: स्थापित किया है जो स्वतंत्र भारत के इतिहास में पहली बार हुआ है। इससे पूर्व श्री जवाहरलाल जी नेहरू ने 1952 से लेकर 1964 तक निरंतर 4398 दिन तक इस पद को सुशोभित किया था। मुख्य बात यह है, यह अवसर भारत की लोकतांत्रिक चेतना, जन विश्वास और जन भागीदारी की शक्ति का प्रतीक है।
1: ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଗରିବ ବର୍ଗ ତଥା ଲୋକକୈନ୍ଦ୍ରିକ ଶାସନ ଉପରେ ପ୍ରାଧାନ୍ୟ ଦେବା ସହିତ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇଦେବା ଦିଗରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଶ୍ରୀ ବୈଷ୍ଣବ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଦେଶର ପ୍ରତ୍ୟେକ ପରିବାରବର୍ଗଙ୍କୁ ପକ୍କା ଘର, ବିଦ୍ୟୁତ୍, ସ୍ୱଚ୍ଛ ପାନୀୟ ଜଳ ଭଳି ପ୍ରାଥମିକ ସୁବିଧା ଯୋଗାଇଦେବା ସହିତ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ ପ୍ରକ୍ରିୟା ମାଧ୍ୟମରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସୁଫଳ ପ୍ରଦାନ କରିବା ଦିଗରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଦେଶରେ 80 କୋଟିରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମାଗଣାରେ ଖାଦ୍ୟଶସ୍ୟ ପ୍ରଦାନ କରାଯାଉଥିବା ବେଳେ ମୁକ୍ତ ମେଡିକାଲ ଚିକିତ୍ସାର ସୁଫଳ 60 କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ନିକଟରେ ଉପଲବ୍ଧ ହେଉଛି। ଆଜିର ଏହି ସଂକଳ୍ପଗୁଡ଼ିକରେ ଦିଆଯାଇଥିବା ସୂଚନା ଅନୁଯାୟୀ ଦେଶର ଆତ୍ମବିଶ୍ୱାସକୁ ସଶକ୍ତ କରିବା ସହିତ 25 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ଉପରକୁ ଆଣିବାରେ ସଫଳ ହୋଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ଗତ 12 ବର୍ଷ ଧରି ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର ସର୍ବଦା ଯୁବବର୍ଗଙ୍କ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରିଆସିଛନ୍ତି। ଏହାଦ୍ୱାରା ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ ହୋଇପାରିଛି। ଏତଦ୍ବ୍ୟତୀତ ଚନ୍ଦ୍ରାୟନ ମିଶନ ସମେତ ବିଭିନ୍ନ ବୈଜ୍ଞାନିକ ସଫଳତା ଭାରତ ହାସଲ କରିପାରିଛି।
0: प्रधानमंत्री जी युवा शक्ति को भारत की सबसे बड़ी पूंजी मानते हैं और इसीलिए प्रधानमंत्री जी ने कौशल विकास, स्टार्टअप इंडिया, इनोवेशन, डिजिटल इकोनॉमी, स्पोर्ट्स, उद्यमियता और फिटनेस को बहुत एक एम्फेसिस के साथ कई तरह के प्रोग्राम्स बनाए जिसमें भारत को एक बहुत बड़ी खेल शक्ति के रूप में उभरा है, वर्ल्ड के 3 लार्जेस्ट स्टार्टअप इकोसिस्टम्स के रूप में उभरा है। मिशन चंद्रयान और वैज्ञानिक क्षमता हमारी देश की इस कार्यकाल में बहुत बड़ी है।
1: ସେହିଭଳି ମହିଳା ନେତୃତ୍ୱାଧୀନ ବିକାଶ ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି ଏ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଯୋଗୁଁ ଦେଶରେ ଲକ୍ଷପତି ଦିଦି ଅଭିଯାନ ସଫଳ ହୋଇଛି। ଏହାଛଡ଼ା ଧୂମବିହୀନ ରୋଷେଇ ଘର ସ୍ଥାପନ କରିବା ସହିତ ବିଭିନ୍ନ ବୈଧାନିକ ସଂସ୍ଥାଗୁଡ଼ିକରେ ମହିଳାମାନଙ୍କ ଲାଗି 33% ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କିତ ବିଧେୟକ ସରକାର ପାରିତ କରିଛନ୍ତି। ଶ୍ରୀ ବୈଷ୍ଣବ ବିକଶିତ ଭାରତ ଗଠନ ଦିଗରେ କୃଷକମାନଙ୍କୁ ଏକ ମୁଖ୍ୟ ସ୍ତମ୍ଭ ଭାବେ ବର୍ଣ୍ଣନା କରିବା ସହିତ ପିଏମ୍ କିଷାନ ସମ୍ମାନନିଧି ଯୋଜନା ଏବଂ କୃଷି କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଏହାଦ୍ୱାରା କୃଷି ଦ୍ରବ୍ୟ ଉତ୍ପାଦନ ରପ୍ତାନୀ ପରିମାଣ 5 ଲକ୍ଷ କୋଟି ଟଙ୍କା ଅତିକ୍ରମ କରିପାରିଛି। ଆଜି କେନ୍ଦ୍ର କ୍ୟାବିନେଟ୍ରେ ବିଭିନ୍ନ ପ୍ରକଳ୍ପ ଉପରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି
0: आज कैबिनेट में 3 फैसले लिए गए। एक फैसला अहमदाबाद में मेट्रो के विस्तार का है और 2 फैसले अमरावती जो कि आंध्र प्रदेश का नया कैपिटल निर्मित हो रहा है, बन रहा है, डेवलप हो रहा है, उसके 2 फैसले लिए गए। अहमदाबाद मेट्रो का फेज 2A कोटेश्वर रोड से एयरपोर्ट का कॉरिडोर आज अप्रूव हुआ है कैबिनेट में।
1: आपण माने संवाद सुनुचंते आकाशवाणी रो। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ଧରି ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କରିଥିବାରୁ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି ଏହି ଐତିହାସିକ ସଫଳତା କେବଳ ଦାୟିତ୍ୱ ନିର୍ବାହ କରିବାର କାର୍ଯ୍ୟ ଅବଧି ନୁହେଁ ବରଂ ଜାତୀୟ ବିକାଶ ଯାତ୍ରାରେ ଏକ ରୂପାନ୍ତରୀକରଣ ଯୁଗର ପ୍ରତିଫଳନକୁ ଦର୍ଶାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ବିଶ୍ୱବ୍ୟାପୀ ଅଭିନନ୍ଦନର ସୁଅ ଛୁଟୁଛି। ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦୁଇ ଦେଶର ଲୋକଙ୍କ ଲାଗି ନୂତନ ସୁଯୋଗ ସୃଷ୍ଟି କରିବା ଦିଗରେ ଶ୍ରୀ ମୋଦିଙ୍କ ସହିତ ମିଳିତ ପ୍ରୟାସ କରିବା ଲାଗି ଆଗ୍ରହୀ ବୋଲି ନିଜ ଅଭିନନ୍ଦନ ବାର୍ତ୍ତାରେ କହିଛନ୍ତି। ୟୁରୋପୀୟ ସଂଘର ସଭାପତି ଉର୍ସୁଲା ଭାନ୍ ଡେର୍ ଲିୟାନ୍ ଦେଇଥିବା ବାର୍ତ୍ତାରେ କହିଛନ୍ତି ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଚନ୍ଦ୍ରରେ ଅବତରଣ କରିବା ସହିତ ଭାରତର ୟୁରୋପୀୟ ସଂଘ ମଧ୍ୟରେ ସହଯୋଗ ଅଧିକ ସଶକ୍ତ ହୋଇପାରିଛି। ଭାରତରେ ଅବସ୍ଥାପିତ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଏଥିଲାଗି ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି ଶ୍ରୀ ମୋଦିଙ୍କର ଦଶନ୍ଧି ଧରି ଉତ୍ସର୍ଗୀକୃତ ଜନସେବା ଏବଂ ସଫଳ ନେତୃତ୍ୱର ଏହା ହେଉଛି ଏକ ସଶକ୍ତ ପ୍ରତିଫଳନ। ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ ଖ୍ରୀଷ୍ଟୋ ଡାଓଲିଡେସ୍ ଶ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦ୍ୱିପକ୍ଷ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ମିଳିତ ପ୍ରୟାସ ଜାରି ରଖିବା ଲାଗି ଆଗ୍ରହୀ ବୋଲି କହିଛନ୍ତି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜେ ମ୍ୟୁଙ୍ଗ କହିଛନ୍ତି

0: ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତର ଅର୍ଥନୈତିକ ଓ ବିକାଶର ପ୍ରଗତିକୁ ଉତ୍ତମ ରୂପେ ମାର୍ଗଦର୍ଶନ ଦେବା ସହିତ ବିଶ୍ୱସ୍ତରରେ ଭାରତର ସଫଳତାକୁ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା କରାଇବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେହିଭଳି ଭାରତରେ ଅବସ୍ଥାପିତ ଇସ୍ରାଏଲ୍ର ଦୂତ ରିଭେନ୍ ଆଜାର ନିଜ ଅଭିନନ୍ଦନ ବାର୍ତ୍ତାରେ କହିଛନ୍ତି, ମୋଦିଙ୍କ ନେତୃତ୍ୱାଧୀନ ସରକାର ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ମାଧ୍ୟମରେ ଭାରତର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବାରେ ସଫଳ ହୋଇଛନ୍ତି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ଏକ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ସୃଷ୍ଟି କରିଥିବା ସହିତ ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଏହି ବୈଠକ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପି ଏବଂ ମେଣ୍ଟରେ ଥିବା ସମସ୍ତ ଦଳର ନେତୃବୃନ୍ଦ ଏହି ବୈଠକରେ ଯୋଗ ଦେଇଛନ୍ତି। 2047 ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ମୋଦି ସରକାରଙ୍କ ଦୃଷ୍ଟିକୋଣର ରୂପାନ୍ତରୀକରଣ ଏବଂ ଜାତୀୟ ବିକାଶ କାର୍ଯ୍ୟକ୍ରମ ତଥା ଭିତ୍ତିଭୂମି ଭିତ୍ତିକ କାର୍ଯ୍ୟକ୍ରମ ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଏହି ବୈଠକରେ ସମୀକ୍ଷା କରାଯାଇଛି। ଏନ୍ଡିଏ ଶାସିତ 22 ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବିଜେପିର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଜେଡିୟୁ ନେତା ସଞ୍ଜୟ ଝା, ଶିବସେନା ମୁଖ୍ୟ ଏକନାଥ ସିନ୍ଧେ, ଏଲ୍ଜେପି ଆର୍ର ନେତା ଚିରାଗ ପାଶ୍ୱାନ, ଏନ୍ସିପିର ସୁନେତ୍ରା ପାୱାର ପ୍ରମୁଖ ମଧ୍ୟ ଏହି ବୈଠକରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର 11 ଗଭର୍ଣ୍ଣିଂ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ। ବିକଶିତ ଭାରତ ଲାଗି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଟିମ୍ ଇଣ୍ଡିଆ ପରିପ୍ରେକ୍ଷୀରେ ଚଳିତ ବର୍ଷର ବିଷୟବସ୍ତୁ ରହିଛି 2047 ସୁଦ୍ଧା ବିକଶିତ ଭାରତ ଲାଗି ସମାବେଶୀ ମାନବ ବିକାଶ। ସମାଜର ତଥା ବୟସ, ଅଞ୍ଚଳ, ଲିଙ୍ଗ ଏବଂ ସାମାଜିକ ଅର୍ଥନୈତିକ ପୃଷ୍ଠଭୂମି ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟଙ୍କର ବିକାଶ ଉପରେ ଏହି ବିଷୟବସ୍ତୁ ମାଧ୍ୟମରେ ପ୍ରାଥମିକତା ଦିଆଯାଇଛି। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ବୈଠକରେ ଏହି ଦୃଷ୍ଟିକୋଣକୁ ବାସ୍ତବ ରୂପ ଦେବା ସହିତ ଦେଶବ୍ୟାପୀ ପ୍ରତ୍ୟେକ ନାଗରିକଙ୍କ ନିକଟରେ ବିକାଶର ସୁଫଳ ଯେଭଳି ପହଞ୍ଚପାରିବ ସେ ସମ୍ପର୍କରେ ଆଲୋଚନା କରାଯିବ। ଏହି ବୈଠକରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଉପରାଜ୍ୟପାଳମାନେ ଏକତ୍ରିତ ହୋଇ ତଥା ମୁଖ୍ୟମନ୍ତ୍ରୀମାନେ ଏକତ୍ରିତ ହୋଇ ସମାବେଶୀ ମାନବ ବିକାଶ ଢାଞ୍ଚା, ଉତ୍ପାଦ ଭିତ୍ତିକ ନିଯୁକ୍ତି, ଉଦ୍ୟମିତା ଓ ଅଭିବୃଦ୍ଧି ବିକେନ୍ଦ୍ରୀକରଣ, ସ୍ୱାସ୍ଥ୍ୟ, ପୁଷ୍ଟିଜନିତ ଖାଦ୍ୟ ଯୋଗାଣ ଏବଂ ସମସ୍ତଙ୍କ ଲାଗି ସମାନତା ଓ ସମ୍ମାନ ଉପଲବ୍ଧ କରାଇବା ପ୍ରସଙ୍ଗରେ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ଅଣୁ ଆର୍ଥିକ ଅନୁଷ୍ଠାନ 2.0 ଲାଗି ଋଣ ନିଶ୍ଚିତ ଯୋଜନାର କାର୍ଯ୍ୟକାରୀ ଅବଧିକୁ ସରକାର ବୃଦ୍ଧି କରିଛନ୍ତି। ଆସନ୍ତା ଅଗଷ୍ଟ 31 କିମ୍ବା 20,000 କୋଟି ଟଙ୍କାର ଗ୍ୟାରେଣ୍ଟି ଉପଲବ୍ଧ ହେବା ପର୍ଯ୍ୟନ୍ତ ସରକାର ଏହି ମିଆଦ ବୃଦ୍ଧି କରିଛନ୍ତି। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଏନ୍ଡିଏର 12 ବର୍ଷ ଶାସନ ପୂର୍ତ୍ତି ଅବସରରେ ଆଜି ନୂଆଦିଲ୍ଲୀରେ ଜାରି ରହିଛି ମେଣ୍ଟର ବୈଠକ ଏବଂ ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ନୀତି ଆୟୋଗର ବୈଠକ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝି। ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର 650 ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଛନ୍ତି। ଜିଲ୍ଲା ଏହି ଅବସରରେ 149 କୋଟି ଟଙ୍କା ବ୍ୟୟରେ ନିର୍ମିତ 18 ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିବା ବେଳେ 282 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା 21 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବାରିପଦାର କଲେଜ ପଡ଼ିଆଠାରେ ଆୟୋଜିତ ଉତ୍ସବରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,
3: 2017 ମସିହା ଶିକ୍ଷା ବର୍ଷରୁ ଆରମ୍ଭ ହୋଇଥିବା ଏ ମେଡିକାଲ କଲେଜ ପ୍ରାରମ୍ଭିକ ବର୍ଷ ଗୁଡ଼ିକରେ ବାରିପଦା ମୁଖ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଫଳତାର ସହିତ ଶିକ୍ଷାଦାନ ହସ୍ପିଟାଲ ଭାବେ ଇଏ କାର୍ଯ୍ୟ କରି ଏହି ପ୍ରତିଷ୍ଠାନର ମଜବୁତ ଏ ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲା। ସମୟ ସହିତ ଏହି କଲେଜ ଭିତ୍ତିଭୂମି, ଶିକ୍ଷାଗତ କ୍ଷମତା, ଚିକିତ୍ସା ପ୍ରଦାନ କରିବା, ଜନସାଧାରଣଙ୍କର ଆସ୍ଥା ଭାଜନ ହେବା କ୍ଷେତ୍ରରେ ନିରନ୍ତର ଭାବେ ଇଏ ଅଗ୍ରଗତି ଆମକୁ ଦେଇ ଆସିଛି। ଆଜି ଏହି ସ୍ୱତନ୍ତ୍ର ନୂତନ ଟିଚିଂ ହସ୍ପିଟାଲର ଉଦ୍ଘାଟନ ସହିତ

0: ଏହି ପ୍ରତିଷ୍ଠାନ ବିକାଶ ଶ୍ରେଷ୍ଠ ତାର ଏକ ନୂତନ ସୋପାନରେ ପଦାର୍ପଣ କରିବ। ପ୍ରାୟ 258 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଡାକ୍ତରଖାନା ଏବଂ ମେଡିକାଲ କଲେଜ 650 ଶଯ୍ୟା ବିଶିଷ୍ଟ ଏ ଟିଚିଂ ହସ୍ପିଟାଲ ଉତ୍ତର ଓଡ଼ିଶାର ସମଗ୍ର ଉତ୍ତର ଓଡ଼ିଶାର ସବୁଠାରୁ ବୃହତ ହସ୍ପିଟାଲ ହିସାବରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟଭୂମି ଭିତ୍ତିଭୂମି ପ୍ରକଳ୍ପ ମାନଙ୍କ ଭିତରୁ ଇଏ ଅନ୍ୟତମ ଆଉ ସ୍ୱତନ୍ତ୍ରତା ଲାଭ କରିପାରିଛି। ଇଏ ଆଧୁନିକ ସୁବିଧା ଉନ୍ନତ ନିଦାନ ସେବା ବିଶେଷଜ୍ଞ ଚିକିତ୍ସା ବିଭାଗ ଗୁରୁତର ଚିକିତ୍ସା ସୁବିଧା ଜରୁରୀକାଳୀନ ସେବା ଏବଂ ଉନ୍ନତ ଶିକ୍ଷାଦାନ ଭିତ୍ତିଭୂମି ସହିତ ଏହି ହସ୍ପିଟାଲ ଅଞ୍ଚଳର ସ୍ୱାସ୍ଥ୍ୟ ସେବାକୁ ଏହା ନିଶ୍ଚିତ ଭାବରେ ଅନେକ ଗୁଣରେ ଆଜି ଶକ୍ତିଶାଳୀ କରାଇବାରେ ପ୍ରମୁଖ ଭୂମିକା ନେବା ପାଇଁ ଯାଉଛି। ମୁଁ ଆପଣମାନଙ୍କର ପାଖରେ ମୁଖ୍ୟ ସେବକ ହିସାବରେ ନିଶ୍ଚିତ ଭାବରେ ଆନନ୍ଦିତ ଯେ ଖୁବ୍ କମ୍ ସମୟ ଭିତରେ ଏ ପ୍ରତିଷ୍ଠାନ ଶିକ୍ଷାଦାନ କ୍ଷେତ୍ରରେ ଏବଂ ସେବା କ୍ଷେତ୍ରରେ ମଧ୍ୟ ବିଶେଷ କରିକି ଶିକ୍ଷାଦାନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି। ବର୍ତ୍ତମାନ ଏହି କଲେଜରେ ପ୍ରତିବର୍ଷ ଆମର ପାଠ ପଢ଼ୁଥିବା ଡାକ୍ତରୀ ଛାତ୍ରଙ୍କର ଅର୍ଥାତ୍ MBBS ଛାତ୍ରଛାତ୍ରୀ ପାଠ ପଢ଼ିବାର ଯେଉଁ ବ୍ୟବସ୍ଥା ରହିଛି ସେଥିରେ 125 ଜଣଙ୍କର ବ୍ୟବସ୍ଥା ରହିଛି। ଡାକ୍ତରୀ ଛାତ୍ରଛାତ୍ରୀ ହିସାବରେ ପାଠ ପଢ଼ିବାର ତାଙ୍କୁ ଦାୟିତ୍ୱ ଦିଆଯାଇଛି। ପିଠି ଉପରେ କଳା ଦାଗ ରହିଥିବା ବାଘ ସାରା ବିଶ୍ୱରେ କୌଣସି ଦେଶରେ ଦେଖାଯାଆନ୍ତି ନାହିଁ, କେବଳ ଏହି ମୟୂରଭଞ୍ଜରେ ଆମର ଜୈବ ମଣ୍ଡଳ ଶିମିଳିପାଳରେ ଦେଖାଯାଆନ୍ତି।
1: ରାଜ୍ୟରେ ପ୍ରଥମ ଥର ପାଇଁ ସୈନିକ ବୋର୍ଡ ସହିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି କହିଛନ୍ତି,
2: ରାଜ୍ୟ ସୈନିକ ବୋର୍ଡ ସହିତ ଗୋଟେ MOU ଆମର 2 ଦିନ ତଳେ ହେଲା। ସେ MOUର ଉଦ୍ଦେଶ୍ୟ ହେଉଛି ଆମର ଯେଉଁମାନେ ସୈନିକମାନେ ଦେଶ ସେବା କରିସାରିଲା ପରେ ରିଟାୟାର୍ଡ ପରେ ଘରେ ବସୁଛନ୍ତି ସେମାନଙ୍କୁ ଗୋଟିଏ ମାନେ ପାଠ ପଢ଼ିବା ପାଇଁ ସୁଯୋଗ ଦିଆହେବ ଏବଂ ସେଇ ସୁଯୋଗରେ ସେମାନେ ତାଙ୍କର ଡିଗ୍ରୀ ସାର୍ଟିଫିକେଟ୍ ପାଇବେ। ଡିଗ୍ରୀ ସାର୍ଟିଫିକେଟ୍ ପାଇସାରିଲା ପରେ ସେମାନେ ଅନ୍ୟ ଜବ୍ ପାଇଁ ବି ଏଲିଜିବୁଲ୍ ହେବେ। ଆଣ୍ଡ ସେଥିପାଇଁ ଆମର ଆମେ 3ଟା ବେନିଫିଟ୍ ପାଇଲୁ। ଗୋଟେ ହେଉଛି ସେମାନଙ୍କର ଯେଉଁ ମାନେ ଯେଉଁ ସିନ୍ସିୟରିଟି ପଙ୍କଚୁଆଲିଟି ଅଛି, ଆମ ଷ୍ଟୁଡେଣ୍ଟ ମାନେ ଦେଖିବେ ଯେ ସେମାନେ କେତେ ସିନ୍ସିୟର ପଙ୍କଚୁଆଲ, ତାଦ୍ୱାରା ଆମର ୟୁନିଭର୍ସିଟି ଗୋଟେ ମନି ଜେନେରେସନ୍ କରିବ। ଥାର୍ଡ ହେଉଛି ସେମାନଙ୍କୁ ଗୋଟେ ଦେଶ ସେବା ହିସାବରେ କାମ କଲେ।
1: ଶିମିଳିପାଳ ଜାତୀୟ ଉଦ୍ୟାନ ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ଖୁସି ଖବର। 2024 ମସିହା ନଭେମ୍ବର 15 ଦିନ ମହାରାଷ୍ଟ୍ରର ତଡ଼ବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିମିଳିପାଳକୁ ଅଣାଯାଇଥିବା ବାଘୁଣୀ ଜିନ୍ନତ 4 ଶାବକକୁ ଜନ୍ମ ଦେଇଛି। ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଆୟୋଗଙ୍କ ଅନୁମତି ପରେ ବାଘୁଣୀ ଜିନ୍ନତକୁ ଶିମିଳିପାଳ ଅଣାଯାଇଥିଲା। ପରୀକ୍ଷାମୂଳକ ଭାବେ ବାହାର ରାଜ୍ୟରୁ ଶିମିଳିପାଳକୁ ବାଘୁଣୀ ଆଣିବା କାର୍ଯ୍ୟକ୍ରମ ସଫଳ ହୋଇଛି। ଶିମିଳିପାଳରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇପାରିବ ବୋଲି ଏଥିରୁ ପ୍ରମାଣିତ ହୋଇଛି। ବିଶ୍ୱରେ କେବଳ ଶିମିଳିପାଳରେ କଳାରଙ୍ଗର ମହାବଳ ବାଘ ଅଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ SIR ଆରମ୍ଭ ହୋଇଛି। ଚଳିତ ମାସ 28 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀ ଘରକୁ ଘର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରିବେ। ଜୁଲାଇ ମାସ 5 ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଅଗଷ୍ଟ ମାସ 4 ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ହୋଇପାରିବ ବୋଲି ଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି। ସେପ୍ଟେମ୍ବର 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲ୍ଲାପାଳ ହେମକାନ୍ତ ସୟ ଜିଲ୍ଲାବାସୀଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ।
3: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।

0: ଖରାକେ ଟିକେ ସହି ନା ପାର।
1: ଯେନ୍ ଗାଈ ବି ରଖୁଛୁ ଘରା ଯଦି ଠିକ ଥିବା
0: ଆଜ୍ଞା,
1: ଝୁଲେନ ଘରା ନା ହେଇକରି
0: ହଁ
1: ସେ ଟାନ ଘରା ରହିକରି
0: ଆଜ୍ଞା,
1: ସେଟା କାଣ ହଉଛେ ଭିଲେ ମଡ଼ା ମୁଡ଼ି ନ ହଏ ବୋଲେ ତା ଠିକ ରହେସି।
0: ଆଉ
1: ଯେନ୍ଟା ଝୁଲେନ ଘରା ହେବା ଭିଲେ କାଣ ହଉଛେ ସେ ଗାଏ ଶୁଇ ନେବା, ସେ ଗାଏ ଶୁଇ ନେବା, ମାଡ଼ି ନେବା ବୋଲେ ବେଶୀ ଟିକେ ଇନଫେକ୍ସନ ହେସି। ହେଲେ 10 ଲିଟର ଭିତରେ ଗାଏ ଆମେ ଯଦି ରଖି ପାର୍ମା ସେଠୁ ଖର୍ଚ୍ଚା ପୁରା କମ୍ ଖର୍ଚ୍ଚା ତୁ ଲାଭବାନ ହେଇପାର୍ମା।
0: ଆଜ୍ଞା, ତ ଏଇଟା ତ ବଢ଼ିଆ କଥାଟେ କହିଲେ ଚାଷୀ ହିସାବରେ। ଆପଣ ନିଜର ଅଭିଜ୍ଞତା କହିଲେ ଯେ ଯହ ଗୁରସ ଦଉଥିବାର ଗାଏ ଆମକୁ ଦରକାର ନାଇଁ ଚାଷୀ ହିସାବରେ, ସେ ଚରେଇ ବୁଲେଇକରି ଯଦି ସେ କମ୍ ଗୁରସ ଦଉଥିଲା ଗାଏ ଯଦି ରଖ୍ବା ବେଲେ ଅତକା ଟିକେ ଲାଭ ପାଇପାର୍ବା। ଆଉ ଆମେ ଯେ ବେଶୀ ଗୁରସ ଦଉଥିବା 25 ଲିଟର 20 ଲିଟର ରଖ୍ବା ବେଲେ ତାକେ ବାନ୍ଧିକରି ରଖ୍ବାର୍କେ ପଡ଼୍ବା, ସକାଳୁ ବେଲବେଡ଼ା ତ ଖାଇବାର୍କେ ଦେବାର୍କେ ପଡ଼୍ବା, ତାର ଯେତ୍କି ଖାଦ୍ୟ ଯଦି ତାର ଆମର ଖର୍ଚ୍ଚା କର୍ମା ବେଲେ ସେନୁ ଆମର ଲାଭଟା ନେଇ ଆସେ। ଯେନ୍ ଗେ ଚରି ବୁଲି କରି ତାର ପେଟଟା ଟିକେ ଭରେଇ ପାରୁଥିବା ବେଲେ ତାର ସାଙ୍ଗେ ତା ଆମେ ଯଦି ଦାନା ଦେମା, କୁଣା ହେଲା କି ଦାନା ଦେଇକରି ଯଦି ତାର ପେଟଟା ଆଉ ଟିକେ ଭରେଇ ପାର୍ମା ବେଲେ ଯେନ୍ତା କଲେ ଅତକା ଟିକେ ଗୁରସ ଦେବା, ତାର ସାଙ୍ଗେ ତାର ଦେହ ପା ବି ଠିକ ରହିବା, ଆଉ ଆମକୁ ଯେନ୍ଟାକି ଖର୍ଚ୍ଚା କମିଗଲେ ଲାଭଟା ମିଲ୍ବା। ତ ଆଉ ଗୋଟେ କଥା କହୁନ୍ ଯେ କୁକୁଡ଼ା ଚାଷ କରିଛେଁ ବୋଲି କହିଲି, ତ ଏଇ ଯେନ୍ କୁକୁଡ଼ା ଚାଷଟା କେତେ କେତେ ଚାଷ କରୁଛନ୍, କେନ୍ କେନ୍ କୁକୁଡ଼ା ଚାଷ କରିଛ?
1: କୁକୁଡ଼ା ତ ପହିଲାରୁ ବୋଲେ ମୁଇଁ 7.5 ଟଙ୍କା ତିନ ପଟ କୁକୁଡ଼ା ଘିନିଦେଲି
0: ଆଜ୍ଞା,
1: 2.5 ଟଙ୍କା ଲେଖା ପଟେ ପଟେ
0: ଆଜ୍ଞା,
1: 7.5 ଟଙ୍କା ନୁ 200 ଟଙ୍କା କୁକୁଡ଼ା ବିକିଥିଲି
0: ଆଜ୍ଞା,
1: 200 ଟଙ୍କା କୁକୁଡ଼ା ନୁ ପଟେ ମାଇ 80 ଟଙ୍କା ଘିନିଲି
0: ଆଜ୍ଞା,
1: 80 ଟଙ୍କାର ଗୋଟେ ମାଇ ତୁ 700 ଟଙ୍କା ହେଇଗଲା
0: ଆଜ୍ଞା,
1: 700 ଟଙ୍କା ନୁ ଗୋଟେ ଗର୍ରା ଛୁଆଟେ ଘିନି ଆଣିଲି
0: ଆଜ୍ଞା,
1: ଗର୍ରା ଛୁଆ ଗୋଟେ ଘିନିଲି 400 ଟଙ୍କା ଯେ ସେଟା 3,000 ଟଙ୍କା ବିକିଲି
0: ଆଜ୍ଞା,
1: ସେଠୁ ଗୋଟେ ଗାଈ ଘିନିଦେଲି ଯେ
0: ଆଜ୍ଞା,
1: ସେ ଗାଈ ନୁ ବଢି ହାତେ 32 ବରଷ ହେଲାନ ମୋର କାମ କରବାର
0: ଆଜ୍ଞା,
1: ଛୋଟ ଦିନ ଏଇଟା କରବାର, ତ ହାତେ 25-30 ଲକ୍ଷ ଟଙ୍କା ଯାକ ଗାଏ ମୁଇଁ ନିଜେ କରିପାରିଛେ। ଆଉ ଡାଇରୀ ଫାର୍ମଟେ ଯେନ୍ ବ୍ୟାଙ୍କ ମାନଙ୍କୁ ଗଲି ଲୋନ୍ ମାନେ ନାଇଁ ଦେଲେ
0: ଆଜ୍ଞା,
1: ଡାଇରୀ ଫାର୍ମଟେ ମୁଇଁ ହାତକୁ ନେଇଛେ ସେଲ୍ ଲୋନ୍
0: ଆଜ୍ଞା,
1: ସେ ତ 10 ପଟ ଗାଈର ଘିନି ଆଣିକରି ଇହାଦେ 15 ପଟ ଗାଏ ରଖିଛେ, ଛୁଆ ଛୁଇ କରି 29 ପଟ ହେଇଛନ୍।
0: ତ ଏଇଟା ତ ବଢ଼ିଆ କଥାଟେ କହିଲେ ଯେ ମାନେ ଜଣେ କୁକୁଡ଼ା ବି ରଖବା, ଆପଣ ତ କୁକୁଡ଼ା ରଖିଛେ
1: ବୋଇଲେ କୁକୁଡ଼ା ବି
0: ବେଲେ ସେ କୁକୁଡ଼ା ଯେତେବେଲେ ଜଣେଟେ ରଖବା ଆମର ଚାଷୀ ହିସାବରେ ଯେତେ ରଖବା ବେଲେ ସେ କେନ୍ତା କରି ରଖିଲେ ଆଉ କେନ୍ କୁକୁଡ଼ା ରଖିଲେ ଟିକେ ଲାଭ ପାଇପାରବା ସେଟା ଟିକେ କହ।
1: ଆମର ଦେଶୀ କୁକୁଡ଼ା ଯଦି ରଖିବେ ବୋଲେ ଆମେ ତ ଆନ୍ଧ୍ରା ଦେଶୀ ରଖିଛୁ
0: ଆଜ୍ଞା,
1: ଗୋଟେ କୁକୁଡ଼ା ଘିନିଥିଲି 600 ଟଙ୍କା କେ
0: ଆଜ୍ଞା,
1: ଗୋଟେ ବରଷ ନ 30,000 ଟଙ୍କା ହେଲା, କାଁ କରି ସେ କୁକୁଡ଼ାଟା ରଖିନେଲା 17 ପଟ ଚିଆଁ
0: ଆଜ୍ଞା,
1: 17 ପଟ ଏଇଟା ହଉଛନ୍ 5 ମାସକେ 2.5 କେଜି 3 କେଜି
0: ଆଜ୍ଞା,
1: ବୋଲେ 400 ଟଙ୍କା ଲେଖା କେଜି ବିକା ହଉଛେ
0: ଆଜ୍ଞା,
1: ବୋଲେ 17,000 ହେଇଗଲେ
0: ଆଜ୍ଞା,
1: ତାର ଛୁଆ ହେଇକରି ଗୋଟେ ବରଷକେ 600 ପଟ ବି ହେଇଯିବେ
0: ଆଜ୍ଞା,
1: ସେ ଯଦି ଠିକ୍ ମେଣ୍ଟେନାନ୍ସ କରିପାରବା
0: ଆଜ୍ଞା।
1: ଆରେ ଝାର ବି ଲେଖାଉଛନ୍ ଆମର ଦେଶୀଟା ତ ଝାର ବି ଲେଖେ ନେବେ, ନେଉଲ ଖେ ନେବେ
0: ଆଜ୍ଞା,
1: ଏତିକି ବଞ୍ଚେଇ କରିବି ଗୋଟେ ବର୍ଷ 30,000 ଟଙ୍କା ହେଇଥିଲା
0: ଆଜ୍ଞା,
1: ଯାହାର ଯେନ୍ତା ପୁଞ୍ଜି ଅଛେ
0: ଆଜ୍ଞା,
1: ସେ ଯଦି ସେ ମୁଣେ ଯିବା
0: ଆଜ୍ଞା
1: କହିପାରବା, ଜଣଙ୍କର 1 କୋଟି ଟଙ୍କା ଅଛେ ସେ ତ ବଡ଼ ଡାଇରୀ ଫାର୍ମ କରିପାରବା
0: ଆଜ୍ଞା,
1: ଆମର ଯଦି 5,000 ଯଦି ଅଛେ ବୋଲେ ବି
0: ଆଜ୍ଞା,
1: ସେ ଇହାଦେ ବୁଲା ଗାଈ ମାନେ ବି ବୁଲୁଛନ୍
0: ଆଜ୍ଞା,
1: 2 ପଟ ଛଡ଼ା ବି ଯଦି ଯତ୍ନ ନେବା ବୋଲେ ବି ସେ ଲାଭବାନ ହେଇପାରବା
0: ଆଜ୍ଞା। ଏଇଟା ତ ବଢ଼ିଆ କଥାଟେ କହିଲେ ଯେ ଜଣେ ଯଦି ଚାଷୀ ମାନେ ଅଲସୁଆ ନାହିଁ କରି କାମ କର୍ମି ବୋଲି ତାର ମନେ ଯଦି ଭାବିକରି ସେ କରବା ବେଲେ ସେ ଉପରକେ ଉଠିପାରବା। ତ ଆଉ ଗୋଟେ କଥା କହୁନ, ଏକଡ଼େ ବାଙ୍ଗନ କରିଛେ ବୋଲି କହିଲେ, ତ ଯେନ୍ ବାଙ୍ଗନ ଚାଷଟା କରିଛନ୍, କେନ୍ ବାଙ୍ଗନ ଏ ଚାରପଲିଆ ବୋଲି କହୁଥିଲେ ଆଗରୁ,
1: ଚାରପଲିଆ ଏକଡ଼େ କରିଛନ୍,
0: ତ ସେଟା କେନ୍ତା କେନ୍ତା ଚାଷ କରୁଛନ୍, କେନ୍ତା ଜଗାଲେ ତାର କ୍ଷେତ୍ର, ଯେନ୍ଟା ପ୍ରସ୍ତୁତି କଟା, ଯେନ୍ ଚୁତାଫନା କେନ୍ତା କଲେ ସେଟା ଟିକେ କହୁନ।
1: ଆମେ ଏକଡ଼େ ଯେନ୍ ଚାରପଲିଆ ବାଙ୍ଗନ କରିଛୁଁ
0: ଆଜ୍ଞା,
1: ଇଟା ଚାଷ ବାସ ନାଇଁ କରି ସେ ଜମିଟା ପଡ଼ିଆ ରଖି ନେଇଛୁ, ଫୁସ ମାସୁ ଇଟା ଜୁତା ଜୁତି କରି ନେଇଛୁ, 2-3 ଚାପ ଲେଖା ଜୁତି ନେଇଛୁ, ଯେନ୍ ଘାସ ମାନେ ଜୁହ୍ନା ଘାସ ମାନେ ଅଛେ ସବୁ ମରି ଯାଇଛେ, ତେହେରୁ 3-4 ଫୁଟ ଇଟା ଛଡ଼ା କରିକରି ଆମେ ଜଗେଇଛୁ, ଅନାଟା 4 ଫୁଟ ଛଡ଼ା
0: ଆଜ୍ଞା,
1: ଆଉ ପାଖେ ପାଖେ ଏଇଟା 2-2 ଫୁଟ ତୁ ଗଛ ଜଗା ହେଇଛେ, ଗୋଟେ ଏକରକେ ଏଇଟା ପଡ଼ିଯାଉଛେ 5,000 ଗଛ
0: ଆଜ୍ଞା,
1: 5,000 ଗଛ ଯଦି ଜଗାମା ବୋଲେ ଠିକ ହିସାବରେ ଯଦି ବାହାରିଲା ସପ୍ତାହକ 25 କ୍ୱିଣ୍ଟାଲ ବାଙ୍ଗନ ବାହାରୁଛି।
0: ତ ଏଇଟା ତ ଭଲ କଥା ଟିକେ କହିଲେ ଯେ 25 କ୍ୱିଣ୍ଟାଲ ତକ ବାହାରବା ବୋଲେ ତ ଚାଷୀଟେ ଯେନ୍ତା କଲେ କରିପାରବା। ତ ଆଉ ଗୋଟେ କଥା ଆସିଲା ଯେ ଇ ଯେନ୍ ମାନେ ବାଙ୍ଗନର ଯତନ ପାତନ କଥା ଆସିଲା, ତ ଏଥି ପ୍ରାୟ ରୋଗ ପୋକ ଲାଗ୍ସି, ଏନ୍ତା ଆପଣଙ୍କର କାଣା ଲାଗ୍ସି କି କେନ୍ତା କେନ୍ତା?
1: ରୋଗ ପୋକ ତ ବାଙ୍ଗନରେ ବହୁତ ଲାଗୁଛେ, ରୋଗ ପୋକ ଲାଗି ଉଷୁକ ସାର ତ ବହୁତ ମରା ଲାଗୁଛେ, ଆଦେ ଗୋଟେ ସେ କରାଜିନ ବୋଲିକରି ଔଷଧ ଲାଗୁ
0: ଆଜ୍ଞା,
1: କରାଜିନ କାଣ ହଉଥିଲା କହ୍ନା ଥିଲେ ବି
0: ଉଷ
1: ଯଦି ମେନ୍ ନେମା ବୋଲେ ସେ ପୋକ ଭିତରେ ରହିଯିବା ବି ଆଉ ମୁଁ ଯାଇଯିବା
0: ଆଜ୍ଞା,
1: ଇହାଦେ ଗୋଟେ ହଉଛେ ସୁମିତ ବୋଲିକରି
0: ଆଜ୍ଞା,
1: ଇ ଉଷ ଯଦି ମାରିପାର୍ମା ସେ 7 ଦିନେ ଥରେ ଯଦି ମାରିପାରିଲା
0: ଆଜ୍ଞା,
1: ଯଦି ଖର୍ଚ୍ଚ ଠିକ ହିସାବରେ ନାଇଁ କର୍ମା ବୋଲେ କହ୍ନା ସବୁ ହେଇକରି ପୁରା ନସ୍କାନ ହେଇଯିବା
0: ଆଜ୍ଞା,
1: ବୋଲେ କେଜି 40 ଟଙ୍କା ଯଦି ପଡ଼ୁଛେ ଆମେ ଯଦି 1,000 ଦେଖ୍ମା ସେ ଟାଇମ୍କେ ସବୁ ବାଙ୍ଗନ ପୁରା କହ୍ନା ହେଇଯିବା
0: ଆଜ୍ଞା,
1: ବୋଲେ 1,000 ଟଙ୍କା ଯଦି ମାରିପାରୁଛୁ ବୋଲେ ସପ୍ତାହକ 50,000 ଟଙ୍କା ହେଇ ବି ଯାଉଛେ
0: ଆଜ୍ଞା,
1: ଆମେ ରେଟ୍ ପାଇଲା ବୋଲେ 40-50,000 ଟଙ୍କା ସପ୍ତାହ ହେଇଯାଉଛି।
0: ତ ଏଇ ବାଙ୍ଗନ

0: ତ ଆଡ଼ମସିଆ ଆଏ ଯେନ୍ତା କହିଲେ ଆଠ ମାସ ହେଲା, ତ ଆମେ ଯଦି ମାସକ ଯଦି 4 ଥର ବି ଟୁଲଲା ବେଲେ 50,000 ହେଲେ ଆମର 2 ଲକ୍ଷ ହେଲା ନ। ତ ଆଉ ଗୋଟେ କଥା କହୁନ୍ ଯେ ଧାନ ଯେନ୍ଟା ଯୋଗେଇଛେ ବୋଲି କହିଲେ, ଧାନ ଫେର ଧାନ କେତେ କେତେ ଚାଷବାସ କରୁଛନ୍?
1: ଧାନ 4 ଏକର ଚାଷ କରସୁଁ। ଧାନ ତ ଆମେ ସବୁ ଅଛରେ ନେସୁଁ
0: ଆଜ୍ଞା,
1: କାହିଁରେ ହାରେ ଲୁକର ସମୟ ଲାଗେ
0: ଆଜ୍ଞା,
1: ଲୋକମାନେ ହାରେ ନାଇଁ ମିଲବାର ନି
0: ଆଜ୍ଞା,
1: ବୋଲେ ଅଛରେ ନେଲେ ବି 1 ଏକର 30 ବସ୍ତା ହଉଛେ।
0: ଏଇଟା ତ ବଢ଼ିଆ କଥାଟେ କହିଲେ ଯେ ଧାନ ଅଛରେ ନେଲେ ବି ଭଲ ହଉଛେ। ତ ଆଉ ଗୋଟେ କଥା ଆମେ ପଚରାମି ବୋଲଛେ, ଯେ ଧାନ ଯେନ୍ ଅଛରାଲା କଥା କହୁଛନ୍, ତ ରୁଆ ତ ଜଣେ କଲେ ତାର ଖର୍ଚ୍ଚା ହେବା, ଅଛରାଲେ ତ ନାଇଁ ହୁଏ, ତ ଅଛରାଲା ଧାନକେ ଆମେ ଯତ୍ନ ପାତନ କେନ୍ତା ହିଁ କର୍ମା?
1: ଅଛରା ଧାନ ଆଉ ରୁଆ ଧାନ, ଅଛରା ଧାନ ଯେତ୍କି ହେବା ରୁଆ ବି ହେତ୍କି ନାଇଁ ହେଇପାରେ। କାହିଁକି ଅଛରା ବାଟ ଯଦି ବି ଆମେ 1 ଏକର 12 କେଜି ଅଛରାସୁଁ ବି ଠିକ୍ ହେବା
0: ଆଜ୍ଞା। ତ ଜଣେ ଅଛରେଇ ନେଲା ଚାଷୀ ହିସାବରେ, ନୂଆ ଚାଷୀଟେ ଚାଷ କରୁଛେ, ତ ସେ ଅଛରାଲା ପରେ ଯତ୍ନ ପାତନ ନେ ଜିନ୍ତେ, ତ ସେ କେନ୍ତା କରି ଯତ୍ନ ପାତନ କର?
1: ଅଛରାଲା ବୋଲି କାଣା ହେବା, ଆମେ ଜୁତବାରଟା 3 ଚାପ 4 ଚାପ ଜୁତି ନେମା, ଆଉ ଯେନ୍ ଅଛରାମା ଗୋଟ ଗୋଟ କରି ଅଛରା ହେବା
0: ଆଜ୍ଞା।
1: ବୋଲେ 3 ଦିନିଆ ଗଜରା ଯଦି ଦେଖମା ଗଜା ହେଇଥିବା
0: ଆଜ୍ଞା,
1: ସେଟା ଧାନ ବୁନ୍ଲା ବୋଲି କାଣା ହେବା, ସବୁ ଧାନଟା ଦିଶୁଥିବା, ସବୁ ଧାନ ଯଦି ଦିଶୁଥିବା ବୋଲେ ସମାନ କରି ପଡ଼ି ପାର୍ବା
0: ଆଜ୍ଞା।
1: ଆଉ ତେହେରୁ ପେନ୍ଟା ସବୁବେଳେ ଟିକେ ଯଦି ରହିବା ଓଲ ଓଲ ଓଲ ଓଲ ପାଖେ ଯଦି ଥିବା ବୋଲେ
0: ଆଜ୍ଞା
1: ମାଟିଟା ଶୁଖି ନାଇଁ ପାର୍ବା ବୋଲେ ଧାନଟା ଠିକ୍ ହିସାବରେ ହେବା
0: ଆଜ୍ଞା।
1: ଆଉ କାଣା ହଉଛେ, ଅଛରେ ନଉଛୁ ବୋଲଛନ୍, ଯଦି ମ୍ୟାଟ୍ ଫାଟିଗଲା ବୋଲେ
0: ଆଜ୍ଞା
1: ଚେର୍ ଯାଇ ନାଇଁ ପାରେ, ଚେର୍ ଯଦି ଯାଇ ନାଇଁ ପାରିଲା ଗଛ ଯଦି ଟାନ୍ ହେଇଗଲା ବୋଲେ ଗଛଟା ବଢ଼ି ନାଇଁ ପାରେ
0: ଆଜ୍ଞା।
1: କାହିଁରେ ଆମେ ପହ୍ଲା ପକାମା ବି
0: ଆଜ୍ଞା,
1: ପହ୍ଲା ଯେନ୍ ପକାମା ଯେନ୍ ଜାଗାଟା ଢିପ୍ ହେଇଥିସି
0: ଆଜ୍ଞା
1: ସେଥିରେ ପହ୍ଲାଟା ବଢ଼ି ନାଇଁ ପାରେ
0: ଆଜ୍ଞା,
1: ଆଉ ଯେନ୍ଟା ଅନା ଭିତରେ ଥିସି ସେ ଗଛଟା ବଢ଼ି ଯାଏସି
0: ଆଜ୍ଞା।
1: କାହିଁରେ ସେ ସବୁବେଳେ ଓଲ ଓଲ ଥିବା ବେଳେ ଚେର୍ଟା ଯାଇପାରୁଛି
0: ଆଜ୍ଞା। ତ ଯେନ୍ତା କହିଲେ ବି ଧାନ ତ ଯେନ୍ତା ପେନ୍ ତାହାକେ ଜହ ଟିକେ ଦରକାର ହେସି, ତ ସେଇଟା ଯଦି ଆମର ପେନ୍ ଜାଗାରେ ଯଦି ରହିଲା ଧାନ ବେଲେ ଯେନ୍ତା କହିଲେ ବି ବଢ଼ବା ଆଉ ବର୍କ ସେକରି ବଢ଼ବା, ଆମେ ସାର ଉଷ ଯଦି ଦେମା ବେଲେ ତ ଭଲ ହେଇକରି ବଢ଼ବା। ଯେ ଆପଣ ଯେନ୍ ଯତ୍ନ ପାତନ କଥା ତ କହିଲେ, ତାର ସାଙ୍ଗେ ଉଷ କଷା କେନ୍ତା କେନ୍ତା ଦେସନ୍, ସାର କେତେ କେତେ ଦେସନ୍?
1: ସାର ତ ବହୁତ କମ୍ ଲାଗୁଛେ, ଅଛରାବାରଟା ଯଦି ଠିକ୍ ହିସାବରେ ଅଛରାବେ
0: ଆଜ୍ଞା,
1: ମେଟ୍ ଯଦି ଶୁଖି ନାଇଁ ପାର୍ବା ବୋଲେ ଗୋଟିଏ ଏକର ନୁ 1.5 ବସ୍ତା ସାର ଯଦି ଦେବେ ବୋଲେ ବି
0: ଆଜ୍ଞା
1: ଧାନ ହେଇପାର୍ବା ଅଛରା
0: ଆଜ୍ଞା। ଏଟା ତ ବଢ଼ିଆ କଥା ଟିକେ କହିଲେ, ଯେ ଖର୍ଚ୍ଚା କମ୍ ଇଆଡ଼େ ଆମଦାନୀ ଯଦି ଅତ୍କା ହେବା, ଆମର ମାନେ ଉତ୍ପାଦନ କଥା ଯେନ୍ଟା ପଡ଼ିଛେ, ତ ସେଟା ଯଦି ଅତ୍କା ହେବା ବୋଲେ ଯେନ୍ତା କଲେ ବି ଚାଷୀ 2 ପଇସା
1: ଆମେ ସବୁ ଯେନ୍ ପୁଆଲ ମାନେ ପୁଡ଼େଇ ନଉଛୁଁ
0: ଆଜ୍ଞା,
1: ପୁଆଲ ମାନେ ପୁଡ଼େଇ ନେଲେ କାଣା ହଉଛେ, ସବୁ କୀଟାଣୁ ଜୀବାଣୁ ଏଟା ମରି ଯାଉଛନ୍
0: ଆଜ୍ଞା,
1: ବୋଲେ ମେଟ୍ ବି ଚାପେ ପୁଡ଼ି ଯାଉଛେ
0: ଆଜ୍ଞା।
1: ମେଟ୍ ଯଦି ଆମେ ନା ପୁଡ଼େଇ କରି ପୁଆଲ ଯଦି ରଖିକରି ପୁଆଲ ଯଦି କୁହେଇ ପାର୍ମା ବୋଲେ
0: ଆଜ୍ଞା,
1: ସେ ଖତ ଯେତ୍କି ଦଉଛୁଁ
0: ଆଜ୍ଞା
1: ହେତ୍କି କାମ ଦଉଛେ
0: ଆଜ୍ଞା।
1: ଟିକେ ଇହାଦେ ଅଛରାବାର ଆଗନୁ ଯଦି 15 ଦିନର ଆଗନୁ ଯଦି ଆମେ କଦେଇ ନେମା ଓ ସେ ପୁଆଲଟା ଯଦି କୁହେଇ ନେମା ବୋଲେ
0: ଆଜ୍ଞା,
1: ସେଟା ଚାପେ ଖତ ହେଇଯାଉଛେ
0: ଆଜ୍ଞା,
1: ସେଥୁ ଯେନ୍ କୁହେଇ ଯାଉଛେ ବୋଲେ ଖତର ଅବଦ ଲାଗି ଆଗକୁ ଯେନ୍ ଧାନ ମାନେ ବୁଣୁଥିଲା ଖଡ଼ି ଯେନ୍ ବୁଣୁଥିଲା ନା ବିହିଲେ କାଁ କରି ନା ହଉଥାଏ ନା ବିହିଲେ ପେନ୍ଟା ନା ରହେ
0: ଆଜ୍ଞା,
1: ବୋଲେ ସବୁ ପେନ୍ଟା ଗଲି ଯାଏ
0: ଆଜ୍ଞା,
1: ବୋଲେ ସେ ବିହିଡ଼ି ନେମା ବୋଲେ ମ୍ୟାଟ୍ଟା କାଣା ହଉଛେ ସବୁ ଲିପି ହେଲା ବାଗି ହେଇଯାଉଛେ ବୋଲିକେ ପେନ୍ଟା ରହିପାରୁଛେ
0: ଆଜ୍ଞା।
1: ସେଥିର୍ଲାଗି ଅବିହିଡ଼ା ନା ହେଲେ ଅବିହିଡ଼ା ରହିଯାଇଥିଲା ବୋଲୁଥିଲେ, ଏହା ଦେଇ ଯେନ୍ ଅଛରଉଛୁଁ ପେନ୍ଟା ଗଲି ନାଇଁ ପାର୍ବା ଠିକ୍ ହିସାବରେ ରହୁଛେ ବୋଲେ ଧାନଟା ହେଉଛେ
0: ଆଜ୍ଞା। ତ ଏଇଟା ତ ବଢ଼ିଆ କଥାଟେ କହିଲେ, ଯେ ତ ଯେନ୍ ଚାଷୀମାନେ ନୂଆ ନୂଆ ଚାଷ କରୁଥିବେ, ନୂଆ ହିସାବେ ପହେଲା ଚାଷ କରୁଥିବେ, ସେମାନେ ଭଲ ହିସାବେ ବୁଝିପାରିବେ, ଆଉ ଇ ହିସାବେ ଯଦି ଚାଷ କରିବେ ବେଲେ ଭଲ 2 ପଇସା ଲାଭ ପାଇପାରିବେ। ତ ଯାହା ହଉ ଆପଣ ଆମର ବୈଠକିକେ ଆସିଲେ, ଆଉ ଏଇ ଯେନ୍ ଆପଣ ଯେନ୍ତା ଧାନ ଚାଷ କରୁଛନ୍, ତାର ସାଙ୍ଗେ ସାଙ୍ଗେ ଗାଈ ବଲଦ ରଖିଛନ୍, କେନ୍ତା କରି ଗାଈ ରଖିଛନ୍, କେନ୍ ହିସାବେ ତାଙ୍କର ଯତ୍ନ ପାତନ କରୁଛନ୍, ତାର ସାଙ୍ଗେ ସାଙ୍ଗେ ଆପଣ ମାଛ ଚାଷ ବି କେନ୍ତା କରୁଛନ୍, ଆଉ ଯେନ୍ କୁକୁଡ଼ା କଥା ଯେନ୍ କହିଲେ, ଯେତେବେଳେ ଆପଣ ଗୋଟେ କୁକୁଡ଼ା ନୁ ଆରମ୍ଭ କରିଥିଲେ, ତ ସେଟା ବି କହିଲେ, ତ ଆମର ଚାଷୀ ବି ମାନେ ସେଟା କିଏ ଶୁଣିଥିବେ ଆଉ ତାର ପ୍ରତି ଆଗ୍ରହ ପ୍ରକାଶ କରିଥିବେ, ଯେ ଜଣେ ଯଦି କରବା ଏନ୍ତା ବେଲେ ଆଗ୍କେ ଯେନ୍ତା କଲେ ବି ବଡ଼ ହେଇପାର୍ବା। ତ ଯାହା ହଉ ଆମର ବୈଠକି ଆପଣ ଆସିଲେ, ଆଉ ଆପଣଙ୍କର ବାବଦରେ ଏତେ ଜିନିଷ କହିଲେ, ସେଥିଲାଗି ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ ଆଜ୍ଞା, ଜୁହାର।
2: ଶୁଣିଲ ତ?
3: ହଁ ପରେ ଦାଦା,
2: ଖାଲି ଶୁଣ ତ, ଆମେ ଖାଲି ଗୋଟେ କିସମର ଚାଷ କରୁଥିବା ବେଲେ ନି ହୁଏ, ଆମେ ଯେନ୍ ଚାଷୀ ଭାଇ ଭାଇ ମାନଙ୍କର କଥା ଯଦି ଜାଣିପାରିଲା ବେଲେ ଦେଖ, ଯେନ୍ ହିସାବରେ ମାଛ ଚାଷ ଟିକେ କରିକି 2 ପଇସା କମାନୀ କରୁଛନ୍, ଆମେ ଖାଲି କାଁ କରୁଛୁ, କେତେବେଳେ ଧାନ ଚାଷ କର୍ମା, ପନିପରିବା ଚାଷ କରିକିରି ଆମେ ଖାଲି ନେ ହେଲା ବୋଲମା, କେତେବେଳେ ଯଦି ପୋକ ରୋଗ ଲାଗିଗଲା କି କେନ୍ ପାକ ବିଗିଡ଼ି ଗଲା ବେଲେ ଆମର ତ ସବୁ ନୁକସାନ ହେଇଯାଉଛେ। ହେନ୍ତା ଯଦି ଆମେ ତାର ସାଙ୍ଗେ ଦେଖ ମାଛ ଚାଷ କଲା କି ଗାଏ 2-4 ପଟ ତମେ ରଖଲା କି କୁକୁଡ଼ା, ଆମେ ଦେଖ ମାଛ ଚାଷ ଯଦି କରବ ବୋଲେ ସେନ କୁକୁଡ଼ା ଚାଷ କରିପାରିବ, ବତକ ଚାଷ କରିପାରିବ କି
3: ନାଇଁ,
2: ଗାଏ 2 ପଟ ବି ଆରାମସେ ରଖିପାରିବ, ଗାଏ ରଖିଲେ କାଣ ହେବା ଖତ ବି ହେଲା
3: ଗୋବରଟା
2: ମାଛ ମାନଙ୍କର ଖାଦ ବି ହେବା,
3: ତାପରେ
2: ଦେଖ କୁକୁଡ଼ା ବି ଆମେ ବତକ ଯଦି ପୋଷିଲା ବେଲେ ବି ଆମେ ସେନ ମଚାନ ମେଦାର କରିନେଲା ବେଲେ ମାଛ ମାନଙ୍କର ଖାଇଦେଲା, ଆମେ ବତକ କେ বিকি বি পাল্লা

0: ତାପରେ କୁକୁଡ଼ା ବି ପୋଷିଲା, କୁକୁଡ଼ା ଅଣ୍ଡା ବିକିଲେ ବି ଚଲବା, କୁକୁଡ଼ା ବି ବିକି ପାରିଲା, ହେନ୍ତା ତାମାନେ ସବୁ। ତାପରେ ଆଉ ଗୋଟେ କଥା ଦେଖ, ଯେନ୍ତା ଆମ ଗଜ ଅଛେ, ଲେମ୍ବ ଅଛେ, କେନ୍ ଫଲ ଗଜ ହେଲା କି ନାଇଁ, ଆମେ ଫଲ ଗଛ ଚାଷ କରିବା ବେଲେ ବି ଆମେ ପାଞ୍ଚଟା ରକମର ଯଦି ଚାଷବାସ କରମା ବେଲେ କାଣା ହେବା, ଆମେ ପାଞ୍ଚଟା ନୁ କମାନି
1: ଏଥର ଶୁଣନ୍ତୁ ଦୈନିକ ବଜାର ପରିସ୍ଥିତି ସମ୍ପର୍କରେ ସୂଚନା। ସମ୍ବଲପୁର ବଜାରରେ ମୋଟା ଚାଉଳର ପାଇକାରୀ ମୂଲ୍ୟ କ୍ୱିଣ୍ଟାଲ ପ୍ରତି 3,000 ଟଙ୍କାରୁ 3,600 ଟଙ୍କା, ସରୁ ଚାଉଳ 4,800 ଟଙ୍କାରୁ 5,500 ଟଙ୍କା, ଚିନାବାଦାମ 8,500 ଟଙ୍କାରୁ 9,500 ଟଙ୍କା, ସୋରିଷ 10,000 ଟଙ୍କାରୁ 11,000 ଟଙ୍କା, ସୋରିଷ ତେଲ 16,666 ଟଙ୍କାରୁ 22,564 ଟଙ୍କା, ଗୁଡ଼ 4,600 ଟଙ୍କାରୁ 5,300 ଟଙ୍କା ଏବଂ ଆଳୁ 840 ଟଙ୍କାରୁ 1,000 ଟଙ୍କା। ଏଥର ଶୁଣନ୍ତୁ ସମ୍ବଲପୁର ବଜାରରେ ମୋଟା ଚାଉଳର ଖୁଚୁରା ମୂଲ୍ୟ କିଲୋଗ୍ରାମ ପ୍ରତି 35 ଟଙ୍କାରୁ 40 ଟଙ୍କା, ସରୁ ଚାଉଳ 53 ଟଙ୍କାରୁ 60 ଟଙ୍କା, ସୋରିଷ ତେଲ 172 ଟଙ୍କାରୁ 230 ଟଙ୍କା, ଆଳୁ 15 ଟଙ୍କାରୁ 18 ଟଙ୍କା, ଅଟା 33 ଟଙ୍କାରୁ 48 ଟଙ୍କା, ମୁଗ ଡାଲି 95 ଟଙ୍କାରୁ 108 ଟଙ୍କା, ହରଡ଼ ଡାଲି 103 ଟଙ୍କାରୁ 126 ଟଙ୍କା, ବନସ୍ପତି ଘିଅ 146 ଟଙ୍କାରୁ 152 ଟଙ୍କା, ପିଆଜ 20 ଟଙ୍କାରୁ 28 ଟଙ୍କା ଏବଂ ଚିନି 46 ଟଙ୍କାରୁ 50 ଟଙ୍କା। ଏଇଥିଲା ଦୈନିକ ବଜାର ପରିସ୍ଥିତି ସମ୍ପର୍କରେ ସୂଚନା।

0: ଶେଷ ହେଲା କୃଷି ସଂସାର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏଚନିର ମୁଖ୍ୟା ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ତୁଲେଇକରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇକରି କ୍ୟାବିନେଟ୍ ପାରିଥିଲା ସଂକଳ୍ପ। ଦେଶେ ଏନ୍ଡିଏର 12 ବର୍ଷର ଶାସନ ପୂର୍ତ୍ତି ଅବସରରେ ଆଜି ନୂଆଦିଲ୍ଲୀଠାରେ ଜାରି ରହିଛି ମେଣ୍ଟର ବୈଠକ। ନୂଆଦିଲ୍ଲୀନ ଆଇବାକାଲ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାତି ଅନୁଷ୍ଠିତ ହେବା ନୀତି ଆୟୋଗର 11 ଗଭର୍ଣ୍ଣିଂ ପରିଷଦ ବୈଠକ। 2025-26 ଆର୍ଥିକ ବର୍ଷରେ 5,428.67 କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ରପ୍ତାନୀ କରିଛି ଓଡ଼ିଶା, ସୂଚନା ଦେଲେ କେନ୍ଦ୍ର ବାଣିଜ୍ୟ ବିଭାଗ ଅତିରିକ୍ତ ସଚିବ। ଦେଶର ଗ୍ରାମୀଣ ବିକାଶ ଲାଗି ସରକାର 1,25,000 କୋଟି ଟଙ୍କାର ଆର୍ଥିକ ସାହାଯ୍ୟ ଦେଇଛନ୍ ବୋଲି କହିଛନ୍ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ। ସରକାରୀ କାମରେ ଓଡ଼ିଆ ଭାଷାର ବ୍ୟବହାର ନେଇକରି ଆଷ୍ଠାନୁ ମୂଲ ହେଲା ଦୁଇଦିନିଆ ପ୍ରଶିକ୍ଷଣ ଶିବିର। ନୀତି ଆୟୋଗ ବୈଠକଟି ଯୋଗ ଦେବାର ଲାଗି ନୂଆଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଓଇଆର୍ସିର ସଦସ୍ୟ ଭାବେ ସୁଧାଂଶୁ ଶେଖର ବଡ଼ପଣ୍ଡା ଆଜି ନେଲେ ଶପଥ। ସହରାଞ୍ଚଳନ ରହୁଥିବାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଆଉ ବଞ୍ଚିତ ବର୍ଗର ଲୋକମାନଙ୍କୁ ଭିନ୍ ଭିନ୍ ସରକାରୀ କଲ୍ୟାଣକାରୀ ଯୋଜନା ସଙ୍ଗେ ଯୁଡ଼ବା ଉଦ୍ଦେଶ୍ୟ ଗୃହ ଆଉ ନଗର ଉନ୍ନୟନ ବିଭାଗ ଆଉ ଟାଟା ଷ୍ଟିଲ୍ ଫାଉଣ୍ଡେସନ ତରଫ ସହଯୋଗ କାର୍ଯ୍ୟକ୍ରମ ହୋଇଛି ମୂଲ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ବିଶିଷ୍ଟ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ମାଧବୀ ମୁଦଗଲଙ୍କ ନିର୍ଦ୍ଦେଶନାରେ ଆଜିଠାନୁ ମୂଲିଛି ଓଡ଼ିଶୀ ନୃତ୍ୟ କର୍ମଶାଳା। ଶ୍ରୀକ୍ଷେତ୍ର ପୁରୀନ ଆଇବା 29 ତାରିଖ ହେବାରକେ ଥିବା ପବିତ୍ର ଦେବସ୍ନାନ ପୂର୍ଣ୍ଣିମାକେ ଶୃଙ୍ଖଳିତ ଭାବେ କରବାର୍ ଲାଗି କଟକ ନଥିବା ରାଜ୍ୟ ପୁଲିସ୍ ମୁଖ୍ୟାଳୟନ ପୁଲିସ୍ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାତି ହୋଇଯାଇଛି ଗୋଟିଏ ଉଚ୍ଚସ୍ତରୀୟ ବୈଠକ। ପଶ୍ଚିମବଙ୍ଗ ଦୀଘା ନଥିବା ଶ୍ରୀଜଗନ୍ନାଥ ମନ୍ଦିରନୁ ଉଠାଯାଇଛି ଧାମ ଶବ୍ଦ। ନୂଆପଡ଼ା ଜିଲ୍ଲାର ରବିଧାନ ଘିନା ପ୍ରକ୍ରିୟାଥି ଏହାଦେତକ 50 ଧାନଘିନା କେନ୍ଦ୍ର ଜରିଏ 2,577 ଜଣ ଚାଷୀଙ୍କଠାରୁ 1,33,146 କ୍ୱିଣ୍ଟାଲ ଧାନ ଘିନା ଯାଇଛି ବୋଲି କହିଛି ଜିଲ୍ଲା ଯୋଗାଣ ବିଭାଗ। ଆଉର୍ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ରାଜ୍ୟର ସବୁ ଜିଲ୍ଲା ଲାଗି ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଏଚନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତା ଋତୁର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
0: ଆଜିର କଣ୍ଠଶିଳ୍ପୀମାନେ ହେଲେ ସଂଯୁକ୍ତା ପାତ୍ର ଏବଂ ଅଶୋକ କୁମାର ସୁନା। ଗୀତଗୁଡ଼ିକ ରଚନା କରିଛନ୍ତି ଗଣେଶ ରାମ ସେଠ। ସଙ୍ଗୀତ ପରିଚାଳନା ପ୍ରଭୁଦତ୍ତ ପ୍ରଧାନ। ପ୍ରଥମେ ଶୁଣନ୍ତୁ ଶିଳ୍ପୀ ସଂଯୁକ୍ତା ପାତ୍ରଙ୍କ କଣ୍ଠରେ।

0: ଚାଷ ବିଭାଗ ଓଡ଼ିଶା ସରକାର।
1: ଏଥର କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଣ୍ଠଦାନ କରିଛନ୍ତି ଅଶୋକ କୁମାର ସୁନା।

ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀମାନେ ଥିଲେ ସଂଯୁକ୍ତା ପାତ୍ର ଏବଂ ଅଶୋକ କୁମାର ସୁନା। ଗୀତଗୁଡ଼ିକ ରଚନା କରିଥିଲେ ଗଣେଶରାମ ସେଠ ଏବଂ ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଭକ୍ତିଗୀତ। ସଙ୍ଗୀତ ପରିଚାଳନା ବୁଲୁ ମିଶ୍ର। ପ୍ରଥମେ ଶୁଣନ୍ତୁ କଣ୍ଠଦାନ କରିଛନ୍ତି ମାଧବ। ଗୀତ ରଚନା ବୁଲୁ ଶତପଥୀ।

ପ୍ରଚାର କଲୁ କେତୋଟି ଓଡ଼ିଆ ଭକ୍ତିଗୀତ। ସଙ୍ଗୀତ ପରିଚାଳନା କରିଥିଲେ ବୁଲୁ ମିଶ୍ର। ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ମଲ୍ଲିକାଏ ଗଜଲ ବା ଗଜଲ ରାଣୀ ଇକବାଲ ପାନୁଙ୍କ କଣ୍ଠରେ ଲଘୁ ଶାସ୍ତ୍ରୀୟ ସଙ୍ଗୀତ। ଦାଦ୍ରା ମିଶ୍ରିତ ଠୁମ୍ରି ବୋଲ ଅବ୍ କେ ସାବନ ଘରା ଯା।

ଶ୍ରୋତାମାନେ ଏତେବେଳେ ଯାଏଁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ନାଟକ ସଖୀ, ମୂଳ ଆସାମୀ ରଚନା ଦାଲୁ କଲିତା, ହିନ୍ଦୀ ଭାଷାନ୍ତର ହିରେନ୍ ନାଥ, ଓଡ଼ିଆ ଭାଷାନ୍ତର ଦୟାଳୁ ଚରଣ ପାଣିଗ୍ରାହୀ, ପ୍ରଯୋଜନା ଅଶୋକ କୁମାର ପାଣିଗ୍ରାହୀ, ସହାୟତା ରଣଦୀପ କୁମାର ପ୍ରଧାନ ଏବଂ ଶଙ୍କର୍ଷଣ ବିଷୋଇ। ଶୁଣନ୍ତୁ ନାଟକ ସଖୀ।

0: ଏବଂ ଶରୀରରେ ଯଦି କେହି ଶୁଖିଥାନ୍ତେ ତେବେ ସେମାନେ ହେଉଛନ୍ତି ପକ୍ଷୀମାନେ। ଏମାନଙ୍କୁ ନା କିଛି ଚିନ୍ତା ଅଛି, ନା କିଛି ଦୁଃଖ, ପ୍ରତ୍ୟେକ ମୁହୂର୍ତ୍ତରେ ଗାଇ ଚାଲିଛନ୍ତି। ପ୍ରକୃତରେ ଏହି ପକ୍ଷୀମାନେ ବହୁତ ସୁଖୀ, କିନ୍ତୁ ଏମାନଙ୍କ ମଧ୍ୟରୁ ଯଦି କୌଣସି ଗୋଟିଏକୁ ଧନୁବାଣ ଦ୍ୱାରା ତଳି ପକାଇ ଦିଆଯାଏ ତେବେ କ'ଣ ତାକୁ ଦେଖି ମୁଁ ଗୋଟିଏ ରାମାୟଣର ରଚନା କରିପାରିବି ମହାକବି ବାଲ୍ମୀକିଙ୍କ ପରି?
1: କ'ଣ ହେଲା, କ'ଣ ଭାବୁଛ, କବି ହେବା ପାଇଁ ମନ ଅଛି ନା କ'ଣ?
0: କବି ଅନ୍ନବସ୍ତ୍ରର ଚିନ୍ତା ଯାହାକୁ ଦିନସାରା ଲାଗିଛି ସେ କ'ଣ କବି ହେଇପାରିବ?
1: ମାନିକ ଭାଇ,
0: ହଁ ମାନିକା, ଭାବୁଛି ଆମର ଜୀବନଟା ବୋଧେ ଏମିତି ବିତିଯିବ, କିଛି ମିଳିବନି, କେବଳ ନା ନାର ସିଲସିଲା ଲାଗି ରହିଛି, ଜୀବନଟା ଏମିତି କଟିଯିବ।
1: ନା ମାନିକ ଭାଇ, ଏମିତି କୁହ ନାହିଁ, ତୁମେ ସମୟକୁ ଅପେକ୍ଷା କର। ତୁମର ବାପା ସ୍ୱାଧୀନତା ସଂଗ୍ରାମୀ, ତୁମକୁ ତାଙ୍କର ନାମ ପାଇଁ ନିଶ୍ଚୟ ଗୋଟେ ଚାକିରି ମିଳିଯିବ।
0: ସ୍ୱାଧୀନତା ସଂଗ୍ରାମୀ, ତମେ ମଧ୍ୟ ବାପାଙ୍କ ପରି ସ୍ୱପ୍ନ ଦେଖିବାକୁ ଲାଗିଛ? ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି, କିନ୍ତୁ ସ୍ୱାଧୀନତା ସଂଗ୍ରାମୀ ହେଇ ତାଙ୍କୁ କ'ଣ ମିଳିଲା? ଜୀବନ ଏମିତି ବିତେଇ ଦେଲେ ନା, ଶୁଣ, ଏଥିରେ କିଛି ହେଲେ ଲାଭ ହବନି।
1: ତାର ଅର୍ଥ ତୁମେ ଘରେ ବସି
0: ତେବେ କ'ଣ କରିବି କୁହ? ମୋ ବିଏ ପାସ୍ କରିବାର କେତେ ବର୍ଷ ହେଇଗଲା ତମର ତ ମନେ ଅଛି, ସେଇଦିନଠୁ ଆଜି ପର୍ଯ୍ୟନ୍ତ ଏମିତି ବେକାରୀ ଜୀବନ ଯାପନ କରୁଛି, ଚାକିରି ପାଇଁ କେତେ ଠୋକର ଖାଇଛି।
1: କିନ୍ତୁ ତମେ ତ କହିଥିଲ ଯେ ତୁମେ କେବେ ହେଲେ ହାର ମାନିବ ନାହିଁ, ନିଜ କଥା କ'ଣ ଭୁଲିଗଲ ମାନିକ ଭାଇ?
0: ନା, ସେତେବେଳେ ମୁଁ ଅବୋଧ ଥିଲି, ଏବେ ମୁଁ ଜୀବନଯାତ୍ରାର କଥା କିଛି କିଛି ବୁଝିପାରୁଛି। ଏ ଦୁନିଆ ସେମିତି ନୁହେଁ ଯେମିତି ଆମେ ଭାବୁଥିଲେ, ସବୁ ବଦଳି ଯାଇଛି ମାନିକା।
1: ତୁମେ ଥକି ଯାଇଛ, ଚାଲ ଉଠ, ମୁଁ ତୁମ ସାଙ୍ଗରେ ଅଛି। କ'ଣ ମୋ ଉପରେ ଭରସା ନାହିଁ?
0: ମୋର ତମ ଉପରେ ପୁରା ଭରସା ଅଛି ମାନିକା, ମୁଁ ଚାହେଁ ଯେ ତମେ ମୋର ସାଥୀ ହେବ। ହଁ ମାନେ

0: ଆରେ ବାପାଙ୍କ କଥା ତ ଶୁଣ, କହୁଛନ୍ତି କ'ଣ ନା ଜୀବନରେ କେବେ ହେଲେ ହାର ମାନ ନାହିଁ। ଆରେ ବୁଢ଼ା ଅବସ୍ଥାରେ ନିଜକୁ ନିଜ ସମ୍ଭାଳି ପାରୁନାହାନ୍ତି, ବଡ଼ ଅଡ଼ୁଆରେ ପଡ଼ିଯାଇଛି ଏ ବୁଢ଼ା ସାଙ୍ଗରେ।
1: ଆରେ ଆସ୍ତେ କହ, ବାପା ଶୁଣିବେ ତୁ କ'ଣ କହିଲେ। ବୁଢ଼ା ହେଇଗଲେଣି ତଥାପି ମନରେ ବଳ ଅଛି, ଏବେ କେମିତି ଅଛନ୍ତି?
0: ଶୋଇଛନ୍ତି, ଗଲାକାଲି ରାଜଧାନୀରୁ ଫେରିବା ପରଠୁ ବିଛଣାରେ ଶୋଇଛନ୍ତି ଯେ ଏପର୍ଯ୍ୟନ୍ତ ଉଠି ନାହାନ୍ତି।
1: ତୁ କିଛି ଔଷଧ ଦେଇଛୁ ତ?
0: କେମିତି ଦେଇଥାନ୍ତି ଯେ, ଘରେ ତ କାଣି କୋଡ଼ିଏଟି ନାହିଁ, କେଜାଣି ଗରିବ ଲୋକଙ୍କୁ ହିଁ ରୋଗ କାହିଁକି ହନ୍ତସନ୍ତ କରୁଛି। ଏ ଜୀବନଟା ମୋତେ ବିଷ ପରି ଲାଗିଲାଣି ବିଜିତ ଭାଇ, ଥକି ଗଲେଣି।
1: ଧୈର୍ଯ୍ୟ ରଖ, ସବୁ ଠିକ ହେଇଯିବ।
2: କିଏ ଆସିଛି ମା? କାହା ସାଙ୍ଗରେ କଥା ହଉଛୁ? ଓହୋ, ପୁଅ ବିଜିତ, ତମେ?
0: ହଁ ବାପା, ଆପଣ କାହିଁକି ଚାଲି ଆସିଲେ?
2: ତମେ କେତେବେଳେ ଆସିଲ ବିଜିତ, କୁହ କେମିତି ଅଛ?
1: ଠିକ ଅଛି ବାପା, ଆପଣ କେମିତି ଅଛନ୍ତି?
2: ମୁଁ କଣ ବେମାର ଦେଖାଯାଉଛି? ଏ ପିଲାମାନେ ମୋତେ ବିଛଣାରେ ଉଠିବାକୁ ଦେଉନାହାନ୍ତି। ଆଉ କଣ କହିବି ପୁଅ, ସ୍ୱାଧୀନତା ସଂଗ୍ରାମ ସମୟରେ ଅନେକ ଦିନ ଭୋକ ଶୋଷରେ ରହିବାକୁ ପଡୁଥିଲା, ଶୋଇପାରୁନଥିଲୁ।
0: ବେଶ, ଏବେ ହୋଇଗଲା, ତୁମେ ଶୁଣୁଥାଅ, କାହାରିକୁ କହିବାକୁ ଦେବେ ନାହିଁ।
1: ବାବା, ଆପଣ ବିଶ୍ୱରାମ ବାବୁଙ୍କୁ ତ ଖୁବ ଭଲ ଭାବରେ ଜାଣିଥିବେ?
2: ଖୁବ ଭଲ ଭାବରେ ଜାଣିଛି ପୁଅ। ଆରେ ମୁଁ ବିଷ୍ଣୁରାମ ବାବୁଙ୍କ ସ୍ତ୍ରୀ ହୋଇ ଓଢ଼ଣା ଟାଣିକିରି ତାଙ୍କର ପଛେ ପଛେ ବୁଲୁଥିଲି। କେବଳ ରାମ ରାଘବକୁ ନୁହେଁ, ତରଙ୍ଗ ପୁଚନ, ଗୋପୀ ବରଦୋଳାଇ ପରି ନେତାମାନଙ୍କୁ ମଧ୍ୟ ଭଲ କରି ଜାଣିଥିଲି। ଆମେ ସମସ୍ତେ ଏକା ସାଙ୍ଗରେ ସ୍ୱାଧୀନତା ସଂଗ୍ରାମ କରୁଥିଲୁ, ଆମ ମଧ୍ୟରେ କୌଣସି ଭେଦଭାବ ନଥିଲା, ସମସ୍ତେ ସମାନ ଥିଲୁ, ଏକା ସାଙ୍ଗରେ ତଳେ ବସି ଖାଇବା ଶୋଇବା।
0: ତୁନି ହେଇଯାଆନ୍ତୁ ବାପା, ଆପଣଙ୍କ ଦେହ ପୁରା ଠିକ ନାହିଁ, ସ୍ୱରାଜର କଥା ତ ହେଇ ଚାଲିଥିବ, ସେଥିରୁ କଣ ଲାଭ ମିଳିଲା ଆପଣଙ୍କୁ? ନିଜର ହିଁ ସର୍ବନାଶ କରିଦେଲ ନା।
2: କଣ କହିଲୁ, ତୁ ଲାଭର କଥା କହୁଛୁ? ଏ ଶୁଣିଲ ଶୁଣିଲ ବାପା ବିଜିତ, ଆରେ ତୋର ପଢ଼ାପଢ଼ି ପଛରେ କେତେ ପଇସା ଖର୍ଚ୍ଚ କଲି, ଦେଶକୁ ସ୍ୱାଧୀନତା ମିଳିବା ଦ୍ୱାରା କଣ ଲାଭ ହୁଏ ତାହା ମଧ୍ୟ ମୋତେ ହିଁ ଶିଖାଇବାକୁ ପଡିବ।
0: ନା ବାପା, ମୋତେ ଶିଖାଇବା ଦରକାର ନାହିଁ, ମୋତେ ଭଲ ଭାବରେ ଜଣା ଅଛି, ଦେଶକୁ ସ୍ୱାଧୀନତା ଅବଶ୍ୟ ମିଳିଲା, କିନ୍ତୁ ତାଦ୍ୱାରା ଆପଣଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ କଣ ମିଳିଲା? ଇଂରେଜମାନଙ୍କର ଅତ୍ୟାଚାର ସହ୍ୟ କରି ଆପଣମାନେ ଯେଉଁ ଦେଶକୁ ସ୍ୱାଧୀନ କରାଇଲେ, ସେହି ଦେଶରେ ଆପଣଙ୍କ ପତ୍ନୀ ମାନେ ମୋର ମା ଚିକିତ୍ସା ବିନା ମୃତ୍ୟୁବରଣ କଲେ, କାହିଁକି ବାପା କାହିଁକି?
1: ପ୍ଲିଜ ପ୍ଲିଜ ହୀରା, ତୁମେ ଉତ୍ତେଜିତ ହୋଇଯାଉଛ, ବାପାଙ୍କ ମନରେ କଷ୍ଟ ଦିଅ ନାହିଁ।
0: ମୋତେ ବାଧା ଦିଅ ନାହିଁ ବିଜିତ ଭାଇ, ମୁଁ ଅବଧ ନୁହେଁ, ମୋତେ କେବଳ ଗୋଟିଏ କଥା ପାଇଁ ଦୁଃଖ ହେଉଛି, କିନ୍ତୁ ତୁମେ ମୋ କଥା ବୁଝିପାରୁନ।
1: ମୁଁ ତୋର ଦୁଃଖକୁ ବୁଝିପାରୁଛି ହୀରା, ଧୈର୍ଯ୍ୟ ରଖ, ସବୁ ଠିକ ହେଇଯିବ।
0: କିନ୍ତୁ ଧୈର୍ଯ୍ୟର ମଧ୍ୟ ଗୋଟେ ସୀମା ଥାଏ, ମା ଚିକିତ୍ସା ବିନା ହିଁ ଚାଲିଗଲେ, ଭାଇକୁ ତ ଦେଖୁଛ ସେ ବେକାର, କୌଣସି କାମ ଧନ୍ଦା ନାହିଁ, ଆଉ ମୁଁ
2: ଆରେ ମା, ଯାହାର ବଞ୍ଚିବାର ଥିବ ସେ ଚିକିତ୍ସା ବିନା ମଧ୍ୟ ବଞ୍ଚିବ, ଆଉ ଯଦି ମରିଯିବାର ଥିବ ଡାକ୍ତର ମଧ୍ୟ ତାକୁ ବଞ୍ଚାଇ ପାରିବେ ନାହିଁ। ଏବେ ତୁମେ କୁହ ପୁଅ, ଏ ଲକ୍ଷ୍ମୀର କଥା ବାରମ୍ବାର ପୁନରାବୃତ୍ତି କଲେ ଲାଭ କଣ?
0: ବାପା, ଆପଣଙ୍କ କଥାକୁ ମୁଁ କଦାପି ସ୍ୱୀକାର କରିପାରିବିନି, ମୋର ଆଖି ସାମ୍ନାରେ ମାର ମୃତ୍ୟୁ ହେଲା, କେତେ ଆଶା ନେଇ ବଞ୍ଚି ରହିଥିଲା ବିଚାରି।
1: ହୀରା ପ୍ଲିଜ,
2: ତାକୁ କାନ୍ଦିବାକୁ ଦିଅ ପୁଅ, ସେ କାହାରି କଥା ମାନେ ନାହିଁ, ବେଶ କେବଳ କାନ୍ଦୁଥିବ, କିନ୍ତୁ ମୁଁ କାନ୍ଦେ ନାହିଁ, ମୁଁ ତ କାନ୍ଦିବା ଛାଡ଼ି ଦେଇଛି, କାନ୍ଦିଲେ କଣ ମିଳିବ କହିଲ?
1: ବାବା,
0: ତମେ ଜାଣିଛ ବିଜିତ ଭାଇ, ସରକାର ସ୍ୱାଧୀନତା ସଂଗ୍ରାମୀର ତାମ୍ରପତ୍ର ଦେଇ ଏହାଙ୍କୁ ସମ୍ମାନ ଦେଇଛନ୍ତି, ଆଉ ତାଙ୍କୁ କଣ ଦରକାର? ବର୍ଷା ଦିନରେ ଘର ଭିତରେ ଛିଡ଼ା ହେବାକୁ ଟିକିଏ ମଧ୍ୟ ସ୍ଥାନ ମିଳେ ନାହିଁ, କିନ୍ତୁ ବାପା ଏହି ତାମ୍ରପତ୍ରକୁ ନେଇ କୌଣସି କଣରେ ଛିଡ଼ା ହୋଇ ରହନ୍ତି ଯେମିତି ତାହା ତିନ୍ତି ନଯାଏ। ଦିଓଳି ଭାତ ପାଇଁ ଛଟପଟ ହେଉଛନ୍ତି, ତଥାପି ସ୍ୱାଧୀନତା ସଂଗ୍ରାମୀ ହେବାର ଗର୍ବ ତାଙ୍କର ଅଛି।
1: କିନ୍ତୁ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ତ ପେନ୍ସନ୍ ମିଳୁଛି।
0: ହଁ, ତାହା ତ ମିଳୁଛି, ହେଲେ ସେତିକି କମ୍ ପଇସାରେ ଗୋଟିଏ ପରିବାରର ଗୁଜୁରାଣ କେମିତି ମେଣ୍ଟିବ? ପରଦିନ ମୁଁ କହିବାରୁ ଭାଇଙ୍କ ଚାକିରି ପାଇଁ ମନ୍ତ୍ରୀ ମହୋଦୟଙ୍କ ପାଖକୁ ଦେଖା କରିବାକୁ ଯାଇଥିଲେ, କିନ୍ତୁ ଆମର ସ୍ୱାଧୀନତା ସଂଗ୍ରାମୀଙ୍କୁ ଦେଖା ଦେବାକୁ ମନ୍ତ୍ରୀ ମହାଶୟଙ୍କ ପାଖରେ ସମୟ ନାହିଁ।
2: ଦେଖୁଛୁ ପୁଅ, ସେ କ'ଣ ସବୁ ବକି ଯାଉଛି। ମୁଁ କହିଥିଲି ମନ୍ତ୍ରୀ ମହୋଦୟଙ୍କ ସାଙ୍ଗରେ ମୋର କଥାବାର୍ତ୍ତା ହେଇଛି, ଫୁରସତ କାହିଁକି ତାଙ୍କୁ ମିଳିବ ନାହିଁ? କିନ୍ତୁ ଆମ ପରି ଘଣ୍ଟା ଘଣ୍ଟା ଧରି କଥା ହେବାକୁ ତାଙ୍କର ସମୟ ନାହିଁ। ଯାହା ହେଲେ ମଧ୍ୟ ସେ ହେଉଛନ୍ତି ଦେଶର କର୍ଣ୍ଣଧାର। କହିଛି ନା, ତୋର ଭାଇର ଚାକିରି ହେଇଯିବ।
1: ବାବା, ଆମ ସ୍କୁଲରେ ଶିକ୍ଷକର ଗୋଟାଏ ସ୍ଥାନ ଖାଲି ଅଛି, ଆପଣ ସେଥିପାଇଁ ମଧ୍ୟ ମନ୍ତ୍ରୀ ମହୋଦୟଙ୍କ ଠାରୁ ସୁପାରିଶ କରାଇ ପାରନ୍ତି।
2: ମୁଁ କହିଥିଲି ରେ ପୁଅ, ହେଲେ
1: ହେଲେ କ'ଣ, ମନ୍ତ୍ରୀ ମହୋଦୟ ଅସ୍ୱୀକାର କରିଦେଲେ?
2: ନାଇଁ, ସେ କଥା ନୁହେଁ, ସେ କହିଲେ ଯେ ମୁଁ ଡେରି କରିଦେଲି, ସେ ଚାକିରିଟା ଅନ୍ୟ ଲୋକକୁ ମିଳିଯାଇଛି।
0: ମୁଁ ଜାଣିଥିଲି ଯେ ଆପଣ ଓ ଆପଣଙ୍କ ମନ୍ତ୍ରୀ ମହୋଦୟ ଏଇଆ କହିବେ।
2: ଓ ଇରା, ଏମିତି ମଝିରେ କିଛି କହ ନାହିଁ ଝିଅ, ମୋତେ ଆଶ୍ୱାସନା ଦେଇଛନ୍ତି ଯେ ସ୍ଥାନ ଖାଲି ହେଲେ ଚାକିରି ମିଳିଯିବ।
0: ସବୁବେଳେ ଏଇ ଉତ୍ତର ମିଳିବ, କିଛି ଲାଭ ନାହିଁ ବାପା।
2: ତୁ ହୁଏତ ଭାବୁଥିବୁ ଯେ ମନ୍ତ୍ରୀଙ୍କ ଚୌକି ବଡ଼ ଆରାମର ଚୌକି। ଝିଅ, ଗୋଟାଏ ଦେଶ ଚଳାଇବା କିଛି ଆରାମର କାମ ନୁହେଁ, ସମସ୍ତଙ୍କର ଧ୍ୟାନ ରଖିବାକୁ ହେବ। ଆମେ ଏ ଦେଶକୁ ସ୍ୱାଧୀନତା ଦେଲୁ, ବର୍ତ୍ତମାନ ସେହି ଲୋକମାନେ ଦେଶ ଚଳାଉଛନ୍ତି, ସେମାନେ ଆମର ହିଁ ଲୋକ।
0: ବହୁତ ଭଲ, ନିଜର ଲୋକ, ସେଇଥିପାଇଁ ଗୋଟିଏ ଛୋଟ ଚାକିରି ପାଇଁ ପାଟିତୁଣ୍ଡ କରିବାକୁ ପଡ଼ୁଛି।
2: ଝିଅ, ଆରେ ପରିସ୍ଥିତିକୁ ବୁଝିବାକୁ ଚେଷ୍ଟା କର। ଶୁଣ, ସରକାର ମୋତେ ପେନ୍ସନ୍ ଦେଉଛନ୍ତି, ଆଉ ଦରକାର କ'ଣ? ଖାଇବା ପିଇବାର ବ୍ୟବସ୍ଥା ତ କୌଣସି ପ୍ରକାର ହେଇଯାଉଛି। ଧୈର୍ଯ୍ୟ ଧୈର୍ଯ୍ୟ ଧୈର୍ଯ୍ୟ ରଖ,
3: ଗୋଟାଏ ଦିନରେ ସବୁ କିଛି ହେଇଯିବ ନାହିଁ, ସବୁ କାମରେ ଧୈର୍ଯ୍ୟର ବହୁତ ଆବଶ୍ୟକ।
1: ତମେ କିଏ?
3: ମୁଁ ମହିମ।
1: ଓ, ତେବେ ତୁମେ ହିଁ ମହିମ, ଏଠିକି କାହିଁକି ଆସିଛ? ତୁମର କ'ଣ ଦରକାର ଏଠି?
3: କିଛି ନାହିଁ, ମୁଁ ତ ଏଇଆଡ଼େ ଯାଉଥିଲି, ଭାବିଲି ଏଇ ସାହେବଙ୍କୁ ଦର୍ଶନ ମଧ୍ୟ କରିନିଏ। ଏବେ ଆପଣଙ୍କ ଦେହପା କେମିତି ଅଛି? ତମେ ଜାଣିଛ, ଏଇ ବାବା ଇଂରେଜଙ୍କ ସମୟରେ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ।
1: ହଁ ହଁ, ଜାଣେ। ଦେଖୁଛ ଦେଖୁଛ ବିଜି, ମୋ ନାମର ପୂଜାରୀ ଏବେ ମଧ୍ୟ ମହଜୁଦ ଅଛନ୍ତି। ଦେଖ କେମିତି ଦର୍ଶନ କରିବା ପାଇଁ ଆସିଛନ୍ତି। ତମେ ମାନେ ଏହାର ଉଦ୍ଦେଶ୍ୟ କିଛି ବୁଝିପାରିବ ନାହିଁ। ଆରେ ସେଇମାନେ ହିଁ ବୁଝିବେ ଯେଉଁମାନେ ଜାଣନ୍ତି ଯେ ସ୍ୱାଧୀନତାର ଅର୍ଥ କ'ଣ। ଲୋକେ ମୋତେ ଏବେ ମଧ୍ୟ ସ୍ମରଣ କରୁଥିବେ।
3: ଲୋକେ ଆପଣଙ୍କୁ ବହୁତ ମନେ ପକାଉଛନ୍ତି।
2: ଜାଣେ ଜାଣେ, ସେମାନେ ମୋତେ କେବେ ହେଲେ ଭୁଲି ପାରିବେ ନାହିଁ। ମୁଁ କହିଥିଲି ନା ଝିଅ, ତୁ ମୋତେ ବୁଝିପାରୁନାହୁଁ ବୋଲି। ମୋତେ ସରକାରୀ ସମ୍ମାନ ମିଳିଲା, ଲୋକଙ୍କ ଠାରୁ ଆଦର ମିଳିଲା, ଯେ ଆଉ କ'ଣ ଦରକାର? ଏଇ କଥା ମୁଁ ତୋତେ କେମିତି ବୁଝେଇବି?
3: ହଁ, ବାବା ଠିକ କହୁଛନ୍ତି, ତୁମେ ସବୁ ତାଙ୍କର କଥା ମାନିନେବା ଉଚିତ।
2: ଆରେ ତମେ ତ ବଡ଼ ବୁଝିବା ଲୋକ ବାହାରିଲ, କ'ଣ କାମ କରୁଛ?
3: ଆଜ୍ଞା, ଏମିତି କିଛି।
1: ହଁ ବାବା, ଏମିତି କିଛି କାମ ଧନ୍ଦା କରୁଛନ୍ତି, କିନ୍ତୁ ତାଙ୍କୁ ଆପଣ ନ ଜାଣିବାଟା ହିଁ ଭଲ। ଆଚ୍ଛା ବାବା, ଏବେ ମୋତେ ଆଜ୍ଞା ଦିଅନ୍ତୁ, ମୁଁ ଆସୁଛି।
2: ଆଚ୍ଛା ପୁଅ, ଯା ଆସୁଥିବ। ହଁ ଆଚ୍ଛା ପୁଅ ମହିମ, କାମ ତ କାମ ଅଟେ, କୌଣସି କାମ ଛୋଟ ବଡ଼ ହୁଏ ନାହିଁ, ବେଶ କରିଯିବା ଉଚିତ।

0: ମଧ୍ୟ ଏଇଆ କହୁଛି ଆଜ୍ଞା,
1: ଭଲା କାମ କରିବାରେ ସଙ୍କୋଚ କାହିଁକି?
0: କିଛି ଲୋକ ଏମିତି ଥାନ୍ତି ଯେ ଛୋଟ କାମ କରିବାକୁ ମନ କରନ୍ତି ନାହିଁ। ମୁଁ ପଚାରୁଛି, ସମସ୍ତେ କ'ଣ ହାକିମ ହେଇପାରିବେ? ଭଲ ଚାକିରି ପାଇଁ ତ ଭଲ ଶିକ୍ଷା ମଧ୍ୟ ଦରକାର।
2: ତମେ ମୋର ମନ କଥା କହିଦେଲ ପୁଅ, ମୁଁ ତମ ସାଙ୍ଗରେ ଏକମତ। ଏବେ କୁହ, ତୁମେ କ'ଣ କାମ କରୁଛ?
0: ଜନତାର ସେବା। ସରକାର, ମନ୍ତ୍ରୀ, ଏମଏଲଏଙ୍କ ସାଙ୍ଗରେ ମୋର ଭଲ ସମ୍ପର୍କ ଅଛି। ସେମାନଙ୍କ କୃପାରୁ କାହାକୁ କରଜ ଆଉ କାହାକୁ ଚାକିରି ଯୋଗାଡ଼ କରେଇବାରେ ସାହାଯ୍ୟ କରୁଛି।
2: ବହୁତ ଭଲ କରୁଛ, ବହୁତ ଭଲ କରୁଛ। ତମ ସାଙ୍ଗରେ ମିଶି ମୋତେ ବହୁତ ଖୁସି ଲାଗିଲା। ଆଚ୍ଛା ପୁଅ, ଆମର ମାନିକ ପାଇଁ ମଧ୍ୟ ଗୋଟେ ଚାକିରିର ବନ୍ଦୋବସ୍ତ କରିଦେବ, ଇଏ ବୁଢ଼ା ଶାନ୍ତିରେ ମରିପାରିବ। ତମେ ମୋ ଉପରେ ଉପକାର କରିବ ତ?
0: ନିଶ୍ଚୟ କରିବି ଆଜ୍ଞା, ନିଶ୍ଚୟ କରିବି। ଚେଷ୍ଟା କଲେ କିଛି ନା କିଛି ତ କରିପାରିବି। କଣ ତୁ ମଧ୍ୟ ଚାକିରି କରିବାକୁ ଚାହୁଁଛୁ?
3: ପ୍ରଥମେ ଭାଇକୁ ଚାକିରି ମିଳିଯାଉ, ତାପରେ ମୋ ନିଜ କଥା ମୁଁ ଚିନ୍ତା କରିବି।
0: ତେବେ କାମ ହେଇଗଲା ଭାବ। କିନ୍ତୁ ତୁ ମୋତେ ଗୋଟେ ସୁପାରି ମଧ୍ୟ ଦେଲୁନି, ମୋର ମୁହଁ ମିଠା ମିଠା ଲାଗୁଛି।
3: ମିଠାଇ ଖାଇ କେଉଁଠୁ ଆସିଛନ୍ତି?
0: ଆରେ କୋଉଠୁ ମିଠାଇ ଖାଇ ଆସିଛି ସେ କଥା ପଚାର ନା। ଏତିକି ଜାଣିଥା ଯେ ମୁଖିଆ ଘରକୁ ଯାଇଥିଲି, ଚା ପିଇଲି, କିନ୍ତୁ ସୁପାରି ମିଳିଲା ନାହିଁ। ଭାବିଲି ଯେ ତୁମର ଏଠୁ ଗୋଟେ ସୁପାରି ଖାଇ ଯିବି, ତା ସାଙ୍ଗରେ ବାବାଙ୍କ ଦର୍ଶନ ମଧ୍ୟ ହେଇଯିବ। ଏବେ ଦେଖୁଛ ତ କେମିତି ଅଡୁଆରେ ପଡିଯାଇଛି ଚାକିରିର ଚକ୍କର। କିଛି ନା କିଛି ତ କରିବାକୁ ହିଁ ପଡ଼ିବ। ଆଚ୍ଛା, ଏବେ ଶୀଘ୍ର ଗୋଟେ ସୁପାରି ଦେଇଯାଏ, ତାପରେ ମୁଁ ଚାଲିଯିବି।
3: ହଉ, ମୁଁ ଦେଖୁଛି ଘରେ ସୁପାରି ଅଛି କି ନାହିଁ।
2: ପୁଅ ମହିମ, ମୋତେ ମାନିକର ଚାକିରି ପାଇଁ କ'ଣ କ'ଣ କରିବାକୁ ହବ?
0: ଆରେ ଯାହା କିଛି କରିବା କଥା ମୁଁ କରିବି। ଆପଣ ଗୋଟାଏ ଆବେଦନ ପତ୍ର ଭରି ଦିଅନ୍ତୁ, ତାର ଦାୟିତ୍ୱ ମୁଁ ନଉଛି।
2: ପୁଅ, ତୁମେ ମୋର ମୁଣ୍ଡର ବୋଝ ହାଲୁକା କରିଦେଲ। ଭଗବାନ ତୁମକୁ ଲମ୍ବା ଆୟୁଷ ଦିଅନ୍ତୁ। ମୋର ମାନିକକୁ ଚାକିରି ମିଳିଗଲେ ସବୁ କାମ ଶେଷ କରିପାରିବି।
0: ଆପଣ ମୋ ଉପରେ ଭରସା ରଖନ୍ତୁ। ଏମିତି ମୁଁ ଜାଣେ ଯେ ଭରସା ନାମର ପଦାର୍ଥ ଏ ଦୁନିଆରେ ଆଉ ନାହିଁ। ଏଇ ମୁଁ କେତେ ଲୋକଙ୍କୁ ଚାକିରି ଦିଆଯାଇଛି, ଏ ଗଣପଡ଼ାର ତରୁଣ ଶର୍ମା, ମାଧବୀ ଦେବୀ, ଏ ହେଉଛି ନମାଟିର ସଦା ମଜୁମଦାର, ଆଉ ମୁର୍ମେଲା ଗାଁର ହରେଶ କଲିକା, ଏ ସମସ୍ତଙ୍କୁ ସ୍କୁଲରେ ଶିକ୍ଷକ ଚାକିରି ମିଳିଯାଇଛି।
3: ଆଚ୍ଛା କହିଲେ, ଆପଣଙ୍କ ପାଖରେ ଲୋକଙ୍କୁ ଦେବା ପାଇଁ ଏତେ ଗୁଡ଼ିଏ ଚାକିରି କେଉଁଠୁ ଆସୁଛି? ଆମେ ତ ଖୋଜିଲେ ମଧ୍ୟ କେଉଁଠୁ ଗୋଟେ ଭାଗ୍ୟରେ ଚୁଟୁ ନାହିଁ।
0: ତୁ ସଦାବେଳେ ରାଗି କରି କାହିଁକି ରହୁଛୁ? ସୁପାରି, ହଁ ତୁ ପଚାରୁଥିଲୁ ଯେ ତୋତେ ଖୋଜିଲେ ମଧ୍ୟ ଚାକିରି ମିଳୁନାହିଁ। ଆରେ ତୁ ତ ଚାକିରିର ତଲାସି କରିନାହୁଁ, ମୁଁ ଏଠାକୁ ଆସିଲି ବୋଲି ଏବେ କହୁଛୁ।
3: ଆପଣ ଚାକିରି ଯୋଗାଡ଼ କରିଦେଇ ପାରନ୍ତି, ଏକଥା ମତେ ଜଣା ହିଁ ନଥିଲା, ଆଜି ହିଁ ମୁଁ ଜାଣିଲି।
0: ଏଥିରେ ମୋର ଦୋଷ କଣ? ଜଣା ନଥିଲା ତ ଜାଣିନେବା ଉଚିତ ଥିଲା।
3: ମୁଁ ଭାବିଥିଲି ଯେ କେବଳ ମନ୍ତ୍ରୀମାନେ ହିଁ ଚାକିରି ଦେଇପାରନ୍ତି।
0: ତୁ ଠିକ ଭାବିଛୁ, ଚାକିରି ତ ମନ୍ତ୍ରୀମାନେ ହିଁ ଦେଉଛନ୍ତି। ମୁଁ କେବଳ ସେମାନଙ୍କୁ କହିଦିଏ ଯେ କେଉଁ ଚାକିରି କାହାକୁ ମିଳିବା ଉଚିତ।
3: ଓ, ତାହେଲେ ମନ୍ତ୍ରୀମାନେ ଆପଣଙ୍କ ପରାମର୍ଶରେ ହିଁ କାମ କରୁଛନ୍ତି?
2: ଓ, ତୁ ନି ହେଇଯା ମା, ତୁ ନି ହେଇଯା। ପୁଅ ମହିମ, ଏବେ ଯେକୌଣସି ପ୍ରକାର ଗୋଟେ ଚାକିରିର ବନ୍ଦୋବସ୍ତ କରିଦିଅ। ଶିକ୍ଷକ ଚାକିରି ବି ଚଳିବ, ଘର ପାଖରେ ହିଁ ରହିବ, ତାକୁ ନିଜର ଘର ମଧ୍ୟ ତ ସମ୍ଭାଳିବାକୁ ହବ। ଯଦି ଦରକାର ପଡ଼େ ତେବେ ମୁଁ ମନ୍ତ୍ରୀ ମହୋଦୟଙ୍କ ସାଙ୍ଗରେ ଦେଖା କରିବାକୁ ପ୍ରସ୍ତୁତ ଅଛି, କହିଦେବ, ଭୁଲିବ ନାହିଁ।
0: ଆପଣ ନିଶ୍ଚିନ୍ତ ରୁହନ୍ତୁ, ଏବେ ମାମଲା ମୋ ହାତରେ ଅଛି, ଯାହା କିଛି କରିବା କଥା ମୁଁ କରିବି। ବେଶ, ଶୀଘ୍ର ଆବେଦନ ପତ୍ର ଭରିଦେଇ ମୋତେ ଦେଇ ଦିଅନ୍ତୁ। ଆଉ ହଁ, ମାନିକକୁ ମୋ ପାଖକୁ ନିଶ୍ଚୟ ପଠେଇଦେବେ।
2: ହଁ ହଁ ହଁ ହଁ, ନିଶ୍ଚୟ ପଠେଇଦେବି ପୁଅ। ତାକୁ ଗୋଟେ ଚାକିରି ନିତାନ୍ତ ଆବଶ୍ୟକ। ଯଦି ତାର ଚାକିରି ହେଇଯାଏ ତେବେ ଏ ଘରେ ଶାନ୍ତି ଆସିବ। ଏ କାମ ତୁମେ କରିଦିଅ ପୁଅ, ମୁଁ ତୁମକୁ ଆଶୀର୍ବାଦ ଦେବି, ତୁମକୁ ମୋର ଆୟୁଷ ଲାଗିଯାଉ।
0: ନାଇଁ ନାଇଁ, ଏମିତି ଏମିତି କୁହନ୍ତୁ ନାହିଁ। ଆପଣ ମହାନ ଅଟନ୍ତି, ଆପଣ ଆମର ସ୍ୱାଧୀନତା ସଂଗ୍ରାମୀ।
3: ବାପା,

0: ମଧୁ, ଏ ମଧୁ, ଆରେ କୁଆଡେ ମରିଗଲୁ?
1: ଆସୁଛି ଆଜ୍ଞା, ଆସୁଛି।
2: ମତେ ଡାକିଲା ଆଜ୍ଞା।
0: ଡାକିଲେ ଆଜ୍ଞା, ତୁ କୋଉଠି ଥିଲୁ? କେତେ ଡାକୁଛି ଶୁଣି ପାରୁନାହୁଁ ନା କଣ? ରୋଷେଇ ଘରେ ବସି କଣ ସବୁ ଖାଉଥିଲୁ?
2: ଖାଇଲି କୋଉଠି ଆଜ୍ଞା, ଜଳଖିଆ ତିଆରି କରୁଥିଲି। ଆପଣ ସହରକୁ ଯିବେ ପରା?
0: ତାହେଲେ ତୁ ମୋ ପାଇଁ ଜଳଖିଆ ତିଆରି କରୁଥିଲୁ? ମତେ ଠକୁଛୁ? ଏସବୁ କରିବାକୁ ମୁଁ ତତେ କେବେ କହିଲି?
2: ଆପଣ କହିନାହାନ୍ତି ଆଜ୍ଞା, କୁନିମା କହୁଥିଲେ, ଆପଣ ମନା କଲେ ମୁଁ କରିବି ନାହିଁ।
0: ହେ ରାମ, ସମସ୍ତେ ମିଶି ମୋର ସର୍ବନାଶ କରିବାରେ ଲାଗିଛନ୍ତି।
2: ଆଜ୍ଞା, ଏବେ ମତେ ଜଳଖିଆ କରିବାକୁ ହେବ ନା ନାହିଁ?
0: ନା, ସହରରେ ଅନେକ ହୋଟେଲ ଅଛି, ମୁଁ ସେଠି କେଉଁଠି ଖାଇନେବି। ଏ ମଧୁ,
2: ଆଜ୍ଞା,
0: କାଲି ରାତିରେ ତତେ କେତେ କରି ବୁଝେଇଥିଲି, କହ କଣ କହିଥିଲି ମନେ ଅଛି କିଛି? କହିଥିଲି ସକାଳେ ବିଛଣାରୁ ଉଠିଲା କ୍ଷଣି ସିଧା ଗୋଦାମକୁ ଚାଲିଯିବ, ତାପରେ ଯାଇ ସବୁ କାମ।
2: ଯାଇଥିଲି ଆଜ୍ଞା, ଗୋଦାମ ଦେଖି ଆସିଲି।
0: ସତି, ତୁ ଗୋଦାମ ଦେଖି ଆସିଲୁ?
2: ହଁ ଆଜ୍ଞା, ତାପରେ ଯାଇ ରୋଷେଇ ଘରକୁ ଗଲି ନା।
0: ତୁ ସତ କହୁଛୁ?
2: ହଁ ଆଜ୍ଞା।
0: କିଛି ଗଣ୍ଡଗୋଳ ତ ସେଠି ନଥିଲା? ସବୁ ମଜଦୁର ଆସି ଯାଇଥିଲେ ତ?
2: ଆଜ୍ଞା, ସେ ଭଲୁଆଟା ଆସି ନାହିଁ, ବାକି ସବୁ ଆସିଯାଇଛନ୍ତି। ଲାଗୁଛି ସେ ଭଲୁଆର ସାହସ ବଢି ଯାଇଛି ଆଜ୍ଞା।
0: ଆଚ୍ଛା, ତୁ ମୁନିତ ବାବୁଙ୍କୁ ଦେଖା କରିଥିଲୁ ତ?
2: ହଁ ଆଜ୍ଞା, ସିଏ ଶୋଇଥିଲେ, ମୁଁ ହିଁ ତାଙ୍କୁ ଉଠେଇଲି ପରା।
0: ନିଜକୁ କଲିଯୁଗର କୁମ୍ଭକର୍ଣ୍ଣ ମଣୁଛି। ହଉ ସାର୍, ତୁ ତାକୁ ଭଲ କରି ବୁଝାଇ ଦେଇଛୁ ତ?
2: ଆଜ୍ଞା।
0: କଣ ବୁଝେଇଦେଲୁ? ତୁ ତ ଶୀଘ୍ର କହିବା କଥା ହିଁ ଭୁଲି ଯାଉ।
2: ଆପଣ ଯାହା କହିଥିଲେ ସବୁ ବୁଝେଇ ଦେଇଛି ଆଜ୍ଞା।
0: ମୁଁ କଣ କହିଥିଲି କହ?
2: କହିଥିଲେ କଳା ମାଟି ଆଉ ସିମେଣ୍ଟ ସମାନ ଭାବରେ ମିଶେଇ।
0: ବାଃ, ବହୁତ ଚାଲାକ ହୋଇଗଲୁଣି, ଆଉ ତୋର ବୁଦ୍ଧିଟା ମଧ୍ୟ ଦୁର୍ବଳ ହୋଇନାହିଁ।
2: ଆଜ୍ଞା, ତାପରେ ଓଜନ କରି ବସ୍ତାରେ ରଖି 2 ନମ୍ବର ଗୋଦାମରେ ରଖିବାକୁ କହିଦେଇଛି।
0: ସାବାସ। ଆଚ୍ଛା ଶୁଣ, ସନ୍ଧ୍ୟାରେ ଯାଇ ଗୋଦାମର ଚାବି କାଠି ନେଇ ଆସିବୁ। ମନିପ ଉପରେ କିଛି ବିଶ୍ୱାସ ନାହିଁ, ତୋ ଛଡ଼ା ମୁଁ କାହାରି ଉପରେ ଭରସା କରେ ନାହିଁ। ଶୁଣ, ଯଦି ଆଜି ମୁଁ ସହରରୁ ଫେରି ଆସି ନ ପାରେ, ତେବେ ବାକି କାମ ତୁ ହିଁ ସମ୍ଭାଳି ନେବୁ। ସବୁ କଥା ବୁଝିଗଲୁ ତ?
2: ଆଜ୍ଞା।
0: କିଛି ଜଳଖିଆ ତିଆରି କରିବା କଥା କହୁଥିଲୁ ନା?
2: ହଁ, ସେ କୁନିମା କହୁଥିଲେ।
0: ତେବେ ଯା, ଶିଳାଟା ହୋଇ ଦେଖୁଛୁ କଣ, ଜଳଖିଆ ଆଉ ଖାଇବା ତିଆରି କରି ଦୁହେଁ ଖାଇନେବ, ମତେ ଦେବାର ଦରକାର ନାହିଁ। ଆଉ ଶୁଣ, ତେଲ ଘିଅ ବେଶୀ ପକାଇବୁ ନାହିଁ, ତରକାରୀ ଘୋଳ ପେଟ ପାଇଁ ଭଲ ନୁହେଁ।
2: ଆଜ୍ଞା।
0: ଆଉ ହଁ, ଚା ମଧ୍ୟ ପିଇବୁ ନାହିଁ।
2: ଆଜ୍ଞା।
0: ବେଶୀ ଚା ପିଇଲେ ଗ୍ୟାଷ୍ଟ୍ରିକ୍ ବଢିଯାଇପାରେ। ବେଶ, ଶୁଖା ରୁଟି ଆଉ ପାଣି, ଏଇ 2ଥିରେ ହିଁ କାମ ଚଳାଇ ଦେବୁ।
2: ଆଜ୍ଞା।
0: ପାଣି ଶରୀରକୁ ସ୍ୱସ୍ଥ ରଖେ। ଏବେ ଚା, ପେଟ ଭରି ଖାଇଲେ ଖାଲି ପେଟରେ ରହିବୁ ନାହିଁ।
2: ହଁ ଆଜ୍ଞା।
3: ମେମ୍ବର କାକା,
4: କ୍ଷମା କରିବେ, ମୋର ଆସିବାରେ ସାମାନ୍ୟ ଡେରି ହେଇଗଲା।
0: ସାମାନ୍ୟ ନୁହେଁ, ବହୁତ ଡେରି କରିଦେଲ ତୁମେ, ମୁଁ ଅନେକ ବେଳର ଅପେକ୍ଷା କରି ରହିଛି। ଠିକ ସମୟରେ ନ ପହଞ୍ଚିଲେ ମନ୍ତ୍ରୀ ମହୋଦୟ ଚାଲିଯିବେ, ତାଙ୍କର ଆମ ପରି ବସି ରହିବାକୁ ଫୁରସତ କାହିଁ?
4: ଜାଣେ କାକା, କିନ୍ତୁ କଣ କରିବି ଆପଣ କୁହନ୍ତୁ। ମେମର କାକା, ଇଏ ହେଉଛି ବୀରେଣ, ୟାକୁ ତ ଜାଣୁଥିବେ, ଗିଲନପୁରର ଲୋହିତ କାକାଙ୍କ ପୁଅ, ଇଣ୍ଟରମିଡିଏଟ ପର୍ଯ୍ୟନ୍ତ ପଢିଛି, ନିଜର ହିଁ ଲୋକ, ତା ପାଇଁ ଆପଣଙ୍କର ସହିତ
0: କହିଲି ତ ହେଇଯିବ। ଆଗ କହ, ତୁମକୁ ମୁଁ ଯାହା କହିଥିଲି ତାର କଣ ହେଲା?
4: ଓହୋ, ସେ କଥା ତାର ମଧ୍ୟ ଖବର ନେଇସାରିଛି। ସେମାନେ ସମସ୍ତେ ମାନିକର ବନ୍ଧୁ, ସମସ୍ତେ ମିଶି ନାଟକ କରିବେ ଆଉ ପଇସା ଜମା କରିବେ। ସେହି ପଇସାରେ ଗୋଟେ ସ୍କୁଲ ଖୋଲିବେ, ସେଠାରେ ଛୁଆମାନଙ୍କୁ ସେମାନେ ନିଜେ ପଢ଼ାଇବେ। ଚାକିରି ପାଇଁ ସେମାନେ ଆପଣଙ୍କ ପାଖକୁ ଆସିବାର ନାହିଁ।
0: ନାଟକ କହିବି ମାନେ ନାଟକ ସୁ, ସେଥିରୁ କେତେ ପଇସା ମିଳିବ? ଭିକାରୀମାନେ ପୁଣି ତାଜମହଲ।

0: ଭଲ ତିଆରି କରିବେ। ମହିନ, ଏ ଯୋଜନାଟା କାହାର?
1: ବୀରେଇ କହିଦେ ଭାଇ। ଭୟ କର ନା, ମୁଁ ଅଛି ନା ତୋ ସାଙ୍ଗରେ। କହ, କିଏ ସେଥିର ନେତା?
2: ବିଜିତ ମାଷ୍ଟର ସେହି ପ୍ରଥମେ ଏକଥା କହିଥିଲେ।
0: ବିଜିତ?
1: ହଁ କାକା, ସେ ନମାଟି ସ୍କୁଲରେ ଶିକ୍ଷକତା କରୁଛି। ଜାଣେ ନା ସେ ନିଜେ ନିଜକୁ କଣ ବୋଲି ମନେ କରୁଛି।
0: ନରକକୁ ଯାଉ ତାର ଶିକ୍ଷକତା।
1: ନିର୍ଲଜ କାକା, ତାର ସାହସ ତ ଦେଖନ୍ତୁ, ସେ ପୁଣି ଆପଣଙ୍କ ଝିଅ ସାଙ୍ଗରେ ବାହା ହେବାକୁ ମନ କରୁଛି।
0: ଚୁପ୍, ତୁମେ ବେଶୀ ମିଛ କହୁଛ। ଭଲ, ମୁଁ କାହିଁକି ତା ସାଙ୍ଗରେ ମୋ ଝିଅକୁ ବାହା କରନ୍ତି? ଏତେଟା ମୂର୍ଖ ମୁଁ ନୁହେଁ।
1: ହଁ କାକା, ମୁଁ ଜାଣୁଛି ଆପଣ ବଡ ଜ୍ଞାନୀ ଅଟନ୍ତି।
0: ସେ ଆଉ କଣ କହିଲା?
2: ସିଏ କହୁଛି ଆଜିକାଲି ଚାକିରି ମିଳିବା ବଡ଼ ମୁସ୍କିଲ ହେଇଯାଇଛି। ଯଦି ଏଇ ସ୍କୁଲ ହେଇଯାଏ, ଏକା ସାଙ୍ଗରେ ଅନେକ ଲୋକଙ୍କୁ ଚାକିରି ମିଳିଯିବ।
0: ଯଦି ସ୍କୁଲ ହେବ ତେବେ ତ। ଆରେ, ସ୍କୁଲ ଖୋଲିବାଟା ବାମ ହାତର ଖେଳ ନୁହେଁ, ଏହା କୌଣସି ବିଶ୍ୱ ସମ୍ମିଳନୀ ନୁହେଁ। ଡରାଇ ଧମକାଇ ଗୁଡ଼ିଏ ଲୋକ ଜମା କରି ପେଣ୍ଡାଲ ସଜାଅ, ଆଉ ଦୁଇ ଚାରି କଳାକାରଙ୍କୁ ଆଣି ମଞ୍ଚ ଉପରେ ଛିଡ଼ା କରିଦିଅ, ବେଶ ହେଇଗଲା ବିଶ୍ୱ ସମ୍ମିଳନୀ। କିନ୍ତୁ ସ୍କୁଲ ପାଇଁ ସର୍ବପ୍ରଥମେ ନିଜର ଜମି ଦରକାର, ପୁଣି ସବୁ ଆବଶ୍ୟକତା ପୁରା କରିବାକୁ ହେବ। ଏହା ବ୍ୟତୀତ ପ୍ରତିଦିନ ଅତି କମ୍ରେ ଥରେ ସ୍କୁଲ ଇନ୍ସପେକ୍ଟରଙ୍କ ସାଙ୍ଗରେ ଭେଟ ହେବାକୁ ହେବ। ଯାଇ ଆସି ବିଚାରଙ୍କ ଗୋଡ଼ ବଥେଇଯିବ, ବୃଥା ଚେଷ୍ଟା କରୁଛି।
1: ଆଉ କାକା, ବୀରେନ୍ ତ କେବଳ ଇଣ୍ଟରମିଡିଏଟ୍ ପର୍ଯ୍ୟନ୍ତ କରିଛି,
0: ତେବେ ତ ସେଠାରେ ତୁମର ଚାକିରି ମିଳିବାର କୌଣସି ଆଶା ନାହିଁ।
1: ମୁଁ ତାକୁ ବୁଝେଇ ଦେଇଛି, ଆପଣ ମଧ୍ୟ ତାକୁ ବୁଝେଇ ଦିଅନ୍ତୁ।
0: ଏଥିରେ ବୁଝେଇବା ପାଇଁ ବାକି କଣ ରହିଗଲା? ସଫା କଥା ଏଇ ଯେ ତାକୁ ସେଠାରେ ଚାକିରି ମିଳିବ ନାହିଁ।
1: ଦେଖିଲୁ ବୀରେନ୍, ଏଇ କଥା ମୁଁ ତୋତେ ଆଗରୁ କହିଥିଲି, ମନେ ଅଛି?
2: ହଁ ମନେ ଅଛି। ତେବେ ତମେ ଯାହା କହିବ ମୁଁ ସେଇଆ କରିବି।
0: ସେଥିରେ ଆଉ କିଏ କିଏ ସାମିଲ ଅଛନ୍ତି?
2: ତେବେ ମାନିକର ନାଁ ପ୍ରଥମେ ହିଁ ଆସିଛି।
1: ମାନିକ ମାନେ ସ୍ୱାଧୀନତା ସଂଗ୍ରାମୀ ଭୋଳା ଦାସର ପୁଅ।
0: ସ୍ୱାଧୀନତା ସଂଗ୍ରାମୀ, ସିଏ ତ ଅଧା ପାଗଳ ଲୋକ, ବହୁତ ହଇରାଣ କରୁଛି।
2: ସେ ଅଧା ପାଗଳ ନୁହନ୍ତି, ସେ ଜଣେ ସ୍ୱାଧୀନତା ସଂଗ୍ରାମୀ।
0: ଛାଡ଼, ସ୍ୱାଧୀନତା ସଂଗ୍ରାମୀ ନିଜ ପାଇଁ ହେଇଥିବ, ଆମ ପାଇଁ ନୁହେଁ। ଚାହିଁବ ତ ତୁମେ ମଧ୍ୟ ସ୍ୱାଧୀନତା ସଂଗ୍ରାମୀ ହେଇପାରିବ, ମୁଁ ମଧ୍ୟ ହେଇପାରିବି, ବୁଝିଲ?
1: ଆପଣ ସତ କହୁଛନ୍ତି କାକା?
0: ହଁ ବିଲକୁଲ ସତ କହୁଛି। କୌଣସି ସ୍ୱାଧୀନତା ସଂଗ୍ରାମୀ ଠାରୁ ଗୋଟାଏ ପ୍ରମାଣପତ୍ର ନେଇ ଆସ, ଆଉ ଆମର ସିଏ ସାହେବ ହାତରେ ଦେଇଦିଅ, ବିଶ ହେଇଗଲା କାମ, ସ୍ୱାଧୀନତା ସଂଗ୍ରାମୀ ହେଇଯିବ।
1: ତେବେ ମୋତେ ମଧ୍ୟ ସ୍ୱାଧୀନତା ସଂଗ୍ରାମୀ କରିଦିଅ ନା କାକା, ମୁଁ ତ ଆପଣଙ୍କ ଇଚ୍ଛା ମୁତାବକ ଦେଶର ସେବା କରୁଛି।
0: ତୁମେ ବିଲକୁଲ ଛୋଟ ପିଲାଙ୍କ ପରି ଅବଦ୍ମହୀନ। ଆରେ, ପିଲାମାନେ ହିଁ କହିଥିବା ଶୁଣିଥିବା ପଦାର୍ଥକୁ ମାଗି ବସନ୍ତି। ଏବେ ଦେଖ, ମୁଁ ବି ତ ସ୍ୱାଧୀନତା ସଂଗ୍ରାମୀ ହେଇପାରିଥାନ୍ତି, କିନ୍ତୁ କଣ ଦରକାର ଅଛି? ତୁମେ ଆଉ ମୁଁ ମାନେ ଆମେ ଯାହା କିଛି କରିଛେ କେହି କରିପାରିବ? ଲୋକଙ୍କୁ ଚାକିରି କରଜ କରେଇଦେବା, ଆଉ ଜାଣେ ନା କି କି ସମାଜ ସେବା କରୁଛୁ ଆମେ। ସ୍ୱାଧୀନତା ସଂଗ୍ରାମୀ ହେଇଗଲେ ଏଇସବୁ କରିପାରିବା ନାହିଁ?
1: ମୁଁ ବୁଝିଗଲି କାକା, ଏଥିପାଇଁ ସ୍ୱାଧୀନତା ସଂଗ୍ରାମୀ ଭୋଳା ଦାସ ନିଜ ପୁଅ ପାଇଁ କିଛି ହେଲେ କରିପାରିଲେ ନାହିଁ, ଦିଓଳି ଖାଇବା ପାଇଁ ମଧ୍ୟ ଛଟପଟ ହେଉଛନ୍ତି।
0: ମାନିକ ତ ତାଙ୍କରି ହିଁ ପୁଅ, ମନ୍ତ୍ରୀ ମହୋଦୟ ମୋତେ ତା ବାବଦରେ ପଚାରିଥିଲେ, ବୋଧେ ସେ ମନ୍ତ୍ରୀ ମହୋଦୟଙ୍କୁ ଦେଖା କରିବାକୁ ଯାଇଥିଲେ। କିନ୍ତୁ କଣ ହେବ, ସିଧା ଆଙ୍ଗୁଳିରେ କେବେ ଝିଅ ବାହାରେ? ଆମ ପାଖକୁ ଆସିଥିଲେ କିଛି ନା କିଛି ସାହାଯ୍ୟ କରିଥାନ୍ତେ, ନା କଣ?
1: ନିଶ୍ଚୟ, ମୋର ଯେତେ ଦୂର ମନେ ହୁଏ ସେ ଆପଣଙ୍କ ପାଖକୁ ନିଶ୍ଚୟ ଆସିବ, କିନ୍ତୁ ପ୍ରଥମେ ୟାର କାମ ହେଇଯାଉ। ସେ ମୋର ନିଜ ଲୋକ, ଆବେଦନ ପତ୍ର ମଧ୍ୟ ସାଙ୍ଗରେ ନେଇ ଆସିଛି।
0: ଠିକ ଅଛି, ରଖିଦିଅ, କାଲି ସନ୍ଧ୍ୟାରେ ଦୁହେଁ ଆସିଯିବ, କଥାବାର୍ତ୍ତା ମଧ୍ୟ କରିବାର ଅଛି।
2: ଆଜ୍ଞା, ବହୁତ ବହୁତ ଧନ୍ୟବାଦ।
1: ଏବେ ଆସୁଛୁ କାକା, ନମସ୍କାର।
0: ନମସ୍କାର।

0: ଆଉ କେତେ ସମୟ ଅପେକ୍ଷା କରିବୁ?
1: ତାହେଲେ ପୁଣି କ'ଣ କରିବାକୁ ଚାହୁଁଛୁ?
0: ମାନେ ରିହର୍ସାଲ୍ ହବ ନାହିଁ? ଏମିତି କୋଉ କାମ ଥିଲା ଯେ ଟିକେ ସମୟ ମଧ୍ୟ ରିହର୍ସାଲ୍ ପାଇଁ ବାହାର କରିପାରିଲା ନାହିଁ? କିନ୍ତୁ ପରେ ଆସି କହିବ ଯେ ମୁଁ ତୁମ ସମସ୍ତଙ୍କ ଅଭିନୟରେ ସନ୍ତୁଷ୍ଟ ନୁହେଁ।
1: ଛାଡ଼ ରଫିକ, ଏ ଲୋକଙ୍କ ଦ୍ୱାରା କିଛି ହେଇପାରିବନି। ଆରେ ବଡ଼ ବଡ଼ ଅଭିନେତାମାନେ ମଧ୍ୟ ଏମିତି କରନ୍ତିନି।
2: କିଛି ସମୟ ଅପେକ୍ଷା କରିବା, ହୁଏତ ଆସିଯିବ। ନାଟକର ଶୋ ହେବା ନିତାନ୍ତ ଜରୁରୀ, ଯେପରି ହେଲେ ମଧ୍ୟ ସ୍କୁଲ ତ ତିଆରି କରିବାକୁ ହେବ।
0: କେବଳ କଥାରେ କାମ ହୁଏ ନାହିଁ ବିଜି ଥାଏ, ଆଉ କେତେ ବାଟ ଠାକିବା? ସେମାନେ ଆସିବେନି। ଏଇ ନାଟକ ଶୋକୁ ଏଇଠି ସମାପ୍ତ କରିଦେଲେ ବରଂ ଭଲ ହେବ।
2: ତୁମେମାନେ ଏତେ ଶୀଘ୍ର ନିରାଶ ହେଇଯିବ ଯଦି କାମ ଚଳିବ କେମିତି?
0: କିନ୍ତୁ ଏଇ ବୀରେନ ଆଉ ଅନ୍ୟ ଅଭିନେତାମାନେ କାହିଁକି ଆସୁନାହାନ୍ତି? ତାର କାରଣ କ'ଣ ଆପଣ ଜାଣିଛନ୍ତି? ଏ ଦୁହେଁ ବୋଧେ ମହିମ ଦଲାଲ ସାଙ୍ଗରେ ମିଶିଯାଇଛନ୍ତି। ଆପଣ ଜାଣନ୍ତି ତା କବଳରୁ ବାହାରିବା ଏତେ ସହଜ ନୁହେଁ।
1: ତେବେ ବର୍ତ୍ତମାନ କ'ଣ କରାଯିବ?
2: ମୋତେ ଟିକେ ଭାବିବାକୁ ଦିଅ।
0: ଭାବନ୍ତୁ, ଶୀଘ୍ର ଭାବନ୍ତୁ, ଆଉ କିଛି ଉପାୟ ବାହାର କରନ୍ତୁ। ମାନେ ତୁ ମଧ୍ୟ ଭାବ, ମନେ ହଉଛି ତୋ ମୁଣ୍ଡରେ ମଧ୍ୟ କିଛି ଅଛି, ଆଉ ମୋର ତ ମୁଣ୍ଡ ଖାଲି ହେଇଯାଇଛି।
1: ତୁ ପରିହାସ କରୁଛୁ।
0: ପରିହାସ କାହିଁକି କରିବି? କ'ଣ ତୋତେ ଏସବୁ ପରିହାସ ମନେ ହେଉଛି?
2: ରଫିକ, ତୁମମାନଙ୍କର କ'ଣ ହେଇଛି? ଏହା ଯୁକ୍ତିତର୍କ କରିବା ସମୟ ନୁହେଁ।
1: ତେବେ କିଛି ଚିନ୍ତା କରନ୍ତୁ, ଆଉ ଅନ୍ୟ ଅନ୍ୟ କିଛି ଉପାୟ ବାହାର କରନ୍ତୁ।
2: ଏହାର ଅର୍ଥ କ'ଣ ନାଟକ କରିବା ଛାଡ଼ିଦେବା?
0: ଏହା ଛଡ଼ା ଅନ୍ୟ ଉପାୟ ମଧ୍ୟ ନାହିଁ।
2: ତେବେ ଚାଲ ଗୋଟାଏ କାମ କରିବା, କିଛି ମାନ୍ୟଗଣ୍ୟ ଧନୀ ଲୋକଙ୍କ ଠାରୁ ଚାନ୍ଦା ମାଗିନେବା।
0: ଆରେ କିନ୍ତୁ ଏ ଚାନ୍ଦା ଦବ କି? ଆରେ ଏଥିରେ ହସିବାର କ'ଣ ଅଛି? ହେଇପାରେ, ଏଇ ପଇସାରେ ସ୍କୁଲ ତିଆରି ହେଇଯିବ। କିନ୍ତୁ ଅବେ ମାନେ ସବୁ ପାଣିର ଛୁଞ୍ଚିରେ ସୂତା ଗଳେଇବାକୁ ଯାଉଛୁ। ଆରେ କେତେ ପଇସା ମିଳିବ?
2: ଦେଖ, କଥା ପଇସାର ନୁହେଁ, ଆମେ ଚାନ୍ଦା ନାମରେ କ'ଣ ପଇସା ନେବା? ଜମି ଘର ଓ ଅନ୍ୟ କିଛି ମାଗିନେବା? ଲୋକେ ସ୍କୁଲ ନାମରେ ଦାନ ଦେବେ।
0: ଆଇଡିଆ ତ ଭଲ। ହଉ ଚାଲ ଏବେ ଯିବା ଗ୍ରାମ ମୁଖିଆଙ୍କ ପାଖକୁ, ତାଙ୍କୁ ସ୍କୁଲ କମିଟିର ସଭାପତି କରିଦେବା। ଦେଖିବ ସମସ୍ତେ ଆମ ସାଙ୍ଗରେ ବାହାରିବେ, ଆଉ ଏହାର ଲାଭ ଆମକୁ ଉଠାଇବାକୁ ପଡ଼ିବ।
1: ରଫିକ, ତୋର ବୁଦ୍ଧିକୁ ତ ପ୍ରଶଂସା କରିବାକୁ ପଡ଼ିବ ଭାଇ।
2: ଆରେ ହଁ, ରଫିକ ତ ବଡ଼ ଚାଲାକ ବାହାରିଲା, ଆମେ ତାର ସମ୍ମାନ କରିବା ଉଚିତ। ଚାଲ ଏବେ ଯିବା।
3: କିନ୍ତୁ ଗୋଟାଏ ଦୁଇଟା ଝିଅ ମଧ୍ୟ ସାଙ୍ଗରେ ରହନ୍ତି ବୋଇଲେ ପାର୍ଟିର ଉତ୍ସାହ ଆହୁରି ବଢ଼ିଯାଆନ୍ତା।
0: କିନ୍ତୁ ଏଇ ଝିଅମାନେ ମିଳିବେ କେଉଁଠୁ?
1: ସେଇଟା ତ ମୁସ୍କିଲ। ଏ ମନିକା ମଧ୍ୟ ନାହିଁ, ସେ ତା ବାପାଙ୍କୁ ନେଇ ଡାକ୍ତରଖାନା ଯିବାର।
2: କେବେ ଯିବ?
1: କାଲି।
0: ଓ, ତାହେଲେ ତୁ ମଧ୍ୟ ସାଙ୍ଗରେ ଯାଉଛୁ?
1: ହଁ,
2: ବୋଧହୁଏ ଏବେ ତାର ପଇସା ଦରକାର ଥିବ। ଆମେ ସମସ୍ତେ ଯଦି ସାହାଯ୍ୟ କରିପାରନ୍ତେ।
0: ଚାଲ ତୁ ବିଜି ଭାଇ, ଥରେ ମନିକା ସାଙ୍ଗରେ ଦେଖା କରିଦେବା।
2: ହଁ ଚାଲ, ବୁଢ଼ା ଶାଗୁଣାକୁ ଧରିବା ଉପାୟ ବରଂ ପରେ ଚିନ୍ତା କରିବା।

0: ଆବିରେ ଏଇ ଗଛର ଛାଇରେ ବସିଯିବା। ତୁ ପଚାରୁଥିଲୁ ନା ମୁଁ ତୋତେ ଏଠାକୁ କାହିଁକି ଆଣିଛି। ଦେଖ କେତେ ଲୋକ ଏଠାକୁ ଆସିଛନ୍ତି, ଆନନ୍ଦରେ ମିଳାମିଶା ହେଉଛନ୍ତି, କଥାବାର୍ତ୍ତା କରୁଛନ୍ତି, ଆଉ ବେଶୀ କରି ପ୍ରେମିକ ପ୍ରେମିକାମାନେ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ବସି ରହୁଛନ୍ତି। ଚାଲ ତୋତେ ସେହି ସ୍ଥାନ ଦେଖାଇଦେବି ଯେଉଁଠି ଲୋକେ ନିର୍ଭୟରେ ପ୍ରେମ କରିପାରନ୍ତି। ତୁ ମଧ୍ୟ ମୋନିକାକୁ ପ୍ରେମ ନିବେଦନ କରିପାରିବୁ।
1: ମୁଁ ଏତେ ଭାଗ୍ୟବାନ ନୁହେଁ ମହିନ ଭାଇ, ଏମିତି ଅବସର କେବେ ଆସିବ ମୋ ସ୍ୱପ୍ନରେ ସୁଦ୍ଧା ଭାବିପାରୁନି।
0: ଆରେ ଆରେ ମୁଁ ଅଛି ନା, ଚିନ୍ତା କରୁଛୁ କାହିଁକି? ତୋତେ କେବଳ ତାହା ହିଁ କରିବାକୁ ହେବ ଯାହା ମୁଁ କହିବି। ତୁ ରାଜି ତ?
1: ଠିକ୍ ଅଛି, ମୁଁ ରାଜି ଅଛି। ମୋନିକାକୁ ପାଇବା ପାଇଁ ମୁଁ ସବୁକିଛି କରିପାରେ।
0: ମୁଁ ଜାଣିଥିଲି ତୁ ଏଇଆ ହିଁ କହିବୁ। ଆଚ୍ଛା ଶୁଣ, ମାନିକ ଓ ମୋନିକା ଦୁହେଁ ଏବେ ଡାକ୍ତରଖାନା ପହଞ୍ଚି ଯାଇଥିଲେ।
1: ହଁ,
0: ତାହେଲେ ବେଶ କାମ ହେଇଗଲା। ମୁଁ କାଲିକି ଦୁହିଁକି ଏମଏଲ୍ଏ ହସ୍ପିଟାଲକୁ ନେଇଯିବି, ସେଠାରେ ଆମର ଲୋକ ଥିବେ, ତାପରେ ତୋରି କାମ, ବୁଝିଲୁ ତ?

0: ବୁଝିଗଲି ମାଇଁ।
1: ଏବେ କୁହ, ବିଜିତକୁ ଠିକଣାରେ ଲଗାଇବା ପାଇଁ କ'ଣ କରାଯିବ?
2: ତାକୁ ଆମ ରାସ୍ତାକୁ ଆଣିବାକୁ ହେବ। ମାଷ୍ଟ୍ରିଆ ଲୋକେ ସହଜରେ ଅନ୍ୟର କଥା ମାନନ୍ତିନି, ବିଜିତକୁ ଆମ ରାସ୍ତାକୁ ଆଣିପାରିଥାନ୍ତେ, କିନ୍ତୁ
1: କିନ୍ତୁ କ'ଣ ସେଠି ରହିଗଲୁ କାହିଁକି?
2: ସେ କହୁଛି ମୁଁ କେବଳ ମେଟ୍ରିକ୍ ପାସ୍ କରିଛି, ମୋତେ କ'ଣ ଚାକିରି ମିଳିବ? ମାନିକ ଭାଇ ଆଉ ତାର ବନ୍ଧୁ ବିଏ ପାସ୍ କରିଛନ୍ତି, ତଥାପି ଚାକିରି ମିଳିଲାନି।
1: ବିଏ ପାସ୍? ଆରେ ଜାଣିଛୁ ମେମର କାକା କ'ଣ ପାସ୍ କରିଛନ୍ତି? ଆରେ ମ୍ୟାଟ୍ରିକ୍ ଫେଲ୍, ମାନେ ଅଣ୍ଡର ମ୍ୟାଟ୍ରିକ୍। କିନ୍ତୁ ତୋର ମାନିକ ପରି କେତେ ବିଏ ଏମ୍ ଏ ବାଲାଙ୍କୁ ସେ ଚାକିରି କରେଇ ଦେଇଛନ୍ତି। ଆଉ ମୋତେ ଦେଖ, ମୁଁ କ'ଣ ପାସ୍ କରିଛି? ମୁଁ ତ ପଞ୍ଚମ ଶ୍ରେଣୀ ମଧ୍ୟ ପାସ୍ କରିପାରିଲି ନାହିଁ, କିନ୍ତୁ ତମର ବିଏ ଏମ୍ ଏ ମୋର ପଛ ଛାଡ଼ୁନାହାନ୍ତି। ଆରେ ଦେଖ ଅଣ୍ଡର ଏଲ୍ପି ର ମହାତ୍ମ୍ୟ।
2: ଅଣ୍ଡର ଏଲ୍ପି?
1: ଆରେ ବୁଝିପାରିଲୁନି, ଶୁଣ, ଯଦି ମାଟ୍ରିକ ଫେଲ୍କୁ ଅଣ୍ଡର ମ୍ୟାଟ୍ରିକ କୁହାଗଲା, ତେବେ ଏଲ୍ପି ଫେଲ୍କୁ ଅଣ୍ଡର ଏଲ୍ପି କାହିଁକି କୁହାଯିବ? ଆରେ ହସୁଛୁ କାହିଁକି? ଜାଣିଛୁ ଇଂରେଜ ସମୟର ଅଣ୍ଡର ଏଲ୍ପି ଆଜିର ବିଏ ପାସ୍ ସଙ୍ଗେ ସମାନ। ଆରେ କଥା କ'ଣ କି, ମୁଁ ପାସ୍ ହେଇଯାଇଥିଲି, କିନ୍ତୁ ସେଇ ମାଷ୍ଟର ମହୋଦୟଙ୍କ ହେତୁ ମୋତେ ଫେଲ୍ ହେବାକୁ ପଡ଼ିଲା। ଏବେ ତୁ ହି କହ, ମୁଁ କ'ଣ ଜାଣିନି, ମୋତେ ଇଂଲିଶ କହିବା ମଧ୍ୟ ଆସେ।
2: ଆଜ୍ଞା ଆପଣ ତ ବହୁତ କିଛି ଜାଣିଛନ୍ତି, ହେଲେ ଲୋକେ ଆପଣଙ୍କୁ ବୁଝିପାରୁନାହାନ୍ତି।
1: ଆରେ ଠିକ କହୁଛୁ ତୁ, ଜାଣିଛୁ ମୋର କାରବାର ସବୁବେଳେ ବଡ଼ ଲୋକଙ୍କ ସାଙ୍ଗରେ ଚାଲେ, ମୋର ହାତ ବହୁତ ଉଚ୍ଚ ପର୍ଯ୍ୟନ୍ତ ଅଛି। ତୁ କହିଥିଲୁ ବିଜିତ ମ୍ୟାଟ୍ରିକ ପାସ୍, ତାକୁ କ'ଣ ଚାକିରି ମିଳିବ? ଏଇୟା ନା
3: କିଛି କଥା ନାହିଁ।
1: ଆରେ ବାପା, ତୁ କେଉଁ ଦୁନିଆରେ ଅଛୁ? ଦୁନିଆ ମଧ୍ୟ ଦୁଇ ନମ୍ବର ହେଇଗଲାଣି,
2: ମାନେ
1: ତାର ଅର୍ଥ ତୁ ବୁଝିପାରିବୁନି। ଆରେ ମାନେ ଅଛି, ପଢ଼ିବ ଲେଖିବ ପାଇବ କଷ୍ଟ, ମାଛ ଧରିବ ପାଇବ ହର୍ଷ। ଏବେ ବୁଝିଲୁ?
2: ହଁ।
1: କ'ଣ ବୁଝିଲୁ? କିଛି ବୁଝିଲୁ ନାହିଁ। ଏହାର ଅର୍ଥ ହେଉଛି ଆଜିକାଲି ଲେଖି ପଢ଼ି କିଛି ଲାଭ ନାହିଁ।
2: ତେବେ କ'ଣ କରିବା?
1: ନେତା ବନାଅ, ଆବେ ନେତା ବନାଅ, ବଞ୍ଚିବା ପାଇଁ ପଇସା ଦରକାର, ଆଜିକାଲି ପଇସା ହିଁ ସବୁକିଛି। ଜାଣିଛୁ ପଇସା ସବୁକିଛି କିଣିପାରେ, ଯଦି ମୁଁ ଚାହେଁ ତେବେ ତାର ବାପାକୁ ମଧ୍ୟ ଚାକିରି ଯୋଗାଇ ପାରିବି। କେଉଁ ଚାକିରି ତାକୁ ପସନ୍ଦ ଲାଗୁଛି ବିଜିତକୁ ପଚାରି ନେବୁ।
2: ଠିକ ଅଛି, ପଚାରି ନେବି। ମହିମ ଭାଇ, ୟୁ ଆର୍ ରିଏଲି ଗ୍ରେଟ୍।
1: ଆମର ଭାଇଙ୍କ ଗ୍ରେଟନେସ୍ କୁ ଦେଖି ଯାଅ।

0: ଜାଣି ତମକୁ ସେଇ ଲୋକମାନଙ୍କ ହାତରେ ସମର୍ପି ଦେଇଥିଲା। ଏବେ ସେ କୋଉ ହୋଟେଲରେ ମଉଜ କରୁଥିବ? ତମେ ତ ମୋ ଉପରେ ବିଶ୍ୱାସ ହିଁ କଲନି।
1: ମୁଁ ତ ଭାବି ମଧ୍ୟ ନଥିଲି ଯେ ସେ ଏତେ ନିଜ କାମ କରିପାରେ।
0: ଏଇଟା ତମର ଭୁଲ ଥିଲା ମନିକା। ତମେ କେତେ ବିଶ୍ୱାସର ସହିତ ତା ସାଙ୍ଗରେ ଡାକ୍ତରଖାନା ଯାଇଥିଲ, ବେମାର ବାପାଙ୍କୁ ସେଠି ଦେଖେଇବାର ଥିଲା। ଏହା ଶୁଣି ମୁଁ ମଧ୍ୟ ଖୁସି ହେଇଥିଲି, କିନ୍ତୁ ମାନିକ ତ ପୁରାପୁରି ସ୍ୱାର୍ଥପର ବାହାରିଲା ତମ ସାଙ୍ଗରେ ସେ। ଛି ଛି ଛି ଛି, ଯଦି ମୁଁ ସେଠାରେ ନଥାନ୍ତି ତେବେ ସେ ଗୁଣ୍ଡାମାନେ ତମକୁ
1: ସ୍ୱାର୍ଥପର ପ୍ରତାରକ ସେ ନିଜ।
0: ତମେ ଠିକ କହିଛ ମନିକା, ସେଇଟା ଗୋଟାଏ ପ୍ରତାରକ। ସରଳ ଝିଅ ସାଙ୍ଗରେ ଏପରି ବ୍ୟବହାର, ଏତେ ଅମର୍ଯ୍ୟାଦା, କେହି ହେଲେ ତାକୁ କ୍ଷମା ଦେଇପାରିବେନି।
1: ଭଗବାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଯେ ତୁମେ ଆସିଗଲ, ନହେଲେ।
0: ତମେ କାନ୍ଦନି ମନି, ଏସବୁ ଦୋଷଟା ଅଭାବ ପାଇଁ, କଣ କରିବ ବିଚାରା, ଖାଇବା ପିଇବାର ଚିନ୍ତା ବୋଧ ହୁଏ ତାକୁ ପାଗଳ କରିଦେଇଛି।
1: ମୁଁ ତାକୁ ଘୃଣା କରୁଛି, ମୋ ଦୃଷ୍ଟିରେ ସେ ତଳକୁ ଖସିଗଲା।
0: ତାହା ତ ଠିକ, ଏବେ ତାକୁ ଦଣ୍ଡ ମିଳିବା ଉଚିତ। ଚାକିରି ପାଇଁ ପଇସା ଜମା କରିବାର ଭଲ ଉପାୟ ବାହାର କଲା। ଆରେ ଇଆଠୁ ତ ଭଲ ହେଇଥାନ୍ତା ଆଞ୍ଜୁଳେ ପାଣିରେ ବୁଡ଼ି ମରିଥାନ୍ତା। ଅନ୍ୟର ଜୀବନ ସହ ଖେଳିବାର ତାର କୋଉ ଅଧିକାର ଅଛି? ଯାହା କିଛି ହେଲା ତାକୁ ଭୁଲି ଯାଉ ମନିକା।
1: ଭୁଲିଯିବି କେମିତି, ଭୁଲିଯିବି? ଏତେ ବଡ ଅପମାନ ହେଲା ମୋର, ମୁଁ ହେଇପାରେ ଗରିବ ଘରର କିନ୍ତୁ କୌଣସି ଖେଳଣା ତ ନୁହେଁ, ଏତେ ବଡ ପ୍ରତାରଣା।
0: ଆରେ ମୁଁ ଅଛି ନା, ତମେ ଏଥିପାଇଁ ଚିନ୍ତା କରନି, ମୁଁ ତାଠାରୁ ପ୍ରତିଶୋଧ ନିଶ୍ଚୟ ନେବି। ଚାଲ ଏବେ କୁଆଡ଼େ ଟିକେ ବାହାରକୁ ଯିବା, ମନଟା ହାଲକା ହେଇଯିବ।
1: ତୁମେ ଯାଅ ବିରେନ, ମୋତେ କିଛି ସମୟ ପାଇଁ ଏକୁଟିଆ ଛାଡ଼ିଦିଅ।
0: ଯାହା ତମର ଇଚ୍ଛା, ମୁଁ ସନ୍ଧ୍ୟାରେ ଆସିବି। ଆସୁଛି।

0: ଏକଥା ତମେ କହୁଛ ମନି?
1: ମୁଁ ମନିକା ଦତ୍ତ କହୁଛି, ତୁମେ ସ୍ୱାର୍ଥପର, ମୁଁ ତମକୁ ଘୃଣା କରୁଛି।
0: ତମେ ମତେ ଭୁଲ ବୁଝୁଛ ମନି, ମୁଁ ସ୍ୱାର୍ଥ କରନ୍ତି, ମୁଁ ତମ ସାଙ୍ଗରେ କୌଣସି ପ୍ରତାରଣା କରିନି। ମୋ ଉପରେ ବିଶ୍ୱାସ କର ମନି, ମୋ ଉପରେ ବିଶ୍ୱାସ କର। ମୋର ବଞ୍ଚିବାର ଆଶ୍ରୟ ଅଛି, ମୁଁ ତମକୁ ଛାଡ଼ିବିନି ରଖି ମେମ୍ବର, ମୁଁ ତମକୁ ଛାଡ଼ିବିନି।
2: ମହିମ ପୁଅ, ତୁମେ ଜାଣିଛ ଯେ ସେମାନଙ୍କ ମୁଣ୍ଡରେ କିଛି ନାହିଁ, ଖାଲି ଗୋବର ଅଛି, ଗୋବର।
3: ଆପଣ ଠିକ କହିଛନ୍ତି କାକା, ସେମାନଙ୍କର ବୁଦ୍ଧି ଆଣ୍ଠୁରେ ହେବା ଉଚିତ, କାନ୍ଧ ଉପରେ ନୁହେଁ।
2: ସାବାସ, ରତି ମେମ୍ବରକୁ ସେମାନେ ଚିହ୍ନି ନାହାନ୍ତି, ମତେ କଣ୍ଟା ଦ୍ୱାରା କଣ୍ଟା ବାହାର କରି ଆସେ।
3: ସେମାନଙ୍କୁ ଶିକ୍ଷା ମିଳିବା ଉଚିତ, ବାଘର ଲାଞ୍ଜକୁ କାନ ପାଇଁ ବ୍ୟବହାର କରାଯାଏ ନାହିଁ, କମ୍ ପକ୍ଷରେ ଏତିକି ତ ଜାଣିଯିବେ। ମେମ୍ବର କାକା, ଗୋଟେ କଥା ପଚାରିବି?
2: ପଚାର, କଣ ପଚାରିବାର ଅଛି
3: କାକା? ଆଜି ଯେଉଁ ଆବେଦନ ପତ୍ର ମୁଁ ଆପଣଙ୍କ ପାଖକୁ ଆଣିଛି, ତା ସାଙ୍ଗରେ ଥଳି ମଧ୍ୟ ଅଛି, କିନ୍ତୁ ଗୋଟାଏ କଥା ମୁଁ ବୁଝିପାରିଲି ନାହିଁ। ଆଜି କି 2-2.5 ବର୍ଷ ବିତିଗଲା, କିନ୍ତୁ ଏ ପର୍ଯ୍ୟନ୍ତ କାହାରି ଜଣକୁ ମଧ୍ୟ ଚାକିରି ମିଳିଲା ନାହିଁ। ଚାକିରି ମିଳିବାର କିଛି ଆଶା ଅଛି କି ନାହିଁ?
2: କାହିଁକି, ମୋ ଉପରେ କଣ ଭରସା ନାହିଁ?
3: ଭରସା ତ ଅଛି, କିନ୍ତୁ
2: କିନ୍ତୁ କଣ?
3: ଦେଖନ୍ତୁ କାକା ମହାଶୟ, ଏଇ ଲୋକେ ଜମି ବାଡ଼ି ବିକ୍ରି କରି ପଇସା ଦେଉଛନ୍ତି ଚାକିରି ପାଇଁ। ଯଦି ଜଣଙ୍କର ଚାକିରି ହେଇଯାଇଥାନ୍ତା ତ ମୋର ଧନ୍ଦା ଖୁବ୍ ଚାଲିଥାନ୍ତା, କିନ୍ତୁ ଏବେ ଲୋକଙ୍କ ଠାରୁ ଗାଳି ଖାଇବାକୁ ପଡୁଛି, ଆଉ ଦିନ ଆସିବ ମାଡ଼ ମଧ୍ୟ ଖାଇବାକୁ ପଡିପାରେ, ମୁଁ ଗାଁ ବାଲାଙ୍କୁ ମୁହଁ ଦେଖାଇ ପାରିବି ନାହିଁ।
2: ତେବେ ମତେ କଣ କରିବାକୁ ହେବ?
3: ମାନି, ଆପଣ କହିବାକୁ କଣ ଚାହୁଁଛନ୍ତି? ମୁଁ ଆଉ କେତେ ସମୟ ପର୍ଯ୍ୟନ୍ତ ମିଛ କହି ଚାଲିଥିବି?
2: କାହିଁକି ମନେ ହେଉଛି ତୁ ରାଗି ଯାଇଛୁ?
4: ମୁଁ ରାଗିଛି, ମତେ ଏହାର ନା ନା ବାବା ଦିଙ୍କ ମୁଣ୍ଡ ଦରକାର, ବାବା ଦିଙ୍କୁ ଛାଡ଼ିବି। ଗୋଟାଏ ପଟେ ଗାଁ ବାଲାଙ୍କୁ ଠକୁଛ, ଅନ୍ୟ ପଟେ ମନିକାକୁ ବହୁତ ଭଲ ଦେଖାଇଥିଲ। ତୁ ମନିକାକୁ ଚାକିରି ଦେବା କଥା କହିଥିଲୁ ନା?
3: ହଁ କହିଥିଲି, କି ତୁ ଏତିକି ମାତ୍ର କଥା ପଚାରିବା ପାଇଁ ଏମିତି ଧ୍ୱସ ହେଇ ଆସିବାର କଣ ଦରକାର ଥିଲା?
4: ପଚାତ, ଆଉ ତା ବାପାଙ୍କ ଚିକିତ୍ସା କରାଇବା ପାଇଁ ମନ୍ତ୍ରୀ ମହୋଦୟଙ୍କ ଠାରୁ ପଇସା ନେବାର ମିଥ୍ୟା ପ୍ରତିଶ୍ରୁତି ଦେଇଥିଲୁ ନା? କହ, କରିଥିଲୁ କି ନାହିଁ?
3: ଆରେ ଯା ଯା, ତାର ଚେହେରା ଦେଖି କିଏ ପଇସା ଦେବ?
4: ତୁ ତୁ ମିଛ ପ୍ରତିଶ୍ରୁତି କାହିଁକି ଦେଲୁ?
3: ଟଙ୍କା ଭାଜ ମେମ୍ବର କାକା, ଲାଗୁଛି ଇଏ ମତେ ଧମକ ଦଉଛି।
2: ଚାଲ ଏଇ ଚାଲ ବାହାରକୁ ଚାଲ।
4: ଆରେ କାହିଁକି ନିଜ ଘରେ ଏମିତି କଥା ଲାଜ ଲାଗୁଛି ନା କଣ?
2: ତତେ ଏଠାରେ ବାହାରି ଯିବା ପାଇଁ କହିଲି ନା, ଯାଉଛୁ କି ନାହିଁ?
4: ନଗଲେ କଣ କରିବ? କଣ କରିବ? ଆରେ କରିବାକୁ ଆଉ କଣ ବାକି ରଖିଛୁ? ତମେମାନେ ମତେ ଠକିଲ, ମନ୍ତ୍ରୀଙ୍କ ପାଖକୁ ନେଇଯିବାର ଛଳନା କରି ମନିକାକୁ ମୋଠୁ ଅଲଗା କଲ, କୋଉଠୁକୁ ନେଇଥିଲ ମନିକାକୁ? କହ, ତଲାରି କରୁଛ ନୁହେଁ? କହ
3: ମେମ୍ବର କାକା, ଦେଖ ନା ସେ ମତେ ଓକିଲଙ୍କ ପରି ଡରଉଛି, ଧମକଉଛି, କିଛି ତ କରନ୍ତୁ।
4: କହୁନୁ କହୁନୁ କାହିଁକି, କୋଉଠୁକୁ ନେଇଯାଇଥିଲୁ କି ନାହିଁ? କହ, ଜବାବ ଦେ, କହୁନୁ କାହିଁକି, ଜବାବ ଦେ।
2: ହ୍ୟାଲୋ ହ୍ୟାଲୋ, ପୋଲିସ ଷ୍ଟେସନ, ଶୁଣନ୍ତୁ ଆଜ୍ଞା, ମୋ ଘରକୁ ଆତଙ୍କବାଦୀ ପଶି ଆସିଛି, ଆଜ୍ଞା ପଇସା ଦାବି କରୁଛି, ଆଜ୍ଞା ହଁ କହିଲା, ଯଦି ପଇସା ନ ଦେଉ ତେବେ ତୁମକୁ ଗୁଳି କରି ଉଡ଼ାଇ ଦେବି। ଆଜ୍ଞା ଆଜ୍ଞା, ବର୍ତ୍ତମାନ ଚାଲି ଆସନ୍ତୁ। ରାମଲାଲ, ମଧୁ, ଆରେ କୁଆଡ଼େ ମରିଗଲ ସମସ୍ତେ, ଶୀଘ୍ର ଆସ, ଥର ତାକୁ ବାନ୍ଧି କଚାରି ଦିଅ।

0: ମନିକା, ଝିଅ ତୁ ଡାକ୍ତରଖାନାକୁ ଯା, ମାନିକ ସାଙ୍ଗରେ ଦେଖା କର, ବିଛଣାର କୌଣସି ଦୋଷ ନାହିଁ ମା।
1: ମଧୁ କାକା, ସେ ଆତଙ୍କବାଦୀ ହେବାକୁ ବାହାରିଥିଲା, ଏବେ ଦଣ୍ଡ ଭୋଗ କରୁ। ପୁଲିସ ମାଡ଼ ଖାଇ ଡାକ୍ତରଖାନାରେ କାହିଁକି ପଡ଼ିଛି? ଯେମିତି କରିବ ସେମିତି ପାଇବ। ମୁଁ ଦେଖା କରିବାକୁ ଯିବି ନାହିଁ କାକା, କେବେ ନୁହେଁ।
0: ଏମିତି କହନା ମା, ଏମିତି କହନା। ମାନିକ ପଇସା ମାଗିବାକୁ ଯାଇନଥିଲା, ଏହା ସେମାନଙ୍କ ଚାଲ ଥିଲା। ତା ଉପରେ ମିଥ୍ୟା ଅଭିଯୋଗ କରି ସେଇ ଲୋକମାନେ ତାକୁ ପୋଲିସ ହାତରେ ଗିରଫ କରାଇଛନ୍ତି ମା।
1: ଏହା ମିଛ କଥା, ମୁଁ ବିଶ୍ୱାସ କରୁନି।
0: ଏହା ସତ ମା, ଏହା ସତ, ମୋ ଉପରେ ବିଶ୍ୱାସ କର ମା। ଗଲା 20 ବର୍ଷ ଧରି ମୁଁ ରତିବାବୁଙ୍କ ଘରେ କାମ କରିଆସୁଛି। ମୁଁ ତାଙ୍କ ବିଷୟରେ ଜାଣିବି ନାହିଁ ତ ଆଉ କିଏ ଜାଣିବ? ଶୁଣ ମା, ମୁଁ ତାଙ୍କର ସବୁ କଥା ଜାଣେ। ପଇସା ବଳରେ ସେ ଚୋରକୁ ସାଧୁ ଆଉ ସାଧୁକୁ ଚୋର କହି ଆସୁଛନ୍ତି। ଆଉ ଶୁଣ ମା, ତୁମ ଗାଁର ବୀରେନ ମଧ୍ୟ ତାଙ୍କ ସାଙ୍ଗରେ ମିଶି ଯାଇଛି।
1: କଣ କଣ କହିଲ କାକା, ବୀରେନ ମଧ୍ୟ ତାଙ୍କ ସାଙ୍ଗରେ ସାମିଲ ହେଇଛି?
0: ହଁ ମା, ଏଇଟା ଯୁକ୍ତି କରିବାର ସମୟ ନୁହେଁ। ମୋ କଥା ମା, ତୁ ଡାକ୍ତରଖାନାକୁ ଯା ମା। ରତିବାବୁ ଆଉ ତାଙ୍କର ଲୋକେ ତାକୁ ବହୁତ ମାରିଛନ୍ତି ମା, ପୁଣି ପୋଲିସରେ ଧରେଇ ଦେଇଛନ୍ତି।
1: ଓ ମାଇ ଗଡ୍।

0: ହଁ ଆମେ ମୁହଁ ଖୋଲି ଜବାବ ଦେବୁ, ବିରୋଧ କରିବୁ, କ୍ରାନ୍ତି ସୃଷ୍ଟି କରିବୁ। ମୁଁ କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀ ଭୋଳା ଦାସ। ମୋର ପୁଅକୁ ଲୋକେ ଆତଙ୍କବାଦୀ କହିଲେ, ଆଉ ଇରା ଇରା ତୁ କୋଉଠି ଅଛୁ ଝିଅ? ଇରା ଚିଠି କାହାରେ? ଚିଠି ଏହା ତ ଇରାର ହସ୍ତାକ୍ଷର।
1: ପୂଜନୀୟ ପିତା ମତେ କ୍ଷମା କରିଦେବେ, ଜାଣି ଜାଣି ଆଜି ମୁଁ ଆପଣଙ୍କୁ କଷ୍ଟ ଦେଉଛି। ଏହି ସମୟରେ ମୋର ଆପଣଙ୍କୁ ଛାଡ଼ିଯିବାର ଆଦୌ ଉଚିତ ନଥିଲା। ମାନୁଛି ମୁଁ ହିଁ ଆପଣଙ୍କ ବୃଦ୍ଧାବସ୍ଥାର ଆଶ୍ରୟ, କିନ୍ତୁ ଏଥିପାଇଁ ଦୁଃଖ କରନ୍ତୁ ନାହିଁ ବାପା। ଆଜି ହଠାତ୍ ମୁଁ ଅନୁଭବ କଲି ଯେଉଁ ଶହୀଦମାନଙ୍କ ରକ୍ତରେ ଦେଶ ସ୍ୱାଧୀନ ହୋଇଥିଲା ସେହି ରକ୍ତକୁ ଆଜି ଲୋକେ ଚିହ୍ନି ପାରୁନାହାନ୍ତି, ବରଂ କେତେକ ଦଲାଲ ଏହାକୁ କଳଙ୍କିତ କରୁଛନ୍ତି। ସେଥିପାଇଁ ଆଜି ମୁଁ ଆଉ ମାନିକ ଭାଇଙ୍କ ଅନେକ ସାଥୀ ମହିମହି ଦଲାଲମାନଙ୍କ ହାତରୁ ଦେଶକୁ ବଞ୍ଚାଇବାକୁ ବାହାରି ପଡ଼ିଛୁ। ଆମମାନଙ୍କୁ ଆଶୀର୍ବାଦ କରନ୍ତୁ ବାପା, ଦେଶର ପୁନରୁଦ୍ଧାର ଆଜି ଜରୁରୀ ହୋଇଯାଇଛି। ଇତି ଆପଣଙ୍କର ଇରା।
0: ତୁ ଠିକ କରିଛୁ ଝିଅ, ଠିକ କରିଛୁ। ତୁ ହୁଏତ ଭାବୁଥିବୁ ଯେ ତୋର ଏହି ବୁଢା ବାପା ହାରି ଯାଇଛି, ତାଙ୍କଠାରେ କୌଣସି ବଳ ନାହିଁ। ଶୁଣ, ମୁଁ ଭୋଳା ଦାସ, ମୋ ହାରିବା ଶିଖି ନାହିଁ। ମୋ ଶରୀରରେ ଏବେ ମଧ୍ୟ ଶକ୍ତି ଅଛି। ମୁଁ ମୁକ୍ତି ସଂଗ୍ରାମୀ ଭୋଳା ଦାସ। ଲୋକଙ୍କୁ ଦେଖାଇଦେବି ଯେ ସଂଗ୍ରାମ କିପରି କରାଯାଏ। ମୁଁ ସଂଗ୍ରାମୀ, ମୁଁ କ୍ରାନ୍ତିକାରୀ। ଆଜି ମୁଁ ଦ୍ୱିତୀୟ ଥର ତ୍ରିରଙ୍ଗା ହାତରେ ଉଠାଇଛି, ଦେଶର ପୁନରୁଦ୍ଧାର ପାଇଁ ଲଢ଼ିବି। ମୁଁ ମଧ୍ୟ ତୁମ ସମସ୍ତଙ୍କ ସାଙ୍ଗରେ ଆସୁଛି ଝିଅ। ମୁଁ ମୁକ୍ତି ସଂଗ୍ରାମୀ ଭୋଳା ଦାସ। ବନ୍ଦେ ମାତରମ୍, ବନ୍ଦେ ମାତରମ୍, ବନ୍ଦେ।
2: ପ୍ରଚାର କଲୁ ନାଟକ ସଖୀ, ମୂଳ ଆସାମୀ ରଚନା ଦାଲୁ କଲିତା, ହିନ୍ଦୀ ଭାଷାନ୍ତର ହିରେନ ନାଥ, ଓଡ଼ିଆ ଭାଷାନ୍ତର ଦୟାଳୁ ଚରଣ ପାଣିଗ୍ରାହୀ, ପ୍ରଯୋଜନା ଅଶୋକ କୁମାର ପାଣିଗ୍ରାହୀ, ସହାୟତା କରିଥିଲେ ରଣଦୀପ କୁମାର ପ୍ରଧାନ ଏବଂ ଶଙ୍କର୍ଷଣ ବିଷୋଇ। ନାଟକରେ ଯେଉଁ କଳାକାରମାନେ ଅଂଶଗ୍ରହଣ କରିଥିଲେ ସେମାନେ ହେଲେ ଭୋଳାନାଥ, ମନୋରଞ୍ଜନ ସାହୁ, ମାଣିକ ଅଶୋକ କୁମାର ମିଶ୍ର, ବିଜିତ, ପ୍ରଦ୍ୟୁମ୍ନ ମୋହନ ଦାସ, ରଫିକ, ଜୀବର୍ଦ୍ଧନ ବାରିକ, ବୀରେନ, ଅନିଲ ମଲ୍ଲିକ, ରାତି ମେମ୍ବର, ଅନ୍ତର୍ଯ୍ୟାମୀ ବାରିକ, ମହିମ, ସୁରଥ ଚନ୍ଦ୍ର ନାୟକ, ମଧୁ, ବିବେକାନନ୍ଦ ଦାସ, ଇରା, ସୁଜାତା ପ୍ରିୟମ୍ବଦା ଚୌଧୁରୀ ଏବଂ ମୋନିକା ସମ୍ପା ରୟ। ଶୁଣୁଥିଲେ ନାଟକ ସଖୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ।

ଓଡ଼ିଆ ଲୋକସଙ୍ଗୀତର କାର୍ଯ୍ୟକ୍ରମ। ଗୀତଗୁଡ଼ିକ ରଚନା କରିଛନ୍ତି ନିଜାମ, ସଙ୍ଗୀତ ପ୍ରେମ ଆନନ୍ଦ। ପ୍ରଥମେ ଶୁଣନ୍ତୁ, ଦ୍ୱୈତକଣ୍ଠରେ ଗାଇଛନ୍ତି ମହମ୍ମଦ ଅଜିଜ ଏବଂ ନିବେଦିତା।

ଶ୍ରୋତାମାନେ ଓଡ଼ିଆ ଲୋକସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି। ଗୀତଗୁଡ଼ିକ ରଚନା କରିଛନ୍ତି ନିଜାମ, ସଙ୍ଗୀତ ପ୍ରେମାନନ୍ଦ। ଏଥର ଶୁଣନ୍ତୁ, ଦ୍ୱୈତକଣ୍ଠରେ ଗାଇଛନ୍ତି ମହମ୍ମଦ ଅଜିଜ ଏବଂ ନିବେଦିତା।

ଏଇଠି ଶେଷ କରୁଛୁ ଓଡ଼ିଆ ଲଘୁସଙ୍ଗୀତର କାର୍ଯ୍ୟକ୍ରମ। ଗୀତଗୁଡ଼ିକ ରଚନା କରିଥିଲେ ନିଜାମ, ସଙ୍ଗୀତ ପରିଚାଳନା କରିଥିଲେ ପ୍ରେମ ଆନନ୍ଦ, କଣ୍ଠଦାନ କରିଥିଲେ ମହମ୍ମଦ ଅଜିଜ, ନିବେଦିତା, ଅଭିଜିତ ଏବଂ ବାବୁ ସୁପ୍ରିୟ। ଆକାଶବାଣୀ ସମ୍ବଲପୁର, ସମୟ ରାତି 11ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: आया है कि इसमें कुल 96 कंपनियों का चयन किया गया है। इन कंपनियों ने 12,822 करोड़ रुपए से अधिक का निवेश करने का आश्वासन दिया है और इसका अनुमानित कारोबार 58,000 करोड़ रुपए से अधिक है। रक्षा मंत्रालय ने आज भारतीय नौसेना के लिए उन्नत क्षमता के 20 वैश्विक दिशा सूचक उपग्रह प्रणाली यानी GNSS जैमर की खरीद के लिए 449 करोड़ रुपए का अनुबंध पर हस्ताक्षर किए। इसमें न्यूनतम 75% स्वदेशी सामग्री का प्रावधान शामिल है। मौसम विभाग ने अगले 3 दिनों में दिल्ली NCR क्षेत्र में भीषण गर्मी से राहत मिलने की संभावना व्यक्त की है। दिल्ली NCR क्षेत्र में अगले 3 दिनों में गरज के साथ बारिश और धूल भरी आंधी की आशंका है। ऑस्ट्रेलियन ओपन बैडमिंटन टूर्नामेंट के महिला सिंगल्स में पीवी सिंधु और तन्वी शर्मा ने प्री क्वार्टर फाइनल में जगह बना ली है। सिंधु ने पेरू की इनेस क्रिस्टिलो को हराया जबकि तन्वी शर्मा ने चीनी ताइपे की चियू पिन चियान को मात दी। इसके साथ ही ये समाचार बुलेटिन समाप्त हुआ।
1: दिस इज आकाशवाणी द न्यूज रेड बाय अभिनीत शुक्ला।
2: आकाशवाणी संबलपुर सुनंतु संबलपुर मुख्य संवाद।
3: आकाशवाणी संबलपुर मुख्य खबर संगे मुई कृतांजलि त्रिपाठी। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନେଇକରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇକରି କ୍ୟାବିନେଟ୍ଟି ପାରିଥିଲା ସଂକଳ୍ପ। ଦେଶେ ଏନ୍ଡିଏର 12 ବଛର ଶାସନ ପୂର୍ତ୍ତି ଅବସରରେ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଛି ମେଣ୍ଟର ବୈଠକ। ନୂଆଦିଲ୍ଲୀନ ଆଇବାକାଲ ପ୍ରଧାନମନ୍ତ୍ରୀଙ୍କର ଅଧ୍ୟକ୍ଷତାଟି ଅନୁଷ୍ଠିତ ହେବା ନୀତି ଆୟୋଗର 11 ଗଭର୍ଣ୍ଣିଂ ପରିଷଦ ବୈଠକ। 2025-26 ଆର୍ଥିକ ବର୍ଷରେ 5,428.67 କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ରପ୍ତାନୀ କରିଛି ଓଡ଼ିଶା, ସୂଚନା ଦେଲେ କେନ୍ଦ୍ର ବାଣିଜ୍ୟ ବିଭାଗ ଅତିରିକ୍ତ ସଚିବ। ସ୍ନାତକ ପାଠ୍ୟକ୍ରମରେ ନାଁ ଲେଖା ଲାଗି ବଢ଼ିଲା ଆବେଦନ ସମୟସୀମା। ଜୁନ୍ 16 ତାରିଖ ଯାଏ ଛାତ୍ରଛାତ୍ରୀ କରିପାରିବେ ଆବେଦନ। ଜୁନ୍ 22 ବାହାରିବା ପହିଲା ଖେପ ମେଧା ତାଲିକା। ମାନ୍ୟବର ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଗୋଟିଏ ବିଶେଷ ଲୋକ ଅଦାଲତ ଜୁନ୍ 21, 22 ଆଉ 23 ତାରିଖରେ ନୂଆଦିଲ୍ଲୀଠାରେ ହେବା ଆୟୋଜିତ। ଓଡ଼ିଶାନ ଚାଲିଥିବା ଏସ୍ଆଇଆର୍ କାର୍ଯ୍ୟକ୍ରମର 12 ଦିନେ 94.37% ଭୋଟରଙ୍କ ପାଖେ ପହଞ୍ଚିଛି ଗଣନା ଫର୍ମ। ରାଷ୍ଟ୍ରପତିଙ୍କର ମୟୂରଭଞ୍ଜ ଗସ୍ତ ଲାଗି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି। ଓଡ଼ିଶା ଫୁଡ୍ ଏଗ୍ରି ଆଣ୍ଡ ବାୟୋଟେକ୍ ଏଫ୍ଏବି ସମିଟ୍ 2026 ଉଦ୍ଘାଟନ କଲେ ରାଜ୍ୟପାଳ। ଜୁଆନ୍ ପିଢ଼ି କୃଷିକେ ନବସୃଜନ ଉଦ୍ୟୋଗ ଆଉ ରାଷ୍ଟ୍ର ଗଠନର କ୍ଷେତ୍ର ଭାବେ ଗ୍ରହଣ କରିବାକେ ଦେଲେ ଆହ୍ୱାନ। ସରକାରୀ କାମରେ ଓଡ଼ିଆ ଭାଷାର ବ୍ୟବହାରକେ ନେଇକରି ଆଇଷ୍ଠାନୁ ମୂଲ ହେଲା 2 ପ୍ରଶିକ୍ଷଣ ଶିବିର। ଶ୍ରୀକ୍ଷେତ୍ର ପୁରୀନ ଏବା 29 ହେବାରକେ ଥିବା ପବିତ୍ର ଦେବସ୍ନାନ ପୂର୍ଣ୍ଣିମାକେ ଶୃଙ୍ଖଳିତ ଭାବେ କରିବାର ଲାଗି କଟକ ନଥିବା ରାଜ୍ୟ ପୁଲିସ୍ ମୁଖ୍ୟାଳୟନ ପୁଲିସ୍ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାତି ହୋଇଯାଇଛି ଗୋଟିଏ ଉଚ୍ଚସ୍ତରୀୟ ବୈଠକ। ରାଜ୍ୟ ଆଇନ ଶୃଙ୍ଖଳାର ପରିସ୍ଥିତିର ସମୀକ୍ଷା କରିବା ଲାଗି ପୁଲିସ୍ ମହାନିର୍ଦ୍ଦେଶକ ବାର୍ଷିକ ବ୍ଲକ୍ ନିରୀକ୍ଷଣ କାର୍ଯ୍ୟକ୍ରମ 2026 କରିଛନ୍ ମୂଲ। ରାଜ୍ୟ ଖେଲର ଭିତ୍ତିଭୂମିକେ ବରକସ କରିବା ଲାଗି 12 ବିଭାଗରେ 25 ଜଣ ପ୍ରଶିକ୍ଷକ ହୋଇଛନ୍ ମନୋନୀତ। ଆଉର୍ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକେ ଇ ହପ୍ତା ପହଞ୍ଚିବାର ସମ୍ଭାବନା ଅଛେ ବୋଲି ପାଣିପାଗ ବିଭାଗର ଅନୁମାନ। ଆଜି ମୁଖ୍ୟ ଖବର ଇନୁ ଶେଷ ହେଲା। ଜୁହାର।
2: ଆକାଶବାଣୀ ସମ୍ବଲପୁର ଚଳିତ ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଗାମୀକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ସକାଳ 6:30 ଆଜିର ଭାବନ ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝି। ସକାଳ 7:10 ସ୍ୱାସ୍ଥ୍ୟ ସୂଚନା ଡାଇବେଟିକ୍ ନ୍ୟୁରୋପାଥିର କାରଣ ଓ ପ୍ରତିକାର ଏ ସମ୍ପର୍କରେ କହିବେ ଡାକ୍ତର ସ୍ମୃତିରେଖା ହୋତା। ସକାଳ 7:35 ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ। ଏଥିରେ ତପସ୍ୱିନୀର ଷଷ୍ଠ ଭାଗ ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ, ତଥ୍ୟ ପ୍ରଯୋଜନା ଏବଂ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ। ସମ୍ବଲପୁରୀ ଗୀତ ଶୁଣିପାରିବେ ସକାଳ 7:50 କଣ୍ଠଶିଳ୍ପୀ ହେଲେ ସୁଶୀଲ କୁମାର ଦାସ ଏବଂ ବୀରେନ୍ଦ୍ରନାଥ ନାଗ। ସକାଳ 8:30 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ହେଲେ ମୋତିଲାଲ ଦୋରା, ନାରାୟଣ ଡନସେନା ଏବଂ ପଙ୍କଜ କୁମାର ଜୟପୁରିଆ। ସୁଗମ ସଙ୍ଗୀତ ସକାଳ 8:45 କଣ୍ଠଶିଳ୍ପୀ ହେଲେ ଲୋରା ମହାନ୍ତି, ରଞ୍ଜିତ ସେନାପତି ଏବଂ ନୀନା ସାହୁ। ସକାଳ 9:00 ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ। ଦିନ 11:05 ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଢୋଲ ପାରେ ବଜା। କଣ୍ଠଶିଳ୍ପୀ ହେଲେ ପୂର୍ଣ୍ଣିମା ନନ୍ଦ, ରବିରତ୍ନ ବାଗ, ପ୍ରଭାସିନୀ ରଥ, ତୁଳାରାମ କଲେତ ଏବଂ ପ୍ରେମନାଥ ବାରିକ।

ଦିନ 11:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା ଏବଂ ଦିନ 12:00 ବାତାୟନ 12:30 NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଦିନ 1:05 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ହେଲେ ପର୍ଶୁରାମ ପାତ୍ର ଏବଂ ସନାତନ ସୁନା ଘର ସଂସାର କାର୍ଯ୍ୟକ୍ରମ ଦିନ 1:20 ଏଥିରେ ରହିଛି ଆଲୋଚନା ମାତୃଭାଷାରେ ଶିକ୍ଷାଦାନ ସମୟର ଏକ ଆହ୍ୱାନ ଆଲୋଚନା କରିଛନ୍ତି ଶ୍ରୁତକୀର୍ତ୍ତି ତ୍ରିପାଠୀ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଦିନ 2:45 ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୋପ ଛକା ଛକା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣିଲେ ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି 11:09:35 ଏଇଠି ଶେଷ କରୁଛୁ ଆଜିର ଅଧିବେଶନ ଆଗାମୀକାଲି ଅଧିବେଶନ ଆରମ୍ଭ କରିବୁ 5:53 ସେତେବେଳ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ ଜୟ ହିନ୍ଦ।